കൊടി ഒഴിയാറ് മൂടുമണി നിളാചല നായക നിളാദ്രിഹരി നിളാചല പർവ്വതരെ വിദ്യമാന കരിച്ചന്തി അഖിള ബ്രഹ്മാണ്ഡര അധീശ്വര നീള ശൈള നിളാചല ധാമര ଅଧିପତି ନୀଳାଚଳ ନାୟକ କେବଳ ଯେ ବଡ଼ଦେଉଳରେ ଠାକୁର ତା ନୁହେଁ ଅଖିଳ ବ୍ରହ୍ମାଣ୍ଡର ଚାଳକ ସଂସାରର ନାୟକ ସଂସାରର ଶାସକ ତାଙ୍କର ଅଲୌକିକ ରୂପ ତାଙ୍କର ମହିମା ଅପାର ମହାବାହୁ ମହାଭୁଜକୁ ମିଲାଇ ବସିଛନ୍ତି ହରଣ କରିନେବା ପାଇଁ ସକଳ ଜନଙ୍କର ଦୁଃଖ ଶୋକ ପତିତ ଜନଙ୍କୁ ଉଦ୍ଧାର କରିବା ପାଇଁ ସେ ପତିତ ପାବନ ସେ ଚକା ନୟନ ବଡ଼ ବଡ଼ ଗୋଲାକାର ଚକା ଚକା ଆଖିରେ ଅପଲୋକ ନେତ୍ରରେ ଚାହି ରହିଛନ୍ତି ସାରା ବ୍ରହ୍ମାଣ୍ଡକୁ କିଏ କାନ୍ଦି ଦେଇ ପଦେ କହିଦେଉଛି ଦୁଃଖ କିଏ ହସି ଦେଇ କହିଦେଉଛି ତାର ପ୍ରଶଂସାର ସବୁ କଥା ହେଲେ ସେଇ ଚକା ଚକା ଆଖିରେ ସଂସାରର ସବୁ ଦୁଃଖକୁ ସବୁ କଷ୍ଟକୁ ସବୁ ସୁଖକୁ ସାଉଁଠି ରଖୁଛି ଭକତ ତାଙ୍କର ଅଧାଗଢ଼ା ରୂପ ଶିଖେଇ ଦେଉଛି ଏ ବ୍ରହ୍ମାଣ୍ଡକୁ ସଂସାରରେ କୌଣସି ଜିନିଷ ସମ୍ପୂର୍ଣ୍ଣ ନୁହେଁ ତଥାପି ସେହି ଅସମ୍ପୂର୍ଣ୍ଣତା ଭିତରେ ହିଁ ପରମ ସୌନ୍ଦର୍ଯ୍ୟ ଏବଂ ପୂର୍ଣ୍ଣତା ଲୁଚି ରହିଛି ସେ ନିରାକାର ବ୍ରହ୍ମ ଆଉ ସେ ହିଁ ସାକାର ବ୍ରହ୍ମ ଏକ ବ୍ରହ୍ମ ଦ୍ୱିତୀୟ ନାସ୍ତି ଯୁଗେ ଯୁଗେ ନୀଳାଚଳ ନାୟକ ହିଁ ଏ ସୃଷ୍ଟିର ଆଧାର ଭକ୍ତର ପ୍ରାଣ ଆଉ କୋଟିଆଳ ଓଡ଼ିଆର

କୋଟି ବ୍ରହ୍ମାଣ୍ଡର ସେ ଅଧୀଶ୍ୱର, କଳା ମାଣିକ, କଳା ଠାକୁର, ନୀଳାଚଳର ନାୟକ, ତାରି ଚକା ଆଖିକୁ କିଏ କହେ ଭାବଭକ୍ତିର ସାଗର, ପୁଣି କିଏ କହେ ସିଏ ସୂର୍ଯ୍ୟ ଆଉ ଚନ୍ଦ୍ର। ସେଇ ଦୁଇ ଆଖିର ଅପୂର୍ବ ଆଭାରେ ଚଳମାନ ସତେ ଏ ସାରା ଜଗତ, ସେଇ ଆଖିର ଗୋଟିଏ ଚାହାଣିରେ ଗଗନ ଭୁବନ ପବିତ୍ର, ସବୁ ହୃଦୟର ଭାବ ସେଇଠି, ସବୁ ସୁନ୍ଦରତାର ଶେଷ ସେଇଠି, ସବୁ କର୍ମର କାରଣ ସେଇ, ପୁଣି ସବୁ ମୁକ୍ତିର ପଥ ବି ସେଇଠି, ସବୁ ମୁଖ୍ୟର ମାର୍ଗ ବି ସେଇଠି। ଅଧର ସୁନ୍ଦର ବଦନ ସୁନ୍ଦର ସୁନ୍ଦର ସେ ଚକା ଆଖି ସାକ୍ଷୀ, ପୁଣି ସବୁ ପୁଣ୍ୟ ସବୁ ପାପର ସବୁ ସଂଘର୍ଷର ଆଉ ସବୁ ଆତ୍ମବଡ଼ିମାର, କେହି ନ ଦେଖିଲେ ଦେଖୁଛି ସେହି ଚକା ଆଖି ତାର ସେ ସୁନ୍ଦର ବଦନ ଅଧର, ତାର ରୂପ, ତାର ବେଶ, ତାର ଠାଣି, ତାର ଟାହିଆ, ତାର ହସ, ତାର ନାଟ, ତାର ରସ, ସବୁକିଛି ଅଲଗା ଅଲଗା। ସେ ନୀଳାଚଳ ନାୟକ, ନୀଳାଚଳ ରସିକମଣି।

ଭାବିଥିଲି ପ୍ରଭୁ କହିଥାନ୍ତି ମୋର ଦୁଃଖ ଗାଳି ମାନ ଗୁହାରି ଗରୁଡ଼ ପଛରେ ଲୁହ ଢାଳିଥାନ୍ତି ଚକା ଆଖି ତୁମ ସୁମରି ହେଲେ ତୁମକୁ ଦେଖିଲା ପରେ ହେ ନୀଳାଚଳ ନାୟକ ଥରେ ତୁମକୁ ଦେଖିଲା ପରେ ନିଜକୁ ତ ନିଜେ ଭୁଲିଲି ସାନ୍ତେ ବୁଡ଼ିଲି ଭାବସାଗରେ ଥରେ ତୁମକୁ ଦେଖିଲା ପରେ ସେ ନୀଳାଚଳ ନାୟକ ସତରେ ଯେମିତି ଆମ ସମସ୍ତଙ୍କ ପାଇଁ ନାୟକ ଆଉ ଆମେ ସମସ୍ତେ ଏ ଦୁନିଆରେ ତାଙ୍କର ନାୟିକା ସେଇଥିପାଇଁ ତ ଜଗତ କହେ ଜଗନ୍ନାଥ ସ୍ୱାମୀ ନୟନ ପଥ ଗାମୀ ଭବୁ ତୁମେ ସେହି ଏକା ସ୍ୱାମୀ ଆଉ ଦୁନିଆରେ ପ୍ରତ୍ୟେକଟି ଆତ୍ମା କେବଳ ଆଉ କେବଳ ତାଙ୍କରି ସାନ୍ନିଧ୍ୟରୁ ସ୍ତ୍ରୀ କୋଟି ବ୍ରହ୍ମାଣ୍ଡର ଅଧୀଶ୍ୱର ସତରେ ତାଙ୍କର ରୂପରେ ତାଙ୍କ ଠାଣିରେ କି ଯାଦୁ ରଖିଛନ୍ତି କେଜାଣି ଯେତେବେଳେ ଭକତ ସବୁ ମାନ ସବୁ ଅଭିମାନ ସବୁ ଅଳି ସବୁ ଇଚ୍ଛା ସବୁକୁ ନେଇ ତାଙ୍କ ନିକଟରେ ପହଞ୍ଚିଯାଏ ଆଉ ତାଙ୍କ ଆଖିରେ ତା ଆଖି ମିଶିଯାଏ କହିପାରେ ନାହିଁ ଆଉ କିଛି ବାସ୍ ମନ ଭିତରୁ ଏମିତି କହେ ଏ ରୂପ ଝଟକୁ ଥାଉ ଏ ରଙ୍ଗା ଅଧରରେ ହସ ଟିକେ ହେଲେ ଉଣା ନ ହଉ ତୁମର ହସ ତୁମର ବେଶ ତୁମର ରସ ତୁମର ଯଶ ଏମିତି ବଢ଼ୁଥାଉ ହେ ମଣିମା ଏମିତି ବଢ଼ୁଥାଉ ନୀଳାଚଳ ନାୟକ ଜୟ ନୀଳାଚଳନାଥ।

ଏନ୍ତୁଡ଼ି ଶାଳରୁ ଜୁଇ ନିଆଁ ପର୍ଯ୍ୟନ୍ତ ଜୀବନର ସବୁ ଉତ୍ଥାନ ପତନରେ ତୁମ ସହିତ ଅଛି ମୋର ନାମ ପ୍ରଭୁ, ମୋ ସହିତ ଅଛି ତୁମର ନାମ। ମୋର ସବୁ ଆଶା ତୁମ ଆଶା, ମୋର ସବୁ ପରୀକ୍ଷା ତୁମର ପ୍ରଭୁ, ମୋର ସବୁ ଭୟ ତୁମ ଆଗରେ ଶେଷ ପ୍ରଭୁ, ମୋର ସବୁ ସଫଳତାର ଶ୍ରେୟ ତୁମର, ମୋର ସବୁ କଷ୍ଟ ସବୁ ଦୁଃଖ ସବୁ ଶୋକ ତୁମ ଆଗେ ଶେଷ ପ୍ରଭୁ। ତୁମ ପାଇଁ ମୋର ଏ ହସ ମୁହଁରେ ଚହଟି ଯାଉଛି, ଏମିତି କରୁଣା କରୁଥାଅ, ନୀଳାଚଳ ନ ଯାଇପାରିଲେ ଏଇଠୁ କରୁଛି ଦଣ୍ଡବତ।

ଏଇଠି ଶେଷ କରୁଛୁ ଭକ୍ତି ଗୀତର କାର୍ଯ୍ୟକ୍ରମ ଅର୍ଘ୍ୟଥାଳି। ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ। ଏବେ ଆସନ୍ତୁ ଶୁଣିବା ଅତି ବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 93ତମ ଭାଗ। ବର୍ଣ୍ଣନା ସଞ୍ଜୟ କୁମାର ଶତପଥୀ, ପ୍ରଯୋଜନା ସୁହାସ ମହାନ୍ତି।

ଭଗବାନ କପିଳ ଜନନୀ ଦେବହୂତିଙ୍କୁ ଉପଦେଶ ଦେଇଛନ୍ତି। ସାତ୍ତ୍ୱିକ ରାଜସ ଓ ତାମସ ଭେଦରେ ଗୁଣ ତିନି ପ୍ରକାର। ଦମ୍ଭ ମତ୍ସର ହିଂସା ଅପରପର ଭେଦ ହେଉଛି ତାମସ ଗୁଣ। ଯଶ ଐଶ୍ୱର୍ଯ୍ୟ ବାଞ୍ଛା ଓ ପ୍ରେମରେ ପ୍ରତିମା ପୂଜା ରାଜସ ଗୁଣ। ବାହ୍ୟ ଓ ଅନ୍ତର ଭିତରୁ ମାୟାକୁ ତ୍ୟାଗ କରି କର୍ମଫଳ କାମନା ନ କରି ଈଶ୍ୱର ଅର୍ଥରେ କାର୍ଯ୍ୟ କରିବା ହିଁ ସାତ୍ତ୍ୱିକ ଗୁଣ। ଏହାପରେ ଭଗବାନ ଜନନୀଙ୍କୁ ନିର୍ଗୁଣ ଭକ୍ତି କଥା କହିଛନ୍ତି।

ଶୁଣୁଥିଲେ ଅତିବଡ଼ି ଶ୍ରୀ ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 93ତମ ଭାଗ। ଏ ଭାଗରେ କଣ୍ଠଶିଳ୍ପୀମାନେ ଥିଲେ ସୁବାସ ଦାସ, ଅରବିନ୍ଦ ମୁଦୁଲି, ମଧୁରିତା ମହାନ୍ତି ଏବଂ ସାଗରିକା ମହାନ୍ତି। ବେତାର ସମ୍ପାଦନା ଡକ୍ଟର ବୈଷ୍ଣବ ଚରଣ ସାମଲ, ସଙ୍ଗୀତ ପରିଚାଳନା ଓମ୍ ପ୍ରକାଶ ମହାନ୍ତି, ବର୍ଣ୍ଣନା ସଞ୍ଜୟ କୁମାର ଶତପଥୀ ଏବଂ ପ୍ରଯୋଜନା ସୁହାସ ମହାନ୍ତି। ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ।

ୱେଲକମ୍ ବ୍ୟାକ୍ ଏଗେନ୍ ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ ଆଉ କହୁଛନ୍ତି ଦିଲ୍ସେ ଦିଲ୍ ତାକ୍ ଆଜିର ଦିନର ମର୍ଣ୍ଣିଂ ଅପଡେଟ୍ ଆପଣମାନଙ୍କ ପାଇଁ କ'ଣ ରହିଛି ସେ ବିଷୟରେ ଆପଣ ଟିକେ ଜଣାଇ ଦିଏ। ଆଜିର ୱେଦର ହାଲଚାଲ ଏହା ରହିବ ଯେ ଆକାଶ କିଛିଟା ସ୍ଥାନରେ ମେଘାଚ୍ଛନ୍ନ ରହିପାରେ। ଆଞ୍ଚଳିକ ପାଣିପାଗ ବିଭାଗ କେନ୍ଦ୍ରର ଅନୁମାନ ଅନୁଯାୟୀ ରାଜ୍ୟର ଅଧିକାଂଶ ସ୍ଥାନରେ ପାଗ ହାଲକା ମେଘୁଆ ରହିବା ସହିତ କିଛି ସ୍ଥାନରେ ହାଲକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ମଧ୍ୟ ରହିଛି ଏବଂ ବିଶେଷ କରି ଉପକୂଳ ଓଡ଼ିଶା ଏବଂ ଆଭ୍ୟନ୍ତରୀଣ ଓଡ଼ିଶାର କିଛିଗୁଡ଼ିକ ଜିଲ୍ଲାଗୁଡ଼ିକରେ ମଧ୍ୟମରୁ ପ୍ରବଳ ବର୍ଷା ହେବାର ମଧ୍ୟ ସମ୍ଭାବନା ରହିଛି। ଏବଂ ବର୍ତ୍ତମାନ ଆଜି ଦିନ କୋଉ ଦିବସ ଭାବରେ ପାଳନ କରୁଛି ୱାର୍ଲଡ, କ'ଣ ସେଲିବ୍ରେଟ୍ କରାଯାଉଛି? ଆଜି ଇଣ୍ଟରନ୍ୟାସନାଲ୍ ଡେ ଅଫ୍ ହୋପ୍, ଆନ୍ତର୍ଜାତୀୟ ଆଶା ଦିବସ ଭାବରେ ଆଜିର ଦିନକୁ ବିଶ୍ୱ ପାଳନ କରୁଛି। ବିଶ୍ୱରେ ସକାରାତ୍ମକତା, ଧୈର୍ଯ୍ୟ ଏବଂ ସୁନ୍ଦର ଭବିଷ୍ୟତର ଆଶା ଜାଗରଣ କରିବା ପାଇଁ ଆଜିର ଦିନକୁ ପାଳନ କରାଯାଉଛି। ଏବଂ ଆମ ସମସ୍ତଙ୍କ ଜୀବନରେ ମଧ୍ୟ ଏ ଯେଉଁ ଆଶା ଶବ୍ଦଟି, ଏହାର ବହୁତ ବଡ଼ ଗୋଟେ ଭୂମିକା ରହିଛି। ଏବଂ କେହି କେହି ତ କୁହନ୍ତି ଆଶା ବିନା ମଣିଷ ବଞ୍ଚିବା ଅସମ୍ଭବ, ଜଳ ବିନା ବା ପବନ ବିନା ମଣିଷ କିଛି କ୍ଷଣ ବଞ୍ଚିଯାଇପାରେ, କିନ୍ତୁ ଯଦି ମଣିଷର ଜୀବନରେ କୌଣସି ଆଶା ନାହିଁ ବଞ୍ଚିବା ଭାରି କଷ୍ଟକର କୁହାଯାଏ। ତେବେ ଆଶାର ଭୂମିକା, ଆଶାର ଗୁରୁତ୍ୱ ଆମମାନଙ୍କ ଜୀବନରେ ବହୁତ ଅଧିକ। ଆଉ ଗୋଟିଏ ଫନ୍ ଡେ ଭାବରେ ଆଜି ପାଳନ କରାଯାଉଛି କ'ଣ ନା, ପ୍ରସିଦ୍ଧ ଆମେରିକୀୟ ଦାର୍ଶନିକ ହେନ୍ରି ଡେଭିଡ୍ ଥୋରୋଙ୍କର ସ୍ମୃତିରେ ଆଜି ଦିନକୁ ସରଳ ଜୀବନଯାପନର ମହତ୍ତ୍ୱ ବୁଝିବା ପାଇଁ ପାଳନ କରାଯାଏ, ୱାର୍ଲଡ ସିମ୍ପଲିସିଟି ଡେ ବୋଲି। ସିମ୍ପଲିସିଟିର କଥା ଆମେ ସମସ୍ତେ ଅନେକ ସମୟରେ କହୁ ଯେ ସାଧାରଣ ଜୀବନ ବା ସାଧାରଣ ଭାବରେ ଜୀବନ ବଞ୍ଚିବାର କଳା ଗୋଟିଏ ନିଆରା କଳା। ଏ କଳା ଯାହାକୁ ଆସିଛି ତା ଜୀବନ ଆଉ ଟିକେ ସ୍ମୁଥ୍ ହୋଇଯାଏ, ଲାଇଫ୍ ଷ୍ଟାଇଲ୍ ଆଉ ଟିକେ ସ୍ମୁଥ୍ ହୋଇଯାଏ। ଧନ, ଯଶ, ଗୌରବ ଯେତେ ଅଧିକ ଥାଉ ପଛେ, ମଣିଷ ଯେତେବେଳେ ସାଧାରଣ ଭାବରେ ବଞ୍ଚେ ଏବଂ ନମ୍ରତାର ସହିତ ବଞ୍ଚେ, ଲାଇଫ୍ ଆଉ ଟିକେ ସ୍ମୁଥ୍, ଆଉ ଟିକେ ବ୍ୟୁଟିଫୁଲ୍ ହୋଇଯାଏ। ତେବେ ସେତିକି ଇଏ ଥିଲା ମର୍ଣ୍ଣିଂ ଅପଡେଟ୍ରେ ଆଜି ଦିନ କ'ଣ ସ୍ପେଶାଲ, ଆଜି ଦିନର କିଛି ଖାସ କଥା। ବର୍ତ୍ତମାନ ତ ସମୟ ହେଲାଣି ଷ୍ଟୁଡିଓ ଘଣ୍ଟାରେ 6:54 ମାନେ ବର୍ତ୍ତମାନ ଆଉ କିଛି କ୍ଷଣ ଭିତରେ ଆପଣମାନେ ଶୁଣିପାରିବେ ସଂସ୍କୃତରେ ସମ୍ବାଦ ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ। ଷ୍ଟେ ଟ୍ୟୁନ୍ 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ। ଆଉ କହୁଥାନ୍ତୁ ଦିଲ୍ ସେ ଦିଲ୍ ତକ୍।

ସାଥୀ ଷ୍ଟୁଡିଓ ଘଣ୍ଟାରେ ସମୟ ବର୍ତ୍ତମାନ ସକାଳ 7:00 ହେଇସାରିଛି ଆଉ ରେଡିଓ ସେକ୍ ପାଖରେ ଆପଣମାନେ ସମସ୍ତେ ରେଡିଓ ପାଖରେ ଆପଣମାନଙ୍କର ମ୍ୟୁଜିକାଲ ହମସଫର ବିଶ୍ୱଜିତ ଆପଣମାନଙ୍କୁ ଆଜି ଦିନ ସାରାର ପ୍ରୋଗ୍ରାମ ବିଷୟରେ ଜଣାଇବା ପାଇଁ ରେଡି ହେଇସାରିଛି। ତେବେ ସାଥୀ ସକାଳ 7:10 ଆଜି ଆମର ସ୍ୱାସ୍ଥ୍ୟରେ ଶୁଣିବେ ଅଭିପାତ ବା ସକ୍ ଏ ବିଷୟରେ ଆଲୋଚନା କରିବେ ଡାକ୍ତର କୈଳାସନାଥ ଶାସ୍ତ୍ରୀ। ସକାଳ 7:25 କାର୍ଯ୍ୟକ୍ରମ ଶୁଭ ସକାଳ। ସକାଳ 8:30 ମର୍ଣ୍ଣିଂ ମେଲୋଡି। ସକାଳ 9:00 ଶୁଣିବେ ଡାଏଲ୍ ଇନ୍ ଲାଇଭ୍ ଚିଟ୍ଚାଟ୍ରେ କିଛି ମିଠା ମିଠା ଗୀତ ଏବଂ ଆପଣଙ୍କର ଆଉ ଆମର ବାର୍ତ୍ତାଳାପ ସହିତ ଆପଣଙ୍କର ଭାଲ୍ୟୁବଲ୍ ମତ ଆମ ସହିତ ସେୟାର କରିବେ ଫୋନ୍ କଲ୍ ମାଧ୍ୟମରେ। ଦିନ 10:00 ମନପସନ୍ଦର ଗୀତ ଏସ୍ଏମ୍ଏସ୍ କରିକି ଶୁଣିପାରିବେ ରେନ୍ବୋ ଏସ୍ଏମ୍ଏସ୍ କାର୍ଯ୍ୟକ୍ରମରେ। ଦିନ 11:00 ପୋଷ୍ଟବକ୍ସ ନମ୍ବର 111 ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀରୁ। ଦିନ 12:00 ଶୁଣିପାରିବେ କାର୍ଯ୍ୟକ୍ରମ କିଛି କଥା କିଛି ଗୀତ। ଦିନ 1:10 ଆଜି ଚର୍ଚ୍ଚାରେ ନିର୍ଦ୍ଦିଷ୍ଟ ବିଷୟରେ ନିଜ ମତାମତ ଦେବେ ଏସ୍ଏମ୍ଏସ୍ ଏବଂ ହ୍ୱାଟ୍ସଆପ୍ ମାଧ୍ୟମରେ। ଆମ ପାଖକୁ ପହଞ୍ଚିବ ଆପଣଙ୍କର ମତ, ଆମେ ପଢ଼ି ଶୁଣେଇବୁ ଆମର ପ୍ରିୟ ଲିସନର୍ସ ମାନଙ୍କର ଭିୟୁ ଆବାଉଟ୍ ଆୱର ଟପିକ୍। ଅପରାହ୍ନ 2:45 ଶୁଣିବେ କେତୋଟି ପୁରୁଣା ଓଡ଼ିଆ ଚଳଚ୍ଚିତ୍ରର ଗୀତ। ଅପରାହ୍ନ 3:00 କାର୍ଯ୍ୟକ୍ରମ ଏ ଦେଶ ପାଇଁ ଏ ଜାତି ପାଇଁ ଏ ମାଟି ପାଇଁ ମୋ ଦେଶ। ଅପରାହ୍ନ 4:00 କାର୍ଯ୍ୟକ୍ରମ ସୁରିଲା ଆଫ୍ଟରନୁନ୍। 4:50

0: ପ୍ରାୟୋଜିତ କାର୍ଯ୍ୟକ୍ରମ ଲମ୍ହେ ସନ୍ଧ୍ୟା 5:02 ଡାଏଲ୍ ଇନ୍ ଲାଇଭ୍ ଚିଟ୍ଚାଟ୍ରେ ନିର୍ଦ୍ଧାରିତ ବିଷୟ ସମ୍ପର୍କରେ ଆପଣଙ୍କର ମତାମତ ଫୋନ୍ କଲ୍ ମାଧ୍ୟମରେ ଆମ ସହିତ ସେୟାର କରିବେ। ସନ୍ଧ୍ୟା 6:10 ଶୁଣିପାରିବେ ଗୋସ୍ୱାମୀ ତୁଳସୀଦାସ ବିରଚିତ ଶ୍ରୀରାମଚରିତ ମାନସର 6 ଭାଗ। ସନ୍ଧ୍ୟା 6:30 ଭକ୍ତିଗୀତର କାର୍ଯ୍ୟକ୍ରମ ଆରାଧନା। ସନ୍ଧ୍ୟା 7 ପ୍ରାୟୋଜିତ କାର୍ଯ୍ୟକ୍ରମ କଥାରେ କଥାରେ ଗୀତରେ ଗୀତରେ ଶୁଣିବାକୁ ଭୁଲିବେନି। ସନ୍ଧ୍ୟା 7 ପ୍ରାୟୋଜିତ କାର୍ଯ୍ୟକ୍ରମ କଥାରେ କଥାରେ ଗୀତରେ ଗୀତରେ। ସନ୍ଧ୍ୟା 7:25 ସନ୍ଧ୍ୟା ଆସରର କାର୍ଯ୍ୟକ୍ରମ ଜମିବ ଏବଂ କିଛି ବ୍ୟୁଟିଫୁଲ ନୂଆ ଟ୍ରାକ୍ ସହିତ ଆପଣମାନଙ୍କ ପାଖରେ ପହଞ୍ଚିବ। 8:02 କାର୍ଯ୍ୟକ୍ରମ ଗୀତରେ ଗୀତରେ। ରାତି 9:15 ଶୁଣିପାରିବେ କେତୋଟି ପୁରୁଣା ଓଡ଼ିଆ ଏବଂ ହିନ୍ଦୀ ଚଳଚ୍ଚିତ୍ରର ଗୀତ କାର୍ଯ୍ୟକ୍ରମ ଅଭୁଲା ସ୍ମୃତିରେ। ରାତି 10 ରହିଛି ଆପଣମାନଙ୍କର ପ୍ରିୟ କାର୍ଯ୍ୟକ୍ରମ ରେନ୍ବୋ ଏସ୍ଏମ୍ଏସ୍। ତେବେ ସେତିକି ଇଏ ଥିଲା ଆଜି ଦିନ ସାରାର କାର୍ଯ୍ୟକ୍ରମ ଯାହା ଆପଣଙ୍କୁ ଆମ ସହିତ ଯୋଡ଼ିକି ରଖିବ ଏବଂ ଦିଲ୍ ସେ ଦିଲ୍ ତକ୍ର କନେକ୍ସନ୍କୁ ଆଉ ଟିକେ ଅଧିକ ଷ୍ଟ୍ରଙ୍ଗ କରିବ। ଷ୍ଟେଡିୟମ୍ 200.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ ଆଉ କହୁଥାନ୍ତୁ ଦିଲ୍ ସେ ଦିଲ୍ ତକ୍।
1: यहाँ खबरें तोड़ी मरोड़ी नहीं जाती।
2: बहुत सारे निजी चैनल और निजी चैनलों के बोलबाला में हम समझ रहे हैं कि आकाशवाणी और दूरदर्शन इसकी रिलेवेंसी क्या है।
1: यहाँ होती है सीधी सटीक और सच्ची खबरें।
2: मैं मन से मानता हूँ कि भारत के भाव की अभिव्यक्ति केवल और केवल आकाशवाणी और दूरदर्शन ही कर,
1: क्योंकि ये है देश का सबसे भरोसेमंद न्यूज चैनल। डीडी न्यूज केवल खबर पूरी खबर।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ମଳୟ ରଞ୍ଜନ ମିଶ୍ର। ପୁରୀ ଶ୍ରୀକ୍ଷେତ୍ରରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ନବଯୌବନ ଦର୍ଶନ ଆସନ୍ତା ମଙ୍ଗଳବାର ଦିନ ଅନୁଷ୍ଠିତ ହେବ। ତେବେ ଠାକୁରଙ୍କର ସୀମିତ ସମୟ ଦର୍ଶନ ହେବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡକ୍ଟର ଅରବିନ୍ଦ ପାଢ଼ୀ କହିଛନ୍ତି। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଅନୁଷ୍ଠିତ ଗୁରୁତ୍ୱପୂର୍ଣ୍ଣ ବୈଠକ ପରେ ଶ୍ରୀ ପାଢ଼ୀ କହିଛନ୍ତି, ଅପରାହ୍ନ 2ଟାଠାରୁ ସାହାଣ ମେଳା ଦର୍ଶନ ଆରମ୍ଭ ହେବ। 15 ତାରିଖରେ ଅମାବାସ୍ୟା ଏବଂ ରଥଯାତ୍ରା ପାଇଁ ବିଶେଷ ନୀତିକାନ୍ତି ଥିବାରୁ ନବଯୌବନ ଦର୍ଶନକୁ ସୀମିତ ରଖିବା ପାଇଁ ନିଷ୍ପତ୍ତି ହୋଇଛି। ଚଳିତ ବର୍ଷ ପ୍ରତ୍ୟେକ ରଥ ପାଇଁ ଅଧିକ ଗୋଟିଏ ଲେଖାଏଁ ରଥ ଦୌଡ଼ି ରହିବ। 3 ରଥ ଉପରକୁ କୌଣସି ଅନଧିକୃତ ସେବାୟତଙ୍କ ଚଢ଼ିବା ଏବଂ ମୋବାଇଲ୍ ଫୋନ୍ ବ୍ୟବହାର ଉପରେ କଟକଣା ଜାରି କରାଯାଇଛି। ମହାନଦୀ ଜଳ ବିବାଦର ଆପୋଷ ସମାଧାନ ନେଇ ଉଭୟ ଓଡ଼ିଶା ଏବଂ ଛତିଶଗଡ଼ ସରକାର ସହମତି ପ୍ରକାଶ କରିଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏ ନେଇ ଛତିଶଗଡ଼ ମୁଖ୍ୟମନ୍ତ୍ରୀଙ୍କୁ ଏକ ପ୍ରସ୍ତାବ ଦେଇଥିଲେ। ଏ ସମ୍ପର୍କରେ ସୂଚନା ଦେଇ ଆଡ଼ଭୋକେଟ୍ ଜେନେରାଲ୍ ପୀତାମ୍ବର ଆଚାର୍ଯ୍ୟ କହିଛନ୍ତି, ଉଭୟ ରାଜ୍ୟର ସହମତି ସମ୍ପର୍କିତ ତଥ୍ୟ ଟ୍ରିବ୍ୟୁନାଲ୍କୁ ଅବଗତ କରାଯାଇଛି। କେନ୍ଦ୍ରୀୟ ଜଳ ଆୟୋଗଙ୍କ ସହଯୋଗ କ୍ରମେ ଉଭୟ ରାଜ୍ୟ ଜଳ ଆବଣ୍ଟନର ସୂତ୍ର ବାହାର କରିବାକୁ ରାଜି ହୋଇଥିବା ସେ ସୂଚନା ଦେଇଛନ୍ତି। ଆଷାଢ଼ କୃଷ୍ଣପକ୍ଷ ଦ୍ୱାଦଶୀ ତିଥିରେ ଅଣସର ଘରେ ଆଜି ଠାକୁରଙ୍କର ଦ୍ୱାଦଶ ନୀତି ପାଳନ କରାଯିବ। ପରମ୍ପରା ଅନୁଯାୟୀ ଶ୍ରୀମନ୍ଦିରରେ ସକାଳ ଧୂପ ନୀତି ଶେଷ ହେବା, ମହାପ୍ରଭୁଙ୍କର ରାଜପ୍ରସାଦ ବିଜେ ନୀତି ଅନୁଷ୍ଠିତ ହେବ। ଗୁପ୍ତ ସେବା ସମୟରେ ଶ୍ରୀଅଙ୍ଗରୁ ବାହାର କରାଯାଇଥିବା ଚନ୍ଦନ, କରାଳ ଏବଂ ପାଟଡୋରକୁ ରୂପା

0: ଥାଳିରେ ପଟୁଆର ସହ ଦୈତାପତି ସେବକ ଶ୍ରୀନରକୁ ନେବେ। ସେଠାରେ ମହାପ୍ରଭୁଙ୍କ ସୁସ୍ଥତା ସମ୍ପର୍କରେ ଗଜପତିଙ୍କୁ ଅବଗତ କରାଇବା ସହ ଆଗାମୀ ରଥଯାତ୍ରା ନେଇ ଆଲୋଚନା ହେବ। ରାଜ୍ୟର ବିଭିନ୍ନ ଜିଲ୍ଲାରେ ଥିବା 67ଟି ସରକାରୀ ପ୍ରାଥମିକ ବିଦ୍ୟାଳୟକୁ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଉନ୍ନୀତ କରିବା ପାଇଁ ନିଷ୍ପତ୍ତି ହୋଇଛି। ଏ ସଂକ୍ରାନ୍ତ ପ୍ରସ୍ତାବ ବିଦ୍ୟାଳୟ ଗଣଶିକ୍ଷା ବିଭାଗ ପକ୍ଷରୁ ଅନୁମୋଦିତ ହୋଇଛି। ଏହାକୁ ତୁରନ୍ତ କାର୍ଯ୍ୟକାରୀ କରିବାକୁ ବିଭାଗ ପକ୍ଷରୁ ଓସେପାକୁ ନିର୍ଦ୍ଦେଶ ଦିଆଯାଇଛି। ବିଦ୍ୟାଳୟଗୁଡ଼ିକରେ ଆବଶ୍ୟକ ଭିଭିଭୂମିର ବିକାଶ, ଶିକ୍ଷକ ବ୍ୟବସ୍ଥା ଏବଂ ଅନ୍ୟାନ୍ୟ ଆନୁଷଙ୍ଗିକ ପ୍ରକ୍ରିୟା ଶୀଘ୍ର ଶେଷ କରିବାକୁ କୁହାଯାଇଛି। ଚଳଚ୍ଚିତ୍ର ଜଗତର ବିଶିଷ୍ଟ ପ୍ରଚ୍ଛଦପଟ ଗାୟିକା ଏସ୍ ଜାନକୀଙ୍କର 88 ବର୍ଷ ବୟସରେ ମହୀଶୂରରେ ପରଲୋକ ହୋଇଛି। ହିନ୍ଦୀ ସମେତ ବିଭିନ୍ନ ଭାଷାରେ ସେ କଣ୍ଠଦାନ କରିଥିଲେ। ଓଡ଼ିଆ ଚଳଚ୍ଚିତ୍ର ଶିଳ୍ପ ସହିତ ତାଙ୍କର ଦୀର୍ଘ ସମ୍ପର୍କ ରହିଥିଲା। ପ୍ରାୟ 70ଟି ଓଡ଼ିଆ ଗୀତ ସେ ଗାଇବା ସହ 1986 ମସିହାରେ ଶ୍ରେଷ୍ଠ ପ୍ରଚ୍ଛଦପଟ ଗାୟିକା ଭାବେ ଓଡ଼ିଶା ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ପାଇଥିଲେ। ତାଙ୍କ ବିୟୋଗରେ ବିଭିନ୍ନ ମହଲରେ ଶୋକର ଛାୟା ଖେଳିଯାଇଛି। ଡିଜିଟାଲ ଇଣ୍ଡିଆ କାର୍ଯ୍ୟକ୍ରମ ଅଧୀନରେ ଇ ସରସ ବ୍ୟବସାୟିକ ପ୍ଲାଟଫର୍ମ ଦେଶର ଗ୍ରାମୀଣ ଉତ୍ପାଦ ଏବଂ ଉପଭୋକ୍ତାଙ୍କ ମଧ୍ୟରେ ସମନ୍ୱୟ ରକ୍ଷା କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଛି। କେନ୍ଦ୍ର ଇଲେକ୍ଟ୍ରୋନିକ୍ସ ଏବଂ ଆଇଟି ମନ୍ତ୍ରଣାଳୟ ଅଧୀନରେ ଡିଜିଟାଲ ଇଣ୍ଡିଆ କର୍ପୋରେସନ ଦ୍ୱାରା ଏହାକୁ ବିକଶିତ କରାଯାଇଛି। ଏହି କାର୍ଯ୍ୟକ୍ରମରେ 8 କୋଟି 90 ଲକ୍ଷରୁ ଅଧିକ ସ୍ୱୟଂ ସହାୟକ ଗୋଷ୍ଠୀ ସଦସ୍ୟ ସାମିଲ ହୋଇଛନ୍ତି। 2029 ସୁଦ୍ଧା ଦେଶରେ 6 କୋଟି ଲକ୍ଷପତି ଦିଦି ସୃଷ୍ଟି ପାଇଁ ଲକ୍ଷ୍ୟ ରଖାଯାଇଥିବା ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି। ମାଲକାନଗିରି ଜିଲ୍ଲାରେ ମହିଳାଙ୍କୁ ବ୍ୟବସାୟିକ କ୍ଷେତ୍ରରେ ଅଧିକ ସଶକ୍ତ କରିବା ଲକ୍ଷ୍ୟ ନେଇ ଖୁବ୍ ଶୀଘ୍ର ଏକ ସିଲେଇ ତାଲିମ କାର୍ଯ୍ୟକ୍ରମ ଆରମ୍ଭ କରାଯିବ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ଗ୍ରାମାଞ୍ଚଳରେ ମହିଳାଙ୍କ ଆର୍ଥିକ ଉନ୍ନତି ଏବଂ ସ୍ୱାବଲମ୍ବୀ କରିବା ଲକ୍ଷ୍ୟ ନେଇ ବିଭିନ୍ନ ଦକ୍ଷତା ବୃଦ୍ଧି କାର୍ଯ୍ୟକ୍ରମକୁ ପ୍ରାଥମିକତା ପ୍ରଦାନ କରାଯାଉଛି। ପୂର୍ବତଟ ରେଳପଥ ଅନ୍ତର୍ଗତ ରାୟଗଡ଼ା ଡିଭିଜନର ଡିଭିଜନାଲ ରେଳ ପ୍ରବନ୍ଧକ ଅମିତାଭ ସିଂହଲ ଗତକାଲି ପାରଳାଖେମୁଣ୍ଡି ରେଳ ଷ୍ଟେସନ ଗସ୍ତ କରିଥିଲେ। ସେଠାରେ ଚାଲିଥିବା ବିଭିନ୍ନ ପ୍ରକଳ୍ପର ସ୍ଥିତି ନେଇ ସମୀକ୍ଷା କରିଛନ୍ତି। ସୁବର୍ଣ୍ଣପୁର ଜିଲ୍ଲା ପାତାଳି ଶ୍ରୀକ୍ଷେତ୍ରଠାରେ 3 ଠାକୁରଙ୍କର ଅଣସର ଘର ଗୁପ୍ତ ନୀତି ଚାଲିଛି। ଠାକୁରଙ୍କୁ ଗତକାଲି 10 ମୂଳ ଅର୍ପଣ କରାଯାଇଛି। ଆସନ୍ତା 16 ତାରିଖରେ ରଥଯାତ୍ରା ଅନୁଷ୍ଠିତ ହେବ। ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ବ୍ଲକର ସ୍ୱୟଂ ସହାୟକ ଗୋଷ୍ଠୀର ଏକ ପ୍ରତିନିଧି ମଣ୍ଡଳୀ କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକର ବିଭିନ୍ନ କ୍ଷୁଦ୍ର ଉଦ୍ୟୋଗ ବୁଲି ଦେଖିଛନ୍ତି। ବ୍ଲକର ଉପରପାଙ୍ଗା ଏବଂ ସାଙ୍ଗିଡ଼ିଆ ପଞ୍ଚାୟତରେ ରହିଥିବା ବିଭିନ୍ନ ପ୍ରୋସେସିଂ ୟୁନିଟ୍କୁ ସେମାନେ ବୁଲି ଦେଖିବା ସହ ଆଲୋଚନା କରିଛନ୍ତି। ରାଜ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ଥିବାରୁ ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି। ଅପରପକ୍ଷରେ ଗାଙ୍ଗେୟ ପଶ୍ଚିମବଙ୍ଗ ଏବଂ ପାର୍ଶ୍ୱବର୍ତ୍ତୀ ବାଂଲାଦେଶ ଉପରେ ସକ୍ରିୟ ଘୂର୍ଣ୍ଣିବଳୟ ଲଘୁଚାପରେ ପରିଣତ ହେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ରାଜ୍ୟରେ ବର୍ଷାର ପରିମାଣ ବୃଦ୍ଧି ପାଇବା ନେଇ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଅନୁମାନ କରାଯାଇଛି। ହୀରାକୁଦ ଜଳଭଣ୍ଡାରର ଜଳସ୍ତର ଆଜି ସକାଳ 6ଟା ସୁଦ୍ଧା 611.29 ଫୁଟ ରହିଥିଲା। ବର୍ତ୍ତମାନ ଜଳଭଣ୍ଡାରର 3ଟି ଗେଟ୍ ଦେଇ ଜଳ ନିଷ୍କାସିତ ହେଉଛି। ଜଳଭଣ୍ଡାର ମଧ୍ୟକୁ ପ୍ରତି ସେକେଣ୍ଡରେ 49,591 ଘନଫୁଟ ଜଳ ପ୍ରବେଶ କରୁଥିବା ବେଳେ 73,666 ଘନଫୁଟ ଜଳ ନିଷ୍କାସିତ ହେଉଛି। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକିରେ ଶେଷ ହେଲା। ଆମର ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32।
1: ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ। ଏବେ ଆସନ୍ତୁ ଶୁଣିବା ଆମର ସ୍ୱାସ୍ଥ୍ୟ। ଆମର ସ୍ୱାସ୍ଥ୍ୟରେ ଆଜି ଅଭିବାତ ବା ସକ୍ ଏ ବିଷୟରେ ଆଲୋଚନା କରୁଛନ୍ତି ଡାକ୍ତର କୈଳାସନାଥ ଶାସ୍ତ୍ରୀ।
2: ଯେତେବେଳେ ହୃତ୍ପିଣ୍ଡ ଏବଂ ରକ୍ତବାହିକାମାନେ ଶରୀରର ଗୁରୁତ୍ୱପୂର୍ଣ୍ଣ ଅଙ୍ଗମାନଙ୍କୁ ଉପଯୁକ୍ତ ପରିମାଣର ଅମ୍ଳଜାନ ଭରା ରକ୍ତ ପଠାଇବାରେ ଅକ୍ଷମ ହୁଅନ୍ତି, ସେହି ଅବସ୍ଥାକୁ ଅଭିବାତ ବା ସକ୍ କୁହାଯାଏ। ଏହାଫଳରେ ଜୀବନ ପ୍ରତି ବିପଦ ସୃଷ୍ଟି ହୋଇପାରେ, କିନ୍ତୁ ଏହାର ବିନଷ୍ଟକାରୀ ପ୍ରଭାବରୁ ରକ୍ଷା କରିବାର ଶ୍ରେଷ୍ଠ ଉପାୟ ହେଉଛି ଏହାକୁ ଖୁବ୍ ଶୀଘ୍ର ଚିହ୍ନଟ କରିବା। ପ୍ରାରମ୍ଭରୁ ଏହାର ଲକ୍ଷଣଗୁଡ଼ିକ ହେଉଛି ଚର୍ମ ପାଣ୍ଡୁର ଥଣ୍ଡା ଏବଂ ଆର୍ଦ୍ର ଝାଳୁଆ ଲାଗିବା, ଆଖି କୋରଡ଼ିଆ, ନିରସ ଓ ନିଷ୍ପ୍ରଭ ତଥା ପ୍ରସାରିତ ପୁତ୍ତଳିକା, ଉଦ୍ବେଗ, ଅସ୍ଥିରତା ଏବଂ ମୂର୍ଚ୍ଛା ଅବସ୍ଥା, ନାଡ଼ିର ଗତି ଦୁର୍ବଳ ତଥାପି ଦ୍ରୁତ କିମ୍ବା ସୂତା ପରୀକ୍ଷୀଣ, ଅନିୟମିତ କିମ୍ବା ଗଭୀର ଦ୍ରୁତ ଶ୍ୱାସକ୍ରିୟା, ବାନ୍ତି ଲାଗିବା କିମ୍ବା ଅଇ ଲାଗିବା, ଅତ୍ୟଧିକ ଶୋଷ, ବ୍ୟକ୍ତିର ମତିଭ୍ରମ କିମ୍ବା ଖୁବ୍ କ୍ଲାନ୍ତ ହୋଇପାରେ, ରକ୍ତଚାପ ହ୍ରାସ ପାଏ। ଅଭିପାତ ବା ସକ୍ର ବର୍ଗୀକରଣଗୁଡ଼ିକ ହେଲା অল্প আয়তন রক্ততা অভিপাত বা হাইপোভলিমিক শক দেহর রক্ত বা অন্যান্য তরল পদার্থ পরিমাণ হ্রাস পাইবা দ্বারা এ প্রকার

0: ଅବିପାତ ହୋଇଥାଏ। ଅଭ୍ୟନ୍ତର କିମ୍ବା ବାହ୍ୟ କ୍ଷତର ଅତ୍ୟଧିକ ରକ୍ତସ୍ରାବ, ଡାଇରିଆ, ଦାହକ୍ଷତ, ଶୁଷ୍କୀକରଣ ଏବଂ ଅତ୍ୟଧିକ ବାନ୍ତି ଫଳରେ ଏହା ହୋଇଥାଏ। ସ୍ନାୟୁ ହେତୁ ଅଭିପାତ ବା ନ୍ୟୁରୋଜେନିକ୍ ସକ୍, ଏ ପ୍ରକାରର ଅଭିପାତ ସ୍ନାୟୁଗତ କାରଣରୁ ହୋଇଥାଏ। ବିଭିନ୍ନ ସ୍ନାୟୁର ନିର୍ଦ୍ଦେଶ ଅନୁସାରେ ରକ୍ତବାହିକା ନଳିକାଗୁଡ଼ିକ ଅସ୍ୱାଭାବିକ ଭାବେ ପ୍ରସାରିତ ହୋଇଯାଏ, ଫଳରେ ଦେହର ଅନେକ ପରିମାଣର ରକ୍ତ ରକ୍ତନଳୀମାନଙ୍କରେ ରହିଯାଏ, ଫଳରେ ରକ୍ତର ସ୍ରୋତ ବଜାୟ ରଖିବା ସମ୍ଭବ ହୁଏ ନାହିଁ। ବ୍ୟକ୍ତି ହଠାତ୍ ଠିଆ ହୋଇଗଲେ ମୂର୍ଚ୍ଛା ହୋଇଯାଏ। ବ୍ୟକ୍ତି ପୁଣି ବସିବା କିମ୍ବା ଶୋଇବା ଅବସ୍ଥାକୁ ପୁଣି ଚାଲିଗଲେ ସ୍ନାୟୁ ହେତୁ ଅଭିପାତ ପ୍ରାୟତଃ ଠିକ୍ ହୋଇଯାଏ। ମନ ହେତୁ ଅଭିପାତ ବା ସାଇକୋଜେନିକ୍ ସକ୍, ଏ ପ୍ରକାରର ଅଭିପାତ ପ୍ରାୟତଃ ସାଧାରଣ ଅତ୍ୟଧିକ ଭୟ, କ୍ରୋଧ, ଆନନ୍ଦ କିମ୍ବା ବିଷାଦ ଯୋଗେ ଏ ଅବସ୍ଥା ଉପୁଜିଥାଏ। ପ୍ରତ୍ୟଧିକ୍ରିୟା ଅଭିପାତ ବା ଆନାଫାଇଲାକ୍ଟିକ୍ ସକ୍, କୌଣସି ପ୍ରକାରର ଖାଦ୍ୟରୁ ଆଲର୍ଜି ପ୍ରତିକ୍ରିୟା, ମହୁମାଛି, ବିରୁଡ଼ି କିମ୍ବା କୀଟପତଙ୍ଗ ଦଂଶନ ଏବଂ କେତେକ ଇନହାଲାନ୍ସ ଯୋଗୁଁ ଏ ପ୍ରକାରର ଅଭିପାତ ହୋଇଥାଏ। ଏହାର ଚିକିତ୍ସା ଚିକିତ୍ସକଙ୍କ ଦ୍ୱାରା କରାଯିବା ଆବଶ୍ୟକ। ସକ୍ ବା ଅଭିପାତର ଚିକିତ୍ସା କରିବେ କିପରି ଜାଣିବା ନିହାତି ଦରକାର। ଶୀଘ୍ର ଆମ୍ବୁଲାନ୍ସ ଡାକନ୍ତୁ। ଆହତ ବ୍ୟକ୍ତିକୁ ଚିତ୍ କରି ଶୁଆଇ ତାର ଦୁଇ ଗୋଡ଼କୁ 6 ଇଞ୍ଚ ଉଚ୍ଚ ସ୍ତରରେ ରଖନ୍ତୁ। ରକ୍ତ ସ୍ରାବ କିମ୍ବା ବାନ୍ତି ହେଲେ ସେ ସବୁକୁ ଶ୍ୱାସପଥରେ ପ୍ରବେଶ କରିବାରୁ ପ୍ରତିରୋଧ କରିବା ପାଇଁ ବ୍ୟକ୍ତିର ମୁଣ୍ଡକୁ ଗୋଟିଏ ପାଖକୁ ଠେଲି ଦିଅନ୍ତୁ। ବୋତାମ ଖୋଲି, ବେଲ୍ଟ ଖୋଲି, ପୋଷାକ ଢିଲା କରିଦିଅନ୍ତୁ। ବେକ, ଛାତି, ଅଣ୍ଟା ଚିପି ନ ହେବା ଆବଶ୍ୟକ। ବ୍ୟକ୍ତି ଆରାମ ଓ ଉଷୁମ ଅବସ୍ଥାରେ ରଖିବା ଦରକାର। ଲୁଗାପଟା ଓଦା ଥିଲେ ତାହା ବାହାର କରି ଉଷୁମ କମ୍ବଳ ଉପରେ ତାକୁ ଶୁଆନ୍ତୁ। ବାହାରୁ କୌଣସି କୃତ୍ରିମ ଗରମ ଦିଅନ୍ତୁ ନାହିଁ। କ୍ଷେତାଞ୍ଚଳରେ ଗରମ ପ୍ରଭାବ ପଡ଼ିଲେ ସେ ସ୍ଥାନରେ ରକ୍ତ ଜମାଟ ବାନ୍ଧିବାରେ ବିଳମ୍ବ ହୋଇଥାଏ, ଫଳରେ ରକ୍ତକ୍ଷରଣ ଅଧିକ ହୁଏ। ଅନ୍ୟାନ୍ୟ କ୍ଷେତସ୍ଥାନ କେଉଁଠାରେ ଅଛି ଜାଣିବାକୁ ଚେଷ୍ଟା କରନ୍ତୁ। ରକ୍ତକ୍ଷରଣ ହେଉଥିଲେ ତଦନୁଯାୟୀ ପ୍ରାଥମିକ ଚିକିତ୍ସା କରନ୍ତୁ। ଅସ୍ଥିଭଙ୍ଗ କିମ୍ବା ମକଚି ହୋଇଥିଲେ ସ୍ପ୍ଲିଣ୍ଟ ଦେଇ ତାର ଉପଚାର କରନ୍ତୁ। ଏହା କିପରି କରାଯାଏ ଜାଣିନଥିଲେ ସେଥିରେ ହାତ ଦିଅନ୍ତୁ ନାହିଁ, କାରଣ ସେହିପରି କଲେ କ୍ଷତ ଅଧିକ ହୋଇପାରେ। ବ୍ୟକ୍ତିକୁ ଶୋଷ ହେଉଛି କହିଲେ ତୁଳାରେ ପାଣି ବିଜାଇ ତାର ଓଠ ଓ ଜିଭରେ ଦିଅନ୍ତୁ। ପାଣି ପିଇବାକୁ ଦେଲେ ବାନ୍ତି ହୋଇପାରେ। ବ୍ୟକ୍ତିକୁ ଶାନ୍ତ ଓ ନିଶ୍ଚଳ ରଖିବାକୁ ଚେଷ୍ଟା କରନ୍ତୁ। ବ୍ୟକ୍ତିର ଅସ୍ଥିରତା ବା ଉତ୍ତେଜନା ଫଳରେ ଅବସ୍ଥା ସାଂଘାତିକ ହୋଇପାରେ, ବରଂ ଡାକ୍ତରୀ ସାହାଯ୍ୟ ଖୁବ୍ ଶୀଘ୍ର ମିଳିବ ବୋଲି ଆଶ୍ୱାସନା ଦିଅନ୍ତୁ।
1: ଅଭିପାତ ବା ସକ୍, ଏ ବିଷୟରେ ଆଲୋଚନା କରୁଥିଲେ କୈଳାସନାଥ ଶାସ୍ତ୍ରୀ। ଶେଷ ହେଲା ଆମର ସ୍ୱାସ୍ଥ୍ୟ ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ। ସମୟ ବର୍ତ୍ତମାନ 7:15 ହେବା ପାଇଁ ଯାଉଛି। ଆସନ୍ତୁ ଶୁଣିବା ଓଡ଼ିଆର ସମ୍ବାଦ।
2: ସମୟ ସକାଳ 7:15 ଶୁଣନ୍ତୁ ଓଡ଼ିଆରେ ସମ୍ବାଦ
3: ଆକାଶବାଣୀ। ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ତ୍ରିରାଷ୍ଟ୍ରୀୟ ଗସ୍ତ ଶେଷ କରି ସ୍ୱଦେଶ ପ୍ରତ୍ୟାବର୍ତ୍ତନ କରୁଛନ୍ତି ପ୍ରଧାନମନ୍ତ୍ରୀ। ଏକ ଦେଶ ଏକ ନିର୍ବାଚନ ପ୍ରସ୍ତାବ ସମ୍ପର୍କରେ ଗୋଆରେ ଯୁଗ୍ମ ସଂସଦୀୟ କମିଟିର ଆଲୋଚନା। କିମ୍ବଦନ୍ତୀ ଗାୟିକା ଏସ୍ ଜାନକୀଙ୍କ 88 ବର୍ଷ ବୟସରେ ପରଲୋକ। ନୌକା ଦୁର୍ଘଟଣାରେ 15 ଜଣ ଭାରତୀୟଙ୍କ ମୃତ୍ୟୁ ଘଟଣାରେ ତଦନ୍ତ ନିର୍ଦ୍ଦେଶ ଦେଲେ ଭିଏତନାମ ସରକାର। ଏବଂ ୱିମ୍ବିଲଡନ୍ ମହିଳା ଏକକ ଫାଇନାଲରେ ପ୍ରଥମ ଗ୍ରାଣ୍ଡସ୍ଲାମ୍ ଟାଇଟଲ ହାସଲ କଲେ ଲିଣ୍ଡା ନୋସ୍କୋଭା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତ୍ରିରାଷ୍ଟ୍ରୀୟ ଗସ୍ତ ଶେଷ କରି ସ୍ୱଦେଶ ପ୍ରତ୍ୟାବର୍ତ୍ତନ କରୁଛନ୍ତି। 4 ଦଶନ୍ଧିରୁ ଅଧିକ ସମୟ ମଧ୍ୟରେ ଭାରତୀୟ ପ୍ରଧାନମନ୍ତ୍ରୀଙ୍କ ନ୍ୟୁଜିଲାଣ୍ଡ ଗସ୍ତ ଶେଷ ପର୍ଯ୍ୟାୟର ଗସ୍ତକୁ ସୁଦୃଢ଼ କରିଛି। ଏହି ଗସ୍ତ ଅବସରରେ ଶ୍ରୀ ମୋଦି ନ୍ୟୁଜିଲାଣ୍ଡ ପ୍ରତିପକ୍ଷ କ୍ରିଷ୍ଟୋଫର ଲକ୍ସନଙ୍କ ସହ ବିଭିନ୍ନ ପ୍ରସଙ୍ଗ ନେଇ ଦ୍ୱିପାକ୍ଷିକ ଆଲୋଚନା କରିଥିଲେ। ପ୍ରତିରକ୍ଷା, ପର୍ଯ୍ୟଟନ, କ୍ରୀଡ଼ା, ବିପର୍ଯ୍ୟୟ ପରିଚାଳନା, ଦୁଗ୍ଧ ଏବଂ ପଶୁପାଳନ ଆଦି ବିଭିନ୍ନ କ୍ଷେତ୍ରରେ 5ଟି ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଥିଲା। ଅକ୍ଲାଣ୍ଡରେ ସ୍ପାର୍କ ଆରେନାଠାରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ପ୍ରବାସୀ ଭାରତୀୟଙ୍କ ସମାବେଶକୁ ସମ୍ବୋଧନ କରିଥିଲେ। ନ୍ୟୁଜିଲାଣ୍ଡର ପ୍ରଗତିରେ ଭାରତୀୟ ସମ୍ପ୍ରଦାୟଙ୍କ ଅବଦାନକୁ ଶ୍ରୀ ମୋଦି ଉଚ୍ଚ ପ୍ରଶଂସା କରିଥିଲେ। ଅକ୍ଲାଣ୍ଡରୁ ୱେଲିଂଟନ୍ ଏବଂ କ୍ରାଷ୍ଟ ଚର୍ଚ୍ଚରୁ କୁଇନ୍ସଟାଉନ୍

ଦିନ ପର୍ଯ୍ୟନ୍ତ ଭାରତୀୟ ସମ୍ପ୍ରଦାୟ ଦ୍ୱିପାକ୍ଷିକ ସମ୍ପର୍କକୁ ସୁଦୃଢ଼ କରିବାରେ ଗୁରୁତ୍ୱପୂର୍ଣ୍ଣ ଅବଦାନ ପ୍ରଦାନ କରୁଛନ୍ତି। ନିରନ୍ତର ବନ୍ଧୁତା, ସାଧାରଣ ମୂଲ୍ୟବୋଧ, ଦ୍ୱିପାକ୍ଷିକ ସହଭାଗିତା ଏବଂ ଭବିଷ୍ୟତ ସମ୍ପର୍କରେ ନୂତନ ମାର୍ଗ ଉନ୍ମୁକ୍ତ ନେଇ ଉଭୟ ଦେଶ ଅଙ୍ଗୀକାରବଦ୍ଧତା ପ୍ରକାଶ କରିଥିବା ଶ୍ରୀ ମୋଦି କହିଛନ୍ତି। ସମାବେଶରେ ଯୋଗଦେଇ ନ୍ୟୁଜିଲାଣ୍ଡ ପ୍ରଧାନମନ୍ତ୍ରୀ କ୍ରିଷ୍ଟୋଫର ଲକ୍ସନ ଦ୍ୱିପାକ୍ଷିକ ରଣନୈତିକ ଏବଂ ଆର୍ଥିକ ସହଭାଗିତା ଉପରେ ଆଲୋକପାତ କରିଥିଲେ। ନ୍ୟୁଜିଲାଣ୍ଡ ଗସ୍ତ ପୂର୍ବରୁ ଶ୍ରୀ ମୋଦି ଇଣ୍ଡୋନେସିଆ ଏବଂ ଅଷ୍ଟ୍ରେଲିଆ ଗସ୍ତ ଶେଷ କରିଥିଲେ। ଏକ ଦେଶ ଏକ ନିର୍ବାଚନ ପ୍ରସ୍ତାବ ସମ୍ପର୍କରେ ବିଭିନ୍ନ ପକ୍ଷଙ୍କ ସହ ଗୋଆରେ ଯୁଗ୍ମ ସଂସଦୀୟ କମିଟି ଆଲୋଚନା ଶେଷ କରିଛନ୍ତି। ଏହି ଦୁଇଦିନିଆ କାର୍ଯ୍ୟକ୍ରମରେ କମିଟି ପକ୍ଷରୁ ରାଜ୍ୟ ସରକାର, ରାଜନୈତିକ ଦଳ, ନିର୍ବାଚିତ ପ୍ରତିନିଧି, ସମ୍ଭିଧାନ ବିଶେଷଜ୍ଞ, ଗଣମାଧ୍ୟମ ଓ ଅନ୍ୟାନ୍ୟ ପ୍ରତିନିଧିମାନଙ୍କ ସହ ବିସ୍ତୃତ ଭାବେ ଏକ ଦେଶ ଏକ ନିର୍ବାଚନ ପ୍ରସ୍ତାବ ଉପରେ ଆଲୋଚନା ହୋଇଛି। ଗୋଆରେ ଗଣମାଧ୍ୟମକୁ ସୂଚନା ଦେଇ କମିଟିର ଅଧ୍ୟକ୍ଷ ସାଂସଦ ପିପି ଚୌଧୁରୀ କହିଛନ୍ତି, ଏହି ପଦକ୍ଷେପ ଖର୍ଚ୍ଚ ହ୍ରାସ କରିବା ସହ ଦେଶର ଅର୍ଥନୀତିକୁ ଅଧିକ ସୁଦୃଢ଼ କରିବ। କମିଟି ଆଗାମୀ ଦିନରେ ଲକ୍ଷ୍ନୌ ଗସ୍ତ କରି ପ୍ରସ୍ତାବ ସମ୍ପର୍କରେ ଆଲୋଚନା ପର୍ଯ୍ୟାଲୋଚନା କରିବ ବୋଲି ଜଣାପଡ଼ିଛି। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଆଜି ଅହମ୍ମଦାବାଦ ପୌର ନିଗମର ବିଭିନ୍ନ ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ କରିବେ। ଏଥିରେ 405 କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପ ରହିଥିବା ଜଣାପଡ଼ିଛି। ଏହି ଅବସରରେ ଶ୍ରୀ ଶାହା ଗାନ୍ଧୀନଗର ଲୋକସଭା ଆସନରୁ ବ୍ୟାପକ ବନୀକରଣ ଅଭିଯାନର ଶୁଭାରମ୍ଭ କରିବେ। ବ୍ୟାପକ ବନୀକରଣ ଜରିଆରେ ଗାନ୍ଧୀନଗର ଲୋକସଭା କ୍ଷେତ୍ରକୁ ଦେଶର ସବୁଠାରୁ ସବୁଜ କ୍ଷେତ୍ରରେ ପରିଣତ କରିବା ପାଇଁ ଏହି ପଦକ୍ଷେପ ନିଆଯିବ। ପାଣିପାଗ ପରିବର୍ତ୍ତନର ମୁକାବିଲା ପାଇଁ ଚଳିତ ବର୍ଷ ସେହି ଲୋକସଭା ଅଞ୍ଚଳରେ 1,25,00,000ରୁ ଅଧିକ ଚାରା ରୋପଣ କରାଯିବ ବୋଲି ସୂଚନା ଦିଆଯାଇଛି। ଏହି ଅଭିଯାନ ଅଧୀନରେ ଜଙ୍ଗଲ ବିଭାଗ ଅହମ୍ମଦାବାଦ ଏବଂ ଗାନ୍ଧୀନଗର ଜିଲ୍ଲାରେ ବନ କବଚ ବ୍ୟବହାର କରି 60,00,000 ଚାରା ରୋପଣ କରିବ। ଆସନ୍ତାକାଲି ଶ୍ରୀ ଶାହା ଗାନ୍ଧୀନଗରଠାରେ 11 ଇଣ୍ଟରପୋଲ ଡିଜିଟାଲ ଫରେନ୍ସିକ୍ ବିଶେଷଜ୍ଞ ଗୋଷ୍ଠୀ ବୈଠକକୁ ଉଦ୍ଘାଟନ କରିବେ। ଶ୍ରୀ ଶାହା ଦହେଗାମ୍ ଗସ୍ତ କରି ନବନିର୍ମିତ ପରିବା ହାଟ ଏବଂ ଅମୃତ ମହୋତ୍ସବ ସମାରୋହ ପରିଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି। କିମ୍ବଦନ୍ତୀ ପ୍ରଚ୍ଛଦପଟ ଗାୟିକା ଏସ୍ ଜାନକୀଙ୍କର ଗତକାଲି କର୍ଣ୍ଣାଟକର ମୈସୁରଠାରେ 88 ବୟସରେ ପରଲୋକ ଘଟିଛି। ସେ କିଛିଦିନ ଧରି ବାର୍ଦ୍ଧକ୍ୟଜନିତ ରୋଗରେ ପୀଡ଼ିତ ହୋଇ ଚିକିତ୍ସିତ ହେଉଥିଲେ। ଗତ 6 ମଧ୍ୟରେ ଗାୟିକା ଏସ୍ ଜାନକୀ ହିନ୍ଦୀ ସମେତ କନ୍ନଡ, ତାମିଲ, ତେଲୁଗୁ ଓ ମଲାୟାଲମ୍ ଭାଷାରେ 48,000ରୁ ଅଧିକ ଗୀତ ଗାଇଛନ୍ତି। ସେ ଲୋକପ୍ରିୟ ସଙ୍ଗୀତ ନିର୍ଦ୍ଦେଶକ ଇଲିୟାରାଜା, ଏମ୍ଏସ୍ ବିଶ୍ୱନାଥନ, କେବି ମହାଦେବନ ଏବଂ ଏଆର୍ ରେହମାନ୍ଙ୍କ ସହ କାର୍ଯ୍ୟ କରିଥିଲେ। 1988 ଶ୍ରେଷ୍ଠ ପ୍ରଚ୍ଛଦପଟ ଗାୟିକା ଭାବେ ଏସ୍ ଜାନକୀଙ୍କୁ ଜାତୀୟ ଚଳଚ୍ଚିତ୍ର ପୁରସ୍କାରରେ ସମ୍ମାନିତ କରାଯାଇଥିଲା। ବିଭିନ୍ନ ରାଜ୍ୟର ପ୍ରାୟ 33 ଚଳଚ୍ଚିତ୍ର ପୁରସ୍କାରରେ ସମ୍ମାନିତ ଏସ୍ ଜାନକୀଙ୍କୁ 2013 ପଦ୍ମଭୂଷଣ ପୁରସ୍କାର ମିଳିଥିଲା। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଭିଏତନାମର ଫୁ କ୍ୱୋକ୍ ଦ୍ୱୀପ ନିକଟରେ ଏକ ଦ୍ରୁତଗାମୀ ଯନ୍ତ୍ରଚାଳିତ ନୌକା ବୁଡ଼ିଯିବା ଫଳରେ 15 ଭାରତୀୟ ପର୍ଯ୍ୟଟକଙ୍କ ମୃତ୍ୟୁ ଘଟଣାରେ ସେଠାକାର ସରକାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ଏହି ଦୁର୍ଘଟଣାର କାରଣ ଏବଂ ଏଥିପାଇଁ କେଉଁମାନେ ଦାୟୀ ସେ ନେଇ ସବିଶେଷ ଯାଞ୍ଚ କରାଯିବ ବୋଲି ଜଣାପଡ଼ିଛି। ଭିଏତନାମ ପ୍ରଧାନମନ୍ତ୍ରୀ ସେଠାକାର ଅଧିକାରୀମାନଙ୍କୁ ମୃତକଙ୍କ ପରିବାରକୁ ସହାୟତା ଯୋଗାଇ ଦେବା ଲାଗି ନିର୍ଦ୍ଦେଶ ଦେଇଛନ୍ତି। ଗତକାଲି 32 ଭାରତୀୟ ପର୍ଯ୍ୟଟକ ଏବଂ 4 କର୍ମଚାରୀଙ୍କୁ ନେଇ ହନ୍ ମେ ରୁଟ୍ରେ ଯାତ୍ରା ଆରମ୍ଭ କରିବାର କିଛି ସମୟ ପରେ ନୌକାଟି ପ୍ରବଳ ପବନ ଯୋଗୁଁ ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା। ଉଦ୍ଧାରକାରୀ ଦଳ 21 ଉଦ୍ଧାର କରିଥିଲେ। ମୃତକଙ୍କ ମଧ୍ୟରେ 13 ପୁରୁଷ ଏବଂ 2 ମହିଳା ଅଛନ୍ତି। ମୃତକମାନଙ୍କ ମଧ୍ୟରେ 10 ତାମିଲନାଡୁରୁ ହୋଇଥିବାବେଳେ 3 ଆନ୍ଧ୍ରପ୍ରଦେଶ ଏବଂ 2 କେରଳମର ବୋଲି ଜଣାପଡ଼ିଛି। ଏହି ଘଟଣାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଉପରାଷ୍ଟ୍ରପତି ସିପି ରାଧାକୃଷ୍ଣନ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗଭୀର ଶୋକ ବ୍ୟକ୍ତ କରିଛନ୍ତି। ଭିଏତନାମରେ ନୌକା ଦୁର୍ଘଟଣାରେ 15 ଭାରତୀୟ ପର୍ଯ୍ୟଟକଙ୍କ ମୃତ୍ୟୁ ଘଟଣାରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ଶୋକ ବ୍ୟକ୍ତ କରିଛନ୍ତି। ଦୁର୍ଘଟଣାରେ ସେ ମର୍ମାହତ ବୋଲି କହିଛନ୍ତି। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ମୃତକଙ୍କ ପରିବାର ସହ ଯୋଗାଯୋଗ କରାଯାଇ ଆବଶ୍ୟକୀୟ ସହାୟତା ଯୋଗାଇ ଦିଆଯିବ ବୋଲି ଡକ୍ଟର ଜୟଶଙ୍କର କହିଛନ୍ତି। ଗତମାସ 24 ଦୁଇଟି ଶକ୍ତିଶାଳୀ ଭୂକମ୍ପ ପରେ ଭେନେଜୁଏଲାରେ ମୃତ୍ୟୁ ସଂଖ୍ୟା 4,333 ବୃଦ୍ଧି ପାଇଛି। ସେଠାକାର ରାଷ୍ଟ୍ରପତି ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି, ଆସନ୍ତା ସପ୍ତାହରୁ ଭୂକମ୍ପ ପୀଡ଼ିତମାନଙ୍କୁ ଗୃହ ଆବଣ୍ଟନ କରାଯିବ। ଇତିମଧ୍ୟରେ 315 ମୃତକଙ୍କ ପରିଚୟ ମିଳିନଥିବା ସରକାରୀ ଭାବେ ସୂଚନା ଦିଆଯାଇଛି। ଏହି ଭୂକମ୍ପରେ

0: 16,740 ଜଣ ଆହତ ହୋଇଥିବା ବେଳେ 6,462 ଜଣଙ୍କୁ ଉଦ୍ଧାର କରାଯାଇଛି। ଭୂକମ୍ପ ପ୍ରଭାବରେ 17,000 ଅଧିକ ଲୋକ ବାସହୀନ ହୋଇଥିବା ଜଣାପଡ଼ିଛି। ହର୍ମୁଜ୍ ପ୍ରଣାଳୀରେ ସାଇପ୍ରସ୍ର ଏକ ବାଣିଜ୍ୟିକ ଜାହାଜ ଉପରେ ଇରାନ୍ର ଆକ୍ରମଣ ପରେ ଆମେରିକା ପୁଣି ଥରେ ଇରାନ୍ ଉପରେ ଆକ୍ରମଣ କରିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନିର୍ଦ୍ଦେଶ ଅନୁଯାୟୀ ଆକ୍ରମଣ କରାଯାଇଥିବା ସେଣ୍ଟକମ୍ ସୂଚନା ଦେଇଛି। ଇରାନ୍ର ପ୍ରମୁଖ ଘାଟି ଏବଂ ଦ୍ୱୀପାଞ୍ଚଳଗୁଡ଼ିକରେ ଆକ୍ରମଣ କରାଯାଇଥିବା ଜଣାପଡ଼ିଛି। ଇତିମଧ୍ୟରେ ପରବର୍ତ୍ତୀ ସୂଚନା ପର୍ଯ୍ୟନ୍ତ ଇରାନ୍ ହର୍ମୁଜ୍ ପ୍ରଣାଳୀକୁ ବନ୍ଦ ରଖିଛି। ସେଠାକାର ଇସ୍ଲାମିକ ରିଭଲ୍ୟୁସନାରୀ ଗାର୍ଡ କର୍ପସ୍ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ହର୍ମୁଜ୍ ପ୍ରଣାଳୀରେ ବେନିୟମ ଭାବେ ଏକ ବାଣିଜ୍ୟିକ ଜାହାଜ ଅତିକ୍ରମ କରିବାକୁ ଚେଷ୍ଟା କରୁଥିବା ବେଳେ ଆକ୍ରମଣ କରାଯାଇଥିବା କୁହାଯାଇଛି। ତେବେ ଇରାନ୍ ମୁକ୍ତ ଭାବେ ହର୍ମୁଜ୍ ପ୍ରଣାଳୀ ଖୋଲା ରହିଛି ଏବଂ ସେହି ବାଟ ଦେଇ ଅତିକ୍ରମ କରୁଥିବା ଜାହାଜଗୁଡ଼ିକ ଉପରେ କୌଣସି ଆକ୍ରମଣ କରାଯିବ ନାହିଁ ଘୋଷଣା କରିବାକୁ ଆମେରିକା ଦାବି କରିଛି। ଅନ୍ୟପକ୍ଷରେ ଆମେରିକା ରାଷ୍ଟ୍ରପତି କହିଛନ୍ତି ଉଭୟ ଦେଶ ମଧ୍ୟରେ ସୃଷ୍ଟି ହୋଇଥିବା ଉତ୍ତେଜନାମୂଳକ ପରିସ୍ଥିତି ସତ୍ତ୍ୱେ ବୁଝାମଣା ଜାରି ରହିବ। ୱିମ୍ବିଲଡନ୍ ମହିଳା ଏକକ ଫାଇନାଲରେ ଗତକାଲି ଲଣ୍ଡନର ସେଣ୍ଟର କୋର୍ଟରେ ଅନୁଷ୍ଠିତ ମ୍ୟାଚ୍ରେ ଚେକ୍ ଗଣରାଜ୍ୟର ଖେଳାଳି କାରୋଲିନା ମୁଚୋଭାଙ୍କୁ 6-2, 5-7, 6-3 ପରାସ୍ତ କରି 21 ବର୍ଷୀୟ ଲିଣ୍ଡା ନୁସ୍କୋଭା ତାଙ୍କର ପ୍ରଥମ ଗ୍ରାଣ୍ଡସ୍ଲାମ୍ ଟାଇଟଲ୍ ହାସଲ କରିଛନ୍ତି। ସେହିଭଳି ଆଜି ସନ୍ଧ୍ୟା 5:30 ମହିଳା ଡବଲ୍ସ ଫାଇନାଲ୍ ଅନୁଷ୍ଠିତ ହେବ। 5 ମ୍ୟାଚ୍ ବିଶିଷ୍ଟ ଟି20 ଆନ୍ତର୍ଜାତିକ ପୁରୁଷ କ୍ରିକେଟ୍ ସିରିଜ୍ରେ ଇଂଲଣ୍ଡ 4-0 ବିଜୟୀ ହୋଇଛି। ଗତକାଲି ଅନୁଷ୍ଠିତ ସିରିଜ୍ର ଶେଷ ମ୍ୟାଚ୍ରେ ଇଂଲଣ୍ଡ 56 ରନ୍ରେ ଭାରତକୁ ପରାସ୍ତ କରିଛି। ପ୍ରଥମେ ବ୍ୟାଟିଂ କରି ଇଂଲଣ୍ଡ ନିର୍ଦ୍ଧାରିତ 20 ଓଭର୍ରେ 3 ୱିକେଟ୍ ବିନିମୟରେ 257 ରନ୍ କରିଥିବା ବେଳେ ଏହାର ଜବାବରେ ଭାରତ 8 ୱିକେଟ୍ ବିନିମୟରେ 201 ରନ୍ କରିବାକୁ ସକ୍ଷମ ହୋଇଥିଲା। ଲଣ୍ଡନର ଲର୍ଡ଼ସ୍ କ୍ରିକେଟ୍ ପଡ଼ିଆରେ ଅନୁଷ୍ଠିତ ଏକମାତ୍ର ମହିଳା ଟେଷ୍ଟ ମ୍ୟାଚ୍ର ଦ୍ୱିତୀୟ ଦିନ ଖେଳ ଶେଷ ସୁଦ୍ଧା ଭାରତ ଦ୍ୱିତୀୟ ଇନିଂସରେ 1 ୱିକେଟ୍ ବିନିମୟରେ 154 ରନ୍ ସ୍କୋର କରିଛି। ପୂର୍ବରୁ ଇଂଲଣ୍ଡ ପ୍ରଥମ ଇନିଂସରେ 170 ରନ୍ରେ ସମସ୍ତ ୱିକେଟ୍ ହରାଇଥିଲା। ଏବେ ଭାରତୀୟ ମହିଳା ଦଳ 269 ରନ୍ ଆଗରେ ରହିଛି। ଫିଫା ବିଶ୍ୱକପ୍ର ତୃତୀୟ କ୍ୱାର୍ଟର ଫାଇନାଲ୍ରେ ଆଜି ସକାଳେ ମିଆମି ଷ୍ଟାଡିୟମ୍ରେ ଅନୁଷ୍ଠିତ ମ୍ୟାଚ୍ରେ ଇଂଲଣ୍ଡ 2-1 ନରୱେକୁ ପରାସ୍ତ କରି ସେମିଫାଇନାଲ୍ରେ ପହଞ୍ଚିଛି। ଚଳିତ ବିଶ୍ୱକପ୍ରେ ସ୍ୱେନ୍ ଏବଂ ଫ୍ରାନ୍ସ ପୂର୍ବରୁ ସେମିଫାଇନାଲ୍ରେ ପହଞ୍ଚସାରିଛନ୍ତି। ପାଣିପାଗ ବିଭାଗ ପକ୍ଷରୁ ଆସନ୍ତା 4-5 ଦିନ ପର୍ଯ୍ୟନ୍ତ ଦେଶର ଉତ୍ତର ପୂର୍ବାଞ୍ଚଳରେ ପ୍ରବଳ ବର୍ଷା ହେବା ନେଇ ସତର୍କ ସୂଚନା ଜାରି କରାଯାଇଛି। ଜାମ୍ମୁ କାଶ୍ମୀର, ଲଦାଖ, ହିମାଚଳ ପ୍ରଦେଶ ଓ ଓଡ଼ିଶା ସମେତ 18 ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ଏହି ସମୟ ମଧ୍ୟରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବ ବୋଲି ବିଭାଗ ସୂଚନା ଦେଇଛି। ତ୍ରିରାଷ୍ଟ୍ରୀୟ ଗସ୍ତ ଶେଷ କରି ସ୍ୱଦେଶ ପ୍ରତ୍ୟାବର୍ତ୍ତନ କରୁଛନ୍ତି ପ୍ରଧାନମନ୍ତ୍ରୀ। ଏକ ଦେଶ ଏକ ନିର୍ବାଚନ ପ୍ରସ୍ତାବ ସମ୍ପର୍କରେ ଗୋଆରେ ଯୁଗ୍ମ ସଂସଦୀୟ କମିଟିର ଆଲୋଚନା। କିମ୍ବଦନ୍ତୀ ଗାୟିକା ଏସ୍ ଜାନକୀଙ୍କ 88 ବର୍ଷ ବୟସରେ ପରଲୋକ। ନୌକା ଦୁର୍ଘଟଣାରେ 15 ଜଣ ଭାରତୀୟଙ୍କ ମୃତ୍ୟୁ ଘଟଣାରେ ତଦନ୍ତ ନିର୍ଦ୍ଦେଶ ଦେଲେ ଭିଏତନାମ ସରକାର। ଏବଂ ୱିମ୍ବିଲଡନ୍ ମହିଳା ଏକକ ଫାଇନାଲ୍ରେ ପ୍ରଥମ ଗ୍ରାଣ୍ଡସ୍ଲାମ୍ ଟାଇଟଲ୍ ହାସଲ କଲେ ଲିଣ୍ଡା ନୁସ୍କୋଭା। ସମ୍ବାଦ ଶେଷ ହେଲା।
1: मेरे प्यारे देशवासियों, आपने एक बात ऑब्जर्व करी होगी, हमारी मन की बातों ने स्वच्छता अभियान को समय समय पर गति दी है और इसी तरह से स्वच्छता के लिए किए जा रहे प्रयासों ने भी मन की बात को हमेशा ही प्रेरणा दी है। ऐसा नहीं है कि हमने स्वच्छता में आदर्श स्थिति हासिल कर ली है, लेकिन जिस प्रकार से ODF से लेकर सार्वजनिक स्थलों तक स्वच्छता अभियान में सफलता मिली है वो 130 करोड़ देशवासियों के संकल्प की ताकत है। लेकिन हम इतने पर रुकने वाले नहीं हैं। यह आंदोलन अब स्वच्छता से सुंदरता की ओर बढ़ चला है। अभी कुछ दिन पहले ही मैं मीडिया में श्रीमान योगेश सैनी और उनकी टीम की कहानी देख रहा था। योगेश सैनी इंजीनियर है और अमेरिका में अपनी नौकरी छोड़कर मां भारती की सेवा के लिए वापिस आए हैं। उन्होंने कुछ समय पहले दिल्ली को स्वच्छ ही नहीं बल्कि सुंदर बनाने का बीड़ा उठाया। उन्होंने अपनी टीम के साथ लोधी गार्डन के कूड़ेदानों से शुरुआत की, स्ट्रीट आर्ट के माध्यम से दिल्ली के कई इलाकों को खूबसूरत पेंटिंग से सजाने संवारने का काम किया। ओवरब्रिज और स्कूल की दीवारों से लेकर झुग्गी झोंपड़ियों तक उन्होंने अपने हुनर को उकेरना शुरू किया तो लोगों का साथ भी मिलता चला गया और एक प्रकार से ये सिलसिला चल पड़ा। रंग और रेखाओं में कोई आवाज भले ही न होती हो, लेकिन इनसे बनी तस्वीर।

ଅନ୍ଧାର ରାତିର ଶେଷ ପ୍ରହରରେ ଯେବେ ଥକିଯାଏ ଜୀବନର ନା, ସେତେବେଳେ ମନର କୌଣସି ଗୋଟିଏ କୋଣରେ ଜଳେ ଗୋଟିଏ କ୍ଷୀଣ ଆଲୋକର ରେଖା, ନା ତାର ଆଶା। ତୁମେ ହେଉଛ ସେହି ସୂକ୍ଷ୍ମ ସୂତା ଯିଏ ଭଙ୍ଗା ସପନକୁ ଯୋଡ଼ିଦିଏ, ଶୀତର ସୂକ୍ଷ୍ମ ପତ୍ର ଝଡ଼ା ପରେ ବସନ୍ତର ବାର୍ତ୍ତା ଆଣିଦିଏ, ଝଡ଼ ତୋଫାନର ତୀବ୍ର ଆଶୁପଛେ ଗତି, ନଈର ସ୍ରୋତ ଯେତେ ପ୍ରଖର ହେଉ, ଆଶା ଥିଲେ ମରୁଭୂମି ବୁକୁରେ ବି ନୂଆ ଦେଉଳର ଜନ୍ମ ହୁଏ। ପରୀକ୍ଷାର ସେହି କଠିନ ଗଢ଼ିରେ ହାରିଯାଉଥିବା ସେହି ମଣିଷକୁ ଆଶା ହିଁ କହେ, କାନେ କାନେ ଆସି ଆଉ ଥରେ ଚେଷ୍ଟା କର, ଆଉ ଥରେ ଉଠିଯାଅ, ଆଉ ଥରେ ଚେଷ୍ଟା କର, ଜିତିବାକୁ ଚେଷ୍ଟା କର। ହ୍ୟାଲୋ, ହାଇ, ନମସ୍କାର, ଆଦାବ, ସଶ୍ରୀଆକାଲ। ରେଡିଓ ସେ ପାଖରେ ଅଛନ୍ତି ଆପଣମାନେ ସମସ୍ତେ, ରେଡିଓ ପାଖରେ ଆପଣମାନଙ୍କର ମ୍ୟୁଜିକାଲ ହମସଫର ବିଶ୍ୱଜିତ। ଷ୍ଟୁଡିଓ ଘଣ୍ଟାରେ ହେଇଯାଇଛି ସମୟ 7:28, ଆଉ ମୁଁ ଆସିକି ପହଞ୍ଚିଯାଇଛି ଆପଣମାନଙ୍କୁ କହିବା ପାଇଁ ଗୁଡ୍ ମର୍ଣ୍ଣିଂ। ସଦି ଶୁଭ ସକାଳର ସିଲସିଲା ଆରମ୍ଭ ହେଇଯାଇଛି ଏବଂ ମ୍ୟୁଜିକାଲ ହମସଫର ବିଶ୍ୱଜିତ ଆଜି ଆପଣମାନଙ୍କୁ କ'ଣ କହିବ, ଗୋଟେ ସୁନ୍ଦର କବିତାରୁ ଆରମ୍ଭ କରିଛି। ଆପଣମାନେ ନିଶ୍ଚୟ ଫିଲ୍ କରିପାରୁଥିବେ ଯେ କୋଉ ବିଷୟରେ ମୁଁ କହୁଛି। ୟେସ୍, ସେଇ ଗୋଟିଏ କଥା, ଆଶା। ଯେତେବେଳେ ଆଜି ୱାର୍ଲଡ ସେଲିବ୍ରେଟ୍ କରୁଛି ଇଣ୍ଟରନ୍ୟାସନାଲ ଡେ ଫର ହୋପ୍, ମାନେ ଆଶାର ଦିବସ ଆଜି ଯେତେବେଳେ ପାଳନ କରୁଛି, ତେବେ ଏଇ ଆଶା ବିଷୟରେ ଚାଲନ୍ତୁ ଟିକେ କଥା ହେବା। କେବେ କେବେ ଆମେ ଭାବୁ ଯେ ଆଶାର କଥାଟି କ'ଣ, ଆକ୍ଚୁଆଲି ଆଶା କ'ଣ, ବହୁତ ଗୁଡ଼ିଏ ଜିନିଷ ପାଇଯିବାର ଆଶା ନା? ଆଶା ସେମିତି ନୁହେଁ, ଜୀବନରେ ଆଶାର ମୂଲ୍ୟ କ'ଣ, ୟାକୁ ବୁଝିବାର ଆବଶ୍ୟକତା ଆଜିର ଦିନରେ ରହିଛି। ଅନେକ ସମୟରେ ଆମେ ଭାବୁ ଯେ ଆଶା କହିଲେ କେବଳ କିଛି କିଛି ବଡ଼ ଜିନିଷ ପାଇବାର ଅପେକ୍ଷା ବା ଇଚ୍ଛାକୁ ଆମେ ବୁଝୁ, କିନ୍ତୁ ପ୍ରକୃତରେ ଆଶା ହେଉଛି ଗୋଟିଏ ଛୋଟିଆ ଜିନିଷ, ଗୋଟିଏ ଛୋଟିଆ ଭାବନା, ଯିଏ ଆମକୁ ରାତିର ଅନ୍ଧାରରେ ବି ସକାଳର ସୂର୍ଯ୍ୟୋଦୟକୁ ଅପେକ୍ଷା କରିବାର ଖୋରାକ ଦିଏ। ରାତି ଯେତେ ଅନ୍ଧକାର ହୋଇଥାଉ, ଯେତେ ବଡ଼ ହୋଇଥାଉ, ଆଶା ଥାଏ ଯେ ନିଶ୍ଚୟ ସକାଳ ହେବ, ଏବଂ ସେଇ ଯେଉଁ ବିଶ୍ୱାସ, ତାର ନାଁ ହେଉଛି ଆଶା। ଆଶା ହେଉଛି ସେହି କିରଣ, ସେହି ସୂକ୍ଷ୍ମ ସୂତା, ଯାହା ଆମର ବର୍ତ୍ତମାନକୁ ଆମର ଭବିଷ୍ୟତ ସହିତ ଯୋଡ଼ିଦିଏ। ଆଜିର ଦିନରେ ଆଶା ବିଷୟରେ ନିଶ୍ଚୟ କଥା ହେବା, କିନ୍ତୁ ବର୍ତ୍ତମାନ ଗୋଟିଏ ବ୍ୟୁଟିଫୁଲ୍ ଟ୍ରାକ୍ ଆପଣମାନଙ୍କ ସହିତ, ଆପଣମାନଙ୍କ ମର୍ଣ୍ଣିଂକୁ କରିବା ପାଇଁ ପୁରା ରିଫ୍ରେସିଂ। ଷ୍ଟେ ଟ୍ୟୁନ୍ ଟୁ 100.4 ଆକାଶବାଣୀ FM ରେନ୍ବୋ। ଆଉ କହୁଥାନ୍ତୁ ଦିଲ୍ ସେ ଦିଲ୍ ତକ୍ ଆଉ ଆଶା ସହିତ।

ସାଥୀ ଜୀବନରେ ଏମିତି କେବେ କେବେ ସିଚୁଏସନ୍ ନିଶ୍ଚୟ ଆପଣଙ୍କ ଜୀବନରେ ବି ଆସିଥିବ ଯୋଉଠି ଲାଗିଥିବ ଆପଣଙ୍କୁ ଯେ ନା ୟା ପରେ ବାଟ ସବୁ ବନ୍ଦ ହେଇଯାଇଛି, ୟା ପରେ କୌଣସି ଅପସନ୍ ହିଁ ନାହିଁ ମୋ ପାଖରେ, ମୁଁ କଣ କରିବି, ମୁଁ ହାରିଯାଉଛି, ମା ମୋର ସବୁ ଉପାୟ ଏଇଠି ଶେଷ ହେଇଯାଉଛି, ମୋର ସବୁ ପ୍ରୟାସ ଏଇଠି ଶେଷ ହେଇଯାଉଛି, କିନ୍ତୁ ତାପରେ ବି ଆପଣଙ୍କର ମନର କୌଣସି ନା କୌଣସି କୋଣରେ ଗୋଟିଏ ଏମିତି କଥା ଥାଏ ଯାହାର ନାଁ ହେଉଛି ଆଶା, ଯେଉଁ ଆଶା ଆପଣଙ୍କୁ ପୁଣି ଉଠିକି ଠିଆ ହେବା ପାଇଁ ଭରସା ଦିଏ, ବା ଗୋଟେ ଛୋଟ ବିଶ୍ୱାସ ଦିଏ ଯେ ନା ସବୁକିଛି ହୁଏତ ଠିକ୍ ହେଇଯାଇପାରେ। ହେଇଛି ନା କେବେ ଆପଣଙ୍କ ସହିତ ବି ଏମିତି? ଇଏ ହିଁ ତ ଯାଦୁ ଏଇ ନଶାର, ବା ଏଇ ଆଶାର। ଏ ଆଶା ଆଜି କେତେ ଗୁରୁତ୍ୱପୂର୍ଣ୍ଣ ଆମମାନଙ୍କ ଜୀବନରେ, ଯେତେବେଳେ କି ଆଜିକାଲିର ଧାଁ ଧୌଡ଼ ଭରା ଜୀବନରେ, ସୋସିଆଲ ମିଡ଼ିଆର ପ୍ରେସରରେ ଏବଂ ୱାର୍କ ଲୋଡ଼ର ପ୍ରେସରରେ ବର୍ତ୍ତମାନ ଲାଇଫ ବହୁତ ଫାଷ୍ଟ ହେଇଯାଇଛି, କିନ୍ତୁ ତା ଭିତରେ ଯେତେବେଳେ ଆମେ ଦେଖିବାକୁ ପାଉଛେ ଯେ ବହୁତ ବଡ଼ ବଡ଼ ସହରମାନଙ୍କରେ ଯେତେବେଳେ ଅଫିସର କାମ ସାରିକି ଘରକୁ ଆସିକି ଗୋଟେ ଚାରିକାନ୍ଥର ରୁମ୍ ଭିତରେ ଗୋଟେ ମଣିଷ ନିଜକୁ ବନ୍ଦ କରିଦେଉଛି ବା କିଛି ସମୟ ଥକିକି ବସିଯାଉଛି, ସେତେବେଳେ ତା ମୁଣ୍ଡ ଭିତରେ ଆସୁଥିବା ଅନେକ କଥା, ଅନେକ ନକାରାତ୍ମକ ଚିନ୍ତାଧାରା, ଏସବୁକୁ ପ୍ରତିହତ କରିବା ପାଇଁ ଏଇ ଆଶା ନେଉଛି ଗୋଟେ ବହୁତ ବଡ଼ ଗୁରୁତ୍ୱପୂର୍ଣ୍ଣ ଭୂମିକା। ବଡ଼ ବଡ଼ ସହରମାନଙ୍କରେ ଆପଣ ଦେଖନ୍ତୁ ଲୋକମାନେ କେତେ ସମୟ ପରିଶ୍ରମ କରୁଛନ୍ତି, ପୁଣି ଆସୁଛନ୍ତି ନିଜ ରୁମ୍କୁ, ଆଉ ସେଠି ବି ପୁଣି କାଲି ସକାଳର ଆରମ୍ଭ ପାଇଁ କିଛି ଖାଇବା କରିବା ହଉ ବା କିଛି ପ୍ରିପାରେସନ୍ କରିବା ହଉ, ତା ଭିତରେ ନିଜ ପାଇଁ ସମୟ ପାଉନାହାନ୍ତି, ନିଜ ଲୋକମାନଙ୍କ ପାଇଁ ସମୟ ପାଉନାହାନ୍ତି, ନିଜ ଦୂରରେ ଥିବା ପରିବାର ସହିତ କଥା ହେବା ପାଇଁ ସମୟ ପାଉନାହାନ୍ତି, ନିଜ ସାଙ୍ଗସାଥିମାନଙ୍କ ସହିତ ମିଶିବା ପାଇଁ ସମୟ ପାଉନାହାନ୍ତି, ତାରି ଭିତରେ ମନ ଭିତରକୁ ଧସେଇ ପଶି ଆସୁଛି ଅନେକ ନେଗେଟିଭ୍ ଥଟ୍ସ, କିଛି ଭୁଲ ଭୁଲ ବିଚାର।

ସେ ସବୁକୁ ଭାଙ୍ଗି ଦଉଛି କିଏ ଏଇ ଗୋଟିଏ ଅସ୍ତ୍ର ଯାହାର ନାଁ ହେଉଛି ଆଶା। ଆଜି ଇଣ୍ଟରନ୍ୟାସନାଲ ହୋପ୍ ଡେ ଭାବରେ ୱାର୍ଲଡ ଏଇ ଆଶାର ଗୁରୁତ୍ୱ କେତେ ଆମ ଜୀବନରେ ତାକୁ ବୁଝାଇବା ପାଇଁ ବିଶ୍ୱବାସୀଙ୍କୁ ଆଉ ଟିକେ ପ୍ରୟାସ କରୁଛେ। ଆଜି ଦିନସାରା ଅନ୍ତତଃ ଯେଉଁମାନେ ଆପଣଙ୍କ ସାମ୍ନାକୁ ଆସୁଛନ୍ତି, ଯେଉଁମାନଙ୍କର ଆଶା ଭାଙ୍ଗି ଯାଉଛି ବା ଯେଉଁମାନେ ଟିକେ ଲୋ ଫିଲ୍ କରୁଛନ୍ତି, ସେମାନଙ୍କୁ ଆପଣ କିଛି ନ ଦେଇପାରିଲେ ନାହିଁ, ସକାରାତ୍ମକତା ଭରା କଥା ଦ୍ୱିପଦ କହନ୍ତୁ, ପଜିଟିଭ୍ କଥା ଦ୍ୱିପଦ କହିକି ସେମାନଙ୍କୁ ଆଶା ଦେବା ପାଇଁ ଚେଷ୍ଟା କରନ୍ତୁ ଏବଂ ସାରା ଜୀବନ ଏଇ ପ୍ରୟାସକୁ ଜାରି ରଖନ୍ତୁ ଯେ ଯଦି କିଏ ଟିକେ ଲୋ ଫିଲ୍ କରୁଛି, କାହାର କାଲିର ପାଇଁ ଅଧିକ ଚିନ୍ତା ବଢ଼ିଯାଇଛି, ତେବେ ବାସ୍ କହିଦିଅନ୍ତୁ ଜିନ୍ଦଗୀ ଏକ ସଫର ହେ ସୁହାନା ୟହାଁ କଲ୍ କ୍ୟା ହୋ କିସ୍ନେ ଜାନା। ତ ବସ୍ ଏହି ପଲ୍ କୁ ଜିନା ହେ, ଇସି ପଲ୍ କୁ ଏଞ୍ଜୟ କରନା ହେ ଓର ଦିଲ୍ କେ କିସି କୋନେ ମେ ଏକ ହୋପ୍ ରଖନା ହେ, ଗୋଟେ ଆଶା ରଖିବାର ଅଛି ଯେ ସବୁ କିଛି ଠିକ୍ ହେଇଯିବ। ତେବେ ବର୍ତ୍ତମାନ ଆପଣମାନେ

ଗୋଟେ ଯୁଗର ଅବସାନ ହୋଇଛି ବୋଲି ଆମେମାନେ କହିପାରିବା। 1938 ମସିହାର ଏପ୍ରିଲ 23 ତାରିଖରେ ଆନ୍ଧ୍ରପ୍ରଦେଶର ଗୁଣ୍ଠୁରଠାରେ ଜନ୍ମଗ୍ରହଣ କରିଥିଲେ ଏସ୍ ଜାନକୀ ବା ସିଷ୍ଟଲା ଶ୍ରୀମାର ଶ୍ରୀରାମ ମୂର୍ତ୍ତି ଜାନକୀ। 1957 ମସିହାରେ ତାଲମିଲ ଚଳଚ୍ଚିତ୍ର ବିଧିନୀ ବିଲାୟାତୁରୁ ନିଜର ଗାୟନ ଆରମ୍ଭ କରିଥିଲେ। ସେ ଓଡ଼ିଆ, ତେଲୁଗୁ, ତାମିଲ, କନ୍ନଡ, ମାଲାୟାଲମ, ହିନ୍ଦୀ ସମେତ 20ରୁ ଅଧିକ ଭାରତୀୟ ଭାଷାରେ 48,000ରୁ ଅଧିକ ଗୀତ ଗାଇବାର ସୂଚନା ରହିଛି। ଅନେକ ସମୟରେ ତାଙ୍କୁ ଭାବର ରାଣୀ ବା କ୍ୱିନ୍ ଅଫ୍ ଏକ୍ସପ୍ରେସନ୍ କୁହାଯାଉଥିଲା, କାରଣ ଯେକୌଣସି ଭାଷାର ଗୀତ ହେଉନା କାହିଁକି ତା'ର ଭାବ, ତା'ର ଉଚ୍ଚାରଣକୁ ସେ ଅତି ସୁନ୍ଦର ଭାବରେ ଆଡପ୍ଟ କରିପାରୁଥିଲେ ଏବଂ ଯେତେବେଳେ ଯେଉଁ ଭାଷାରେ ଗୀତ ଗାଉଥିଲେ ସେ ଭାଷାର ଶ୍ରୋତାବନ୍ଧୁମାନେ ତାଙ୍କୁ ସେଇ ଭାଷାର କଣ୍ଠଶିଳ୍ପୀ ବୋଲି ଧରି ନେଉଥିଲେ। ଏଇ ଯେମିତି ଦେଖନ୍ତୁ ଓଡ଼ିଆ ଚଳଚ୍ଚିତ୍ର ଶ୍ରୀଜଗନ୍ନାଥ ପାଇଁ ହେଉ, ଅଲିଭା ଦାଗ ପାଇଁ ହେଉ, ରାଜା ହରିଶ୍ଚନ୍ଦ୍ର, ଗୌରୀ, ସୌତୁଣୀ, ଅନୁରାଧା, ରକ୍ତଗୋଲାପ, ପଳାତକ, ବଳିଦାନ, ଏମିତି କେତେ ଚଳଚ୍ଚିତ୍ର ପାଇଁ କେତେ କାଳଜୟୀ ସୁନ୍ଦର ସୁନ୍ଦର ଗୀତ ଏସ୍ ଜାନକୀଙ୍କ କଣ୍ଠରେ ଆମେ ପାଇଛେ ଏବଂ ଓଡ଼ିଆ ସଙ୍ଗୀତ ସବୁବେଳେ ଏସ୍ ଜାନକୀଙ୍କ ପାଖରେ ଋଣି ରହିବ ଏବଂ ତାଙ୍କୁ ମନେ ରଖିବ ତ ନିଶ୍ଚିତ ଭାବରେ। ସେ ନିଜର ସୁମଧୁର ଗାୟନ ପାଇଁ 4 ଜାତୀୟ ଚଳଚ୍ଚିତ୍ର ପୁରସ୍କାର, ବିଭିନ୍ନ ରାଜ୍ୟରୁ 30 ଅଧିକ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ପାଇଛନ୍ତି। 2013 ମସିହାରେ ଏହି କିମ୍ବଦନ୍ତୀ ଗାୟିକାଙ୍କୁ ଭାରତ ସରକାର ପଦ୍ମଭୂଷଣ ପୁରସ୍କାରକୁ ଦେବା ପାଇଁ ନିଷ୍ପତ୍ତି ନେଇଥିଲେ ଏବଂ ସେ ତାକୁ ଅତି ବିନମ୍ରତାର ସହିତ ପ୍ରତ୍ୟାଖ୍ୟାନ କରିବା ସହିତ କହିଥିଲେ ଯେ ତାଙ୍କ ଶ୍ରୋତାଙ୍କ ଭଲ ପାଇବା ହିଁ ତାଙ୍କର ସବୁଠାରୁ ବଡ଼ ପୁରସ୍କାର। ବା ଗୋଟେ କଳାକାର ପାଇଁ ୟାଠାରୁ ବଡ଼ ପୁରସ୍କାର କ'ଣ ହେଇପାରେ ଯେତେବେଳେ ସେ କୋଟି କୋଟି ଶ୍ରୋତାମାନଙ୍କ ହୃଦୟରେ ରହିଥିବ। ଏସ୍ ଜାନକୀଙ୍କର ଅବଦାନ ଓଡ଼ିଆ ଚଳଚ୍ଚିତ୍ର ଜଗତ ପାଇଁ, ଓଡ଼ିଆ ସଙ୍ଗୀତ ପାଇଁ ଏବଂ ଭାରତୀୟ ସଙ୍ଗୀତର ବିଭିନ୍ନ ରିଜିଓନାଲ୍ ମ୍ୟୁଜିକ୍ ପାଇଁ ସବୁବେଳେ ଅତୁଳନୀୟ ହୋଇକି ରହିବ। ଚାଲନ୍ତୁ ସେ ଗାଇଥିବା ଗୋଟେ ସୁନ୍ଦର ଓଡ଼ିଆ ଗୀତ ଶୁଣିବା।

0: ଘର ଖର୍ଚ୍ଚ ପାଇଁ ପଇସା ଦିଅ ହଜବେଣ୍ଡ ଜୀ।
1: ଇଏ ସଉଦାର 15,000, ପରିବାର 2,000,
0: ଆଉ ଲାଇଟ ବିଲ
1: ଏବେ ଜିରୋ ପଇସା କେମିତି ଦେବି।
0: ଓହୋ, ଭୁଲି ଯାଇଥିଲି, ଏବେ ତ ସୋଲାର ପ୍ୟାନେଲ ଲାଗି ଯାଇଛି ନା, ତାହେଲେ ଯୋଉ 4,000 ବଞ୍ଚିଲା ସେଥିରେ ସପିଂ କରାଯାଉ।
2: ନିଶ୍ଚୟ, ପିଏମ୍ ସୂର୍ଯ୍ୟ ଘର ମୁଫ୍ତ ବିଜୁଳି ଯୋଜନା ଯୋଡ଼ି ହେବା ପାଇଁ ଭିଜିଟ୍ କରନ୍ତୁ pmsuryaghar.gov.in।

0: ସଜି ବର୍ତ୍ତମାନ ସମୟ ହେଇଯାଇଛି ଆପଣମାନଙ୍କ ମର୍ଣ୍ଣିଙ୍ଗ ମେଲୋଡିର ସିଲସିଲାକୁ ଏଇଠି ଶେଷ କରିବା ପାଇଁ ଆପଣମାନଙ୍କୁ ମର୍ଣ୍ଣିଙ୍ଗ ମେଲୋଡିରେ ଆଜି କହୁଥିଲି ଗିଟାର ଧୁନ୍ କେମିତି ମନର ଟ୍ୟୁନ୍କୁ ଆଉ ଟିକେ ରିଫ୍ରେଶ କରିଦିଏ ଏବଂ ଗିଟାର ବିଷୟରେ କିଛି ଜଣା ଅଜଣା କଥା। ବର୍ତ୍ତମାନ ସମୟ ହେଇଗଲାଣି ଷ୍ଟୁଡିଓ ଘଣ୍ଟାରେ 9:00 ଡାଇଲ୍ ଇନ୍ ଲାଇଫ୍ ଚିଟ୍ଚାଟ୍ରେ ଆପଣମାନଙ୍କ ସାଙ୍ଗରେ ଯୋଡ଼ି ହେଇଯିବାର ସମୟ, କିନ୍ତୁ ତା ପୂର୍ବରୁ ଗୋଟିଏ ଛୁଟିଆ ବିଜ୍ଞାପନ ଆପଣମାନଙ୍କ ପାଇଁ ଫେରୁଛି ବହୁତ ଶୀଘ୍ର। ଷ୍ଟେଟ୍ 200.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ ଆଉ କହୁଥାନ୍ତୁ ଦିଲ୍ ସେ ଦିଲ୍ ତାକ।
1: ହେ ପ୍ରଭୁ, ଏ ମାସରେ ବି ଏତେ ଇଲେକ୍ଟ୍ରି ବିଲ୍ କେମିତି ଦେବି?
2: ଆରେ ରାଜୁ ଭାଇ, ପିଏମ୍ ସୂର୍ଯ୍ୟଘର ଯୋଜନାର ୟୁଏଲ୍ଏ ମଡେଲ ଥାଉ ଥାଉ ତୋର ଏତେ ଚିନ୍ତା କାହିଁକି ଯେ? ମୁଁ ତ ମୋ ଘରେ ସୋଲାର ଲଗେଇ ଦେଲିଣି, ବିଜୁଳି ବିଲ୍ ଟେନସନରୁ ମୁଁ ପୁରା ମୁକ୍ତି।
1: ସତରେ ଭାଇ?
2: ହଁ ଭାଇ, ମାତ୍ର 1875 ଟଙ୍କାରେ, ପୁଣି ଏଥିରେ ବାର୍ଷିକ 5000 ଟଙ୍କା ପର୍ଯ୍ୟନ୍ତ ବିଜୁଳି ବିଲ୍ରେ ସଞ୍ଚୟ ହେବ, ତା ସହ 5 ବର୍ଷ ଯାଏ ମେଣ୍ଟେନାନ୍ସ ଖର୍ଚ୍ଚ ବି ନାହିଁ।
1: ଆଜ୍ଞା ହଁ,
2: ଆଜି ହିଁ ଅଧିକ ସୂଚନା ପାଇଁ ନିକଟସ୍ଥ ବିଦ୍ୟୁତ କାର୍ଯ୍ୟାଳୟ ଅଥବା 1800345718 ଯୋଗାଯୋଗ କରନ୍ତୁ।

0: ହୁଏତ କଲ୍ଟି କଟିଯାଇଛି କୌଣସି କାରଣରୁ, ତେବେ ଶୀଘ୍ର ଶୀଘ୍ର ସେଠି ଫୋନ୍ ଉଠାନ୍ତୁ ଆପଣ 0671230315 କୁ କଲ୍ କରନ୍ତୁ, ଆମ ସହିତ କନେକ୍ଟ ହେଇଯାଆନ୍ତୁ। ଆସିଯାଇଛି ଫର୍ଷ୍ଟ କଲ୍। ନମସ୍କାର, କିଏ କହୁଥିଲେ, କୋଉଠୁ କହୁଥିଲେ?
1: ଭାଇ ନମସ୍କାର, ମୁଁ ସାଇ କହୁଛି, ବେଲପଡ଼ାରୁ।
0: ସାଇ ନମସ୍କାର, ଗୁଡ୍ ମର୍ନିଂ। କଣ କହିବ, ମୋବାଇଲ ବା ସ୍ମାର୍ଟଫୋନ ଆଜି ଆମମାନଙ୍କ ପାଇଁ ଗୋଟେ ଶିକ୍ଷାର ମାଧ୍ୟମ ହେଇଯାଇଛି, ଅନେକ କିଛି ଶିଖୁଛି। ସାଇ କଣ ଶିଖିଛନ୍ତି ସ୍ମାର୍ଟଫୋନ ଜରିଆରେ?
1: ମୁଁ ତ ସେମିତି ମାନେ ମତେ ଯେତେବେଳେ ଆମ ଘରେ କେହି ନଥାନ୍ତି, ମାନେ କଣ ଖାଇବାକୁ ଇଚ୍ଛା ହୁଏ, ବାହାରକୁ ବି ଯାଇପାରିବିନି, ମୁଁ ସେଇ ଟାଇମରେ କଣ କରେ, ୟୁଟ୍ୟୁବରୁ ଦେଖିକିରି ନିଜେ ଟିକେ ଟ୍ରାଏ କରେ କରିବା ପାଇଁ। ହେଲେ କଣ ହବ, ସବୁ କାମ ତ ଠିକ ଠାକ ତ ସେମିତି ହବନି, ହେଲେ ଟ୍ରାଏ କରେ କରିବା ପାଇଁ।
0: ଆଚ୍ଛା, ଯା ହଉ ତାହେଲେ ଶିଖିଛନ୍ତି।
1: ମୁଁ ସ୍ମାର୍ଟଫୋନ ନୂଆ ଆଣିଥିଲି ତ ସେଇ ଟାଇମରେ ମୁଁ କିଛି ବି ଜାଣିନଥିଲି, ଖାଲି ସେମିତି କଲ୍ କରିବା କଥା ଜାଣିଥିଲି, ଆଉ ସବୁ ୟୁଟ୍ୟୁବରୁ ଦେଖିକି ମୁଁ କରିଥିଲି। ଆଉ ଯେତେବେଳେ ଯୋଉଟା ମତେ ନ ଆସେ କଣ ଗୋଟା ସଜାଡିବାକୁ, ମୁଁ ସ୍ମାର୍ଟଫୋନ ଦେଖିକି କରେ, ହେଲେ ଯୋଉଟା ବିପଦ ଥାଏ ସେଇଟାକୁ ଦେଖିକି ଜମା ସ୍ମାର୍ଟଫୋନ ଦେଖିକି କିଛି କରେ ନା।
0: ବାଃ ବଢିଆ, ବହୁତ ବଢିଆ କଥାଟି କହିଲେ। ଏମିତି କିଛି ସେନ୍ସିଟିଭ ଆକ୍ଟିଭିଟିଜ ମଧ୍ୟ ରହିଛି ଯୋଉ ଗୁଡାକ କରିବା ପୂର୍ବରୁ, ସ୍ମାର୍ଟଫୋନର ହେଲ୍ପ ନେବା ପୂର୍ବରୁ ଟିକେ ଭାବିଛନ୍ତି, ବିଚାର କରିବା ଆବଶ୍ୟକ। କିନ୍ତୁ ସ୍ମାର୍ଟଫୋନ ବିଷୟରେ ଜାଣିବା ପାଇଁ ହେଲେ ବି ଯୋଉ ସାଇ କହିଲେ ଯେ ସ୍ମାର୍ଟଫୋନରୁ ସ୍ମାର୍ଟଫୋନ ବିଷୟରେ ଶିଖିଛନ୍ତି, ସେଇଟା ଇଣ୍ଟରେଷ୍ଟିଂ ଲାଗିଲା। ବହୁତ ବହୁତ ଧନ୍ୟବାଦ, ଆପଣ କଲ୍ କଲେ, ଆପଣଙ୍କର ମତ ଦେଲେ। ରହିଲି, ନମସ୍କାର। ବୋଲବାଲା ଧୀରେ ଧୀରେ ବଢି ବଢି ଚାଲିଛି ଆଜିକାଲିର ଦୁନିଆରେ। ସେଇ ଭିତରେ ସ୍ମାର୍ଟଫୋନ ରୁ ଅନେକ କିଛି ପାଠପଢାର ଜିନିଷ ମଧ୍ୟ ଆଭେଲେବୁଲ ହେଇପାରୁଛି, ଏବଂ ତା ସହିତ ଘରକରଣାର ଜିନିଷ ମଧ୍ୟ ଅନେକ ଲୋକମାନେ ଶିଖିପାରୁଛନ୍ତି, ସୋସିଆଲ ମିଡିଆରେ ମଧ୍ୟ ଅନେକ ଜିନିଷ ଶିଖିବାକୁ ମିଳୁଛି। କିନ୍ତୁ ସେଥିରେ ପଜିଟିଭିଟିର ସହିତ କୋଉ ଜିନିଷ ସକାରାତ୍ମକ ଭାବରେ ଆପଣ ଭଲ ଜିନିଷ ଶିଖିଛନ୍ତି ତାହା ଆମ ସହିତ ସେୟାର କରନ୍ତୁ। ଆସିଯାଇଛି ଆଉ ଗୋଟିଏ କଲ୍, ଦେଖିବା କିଏ କରିଛନ୍ତି, କୋଉଠୁ କରିଛନ୍ତି। ନମସ୍କାର, ଗୁଡ୍ ମର୍ଣ୍ଣିଂ, କିଏ କହୁଥିଲେ, କୋଉଠୁ କହୁଥିଲେ?
2: ଗୁଡ୍ ମର୍ଣ୍ଣିଂ ବିଶ୍ୱଜିତ ଭାଇ, ନମସ୍କାର। ରମେଶ ଚନ୍ଦ୍ର ସାହୁ ଅହୁକୁମା ଭାପୁର।
0: ରମେଶ ଭାଇ ନମସ୍କାର। ରମେଶ ଭାଇ ନମସ୍କାର, କଣ କହିବେ ରମେଶ ଭାଇ, ଏଇ ଯୋଉ ସ୍ମାର୍ଟଫୋନର କଥା, ସ୍ମାର୍ଟଫୋନର ବୋଲବାଲା ଧୀରେ ଧୀରେ ବଢୁଛି ଆପଣଙ୍କ ହାତରେ, ହୁଏତ ନିଶ୍ଚୟ ଗୋଟିଏ ସ୍ମାର୍ଟଫୋନ ଥିବ। ତେବେ ସ୍ମାର୍ଟଫୋନ ରୁ ଅନେକ ଜିନିଷ ଅନେକ ଲୋକ ଶିଖୁଛନ୍ତି, ରମେଶ ଭାଇ ସ୍ମାର୍ଟଫୋନ ରୁ କଣ ଶିଖିଛନ୍ତି?
2: ଯେତିକି ଶିଖିଛି ଭାଇ ସ୍ମାର୍ଟଫୋନ ରୁ ବହୁତ କିଛି ଶିଖିଛି, କିନ୍ତୁ ମତେ ମେତା ସାହାଯ୍ୟରେ ଏଆଇ ଦ୍ଵାରା ମୋର ଦୋକାନର ଯେତେ ଜିନିଷ ଜାଣିବାକୁ ଚାହୁଁଛି, ଧର କୋଉ ରେଟ୍ ବାରଟା କଣ କେମିତି କଣ ଆଉ କେମିତି କଣ ହେଲେ କଣ ହବ, ପ୍ରତ୍ୟେକ ପ୍ରଶ୍ନର ଉତ୍ତର ମୁଁ ପାଉଥିବି ଏଆଇ ଦ୍ଵାରା। ୟୁଟ୍ୟୁବରୁ ମୋର ସବୁ ପୁରୁଣା ଗୀତ ସର୍ଚ୍ଚ କରି ଗୀତ ଶୁଣେ, ଏଟା ମୋର ବହୁତ ବଡ ଫେଭରାଇଟ। ଆଉ ମୋର ଦୋକାନର ସବୁ ଜିନିଷ ଫ୍ଲିପକାର୍ଟ ଦ୍ଵାରା ସବୁ ମଗେଇ ପାରୁଛି, ବିଭିନ୍ନ ପ୍ରକାର ଜିନିଷ ମାନେ ମୋବାଇଲ ଦ୍ଵାରା ସବୁ ହେଇପାରୁଛି, ଏଟା ଦ୍ଵାରା ଆମର ବହୁତ କିଛି ଉପକାର ହଉଛି, କିନ୍ତୁ ତାକୁ ମିସ୍ୟୁଜ୍ ନ କରିଲେ
0: ବଢିଆ କଥାଟି ରମେଶ ଭାଇ କହିଲେ, ଯେ ଏଇ ଯୋଉ ଅନେକ ଶିକ୍ଷା ଆମେ ପାଉଛେ ମୋବାଇଲରୁ, ତା ଭିତରୁ ଗୋଟିଏ ଶିକ୍ଷା ଇଏ ମଧ୍ୟ ଆମକୁ ସ୍ମାର୍ଟଫୋନ ଦଉଛି, ଯେ ସ୍ମାର୍ଟଫୋନ କେବଳ ସ୍ମାର୍ଟ ହେଲେ ହବନି, ଆମକୁ ମଧ୍ୟ ସ୍ମାର୍ଟ ହବାକୁ ପଡିବ ସ୍ମାର୍ଟଫୋନ ୟୁଜ୍ କରିବା ପୂର୍ବରୁ।
2: ହଁ ଭାଇ, ଆଉ ଗୋଟେ କଥା, ଆମକୁ ବହୁତ କିଛି ଆଗେଇବାକୁ ସେମାନେ ସୂଚନା ଦଉଛି, କିନ୍ତୁ ଆମେ ତାକୁ ବେଶୀ ବହୁଳ ଭାବରେ ବ୍ୟବହାର କରିବା ଦରକାର ନାହିଁ, ମାନେ ତାକୁ ଯେତିକିଟା ଦରକାର ସେତିକିଟା ୟୁଜ୍
0: କରିବା କଥା, ମାନେ ଅଧିକ ଡିପେଣ୍ଡେବଲ ତାପରେ ଆମେ ହବାନି, ଏ ବିଷୟରେ ଆପଣ କହୁଛନ୍ତି। ବହୁତ ବହୁତ ଧନ୍ୟବାଦ ରମେଶ ଭାଇ, ନମସ୍କାର। ସାଥୀ, ଏମିତି ଆପଣମାନଙ୍କର ସୁନ୍ଦର ସୁନ୍ଦର ମତ ଆସୁ, ପ୍ରୋଗ୍ରାମ ଆଗକୁ ବଢୁ। ଆପଣମାନଙ୍କର ଆଉ ଗୋଟିଏ କଲ୍ ନେଇଯିବା, ଦେଖିବା କିଏ କରିଛନ୍ତି। ସାଥୀ, ଏଇ ଯୋଉ ସ୍ମାର୍ଟଫୋନର ବିଷୟରେ ବର୍ତ୍ତମାନ ଜଣେ ଶ୍ରୋତା କହିଲେ ଯେ ସ୍ମାର୍ଟଫୋନରେ ଏଆଇର ବ୍ୟବହାର ମଧ୍ୟ ବଢି ବଢି ଚାଲିଛି, ଏବଂ ତାର ସୁଫଳ ମଧ୍ୟ ଅନେକ ଶ୍ରୋତା ବନ୍ଧୁମାନେ ପାଇଥିବେ ନିଶ୍ଚୟ। ବର୍ତ୍ତମାନ ଆଉ ଗୋଟିଏ କଲ୍ ଆସିଛି, ଦେଖିବା କିଏ କରିଛନ୍ତି। ନମସ୍କାର, କଲ୍ଟି କଟିଯାଇଛି। ତେବେ ସାଥୀ, ଆପଣମାନେ ଯେତେବେଳେ ଆମକୁ କଲ୍ ଲଗେଇବା ପାଇଁ ଚେଷ୍ଟା କରୁଛନ୍ତି, ତେବେ ଆପଣମାନଙ୍କୁ ସମସ୍ତଙ୍କୁ ଅନୁରୋଧ ଯେ ପାଖରେ ଆଉ କୌଣସି ଇଲେକ୍ଟ୍ରୋନିକ ଡିଭାଇସେସ୍ ରଖନ୍ତୁ ନାହିଁ, ଏବଂ ଟ୍ରାଏ କରନ୍ତୁ ଟିକେ ଭଲ ନେଟୱାର୍କ ଯୋଉଠି କନେକ୍ସନ୍ ଅଛି ସେଇ ଜାଗାରେ ଆମକୁ କଲ୍ ଲଗେଇବା ପାଇଁ। ନମସ୍କାର, ଗୁଡ୍ ମର୍ଣ୍ଣିଂ, କିଏ କହୁଥିଲେ, କୋଉଠୁ କହୁଥିଲେ?
3: ନମସ୍କାର, ଆଜ୍ଞା
0: ମ୍ୟାଡମ୍, ନମସ୍କାର, ଗୁଡ୍ ମର୍ଣ୍ଣିଂ, କେମିତି ଅଛନ୍ତି ମ୍ୟାଡମ୍? ଯାହା ହଉ, ଆପଣ ଆଉ ଟିକେ ସନ୍ଡେ ର ଫଣ୍ଡେ ର ମର୍ଣ୍ଣିଂରେ ଆଉ ଟିକେ ଏନର୍ଜେଟିକ ହେଇକି ବଢିଆ ଅଛି କହିଲେ ମତେ ଟିକେ ଭଲ ଲାଗିବ। କେମିତି ଅଛନ୍ତି ମ୍ୟାଡମ୍? ଖୁସି ଲାଗିଲା। ଆଚ୍ଛା ମ୍ୟାଡମ୍, କଣ କହିବେ ତାହେଲେ, ସ୍ମାର୍ଟଫୋନ କଣ ଶିଖିଛି ଆପଣଙ୍କୁ, ସ୍ମାର୍ଟଫୋନ ରୁ କୋଉ ଜିନିଷ କଣ ଆପଣ ଶିଖିଲେଣି? ଆପଣ ତ ଜଣେ ମହିଳା, ନିଶ୍ଚିତ ଭାବରେ ସ୍ମାର୍ଟଫୋନ ରୁ ଅନେକ ମହିଳାମାନେ ଘରକରଣା ଜିନିଷ, ରୋଷେଇବାସ ଅନେକ ଜିନିଷ ଶିଖୁଛନ୍ତି, ଆପଣ କଣ ଶିଖିଛନ୍ତି?

0: ଆଜ୍ଞା, ଆମର ତ ଛୋଟ ମୋବାଇଲ ଥିଲା ଆଗରୁ, ତାପରେ ଏବେ ଝିଅ ବଡ ମୋବାଇଲ ଆଣିଛି।
1: ଆଜ୍ଞା,
0: ଆଉ ବଡ ମୋବାଇଲ ମୁଁ ନୂଆ ନୂଆ ରୋଷେଇ ଶିଖୁଛି, ଆଉ ମାନେ କେମିତି ୟୁଟ୍ୟୁବ ଚଲେଇବା, କେମିତି ସବୁ ଦେଖିବା, ସବୁ ବାହାର ଜିନିଷ ସବୁ ଦେଖିବା।
1: ଆଚ୍ଛା ଆଚ୍ଛା, ମ୍ୟାଡାମ ନୂଆ ରୋଷେଇ ଶିଖିକି କଣ ମାନେ ଫ୍ୟାମିଲି ମେମ୍ବର୍ସ ମାନଙ୍କୁ ଖୁଏଇଲେଣି ନା ନାଇଁ? ସେ ଯୋଉ ଶିକ୍ଷା ଦାନର
0: ଖାଇଲେଣି ନା, ଯୋଉ ମସଲା ସବୁ କରିକି ଦଉଛି।
1: ଆଚ୍ଛା, ତାର ଆଉଟପୁଟ ଭଲ ବାହାରିଛି ତ, ମାନେ ରିଭ୍ୟୁ ଭଲ ଅଛି ତ?
0: ଆଜ୍ଞା, ସବୁ ଭଲ ଅଛି।
1: ଯା ହଉ, ଆପଣ ଏମିତି ସୁଆଦୁଆ ସୁଆଦିଆ ଜିନିଷ ପ୍ରସ୍ତୁତ କରନ୍ତୁ, ୟୁଟ୍ୟୁବରୁ ଶିଖନ୍ତୁ, ଆଉ ଆମକୁ କଲ୍ କରିକି ମଧ୍ୟ ଟିକେ ଟିକେ ଜଣାନ୍ତୁ।
0: ରୋଷେଇ ପିଠା ଆଣେ ତ, କେତେ ପ୍ରକାର ପିଠା ହଉଛି ଦେଖଉଛି, ମାନେ ଗୁଡ଼ରେ ଦେଖଉଛି,
1: ଆଜ୍ଞା ଆଜ୍ଞା,
0: ଆଉ ଯୋଉ ଚାଉଳରେ ଯୋଉ ନୂଆ ନୂଆ ରୋଷେଇ କରି ଦେଖଉଛନ୍ତି, ସବୁ ଦେଖିକି କରୁଛି ଆଉ।
1: ଯା ହଉ, ଆପଣ ଏମିତି କରୁଥାନ୍ତୁ ଏବଂ ଭଲ ଭାବରେ କରୁଥାନ୍ତୁ, ସମସ୍ତଙ୍କୁ ଖୁଆଉଥାନ୍ତୁ, ହସୁଥାନ୍ତୁ, ଆମକୁ କଲ୍ କରିଥାନ୍ତୁ। ରହିଲି ମ୍ୟାଡମ, ନମସ୍କାର। ନମସ୍କାର ସାଥୀ, ଆପଣ ମଧ୍ୟ ଶୀଘ୍ର ଶୀଘ୍ର ଡାଏଲ କରନ୍ତୁ 0671230315 ଆମ ସହିତ କନେକ୍ଟ ହେଇଯାଆନ୍ତୁ, ଆଉ କୁହନ୍ତୁ ସ୍ମାର୍ଟଫୋନ ଆପଣଙ୍କୁ କଣ ଶିଖିଛି। ଆଉ ଗୋଟିଏ କଲ୍ ମଧ୍ୟ ନେଇଯିବା, ଆସିଯାଇଛି ଆଉ ଗୋଟେ କଲ୍। ନମସ୍କାର, କିଏ କହୁଥିଲେ, କୋଉଠୁ କହୁଥିଲେ?
2: ଶବ୍ଦ ବି ଏକ ଭୋଜନ ହେ, ବୋଲନେ ସେ ପହିଲେ ଚଖ ଲିଜିଏ, ସ୍ୱୟଂକୁ ଅଗର ଅଚ୍ଛା ନ ଲାଗେ ତ ଦୂସରଙ୍କୁ ମତ ପରସିଏ। ଶୁଭ ସକାଳ, ନମସ୍କାର ବିଶ୍ୱଜିତ ଭାଇ।
1: ନମସ୍କାର, ଶୁଭ ସକାଳ ଆଜ୍ଞା, ଟିକେ ପରିଚୟ ଦେଇ ଦିଅନ୍ତୁ ଆପଣଙ୍କର।
2: ମୁଁ ପ୍ରଶାନ୍ତ କହୁଥିଲି, ରାଜହଂସ କଟକରୁ।
1: ପ୍ରଶାନ୍ତ ଭାଇ କଣ କହିବେ, ସ୍ମାର୍ଟଫୋନ ଆଜି ସମସ୍ତଙ୍କ ପାଇଁ ଶିକ୍ଷାର ଗୋଟେ ମାଧ୍ୟମ ହେଇଯାଇଛି ଏବଂ ସେଥିରୁ ବହୁତ ଗୁଡ଼େ ଭଲ ଜିନିଷ ଶିଖିବାର ଅବସର ଆମ ମାନଙ୍କୁ ମିଳୁଛି। ଆପଣ କଣ ଭଲ ଜିନିଷ ଶିଖିଛନ୍ତି ସ୍ମାର୍ଟଫୋନରୁ?
2: ଏଇ ଯୋଉ ସ୍ମାର୍ଟଫୋନ ଏହା ଭିତରେ ଥିବା ବାସ୍ତବତାକୁ ଟିକେ ବିଶ୍ଳେଷଣ କରିବା ଭାଇ।
1: ଆଜ୍ଞା,
2: ମୁଁ ଆଜି ଯଦି ଆପଣଙ୍କ ସହିତ କିଛି ବାର୍ତ୍ତାଳାପ କରିଛି, ମାନେ ଯୋଉ ପିଠାପଣଟା ସେ ସ୍ମାର୍ଟଫୋନରୁ ହିଁ ଜାଣିବାକୁ ପାଇଛି, ଏବଂ 15-20 ମିନିଟ ଭିତରେ ମୁଁ ଦୈନିକ ସକାଳେ ଦେଖେ, ଆଉ ତାପରେ ମୋର ବଟନ ବାଲା ଫୋନ ୟୁଜ କରେ, ମୋର ଟିକେ କାମ ସେଇ ଧରଣର।
1: ଆଜ୍ଞା ଆଜ୍ଞା,
2: ତା ଭିତରେ ଆମେ ଆଗେ ଭାଇ ନିଜକୁ ଚିହ୍ନିବା, ନିଜକୁ ଚିହ୍ନିଲେ ହିଁ ଜାଣିବା ଯେ କୋଉଟା ଭଲ କୋଉଟା ମନ୍ଦ, କୋଉଟା ଆମ ପାଇଁ କ୍ଷତି ଆଉ କୋଉଟା ଅକ୍ଷତି।
1: ଆଜ୍ଞା ଆଜ୍ଞା,
2: ଯେପର୍ଯ୍ୟନ୍ତ ଆମେ ନିଜକୁ ନ ଚିହ୍ନିବା ତ ସାମ୍ନାରେ ଥିବା ଜିନିଷକୁ କେମିତି ଚିହ୍ନିବା ଭାଇ?
1: ବଢିଆ କଥା ଟି କହିଲେ, ନିଜକୁ ଚିହ୍ନିବାର ଆବଶ୍ୟକତା ଅଛି। ତାହେଲେ ଆପଣ ସ୍ମାର୍ଟଫୋନ ବ୍ୟବହାର କରନ୍ତି ସକାଳେ କିଛି ସମୟ ପାଇଁ ଏବଂ ସେଥିରେ ଆଜ୍ଞା ସେଥିରୁ କିଛି ଜିନିଷ ଶିଖନ୍ତି, ଭଲ ଜିନିଷ ନିଶ୍ଚିତ ଭାବରେ ଦୁନିଆ ବିଷୟରେ ଟିକେ ଖବର ଖବର ନଉଥିବେ।
2: ପାଣି ତ ସେଇ ନା, ସେଇ ମାଟିରେ ପୁଣି କଲରା ହୁଏ, ପୁଣି ସେଇ ମାଟିରେ ବି ସେଉ ହୁଏ।
1: ଆଜ୍ଞା ଆଜ୍ଞା, ଆଚ୍ଛା ନୂଆ
2: ନିଜକୁ ଆଗେ ଚିହ୍ନିବା ଜାଣିବା ଦରକାର।
1: ପ୍ରଶାନ୍ତ ଭାଇ,
2: ସାମ୍ନାବାଲାର ମାନେ ମିଠାପଣ କଣ, ଖଟାପଣ କଣ, ସେଇଟା ଆମକୁ ଅନୁଭବ ଦେଖାଯିବ
1: ନିଶ୍ଚିତ ଭାବରେ। ପ୍ରଶାନ୍ତ ଭାଇ, କଣ ନୂଆ କଥା ଏଇ ସ୍ମାର୍ଟଫୋନ ଏଇ କିଛି ଦିନ ଭିତରେ ଆପଣଙ୍କୁ ଶିଖେଇଛି, ଯେମିତି ଜଣେ ଶ୍ରୋତା ଭାଇ କହିଲେ
2: ଅନ୍ୟମାନଙ୍କର ଯେ କଣ କି କାମ ଟିକେ ସହଜ କରିଦେଇଛି, ଯୋଉ ବ୍ୟାଙ୍କରେ ଯାଇକି ଲାଇନ ଲଗେଇ ଛିଡ଼ା ହଉଥିଲେ, ଆଉ ଇଲେକ୍ଟ୍ରି ବିଲ୍ ଏବଂ ବିଭିନ୍ନ ପ୍ରକାର, ଏବଂ ବେଶୀ ହେଲା ଏଇ ଯୋଉ ବ୍ୟାଙ୍କରେ ଯାଇ ପଇସା ଡିପୋଜିଟ୍ ଏଇ ଯୋଉ ଲୁଟ୍ପାଟର ଯୋଉ ଥିଲା ସେଇଟା ପ୍ରାୟତଃ ମାନେ ବହୁତ କମିଯାଇଛି,
1: ବହୁତ କମିଯାଇଛି ଅନଲାଇନ ଟ୍ରାଞ୍ଜାକ୍ସନ, ସେଇଟା ଆପଣ ଶିଖୁଛନ୍ତି।
2: ବହୁତ ସହଜ ବି ହବା ଦରକାର ଥିଲା, ଆଉ ସେଇଟା ବି ନିହାତି ଆବଶ୍ୟକ ଥିଲା,
1: ନିହାତି ଆବଶ୍ୟକ।
2: ଆମେ ଫୋନକୁ ମାନେ ଫୋନ ଆମେ ଫୋନ ବ୍ୟବହାର କରିବା, ଫୋନ ଆମକୁ ବ୍ୟବହାର ନ କରୁ।
1: ବା ବଢିଆ କଥା ଟିକେ କହିଲେ, ଆମେ ଫୋନକୁ ବ୍ୟବହାର କରିବା, ଫୋନ ଆମକୁ ବ୍ୟବହାର ନ କରୁ, ଏବଂ ତାହାର ବ୍ୟବହାର ଯେତିକି ସୀମିତ ଏବଂ ଯେତିକି ସକାରାତ୍ମକ ୱେରେ ହେଇପାରିବ ସେତେ ଭଲ ଆମମାନଙ୍କ ପାଇଁ,
2: ସେଇଟା ହିଁ ଠିକ ଭାଇ।
1: ବହୁତ ବହୁତ ଧନ୍ୟବାଦ, ରହିଲି, ନମସ୍କାର।
2: ନମସ୍କାର
1: ସାଥୀ, ବର୍ତ୍ତମାନ ଗୋଟିଏ ବ୍ୟୁଟିଫୁଲ ଟ୍ରାକ୍ ଆପଣମାନଙ୍କ ପାଇଁ, ଏବଂ ତାପରେ ପରେ ପୁଣି ଆପଣମାନଙ୍କ ପାଖକୁ ଫେରିବା ଏବଂ ଆପଣମାନଙ୍କ ସହିତ ଡିଟେଲ୍ସ କଥା ହେବା, ଆପଣମାନଙ୍କର କଣ ସବୁ ଏକ୍ସପିରିଏନ୍ସ ରହିଛି, କଣ ସବୁ ଜିନିଷ ନୂଆ ଶିଖୁଛନ୍ତି ଆପଣ ଏଇ ସ୍ମାର୍ଟଫୋନ ଫଳରେ। ସ୍ମାର୍ଟଫୋନ ଆପଣଙ୍କର ଶିକ୍ଷାର ମାଧ୍ୟମ ସାଜିଛି ଆଜିକାଲି, ଏବଂ ଏଇ ସ୍ମାର୍ଟଫୋନରୁ ନୂଆ ନୂଆ କଥା ଆପଣ କଣ ସବୁ ଶିଖିଛନ୍ତି, କିନ୍ତୁ ବର୍ତ୍ତମାନ ଗୋଟିଏ ବ୍ୟୁଟିଫୁଲ ଟ୍ରାକ୍ ଆପଣମାନଙ୍କ ପାଇଁ।

0: କରୁଛନ୍ତି?
1: ଆଜ୍ଞା ଆଜ୍ଞା, ବଢିଆ ବଢିଆ କରୁଛନ୍ତି ସବୁ।
0: ଆଉ ଗୋଟେ ଏମିତି ହେଇଗଲା ଯେ ମାନେ ମାଧ୍ୟମ ଯୋଉଥିରେ କି ଆମେ ଖୁବ ଶୀଘ୍ର ବହୁତ ଜଣଙ୍କ ପାଖରେ ଆମେ ପହଞ୍ଚି ପାରୁଛେ। ଫେସବୁକ, ଇନଷ୍ଟାଗ୍ରାମ ଇତ୍ୟାଦି ଦେଖନ୍ତୁ ଆଜ୍ଞା, କଣ ଗୋଟେ ଅକେଜନ ହେଲା ଆମେ ପୋଷ୍ଟ କରିଦେଲେ ମାତ୍ର ଆମର ସାଙ୍ଗସାଥି ବନ୍ଧୁ ବାନ୍ଧବ ଯେତେ ସବୁ ସମସ୍ତେ ଏକାଥରେ ଜାଣିବେ। କିନ୍ତୁ ପ୍ରୋବ୍ଲେମ ସେ ଏତେ ଗୁଡ଼େ ସୁବିଧା ହଉଥିଲା ବେଳେ ବି ଆପଣ ଥରେ ମନେ ପକାନ୍ତୁ, ଯଦି ଆମର ଯୋଉ କରୋନା ପିରିୟଡ ହେଇଥିଲା ସେତେବେଳେ ମୋବାଇଲ ନଥାନ୍ତା ଯଦି କଣ ହେଇଥାନ୍ତା କୁହନ୍ତୁ?
1: ନିଶ୍ଚିତ ଭାବରେ
0: ସବୁ ଛାତ୍ରମାନେ ଆଜ୍ଞା ମୂର୍ଖ ହେଇକି ବସିଥାନ୍ତେ, କେବଳ ମୋବାଇଲ ଚଲାଇଲା ବୋଲି ଆଜ୍ଞା ଦୁନିଆ ପ୍ରକାର ଆପ୍ରେ ଅନଲାଇନ କ୍ଲାସ ଆରମ୍ଭ ହେଇଗଲା, ଲୋକ ଘରେ ବସିଲେ କିନ୍ତୁ ପାଠପଢା କଣ୍ଟିନ୍ୟୁ ରହିଲା। କେତେ ବଡ ସାହାଯ୍ୟ କରିଥିଲା,
1: ବହୁତ ବଡ ସାହାଯ୍ୟ।
0: ଆଉ ତାର ଆଉ ଗୋଟେ ଦିଗ ଯଦି ଦେଖିବା, ଦେଖନ୍ତୁ ଆଜି ଆଜ୍ଞା ବିଭିନ୍ନ ପ୍ରକାର ଅଛି, ସଟାବାଜି ଏଠି ଚାଲିଛି, ଆଇପିଏଲ ବେଳେ ଦେଖିବେ ଦୁନିଆ ପ୍ରକାର ବେଟିଂ ଏଠି ଯାଇକି କିଏ ଆଜ୍ଞା ସର୍ବସନ୍ତ ହେଇଚାଲିଲାଣି, କିଏ ଆଜ୍ଞା କଲାଣି, ଏଇ ଦେଶରେ ଏଇ ମୋବାଇଲରେ ସବୁ ବେଟିଂ ଚାଲିଛି। ଆଉ ବିଭିନ୍ନ ପ୍ରକାର ସବୁ ଖେଳ ଅଛି, ଜୀବନ ନବା ଖେଳ ଯେମିତି ବ୍ଲୁ ହେଲ୍ ଥିଲା, ଯେମିତି ପଶିକି ପିଲା ପଶିକି ଆଜ୍ଞା ନିଜକୁ କଣ୍ଟ୍ରୋଲ କରିପାରୁନାହାନ୍ତି, ତା ଭିତରେ ହାରିବା ଭିତରେ ହେଇକି କିଏ ଆଜ୍ଞା ବି ସେମିତି ଆତ୍ମହତ୍ୟା କରୁଛନ୍ତି।
1: ବଢିଆ କଥା ଟିକେ କହିଲେ, ସେଥିପାଇଁ ଭାଇ ଅନେକ ସଚେତନତାର ଆବଶ୍ୟକତା ଅଛି। ସେଥିପାଇଁ ମୁଁ କହିଲି ବଢିଆ କଥାଟି କହିଲେ ଭାଇ, ଯୋଉ ଖେଳ କଥାଟି କହୁଥିଲେ ମୁଁ ଖାଲି ଆଡ୍ କରୁଛି ଆପଣଙ୍କୁ ଟିକେ, ବଢିଆ କଥାଟି କହିଲେ ସବୁ ଶ୍ରୋତା ବନ୍ଧୁମାନେ ଜାଣିବା ଦରକାର, ଯୋଉ ଅନଲାଇନ୍ ଖେଳ ଗୁଡ଼ିକ ମଧ୍ୟ ଅନେକ ସମୟରେ ଅନେକ ଲୋକମାନଙ୍କୁ ବହୁତ ହଇରାଣରେ ପକାଉଛି। ତେବେ ଭାଇ ଆଜିର ଯୋଉ ଟପିକ ଆମେ ରଖିଛେ ଯେ ଆପଣ କଣ ଶିଖିଛନ୍ତି ହିତେଶ ଭାଇ କୁହନ୍ତୁ ଆଗ, ମୋବାଇଲ ଆପଣଙ୍କୁ କଣ ଶିଖେଇଛି ନୂଆ କଥା?
0: ଠିକ ଅଛି, ମୁଁ ତ ସବୁ କହିସାରିଲା ପରେ ତାକୁ ଦେଖନ୍ତୁ, ମୋବାଇଲ ଦେଖିଲେ ଆଜି ଆମ ଯୋଉ କାମ ଅଛି ଆମର ଏଥିରେ ମୋବାଇଲ ରେ ଆଜ୍ଞା ସକାଳ ଠାରୁ ଆରମ୍ଭ କରିକି ରାତି ଶୋଇଲା ପର୍ଯ୍ୟନ୍ତ ବି ମୋବାଇଲ ସବୁ କାମ ଚାଲିଛି। ମୋର ମାର୍କେଟିଂ କାମ ଅଛି ଆଜ୍ଞା, ମାର୍କେଟିଂରେ ଆପ୍ ଅଛି, ମୁଁ କାମକୁ ବାହାରିଲି, ଆପ୍ରେ ମୋର ଆଟେଣ୍ଡାନ୍ସ ଦେଲି, ଆଟେଣ୍ଡାନ୍ସ ଦେଇକି କାମ ଦିନ ସାରା କଣ କଲି ଆଜ୍ଞା, ଆମର ହେଡ୍ ଅଫିସ ଲୋକ ବସିଛନ୍ତି, ସେ ଦେଖୁଛନ୍ତି ଇଏ ଲୋକ କଣ କାମ କରୁଛି ନାହିଁ, ସେମିତି ମୋ ଅଣ୍ଡରରେ ଏତିକି କାମ କରୁଛନ୍ତି, ମୁଁ ବି ତାଙ୍କୁ ସେମିତି ଦେଖୁଛି ଆଜ୍ଞା ଏ ପିଲା ଏଠୁ ଗଲା, ଯଦି ମୋବାଇଲ ନଥାନ୍ତା ତାହେଲେ କୁହନ୍ତୁ କେମିତି ହେଇଥାନ୍ତା। ତେଣୁକରି ଆଜିକାଲି ମୋବାଇଲ ଆଜ୍ଞା ଯୋଉଟା ଠିକ ବ୍ୟବହାର ଫଳ ବ୍ୟବହାର ଅନୁସାରେ ଆମେ ଫଳ ପାଇବା, ଯେମିତି ବ୍ୟବହାର କରିବା ସେମିତି ଫଳ ପାଇବା।
1: ବାହ, ବଢିଆ କଥାଟି କହିଲେ, ଏବଂ ଆପଣ ଆପଣଙ୍କ କର୍ମକ୍ଷେତ୍ରର ଅନେକ କଥାକୁ ଏଇ ମୋବାଇଲ ଜରିଆରେ ଶିଖିଯାଇଛନ୍ତି। ହାଉ ଟୁ ମ୍ୟାନେଜ
0: ବହୁତ ସାହାଯ୍ୟ କରୁଛି
1: ଆଜ୍ଞା, ହାଉ ଟୁ ମ୍ୟାନେଜ ୟୋର ଏମ୍ପ୍ଲୟିଜ, ଆଉ ଆପଣଙ୍କର ଜୁନିୟର ମାନଙ୍କ ଏବଂ ଆପଣମାନଙ୍କର ସିନିୟରଙ୍କ ସହିତ କନେକ୍ସନର କଥା ଆପଣ ଏ ମୋବାଇଲ ଆପଣଙ୍କୁ ଶିଖଉଛି। ଆପଣ କଲ୍ କଲେ ଭାଇ, ଜଣେଇଲେ ଏତେ ସୁନ୍ଦର ସୁନ୍ଦର କଥା, ସେଥିପାଇଁ ହୃଦୟରୁ ଧନ୍ୟବାଦ। ରହିଲି ଭାଇ, ନମସ୍କାର। ସାଥୀ ଆପଣ ମଧ୍ୟ ଶୀଘ୍ର ଶୀଘ୍ର ଫୋନ କରନ୍ତୁ, ଆଉ 0671230315 କନେକ୍ଟ ହେଇଯାଆନ୍ତୁ ଆମ ସହିତ 100.4 ଆକାଶବାଣୀ FM ରେନ୍ବୋ କଟକ ସହିତ। ଆଉ କୁହନ୍ତୁ ଯେ ସ୍ମାର୍ଟଫୋନ ଆପଣଙ୍କୁ କେତେ ସ୍ମାର୍ଟ କରିଛି, କଣ କଣ ସବୁ ନୂଆ ଜିନିଷ ଆପଣଙ୍କୁ ଏଇ ସ୍ମାର୍ଟଫୋନ ଶିଖେଇଛି। ନମସ୍କାର, ଗୁଡ୍ ମର୍ଣ୍ଣିଂ, କିଏ କହୁଥିଲେ, କୋଉଠୁ କହୁଥିଲେ?
2: ନମସ୍କାର ବିଶ୍ୱଜିତ ବାବୁ, ମୁଁ ଜଗତସିଂହପୁରରୁ ଡଲି କହୁଛି।
1: ଡଲି ମ୍ୟାଡାମ ନମସ୍କାର, ଗୁଡ୍ ମର୍ଣ୍ଣିଂ, ହାପି ସନ୍ଡେ,
2: ଧନ୍ୟବାଦ।
1: କଣ କହିବେ, କଣ ଆପଣଙ୍କୁ ସ୍ମାର୍ଟଫୋନ ଶିଖେଇଛି ନୂଆ କଥା?
2: ସ୍ମାର୍ଟଫୋନ ତ ମତେ ବହୁତ କିଛି ଶିଖେଇଛି
1: ଆଜ୍ଞା।
2: ଏ ଯୋଉ ଆଗ କହିବି, ଏ ଯୋଉ ଆଡୁ ସାଡୁଆ କପଡା ଗୁଡାକ ସବୁ ଫୋପାଡି ଦିଅନ୍ତି
1: ଆଜ୍ଞା ଆଜ୍ଞା,
2: ନଷ୍ଟ କରିଦିଅନ୍ତି, ତା ଦ୍ୱାରା ମୁଁ ଶିଖିଛି କଣ୍ଢେଇ ଘରିକା କେମିତି ହବ।
1: ବାହ, ବଢିଆ କଥାଟି ଶିଖିଛନ୍ତି।
2: ଆଉ ଝାଡୁ ଗୁଡାକ ଯୋଉ ସବୁ କିଣିକିରି ଆଣିଛନ୍ତି ଛିଣ୍ଡି ଯାଉଛି, ତାକୁ କେମିତି ସଜାଡିବ?
1: ଆଚ୍ଛା,
2: ତାକୁ ସଜାଡିକିରି ଜୋର ଜାଡିକିରି ପୁଣି କରିଦବ।
1: ହଁ ହଁ
2: ହଁ। ଆଉ ତାପରେ ଶିଖିଛି ସେ ଯୋଉ ଗଛ, ଗଛ ଗୁଡାକ କେମିତି କଲିମି କରିବ, କେମିତି ଗଛର ସବୁ ଯତ୍ନ ନବ, କଣ କଣ ସବୁ କଲେ ଗଛ ଗୁଡାକ ଭଲ ଶୀଘ୍ର ଫଳିବ, ଭଲ ହୃଷ୍ଟପୃଷ୍ଟ ହବ, ମୁଁ ଏଇ ଗୁଡାକ ଦେଖେ।
1: ବାହ, ବଢିଆ ବଢିଆ, ଆପଣଙ୍କର ଯୋଉଥିରେ ଇଣ୍ଟରେଷ୍ଟ ଅଛି ଏବଂ ସେସବୁ ଜିନିଷ ଗୁଡା ଆପଣ ଦେଖିଛନ୍ତି ଏବଂ ପ୍ରପର ୱେରେ ଶିଖୁଛନ୍ତି ବି, ଶୁଣିକି ବହୁତ ଖୁସି ଲାଗିଲା। ଏମିତି ଆପଣ ଶିଖୁଥାନ୍ତୁ ନୂଆ ନୂଆ କଥା ଯୋଉଥିରେ ଆପଣଙ୍କ ଇଣ୍ଟରେଷ୍ଟ ଅଛି, ଏବଂ ସ୍ମାର୍ଟଫୋନ ଜରିଆରେ ଏମିତି ଶୁଣିକି ସେ କାମକୁ ପ୍ରାକ୍ଟିକାଲି ଆପଣ କରିକି ସକ୍ସେସଫୁଲ ହୁଅନ୍ତୁ, ଆମର ୱିଶ୍ ଆପଣଙ୍କୁ।
2: ଆଜ୍ଞା,
1: ବହୁତ ବହୁତ ଧନ୍ୟବାଦ।
2: ସ୍ମାର୍ଟଫୋନ ଆମେ ରଖିଛୁ, ଆମେ ପଇସା ପକେଇକିରି କାରବାର କରୁଛୁ, ଆମେ ଭଲ ଜିନିଷଟା ଶିଖି ଆମର ଯୋଉଥିରେ ଉପକାରିତା ହବ, ଆଉ ଖରାପ ଜିନିଷ ଗୁଡା କାହିଁ ଆମେ ଦେଖିବା, ଭଲ ଜିନିଷ ଦେଖିକି ଆମେ ଉପକୃତ ହବା, ଆମ ପଇସାର ମୂଲ୍ୟଟା ସେଥିରୁ ମିଳିବ।
1: ବାହ, ବଢିଆ କଥା କହିଲେ, ଯେ ଆମେ ନେଟ୍ ପାଇଁ ରିଚାର୍ଜ କରୁଛେ ସେଟା ଭଲରେ ହଉ ନାଇଁ କି, ସେ ବିଲ୍ଟା ଇଣ୍ଟରନେଟ୍ ବିଲ୍ଟା ଆମର ପଜିଟିଭ ୱେରେ ୟୁଜ୍ ହଉ।
2: ଆଜ୍ଞା,
1: ବହୁତ ବହୁତ ଧନ୍ୟବାଦ ମ୍ୟାଡାମ, ରହିଲି, ନମସ୍କାର।

0: ନମସ୍କାର।
1: ସେଠି ବଢିଆ ବଢିଆ କଥା ଦେଖନ୍ତୁ, କେତେ ଜଣ ଶ୍ରୋତା ବନ୍ଧୁ ଆମର କେତେ ନୂଆ ନୂଆ କଥା ସବୁ ଶିଖୁଛନ୍ତି, ଏବଂ ତା ସହିତ ଗୋଟିଏ କଥା ଆମେ ବାରମ୍ବାର ସବୁ ଶ୍ରୋତା ବନ୍ଧୁମାନଙ୍କର ଅନୁରୋଧ, ଆମର ମଧ୍ୟ ଅନୁରୋଧ ଯେ ଫୋନ୍ ଠାରୁ ଏଇ ସ୍ମାର୍ଟଫୋନ୍ରେ କେବଳ କେମିତି ଭଲ ଜିନିଷ ଆମେ ଶିଖିପାରିବା, କେବଳ ପଜିଟିଭ୍ ଜିନିଷକୁ କେମିତି ଆଡପ୍ଟ କରିବା ତାହାର ଆବଶ୍ୟକତା ଆମ ସମସ୍ତଙ୍କୁ ବୁଝିବାକୁ ପଡିବ। ଆଉ ଗୋଟିଏ କଲ୍ ଆସିଯାଇଛି, ଦେଖିବା କିଏ କରିଛନ୍ତି। ନମସ୍କାର, କିଏ କହୁଥିଲେ, କୋଉଠୁ କହୁଥିଲେ? ଗୁଡ୍ ମର୍ଣ୍ଣିଂ।
2: ଗୁଡ୍ ମର୍ଣ୍ଣିଂ, ନମସ୍କାର। ଗୀତା ଫ୍ରମ୍ ଯଶୋବନ୍ତପୁର, ଜଗତସିଂହପୁର।
1: ଆଜ୍ଞା ନମସ୍କାର ଗୀତା ମ୍ୟାଡମ, କଣ କହିବେ, ସ୍ମାର୍ଟଫୋନ୍ ଆପଣଙ୍କୁ କଣ ଶିଖେଇଛି?
2: ସ୍ମାର୍ଟଫୋନ୍ ମତେ ବହୁତ କିଛି ଶିଖେଇଛି, କହିବାକୁ ଗଲେ ସ୍ମାର୍ଟଫୋନ୍ ମୋର ଗୁରୁ।
1: ଆଚ୍ଛା,
2: ମୋର ଆଗରୁ ଟିକେ ବୁଣାବୁଣି କରିବାକୁ ବହୁତ ଇଚ୍ଛା ଥିଲା, କୋଉ ଗଛଟା କେମିତି ହବ ସେଇଟାକୁ ଟିକେ ଦେଖାଶୁଣା କରିବାକୁ ମୋର ବହୁତ ଇଚ୍ଛା ଥିଲା, କିନ୍ତୁ ମୁଁ କିଛି କରିପାରୁନଥିଲି। ଯୋଉଦିନ ଠୁ ସ୍ମାର୍ଟଫୋନ୍ ଆଣିଲି ମୁଁ ସବୁ କିଛି ଶିଖିଲି, ମୋର ଯୋଉ ଡ୍ରେସ୍ ଫ୍ରେସ୍ ଆମ ଘରର ସବୁ ଯୋଉ ଜିନିଷ ମୁଁ ସବୁ ନିଜେ ନିଜେ ତିଆରି କରେ, ନିଜେ ନିଜେ ଗୁଣେ, ସ୍ୱେଟର ମଫଲର ସବୁ ମୁଁ ସ୍ମାର୍ଟଫୋନ୍ରୁ ଦେଖିକିରି ସବୁ କିଛି ତିଆରି କରିପାରୁଛି, ଏବଂ ମତେ ବହୁତ ଆତ୍ମସନ୍ତୋଷ ମିଳୁଛି ଏ ସ୍ମାର୍ଟଫୋନ୍ ଦ୍ୱାରା।
1: ଏବଂ ଆଜ୍ଞା ମୁଁ କହିଲି ଧୀରେ ଧୀରେ ସେଟା ଡେଭଲପ ମଧ୍ୟ ହଉଥିବ, ଆପଣ ଫାଷ୍ଟ ଫାଷ୍ଟ ଯେତେବେଳେ କରୁଥିବେ ଟିକେ ଭୁଲ ଭଟକା ହଉଥିବ, ଏବଂ ପୁଣି ତାର ଦେଖି ଦେଖି
2: ଫାଷ୍ଟ ଯୋଉଟା ତିଆରି କଲି
1: ଆଜ୍ଞା
2: ସେଇଟା ପୁରା ଖରାପ ହେଇଗଲା, ତାପରେ ସେକେଣ୍ଡ ଟା ଭଲ ହେଲା, ତାପରେ ଏବେ ଯାହା ସବୁ ତିଆରି କରୁଛି ସବୁ ଭଲ ହଉଛି,
1: ଏବେ ପୁରା ବେଷ୍ଟ, ଏବେ ପୁରା ବେଷ୍ଟ ହଉଥିବ।
2: ଆଜ୍ଞା, ଯୋଉଠି ଟିକେ ଡାଉଟ ହୁଏ ଏଇଟା କାଇଁ ଏମିତି ହେଲା, ଏଇଟା ମୁଁ ଟିକେ ବାହାର କରି ସ୍ମାର୍ଟଫୋନ୍ ଦେଖିଦିଏ। ଆଜିକାଲି ତ ସ୍ମାର୍ଟଫୋନ୍ରେ ସବୁ କିଛି ଅଛି, ଆପଣଙ୍କର ଯୋଉଟା ରୁଚି ଆପଣ ସେଇଟା ନିଶ୍ଚିତ ଭାବରେ ଚାହିଁଲେ ଶିଖିପାରିବେ ଏବଂ ଜାଣିପାରିବେ, ସ୍ମାର୍ଟଫୋନ୍ଟା ସବୁଠୁ ଭଲ।
1: ବାସ୍ ତାକୁ ବ୍ୟବହାର କରିବା ପାଇଁ ଆମକୁ ସ୍ମାର୍ଟ ୱେରେ ତାକୁ ବ୍ୟବହାର କରିବାକୁ ପଡିବ।
2: ନିଶ୍ଚିତ ଭାବରେ ଆମେ ଯଦି ଚାହିଁବୁ ଖରାପ ଜିନିଷ ଶିଖିବାକୁ ଆମେ ସବୁଠି ଖରାପ ଜିନିଷ ଦେଖୁଥିବୁ, ଆମର ଯଦି ଗୋଟେ ଭଲ ଜିନିଷ ଶିଖିବାର ଇଚ୍ଛା ଥିବ ସେଇଠି ମନଟା ଥିବ ଆମେ ସେ ଭଲ ଜିନିଷ ସବୁବେଳେ ଭାବିକି ଶିଖିବୁ ଏବଂ ତାକୁ କାର୍ଯ୍ୟରେ ପରିଣତ କରିବୁ, ତେଣୁ ସ୍ମାର୍ଟଫୋନ୍ ଦ୍ୱାରା ମୁଁ ବହୁତ ଉପକୃତ ହୋଇଛି। ଆମେ ଯୋଉ ଡ୍ରେସ୍ ସବୁ କିଣିକି ଆଣିକି ଶାଢୀ ଦେଇକି 600-700-800 ଦେଇ ତିଆରି କରିଥିଲୁ, ସେ ପଇସାଟା ଆମର ରହିଲା, ସ୍ମାର୍ଟଫୋନ୍ ଆମକୁ ବହୁତ କିଛି
1: ଶିଖିବା ମିଳୁଛି,
2: ବହୁତ ମତେ ଭଲ ଲାଗୁଛି। ମୁଁ ମୋର ସ୍ୱେଟର ମଫଲର ଟୋପି ଗ୍ଲୋଭ୍ସ ମୋର ଡ୍ରେସ୍ ଯେତେ ପ୍ରକାରିଆ ସବୁ ଡ୍ରେସ୍ ସବୁ ମୁଁ ମୋର ନିଜେ ତିଆରି କଲି ଏବଂ ଆମ ଘର ଲୋକଙ୍କର ବି ମୁଁ ତିଆରି କଲି।
1: ବହୁତ ବହୁତ ଧନ୍ୟବାଦ ମ୍ୟାଡମ୍, ଆପଣ କଲ୍ କଲେ, ଏତେ ସୁନ୍ଦର ଆପଣଙ୍କର ମତାମତ ସହ ସେୟାର କଲେ, ରହିଲି ମ୍ୟାଡମ୍, ବହୁତ
2: ବହୁତ ଧନ୍ୟବାଦ, ରଖୁଛି, ନମସ୍କାର।
1: ନମସ୍କାର। ଏମିତି ଆମର ଅନେକ ମହିଳା ଶ୍ରୋତାମାନେ ଅଛନ୍ତି, ଏବଂ ଓଡ଼ିଶାର ଭାରତର ଅନେକ ଏମିତି ଛୋଟ ଛୋଟ ସହର ଏବଂ ଗାଁରେ ଆମର ମା ଭଉଣୀମାନେ ଅଛନ୍ତି, ଯେଉଁମାନେ ସ୍ମାର୍ଟଫୋନ୍ ଜରିଆରେ ଅନେକ ବଢିଆ ବଢିଆ ଜିନିଷ ସବୁ ଶିଖୁଛନ୍ତି ଏବଂ ନିଜେ ଆତ୍ମନିର୍ଭର ହୋଇପାରୁଛନ୍ତି। ଆମେ ନାରୀ ସଶକ୍ତିକରଣର ଯେଉଁ କଥା କହୁଛେ, ଏଇ ସ୍ମାର୍ଟଫୋନ୍ ତାର ଗୋଟେ ବହୁତ ବଡ଼ ମାଧ୍ୟମ ସାଜିଛି, ଯେତେବେଳେ ଏଇ ଗାଁରେ ଏବଂ ଛୋଟ ଛୋଟ ସହରରେ ରହୁଥିବା ଲୋକମାନେ ଏଇ ଆମର ମା ଭଉଣୀମାନେ ଏଇ ସ୍ମାର୍ଟଫୋନ୍ ଜରିଆରୁ ଶିଖିକି ଅନେକ ଜିନିଷ ନିଜ ପାଇଁ କରୁଛନ୍ତି ଏବଂ ସମାଜ ପାଇଁ କରୁଛନ୍ତି, ଏବଂ ନିଜେ ରୋଜଗାରର ମାଧ୍ୟମ ସୃଷ୍ଟି କରୁଛନ୍ତି, କିଛି ଲୋକମାନଙ୍କୁ ଆଖପାଖ ଅଞ୍ଚଳର ଲୋକମାନଙ୍କୁ ସେଥିରେ ସାମିଲ ମଧ୍ୟ କରୁଛନ୍ତି, ସେମାନଙ୍କ ପାଇଁ ମଧ୍ୟ ସୋର୍ସ ଅଫ୍ ଇନକମ୍ ତିଆରି କରିପାରୁଛନ୍ତି। ଏସବୁ ହେଉଛି ଏ ସ୍ମାର୍ଟଫୋନ୍ର ଗୋଟେ ସୁନ୍ଦର କଣ୍ଟ୍ରିବ୍ୟୁସନ୍। ତେବେ ଚାଲନ୍ତୁ ବର୍ତ୍ତମାନ ଆଉ ଗୋଟେ ଟ୍ରାକ୍ ଆପଣମାନଙ୍କ ପାଇଁ, ଏନର୍ଜେଟିକ୍ ଟ୍ରାକ୍ ସଣ୍ଡେର ଫଣ୍ଡେରେ ମର୍ଣ୍ଣିଂରେ, ପରେ ପରେ ପୁଣି ଆପଣମାନଙ୍କ ସହିତ କନେକ୍ଟ ହୋଇଯିବି। 0671230353 ନମ୍ବରରେ କଲ୍ କରନ୍ତୁ, ଷ୍ଟେ ଟ୍ୟୁନ୍ 100.4 ଆକାଶବାଣୀ FM ରେନ୍ବୋ କଟକ। ଆଉ କହୁଥାନ୍ତୁ ଦିଲ୍ ସେ ଦିଲ୍ ତାକ୍।

0: ଛାଡି ପାରିବା, ବିଭିନ୍ନ ପ୍ରକାର ବହୁତ ସୁବିଧା ରହିଛି। ତେଣୁ କରି ସ୍ମାର୍ଟଫୋନ ଯୋଉ ବାହାରିଛି, ସ୍ମାର୍ଟଫୋନର ବହୁତ ମୂଲ୍ୟ, ଆଜିକା ଡେଟ୍ ରେ ବହୁତ ମୂଲ୍ୟ ତା ଅଛି। ବହୁତ କାମ ବି ହେଇପାରୁଛି, ଆମର ଫୋନ ପେ ହେଲା, ଗୁଗୁଲ ପେ ହେଲା, ବହୁତ ବହୁତ ମାନେ ତାଦେହରେ ଅତି ସୁବିଧା। ତେଣୁ କରି ଆଜିକା ଡେଟ୍ ରେ ମୋ ହିସାବରେ ମୋ ଜାଣିବାରେ ସ୍ମାର୍ଟଫୋନ ଧରିବାଟା ହିଁ ଭଲ, ଆଉ ସ୍ମାର୍ଟଫୋନ ର ସବୁକିଛି ସୁବିଧା ରହିଛି।
1: ଆଜ୍ଞା, ଆପଣ କଣ ନୂଆ ଜିନିଷ ଭାଇ ସ୍ମାର୍ଟଫୋନ ରୁ ଶିଖିଛନ୍ତି? ଧର ଯେମିତି କହିଲେ ଡକ୍ୟୁମେଣ୍ଟ ପଠେଇବାର କଥା ହେଲା, କି ଅନଲାଇନ ଟ୍ରାନଜାକ୍ସନ ର କଥା ହେଲା, କି କୌଣସି ନୂଆ ଜିନିଷ ଯୋଉଥିରେ ଆପଣଙ୍କ ଇଣ୍ଟରେଷ୍ଟ ଥିଲା ସେ ବିଷୟରେ ଆପଣ ଜାଣିପାରୁନଥିଲେ, ସ୍ମାର୍ଟଫୋନ ରୁ ଜାଣିଛନ୍ତି, ଏମିତି କଣ ଅଛି ଭାଇ?
0: ଆଜ୍ଞା, ମୁଁ ତ କଣ କହିଲା ବିଶେଷ ଭାଇ, ମୁଁ ତ ଛୋଟ ଫୋନ ଧରେ, ମୁଁ ତ ବଡ ଫୋନ ଧରିପାରେନି, କାହିଁକିନା ଲୋକ
1: ଆଚ୍ଛା,
0: ତେଣୁ କରି ମୁଁ ଟିକେ ବଡ ଫୋନ ଧରିପାରେନି, ଛୋଟ ଫୋନ ୟୁଜ କରେ, କିନ୍ତୁ ମୁଁ ଜାଣିଛି ବଡ ଫୋନ ରେ ଏତେ ସୁବିଧା ରହିଛି।
1: ଆଜ୍ଞା ଆଜ୍ଞା, ଯା ହଉ ଆପଣ କଲ କଲେ, ସେଇ ବଡ ଫୋନ, ସେଇ ଛୋଟ ଫୋନ ରେ ମଧ୍ୟ ଆପଣ ଅନେକ ଜିନିଷ ଜାଣିପାରୁଥିବେ ନୁହେଁ କି?
0: ନିଶ୍ଚିତ, ମୁଁ ଆଜ୍ଞା ଛୋଟ ଫୋନ ଧରିଲେ ମଧ୍ୟ ମାନେ ବଡ ଫୋନ ର କଣ ସବୁ ରହିଛି ତଥାପି ମୁଁ ଜାଣିଛି।
1: ଆଜ୍ଞା, ଯା ହଉ ଆପଣ କଲ କଲେ, ଏଥିପାଇଁ ବହୁତ ବହୁତ ଧନ୍ୟବାଦ ଭାଇ, ରହିଲି, ନମସ୍କାର,
0: ଜୟ ମା ବିରଜା।
1: ସାଥୀ ଆପଣ ମଧ୍ୟ କଲ କରନ୍ତୁ, ଶୀଘ୍ର ଶୀଘ୍ର ଫୋନ ଆମ ସହିତ ଯୋଡି ହେଇଯାଆନ୍ତୁ, ଆଉ ଜଣାନ୍ତୁ ଯେ ଆପଣ କଣ ଶିଖିଛନ୍ତି ନୂଆ କଥା ଏଇ ସ୍ମାର୍ଟଫୋନ ଜରିଆରେ। ଆସିଯାଇଛି ଆମ ପାଖକୁ ଆଉ ଗୋଟିଏ କଲ, ଶୁଣିବା କିଏ କରିଛନ୍ତି ଆଉ କଣ କହୁଛନ୍ତି ତାଙ୍କର ସ୍ମାର୍ଟଫୋନର ଲାଭ ବିଷୟରେ। ନମସ୍କାର, କିଏ କହୁଥିଲେ, କୋଉଠୁ କହୁଥିଲେ?
2: ନମସ୍କାର, ଜୟ ଶ୍ରୀ ଜଗନ୍ନାଥ ବିଶ୍ୱ ସାର, ମୁଁ ସୋମନାଥ ସାର କହୁଥିଲି।
1: ଆଜ୍ଞା ନମସ୍କାର, ଗୁଡ ମର୍ଣ୍ଣିଂ ଭାଇ, କଣ କହିବେ, ସ୍ମାର୍ଟଫୋନ କଣ ଆପଣଙ୍କୁ ନୂଆ କଥା ସବୁ ଶିଖେଇଛି?
2: ଶୁଣନ୍ତୁ, ମୁଁ ଆଜି ଯାହା ବନେଇଛି, ମତେ ଘରେ ବି ଗୁଗୁଲ ଭାଇ କହୁଛି, ମୁଁ ଯାହା ଶିଖିଛି ସବୁ ମୋବାଇଲ, କଣ ନ ଶିଖିଛି ସାର କହିଲେ ସବୁ ଜିନିଷ ମୋବାଇଲ ଶିଖିଛି।
1: ଆଚ୍ଛା ଭାଇ, ଆମକୁ ଟିକେ ଏକ୍ସାମ୍ପଲ ଦେଇଦିଅନ୍ତୁ।
2: ଟିଚର ପିଲାଙ୍କୁ ଟିଚ କରେ, ମୋର ଓଜି ଆଉ ନିଟ୍ ର ଭଲ ଭଲ ବୁକ୍ ସବୁ ମୁଁ କଲେକ୍ଟ କରେ, ତା ଦେହରୁ ଭଲ ଭଲ ସାମ୍ପଲ ପେପର କରି ସବୁ ନିଜେ ପଢେ।
1: ଆଜ୍ଞା ଆଜ୍ଞା,
2: ଏଇଟା ମୋର ଏତେ ବେଶୀ ଦିଏ, ମାନେ ଭଲ ମୁଁ ଭଲ ଧରିଛି ଆପଲ ଆଇଫୋନ ର, ତା ନାମ ହଉଛି ଲକ୍ଷ 30,000, ସେଇଥିରେ ମୋର ସବୁ ସବୁବେଳେ ମୋର ସ୍ପିଡି ନେଟ୍ ଦରକାର, ପ୍ରତିଦିନକୁ ମୁଁ ରିଚାର୍ଜ କରେ। ଆଉ ଦେଖନ୍ତୁ ଆଜିକାଲି ଯାହା ମାନ୍ୟ ପ୍ରଧାନମନ୍ତ୍ରୀ କହିଲେ ଡିଜିଟାଲ ଇଣ୍ଡିଆ ହେଇଛି, ଆପଣ ଡିଜିଟାଲ ଇଣ୍ଡିଆରେ ବେଶୀ ସକ୍ସେସ ନ ହେବେ, ଦୁନିଆ ବିଷୟରେ କିଛି ବି ଆପଣ ଜାଣିପାରିବେ। ଭଲ ଲାଗେ, ମୁଁ ମାନେ ଆପଣ ଇମାଜିନ କରିବେ ନା, ମୁଁ 2013 ରୁ ମୋବାଇଲ ଧରିଲିଣି, ନୋକିଆ କି ପ୍ୟାଡ୍ ରୁ, ଯେତେବେଳେ ଆପଣ ଆସିଲା ସ୍ମାର୍ଟ ଭର୍ସନ ମୋବାଇଲ ସବୁ ଆସିଲା, ଆଣ୍ଡ୍ରଏଡ୍ ଆପଲ ଫୋନ ଧରୁଛି, ଏବେ ମୋର ପୁରା ଲାଇଫ ପୁରା ବଢିଆ ହଉଛି, ବେସିକାଲି ଏଜୁକେସନ ଉପରେ ମୁଁ ବହୁତ କଲଚର କରୁଛି ମୋବାଇଲ ଦରକାର ନା, କୋଉଠି ଯିବା ଟିଚିଂ ନ।
1: ବଢିଆ ବଢିଆ କଥା ଟିକେ କହିଲେ ଭାଇ, ଏମିତି ସକାରାତ୍ମକ ଭାବରେ ଯେମିତି ଭାଇ ଆମର ମୋବାଇଲ ୟୁଜ
2: ପ୍ରୋଗ୍ରାମ କରୁଛନ୍ତି, ନିରୋଜନରେ ଆମେ ଶୁଣିପାରୁଛୁ, ଆପଣ ଭଲ କଥା ମୁଁ ଦେଖିଛି,
1: ବ୍ୟବହାର କରୁଛନ୍ତି, ପୁଣି ଏଜୁକେସନ ଭଳିଆ ଗୋଟେ ସୁନ୍ଦର କାମ ପାଇଁ ବ୍ୟବହାର କରୁଛନ୍ତି, ଶିଖୁଛନ୍ତି ସେଠାରୁ ଅନେକ କଥା, ଜାଣିକି ଖୁସି ଲାଗିଲା ଭାଇ, ରହିଲି, ନମସ୍କାର, ଜୟ ଜଗନ୍ନାଥ ଭାଇ। ସତେ ଶୀଘ୍ର ଶୀଘ୍ର ଆପଣ ମଧ୍ୟ କଲ କରନ୍ତୁ, ନମ୍ବର ହେଉଛି 0671-230-3153, ଆମ ସହିତ କନେକ୍ଟ ହେଇଯାଆନ୍ତୁ ଆଉ କୁହନ୍ତୁ ଏଇ ଯୋଉ ସ୍ମାର୍ଟଫୋନ ର ଦୁନିଆ, ୟା ଭିତରେ ଏଜୁକେସନର କଥା ଅଛି, ଏବଂ ଯଦି କୌଣସି ଜିନିଷ ଏଇ ଛୋଟ ଛୋଟ କଥା ଯୋଉ ଯେମିତି କହୁଥିଲେ ଆଉ ଜଣେ ଶ୍ରୋତା ବନ୍ଧୁ ଆମର ରିସାଇକେଲିଂ ର କଥା, ଯୋଉ ଜିନିଷକୁ ଆମେ ଫୋପାଡି ଦଉଥିଲେ ତାକୁ କେତେ ସୁନ୍ଦର ଭାବରେ ୟୁଜ୍ କରିପାରିବା, ଏବଂ ବହୁତ ଛୋଟ ଛୋଟ କଥା ମୁଁ ଦେଖୁଥିଲି ଏଇ ଗତ 2 ଦିନ ତଳେ ଆମ ଘର ପାଖରେ ଜଣେ ବୟସ୍କ ଲୋକ, ତାଙ୍କ ପାଖରେ ତାଙ୍କର ପିଲାମାନେ ନାହାନ୍ତି ଯେହେତୁ ସେମାନେ ଆଉଟ୍ ଅଫ୍ ଷ୍ଟେସନ୍ ଅଛନ୍ତି, ଏବଂ ତାଙ୍କୁ ଗୋଟେ କୌଣସି ଜିନିଷକୁ ଅର୍ଡର୍ କରିବାର ଅଛି, ଏବଂ ତାଙ୍କର ହଜବେଣ୍ଡ ସେତିକି ସକ୍ଷମ ନୁହନ୍ତି ବାହାରକୁ ଯାଇକି ଆଣିବା ପାଇଁ ବୟସ ଅଧିକ ଜରୁରୀରୁ, ତେଣୁ ସିଏ ତାଙ୍କର ଘର ପାଖର ଆଉ ଗୋଟେ ଛୋଟ ପିଲା ପାଖରୁ ଏଇ ସ୍ମାର୍ଟଫୋନ ଜରିଆରେ ଅନଲାଇନ୍ରେ କେମିତି ଜିନିଷକୁ ଅର୍ଡର୍ କରିପାରିବେ ତାକୁ ଶିଖିଲେ, ଏବଂ ସେ ଶିଖିସାରିବା ପରେ ଏତେ ଖୁସି ଅନୁଭବ କଲେ ଯେ ସେ ବୁଝିପାରିଲେ ଯେ ଏମିତି ମୁଁ ସିଲେକ୍ଟ କରିକି ଏଇ ଜିନିଷଟାକୁ ଅର୍ଡର୍ କରିଦେବି ଯେହେତୁ ମୁଁ ବାହାରକୁ ଯାଇପାରୁନି, ଏବଂ ସେ ଆସିକି ତାଙ୍କ ଘର ଦୁଆର ମୁହଁରେ ପହଞ୍ଚିଗଲା। ସେଇ ଜିନିଷକୁ ଜାଣିଥିଲେ ଯେ ଏମିତି ହଉଛି ବା ଏମିତି ସବୁ ପିଲାମାନେ ଅର୍ଡର୍ କରୁଛନ୍ତି, ବଟ୍ ସେଇ ଜିନିଷଟାକୁ ସେ ନିଜେ କେବେ ଏକ୍ସପିରିଏନ୍ସ କରିନଥିଲେ। ତାଙ୍କର ବୟସ ହୁଏତ ସେଇ 70 ପାଖାପାଖି ହବ, କିନ୍ତୁ ଯେତେବେଳେ ସେ ପ୍ରଥମ ଥର ଅର୍ଡର୍ କଲେ, ନିଜେ ଶିଖିଲେ, ଏବଂ ଶିଖି ସାରିପାରିବାର ଯୋଉ ସନ୍ତୋଷ, ଯୋଉ ସାଟିସ୍ଫାକ୍ସନ, ସେ ନିଜର ଅର୍ଡର୍ କରିଛନ୍ତି ବୋଲି ଯୋଉ କଥା, ବୋଧହୁଏ ସେଇ ଦିନ ସାରା ସିଏ ଆମ ଏରିଆରେ ଆମ ଗଳିରେ ସମସ୍ତଙ୍କୁ ସେ କଥା ଜଣାଇଲେ। ଏଇ ଯୋଉ ଖୁସି, ଏଇ ସ୍ମାର୍ଟଫୋନରୁ କିଛି ଗୋଟେ ନୂଆ ଶିଖିବାର ଖୁସି, ଏବଂ ତାଙ୍କର ଏଇ ବୟସରେ ମଧ୍ୟ ଜାଣିବାର ଯୋଉ ଜିଜ୍ଞାସା, କ୍ୟୁରିଓସିଟି, ଇଏ ମଧ୍ୟ ମତେ ବହୁତ ଖୁସି ଦେଲା। ସେମିତି ଆପଣ ମଧ୍ୟ ନିଶ୍ଚୟ କିଛି ନୂଆ ନୂଆ ଜିନିଷ ସବୁ ଶିଖୁଥିବେ, ସେ ବିଷୟରେ ଆଜି

0: ଆମକୁ କହୁଛନ୍ତି ଆଉ ଜଣେ ଶ୍ରୋତା ଯୋଡି ହେଇଯାଇଛନ୍ତି, ଦେଖିବା କିଏ କରିଛନ୍ତି, କୋଉଠୁ କରିଛନ୍ତି। ନମସ୍କାର, କିଏ କହୁଥିଲେ, କୋଉଠୁ କହୁଥିଲେ?
1: ଭାଇ ନମସ୍କାର, ଜୟ ଜଗନ୍ନାଥ।
0: ଜୟ ଜଗନ୍ନାଥ ଭାଇ ନମସ୍କାର, ଟିକେ ପରିଚୟ ଦେଇ ଦିଅନ୍ତୁ ଭାଇ ସମସ୍ତଙ୍କୁ।
1: ମୁଁ କହୁଥିଲି ଭାଇ ଆପଣଙ୍କର ଭୂତପୂର୍ବ କଲର ରେଡିଓ କିଙ୍ଗ ରାଜେଶ ନାୟକ ଫ୍ରମ ଚତିକା ବଜାର ଜଗତସିଂହପୁର।
0: ରାଜେଶ ଭାଇ କଣ ସ୍ମାର୍ଟଫୋନ ଆପଣଙ୍କୁ ଶିଖେଇଛି?
1: ଭାଇ ଆମର ଗୋଟେ କଥାରେ ଅଛି, ଇଲୋମା ମୋବାଇଲ କିଏ ମନ୍ତର କଲା, ପିଲା ବୁଢା ଭେଣ୍ଡିଆ ସଭିଙ୍କୁ ବାହ୍ୟା କଲା। ତେଣୁ ପିଲା ବୁଢା ଭେଣ୍ଡିଆ ବର୍ତ୍ତମାନ ସମସ୍ତେ ବାହ୍ୟା, ସବୁ ମାୟାରେ ବାହ୍ୟା। ତେଣୁ ମୋବାଇଲରେ ଭାଇ ସବୁକିଛି ହେଇପାରୁଛି, ଯେମିତିକି ଅନଲାଇନ ଗେମ୍, ଅନଲାଇନ ପାଠପଢା, ଫ୍ରି ଫାୟାର, ପବ୍ଜି ଆଜିକାଲି ଛୁଆମାନେ ଖେଳୁଛନ୍ତି, ଆଉ ଫିଜିକାଲ ଏକ୍ସରସାଇଜ ସବୁ ଗଲାଣି। ତା ସହିତ ଆପଣ ଆଉ ଗୋଟେ ଜିନିଷ ଦେଖନ୍ତୁ ଭାଇ, ଆମର ଗୋଟେ ମୋର ବେନିଫିଟ ଅଛି କଣ ଭାଇ, UPI ସିଷ୍ଟମରେ ଆମେ ଅନଲାଇନ ଟ୍ରାନ୍ଜାକ୍ସନ ସବୁ ହଉଛି, ପଇସା ପତ୍ର ଦବା ନବା ହଉଛି। ମୋର ଭାଇ ରିଏଲ ଇଷ୍ଟେଟ କାମ ଅଛି, ଆମର ଗୋଟେ bhulek.com ଅଛି, ସେଥିରେ ଭାଇ ଜମି ଜମାର ରେକର୍ଡ ଆମେ ସବୁ ଜାଣିପାରୁଛୁ। ଗୁଗୁଲ ରୁ ସର୍ଚ୍ଚ କରିକି ସେଗୁଡାକ ଆମେ ଜମିର କୋଉଟା ଭୁଲଭାଲ ଅଛି କଣ ଅଛି, କାରଣ ଲକ୍ଷ ଲକ୍ଷ ଟଙ୍କା ଭାଇ କିଏ କାହାକୁ ହଜାର ଟଙ୍କା ବି ଦଉନାହାନ୍ତି, ଶହେ ଟଙ୍କା ଦଉନାହାନ୍ତି, ଜମି ଯିଏ ଲକ୍ଷ ଲକ୍ଷ କୋଟି କୋଟି ଦେଇ କିଣିବେ, ଯୋଉମାନେ ମିଡିଏଟ୍ରି କରୁଛନ୍ତି ସେମାନେ ପଶିଯିବେ, ଜେଲ ଯିବେ। ତେଣୁ ସେଠୁ ଆମର ବେନିଫିଟ ପାଇଯାଉଛୁ, ଜମିରୁ ସବୁକିଛି ଡାଟା ଆମେ ଠିକ ପାଇପାରୁଛୁ,
0: ସଠିକ ଡାଟା ଆପଣ ଇନଫର୍ମେସନ ପାଇପାରୁଛନ୍ତି ସେଥିରୁ,
1: ନିଶ୍ଚିନ୍ତ ଭାବରେ। ଆଉ ଗୋଟେ ଜିନିଷ ଭାଇ ମତେ ଶିଖେଇଛି ଏଇ ସ୍ମାର୍ଟଫୋନ ମୋବାଇଲ,
0: ଆଜ୍ଞା
1: ଭାଇ ମିଛ କହିବା ଶିଖେଇଛି। ଆପଣ ଦେଖନ୍ତୁ ମୁଁ ଏଇଠି ଜଗତସିଂହପୁର ଅଛି, ଆପଣ ପଚାରେ ରାଜେଶ ଭାଇ କୋଉଠି ଅଛ, ମୁଁ ଭୁବନେଶ୍ୱର ଅଛି, ମୋର କାମ ଅଛି, ମୁଁ ପୁରୀରେ ଅଛି, ଭାଇ ମିଛ କହିବାଟା ଭାଇ ଶିଖେଇଛି ମୋବାଇଲଟା।
0: ଯା ହଉ ରାଜେଶ ଭାଇ, ଗୋଟେ ବହୁତ ଫନ୍ କଥାରେ ଆପଣଙ୍କର କଥାଟିକୁ ସାରିଲେ, ବହୁତ ବହୁତ ଧନ୍ୟବାଦ, ରହିଲି ଭାଇ ନମସ୍କାର।
1: ଆପଣଙ୍କୁ ମାଶାଳା ଘଣ୍ଟ ଉଡେଇଥାନ୍ତି, ରହିଲି ଭାଇ, ଜୟ
0: ଜଗନ୍ନାଥ ଭାଇ, ରହିଲି। ସଧିଆ ଆପଣ ମଧ୍ୟ ଶୀଘ୍ର ଶୀଘ୍ର ଫୋନ ଉଠାନ୍ତୁ ଏବଂ ଜଣାନ୍ତୁ ଆମକୁ ସ୍ମାର୍ଟଫୋନ ଆମକୁ କଣ ଶିଖେଇଛି। ଯେମିତି କିଛି ଶ୍ରୋତା ବନ୍ଧୁ କହୁଥିଲେ ଯେ ପାଠପଢା ଠାରୁ ଆରମ୍ଭ କରିକି ଅନେକ କିଛି କଥା, ଘରକରଣା କଥା, ରୋଷେଇର କଥା, ସେମିତି ଆପଣ କଣ ନୂଆ ଜିନିଷ ଶିଖିଛନ୍ତି? ଯେମିତି ମୁଁ ମୋ କଥା କହିବି ଯେ ସ୍ମାର୍ଟଫୋନ ମତେ ଏଇ କିଛି ଦିନ ପୂର୍ବରୁ ମ୍ୟୁଜିକ କ୍ଷେତ୍ରରେ କିଛି ନୂଆ ଜିନିଷ ଶିଖେଇଛି। ଗ୍ଲୋବାଲ ମ୍ୟୁଜିକ କେମିତି ଇଭଲ୍ଭ କରୁଛି ଏବଂ କେମିତି ନୂଆ ନୂଆ ମ୍ୟୁଜିକ AI ସାହାଯ୍ୟରେ ପ୍ରୋଗ୍ରାମିଂ ହେଇପାରୁଛି ସେ କଥା ମୁଁ ଶିଖିଛି। ସେମିତି ଆପଣ କଣ ନୂଆ କଥା ଶିଖୁଛନ୍ତି, ଆପଣଙ୍କ ଇଣ୍ଟରେଷ୍ଟ ଯୋଉଥିରେ ଅଛି, ଦେଖିବା ଆଉ ଜଣେ କଲର ଯୋଡି ହେଇଛନ୍ତି। ନମସ୍କାର, କିଏ କହୁଥିଲେ, କୋଉଠୁ କହୁଥିଲେ? ଆଜ୍ଞା ନମସ୍କାର।
2: ନମସ୍କାର ନମସ୍କାର, ମୁଁ ରାଜେନ୍ଦ୍ର ନନା।
0: ରାଜେନ୍ଦ୍ର ନନା ନମସ୍କାର, ରାଜେନ୍ଦ୍ର ନନାଙ୍କ ସହିତ କନେକ୍ଟ ହେଇଯାଇଛୁ ଆମେ। ଆଜ୍ଞା ଆଜ୍ଞା,
2: ସିଧି ଯାଉଛି ବସ୍ରେ, ତେଣୁ ଆଉ କଥା ହେଇପାରିବନି, ଯାହା ହଉ ଲାଗିଲା ଆପଣ ମୋର ତ ଦେଖା ହେଲା କଥା ହେଲା, ତାଠୁ ବଡ କଥା ବିଷୟ ଧନ୍ୟବାଦ ଆଜ୍ଞା, ରହୁ।
0: ହଉ ଭାଇ ନମସ୍କାର ନମସ୍କାର। ସଧି ଆପଣ ମଧ୍ୟ ଶୀଘ୍ର ଶୀଘ୍ର ଫୋନ କରନ୍ତୁ, 0611-230-3153 ହଉଛି ଆମର ନମ୍ବର, ଆମକୁ କଲ କରିକି କୁହନ୍ତୁ ଯେ ଆପଣ କଣ ନୂଆ ଜିନିଷ ଶିଖିଛନ୍ତି ଏଇ ସ୍ମାର୍ଟଫୋନରୁ। ନମସ୍କାର, ଗୁଡ୍ ମର୍ଣ୍ଣିଂ, କିଏ କହୁଥିଲେ, କୋଉଠୁ କହୁଥିଲେ?
3: ଚେହେରେ ପର ଫେସବୁକ ସି ମୁସ୍କାନ ହେ, ଚେହେରେ ପର ଫେସବୁକ ସି ମୁସ୍କାନ ହେ, ଦିଲ ହ୍ୱାଟ୍ସଅପ ହୁଆ ଯା ରହା ହେ, ସମାଜ ସେ କଟକର ଆଜକାଲ ଇନସାନ ସ୍ମାର୍ଟ ଅର୍ ସୋସିଆଲ କାହା ଯା ରହା ରହେ। ନମସ୍କାର
0: ନମସ୍କାର ଆଜ୍ଞା, ସମୀର ଭାଇ କହୁଥିଲେ, ଆଉ ଟିକେ ପରିଚୟ ଦେଇଦିଅନ୍ତି ସବୁ ଶ୍ରୋତା ବନ୍ଧୁ ମାନଙ୍କୁ।
4: ମୁଁ ସମୀର ପଣ୍ଡା କହୁଛି, ତେଲେଙ୍ଗା ପିଣ୍ଠ କଟକରୁ।
0: ସମୀର ଭାଇ କଣ କହିବେ, ସ୍ମାର୍ଟଫୋନ ଆପଣଙ୍କୁ କଣ ନୂଆ କଥା ଶିଖିଛି? ଆ ଭିତରେ
4: ଆମକୁ ସ୍ମାର୍ଟ କରିଦେଇଛି।
0: ଆଜ୍ଞା,
4: ସ୍ମାର୍ଟଫୋନ ସ୍ମାର୍ଟ କରିଦେଇଛି, କେବଳ ମତେ ନୁହଁ ସମସ୍ତଙ୍କୁ।
0: ଆଜ୍ଞା,
4: ଏଇ ଯେମିତି ଦେଖନ୍ତୁ, ମୁଁ ଧରି ନିଅନ୍ତୁ ଆପଣଙ୍କର ଫ୍ରିକ୍ୱେନ୍ସି ରେଡିଏସନ ବାହାରେ ଅଛି, କିନ୍ତୁ ମୁଁ ଆପ୍ରେ ଆପଣଙ୍କୁ ଶୁଣିପାରୁଛି।
0: ଆଜ୍ଞା ଆଜ୍ଞା,
4: ଯେହେତୁ ମୁଁ ଜଣେ ରେଡିଓକୁ ଭଲ ପାଉଥିବା ଏବଂ ରେଡିଓର ଜଣେ ଶ୍ରୋତା, ଏଇଟା ମୋର ପ୍ରଥମ କଥା, କାହିଁକି ନା ଦୈନନ୍ଦିନ ଧରିନିଅନ୍ତୁ ମୁଁ ଜୟପୁରରେ ଅଛି, ରାଉରକେଲାରେ ଅଛି, ଏଇ ଯୋଉ ସିଷ୍ଟମ ବର୍ତ୍ତମାନ ସ୍ମାର୍ଟ ସମୟ, ସ୍ମାର୍ଟ ଯୁଗ, ସ୍ମାର୍ଟଫୋନ ସବୁକିଛି ଆଭେଲେବୁଲ, ଏଇଟା ମୋର ହେଲା ପ୍ରାୟୋରିଟି। ମୁଁ ରେଡିଓ ନ ଶୁଣିଲେ ମୋ ମୁଣ୍ଡ ଆଜ୍ଞା ଖାତିରେ ଆକାଶବାଣୀ, ମତେ ସେ ଦିନଟା ଜମା ଭଲ ଲାଗେନି। ଇଏ ହେଲା ଗୋଟେ କଥା, ଏଇ ଯେମିତି ଟଙ୍କା ଦେଣ ନେଣକୁ ନେଇକି ସମୟ ଥିଲା, ଆଉ ଯଦି ପାଖରେ ପଇସା ନାହିଁ, କୌଣସି ଅକସ୍ମାତ ପଇସା ନାହିଁ, ଆପଣ କୋଉଠି ଖାଇ ଦେଇଛନ୍ତି ବଡ କାକୁତି ମିନତି ହଉଥିଲେ, ଏବେ ଆଜ୍ଞା ବିନ୍ଦାସ ପାଖରେ ପଇସା ନାହିଁ, ଆମ ପାଖରେ ତ ନାହିଁ, ମୋ ସାଙ୍ଗ ମୋ ଭାଇ କି କାହା ପାଖରେ ତ ପଇସା ଅଛି, କାହା କଲଟେ କଲେ ସିଏ କାନର ପଠେଇଦେଲେ ପଇସାଟି ପଠେଇଦବ, ଚିନ୍ତା ନାହିଁ, ପାଖରେ ପଇସା ନଥିଲେ ବି କୌଣସି ଅସୁବିଧା ନାହିଁ। ଯେମିତିକି ସମୟ ବଦଳିଛି, ଆମେ ଆମ ପ୍ରଫେସନାଲ ଲାଇଫରେ ଅଛୁ, ଆମେ ମଧ୍ୟ ଅନଲାଇନରେ ଆପରେ ଆଟେଣ୍ଡାନ୍ସ ଦଉଛୁ।

0: ସେ ଗୋଟେ କଥା ରହିଲା ବିଭିନ୍ନ ମାନେ ଯେମିତି କୁହନ୍ତି ଆମର ଆବଶ୍ୟକତା ହଉଛି ଉଦ୍ଭାବନର ଜନନୀ ନେସେସିଟି ଇଜ୍ ଦ ମଦର ଅଫ୍ ଇନଭେନସନ ସମୟ ସହିତ ଫୋନ ବି ସ୍ମାର୍ଟ ହେଇଯାଇଛି କିନ୍ତୁ ତାର ମଧ୍ୟ ଅନେକ ଲିମେରିଟ ଅଛି ଯେମିତିକି ଆମେ କିଛି ସମାଜ ବିରୋଧୀ କାମ କରୁଛନ୍ତି କିନ୍ତୁ ଆମେ ସୋସିଆଲ ମିଡିଆ ୟୁଜ୍ କରୁଛନ୍ତି ସେଥିରେ କିଛି ଭ୍ରମ ଭ୍ରାନ୍ତ ଧାରଣା ଛାଡୁଛନ୍ତି ସ୍ମାର୍ଟଫୋନକୁ ନେଇକି ଆମେ ୟୁଜ୍ କରୁଛନ୍ତି ତ ସୋସିଆଲ ମିଡିଆ ତ ସେମିତି ସମାଜରେ ରହିବାକୁ ହେଲେ ସାମାଜିକ ପ୍ରାଣୀ ଭାବରେ ବଞ୍ଚିବାକୁ ହେଲେ କିଛି ନିର୍ଦ୍ଦିଷ୍ଟ ବିଧି ବିଧାନ ସମ୍ବିଧାନ ଅଛି ତାକୁ ମାନିବାକୁ ପଡିବ କିଛି ସାମାଜିକ ଉତ୍ତରଦାୟିତ୍ୱ ଅଛି ତାକୁ ନିଜ ଜୀବନଚର୍ଯ୍ୟାରେ ପାଳିବାକୁ ପଡିବ ତାହେଲେ ସ୍ମାର୍ଟଫୋନ ସହିତ ଆମେ ସ୍ମାର୍ଟ ହେଲା ବୋଲି ସମସ୍ତେ ଆମକୁ
1: ବଢିଆ କଥା ଭାଇ କହିଲେ ସ୍ମାର୍ଟଫୋନ ସହିତ ସମାଜ ପ୍ରତି ଆମର ଦାୟିତ୍ୱକୁ ବୁଝିଲେ ଆମେ ଟିକେ ଅଧିକ ସ୍ମାର୍ଟ ହେବା ବୋଲି ଜାଣିବା ତେବେ ସମୀର ଭାଇ ନୂଆ ଜିନିଷ କଣ ସ୍ମାର୍ଟଫୋନ ଏହା ଭିତରେ ଶିଖେଇଛି ଆପଣଙ୍କୁ ନା ସବୁ ଶିଖିଗଲେଣି ଆପଣ ସ୍ମାର୍ଟଫୋନ ପାଖରୁ

0: ଭ୍ରାନ୍ତ ଧାରଣା ଛାଡୁଛନ୍ତି, ସ୍ମାର୍ଟଫୋନ୍ କୁ ନେଇକି ଆମେ ୟୁଜ୍ କରୁଛନ୍ତି ତ ସୋସିଆଲ ମିଡିଆ, ତ ସେମିତି ସମାଜରେ ରହିବାକୁ ହେଲେ, ସାମାଜିକ ପ୍ରାଣୀ ଭାବରେ ବଞ୍ଚିବାକୁ ହେଲେ କିଛି ନିର୍ଦ୍ଦିଷ୍ଟ ବିଧି ବିଧାନ ସମ୍ବିଧାନ ଅଛି, ତାକୁ ମାନିବାକୁ ପଡିବ। କିଛି ସାମାଜିକ ଉତ୍ତରଦାୟିତ୍ୱ ଅଛି, ତାକୁ ନିଜ ଜୀବନଚର୍ଯ୍ୟାରେ ପାଳିବାକୁ ପଡିବ। ତାହେଲେ ସ୍ମାର୍ଟଫୋନ୍ ସହିତ ଆମେ ସ୍ମାର୍ଟ ହେଲା ବୋଲି ସମସ୍ତେ ଆମକୁ କହିପାରିବେ।
1: ବଢିଆ କଥା ଭାଇ କହିଲେ, ସ୍ମାର୍ଟଫୋନ୍ ସହିତ ସମାଜ ପ୍ରତି ଆମର ଦାୟିତ୍ୱକୁ ବୁଝିଲେ ଆମେ ଟିକେ ଅଧିକ ସ୍ମାର୍ଟ ହେବା ବୋଲି ଜାଣିବା। ତେବେ ସମୀର ଭାଇ, ନୂଆ ଜିନିଷ କଣ ସ୍ମାର୍ଟଫୋନ୍ ୟା ଭିତରେ ଶିଖେଇଛି ଆପଣଙ୍କୁ, ନା ସବୁ ଶିଖିଗଲେଣି ଆପଣ ସ୍ମାର୍ଟଫୋନ୍ ପାଖରୁ ଅଲରେଡି?
0: ବିଲକୁଲ ବି ନୁହଁ, ଶିଖିବାର ଏମିତି ପ୍ରତ୍ୟେକ ଦିନ କିଛି କିଛି ନୂଆ ନୂଆ କଥା ଶିଖୁଛି। ଯେମିତି କାଲି ଏବେ ଧରିନିଅନ୍ତୁ କିଛି ମୁଦ୍ରଣଗତ ତ୍ରୁଟି ହେଇଛି ପିଲାମାନଙ୍କ ବହିରେ,
1: ଖାଲି
0: ମୁଁ ପୁଅ ଆଣିକି ଗୋଟେ ଅଙ୍କଲ ବାପା ଏଇ ଲିଙ୍କ ରୁ ଯାଇ ଯାହା ଯାହା ଇଏ ଅଛି ତାକୁ ସଠିକ ଭାବରେ ପଢିବା ପାଇଁ କୁହାଯାଇଛି। ପ୍ରତ୍ୟେକ ଦିନ ମାନେ କିଛି କିଛି ନୂଆ ନୂଆ କଥା ନିଶ୍ଚିତ ମିଳୁଛି, ନୂଆ କଥା ଜାଣିବାକୁ ପଡୁଛି। ଏବଂ ବର୍ତ୍ତମାନ ତ କିଛି ଯଦି କୋଉଠି କିଛି ଡାଉଟ ହଉଛି, ବିଶେଷ ବାପା ଆପଣ ବିଶ୍ୱାସ କରିବେନି, ଆମେ ଜାଣିକି ବି ଧରିନିଅନ୍ତୁ ଗୋଟେ କିଛି ଗୋଟେ ସାଧାରଣ ପ୍ରଶ୍ନ କିଏ କରୁଛନ୍ତି, ଧାର୍ମିକ ପ୍ରଶ୍ନ ହଉ ବା କୌଣସି ଯେକୌଣସି ଐତିହାସିକ ପ୍ରଶ୍ନ ଆମ ମୁଣ୍ଡରେ ଅଛି, ଆମେ ଜାଣିଛେ ସେଟା ସଠିକ, କିନ୍ତୁ ତା ଭିତରେ କାଳେ ଭୁଲିଛେ ଆମେ ଗୁଗୁଲ ସର୍ଚ୍ଚ
1: କରିଦଉଛେ। ବଢିଆ କଥା ଟି କହିଲେ, ସେ ଆମର ବର୍ତ୍ତମାନ
0: ଗୋଟେ ପ୍ରକାର ଗୁରୁ ହେଇଗଲା,
1: ଗୁରୁ ହେଇଯାଇଛି ଆମର। ଆଜ୍ଞା, ବହୁତ ବହୁତ ଧନ୍ୟବାଦ ଭାଇ କଲ କଲେ, ଏତେ ସୁନ୍ଦର ମତ ଆମ ସହିତ ସେୟାର କଲେ। ରହିଲି ଭାଇ, ନମସ୍କାର। ସତି ସତରେ ବର୍ତ୍ତମାନ ଏମିତି ସମୟ ହେଇଯାଇଛି ଯେ କିଛି ଇନଫର୍ମେସନ, କିଛି କଥା ଯାହା ଆମେ ଜାଣୁଛେ, ଯାହାର ଇନଫର୍ମେସନ ଆମ ପାଖରେ ଅଛି, ଯଦି କୌଣସି ଡାଉଟ, କୌଣସି ସଂକୋଚ ମନ ଭିତରେ, ସନ୍ଦେହ ଆସୁଛି ମନ ଭିତରେ, ସାଙ୍ଗେ ସାଙ୍ଗେ ସ୍ମାର୍ଟଫୋନକୁ ଆମେ ପଚାରି ଦଉଛେ। ଯେତେବେଳେ ଘରର ଆଈ, ଜେଜେମା, ଗୁରୁଜନ ମାନଙ୍କୁ ଆମ ବାପା ମା ମାନେ ପଚାରିକି ଜାଣୁଥିଲେ, ଏବେ ବର୍ତ୍ତମାନ ସେ ଜାଗା ଆମର ଫୋନ ନେଇଯାଇଛି, ନୁହେଁ କି? ବର୍ତ୍ତମାନ ଆଉ ଗୋଟେ ସୁନ୍ଦର ଗୀତ ଆପଣମାନଙ୍କ ପାଇଁ, ପରେ ପରେ ପୁଣି ଆପଣଙ୍କ ସହିତ କନେକ୍ଟ ହେଇଯିବି। ଷ୍ଟେ ଟ୍ୟୁନ୍ଡ।

0: ନମସ୍କାର କିଏ କହୁଥିଲେ କୋଉଠୁ କହୁଥିଲେ ଗୁଡ ମର୍ଣ୍ଣିଂ
1: ନମସ୍କାର ଜୟ ଜଗନ୍ନାଥ
0: ନମସ୍କାର ଆଜ୍ଞା ଜୟ ଜଗନ୍ନାଥ ଟିକେ ପରିଚୟ ଦେଇଦିଅନ୍ତୁ ଆପଣଙ୍କର
1: ରଶ୍ମି ରଞ୍ଜନ ସାହୁ ତ୍ରିନାଥ ବଜାର ଖୋଲନାକରା
0: ରଶ୍ମି ଭାଇ କଣ ସ୍ମାର୍ଟଫୋନ ଆପଣଙ୍କୁ ଶିଖେଇଛି
1: ଆଜ୍ଞା ଆକ୍ଚୁଆଲି ମୋର ତ ହଉଛି ମୋବାଇଲ କାରଣ ସବୁବେଳେ ପାଇଁ ସ୍ମାର୍ଟଫୋନ ଭେରାଇଟିର ହିଁ ଦେଖେ
0: ଆଚ୍ଛା ତାହେଲେ ଏଇ ସ୍ମାର୍ଟଫୋନରେ କଣ ନୂଆ କଥା ଶିଖିଛନ୍ତି ନା ସେଇ ସ୍ମାର୍ଟଫୋନରେ ହିଁ ସ୍ମାର୍ଟଫୋନର କେମିତି ଭଲ କରିବେ ସ୍ମାର୍ଟଫୋନ କେମିତି ବେଟର ଆଉ ୱେରେ ସେଲ୍ ହବ ଆଉ କେମିତି ସବୁ ତାର ଠିକଠାକ୍ ହବ ସେଇ ବିଷୟରେ ଶିଖୁଛନ୍ତି ନା କଣ
1: ଆଜ୍ଞା ଆଜ୍ଞା
0: ଯାହା ହଉ ଆଉ କଣ
1: ସ୍ମାର୍ଟଫୋନ ତ ବହୁତ ଶିଖେଇ ଦେଇଛି ଆକ୍ଚୁଆଲି ଆଜିକାଲି ଯୁଗରେ ଯିଏ ରୋଷେଇ ନ ଶିଖିଛନ୍ତି ବି ରୋଷେଇ ଘରେ ୟୁଟ୍ୟୁବ ମାରି ରୋଷେଇ
0: କରିଦଉଛନ୍ତି ରୋଷେଇ ଶିଖୁଛନ୍ତି ଆପଣ କେବେ କରିଛନ୍ତି କି ଭାଇ ରୋଷେଇ ବୁଷି ସ୍ମାର୍ଟଫୋନ ଶିଖିକି
1: ମୁଁ ସବୁ ରୋଷେଇ ଶିଖି
0: ମାନେ ସ୍ମାର୍ଟଫୋନ ରୁ ଶିଖିଛନ୍ତି ନା ଆଗରୁ ଶିଖିଥିଲେ
1: ଦେଖିକି ଶିଖିଛି
0: ସ୍ମାର୍ଟଫୋନ ଦେଖିକି ଶିଖିଛନ୍ତି ଯାହା
1: ନା ସ୍ମାର୍ଟଫୋନ ଦେଖିକି ଶିଖିଛି
0: ଦେଖିନାହାନ୍ତି
1: ନାଇଁ ନାଇଁ ଏବେ ତ ରୋଷେଇ ଘରେ ଯଦି ସ୍ତ୍ରୀ ଲୋକମାନଙ୍କୁ ରୋଷେଇ ନ ଆସୁଛି ୟୁଟ୍ୟୁବ ମାରିଦେଇକି ରୋଷେଇ
0: କରିଦଉଛନ୍ତି
1: ପିଲା ତ ୟୁଟ୍ୟୁବ ରୁ ପାଠ ବାହାର କରିଦେଉଛି ଅଇଖା ଯୋଉ ବହି ପ୍ରୋବ୍ଲେମ ହେଇଛି ୟୁଟ୍ୟୁବ ମାରିକି ବି ଦେଖିପାରୁଛନ୍ତି ଆଉ ୟୁଟ୍ୟୁବ ରେ ଯିଏ ଦୂର ଦୂରାନ୍ତର ହେଲେ ଭିଡିଓ କଲିକି ଆଉ ଆଉ ଗୋଟେ କଥା ହଉଛି ପ୍ଲସ ପଏଣ୍ଟ ଜଣନ୍ତୁ ଫୋନ ରେ ମିଛ କହିଦବା କୋଉଠି ଅଛ ନା ମୁଁ ଆକାଶବାଣୀରେ ଅଛି ଭିଡିଓ କଲିଂ କଲ ଭିଡିଓ କଲିଂ ଟା ହିଁ ସତ ବର୍ତ୍ତମାନ
0: ଭିଡିଓ କଲେ ଧରା ପଡି ଯାଉଛନ୍ତି ସମସ୍ତେ
1: ଭିଡିଓ କଲେ ଦେଖେଇଲୁ ଏଇ ବୋର୍ଡ ଟା ଦେଖେଇଲୁ ଆକାଶବାଣୀ କଟକରେ ଖାଇଛି ଦେଖେଇଲା ନା ସେଇଠି ହିଁ ସତତା ହିଁ ଧରା ପଡିଯିବ ସେଇଟା ହିଁ ପ୍ରାୟ ମାନେ ଅପ୍ରିୟ ସତ ଆଉ ଫଟୋ ଫଟୋ ପୁରୁଣା ଫଟୋ ବି ଛାଡିଦବା ସବୁ କରିବା କିନ୍ତୁ ଭିଡିଓ କଲ୍ ହଉଛି ଗୋଟେ ସ୍ମାର୍ଟଫୋନ ର ହିଁ ସତ କଥା ଆଉ ସ୍ମାର୍ଟଫୋନ ବହୁତ ଶିକ୍ଷିତ କଥା ହିଁ ଦଉଛି ଆଉ ତାକୁ ଯିଏ ବି ଭଲ ଦଉଛି ଖରାପ ଦଉଛି ଯିଏ ଯୋଉଟାକୁ ୟୁଜ୍ କଲା
0: ୟୁଜ୍ କଲେ ଆଜ୍ଞା
1: ଯିଏ ଯୋଉଟାକୁ ଭଲ ପାଇଲା ଆକାଶବାଣୀରେ ତ କେବେ ଖରାପ ଜିନିଷ ଦିଏ

0: ଭଲ ଜିନିଷ ଦିଏ, ଯେମିତି ଦୁଃଖର ସାଥୀ ଶୁଖର ସାଥୀ ଆକାଶବାଣୀ ବାତ୍ୟା ବନ୍ୟା ବେଳେ ହିଁ ଆପଣ ଥିବେ, ଆଉ କେହି ନଥିବେ
1: ହେଲା।
0: ତେଣୁକରି ସବୁ ଟେଲି ସବୁ ଲାଇନ କଟିଗଲେ ସବୁ କଟିଗଲା, ମୋବାଇଲ ରେ କିନ୍ତୁ ବ୍ୟାଟେରୀ ପକେଇଦେଲେ ଆକାଶବାଣୀ ଚାଲିଥିବ, ସିଏ ତାର ସଂଗ୍ରହ କରି ନ୍ୟୁଜ ଦେଇ ଚାଲିଥିବ, କିନ୍ତୁ ଆଉ କେହି ନଥିବେ ପାଖରେ।
1: ବଢିଆ କଥାଟି କହିଲେ ଆପଣ ଭାଇ। ଆଉ
0: ତେଣୁକରି ପ୍ରକୃତରେ ଆପଣ ହଉଛନ୍ତି ମାନେ ସ୍ମାର୍ଟଫୋନ ଠାରୁ ଆପଣ ମାନେ ହଉଛନ୍ତି ଆମର ପ୍ରକୃତ ବନ୍ଧୁ, କାରଣ ବିପଦ ବେଳେ ହିଁ ଆପଣ ମାନେ ହିଁ ଥିବେ, ଆଉ କେହି ନଥିବେ। ଆଉ ସ୍ମାର୍ଟଫୋନ ତ ବହୁତ କିଛି ଶିଖେଇଛି, ମୁଁ ଆପଣ ଏ କଲଟା ଆଜି ଜଷ୍ଟ ଗାଧେଇ ଯାଉଥିଲି ତେଲ ଫେଲ ଲଗେଇକି, ଦେଖିଲି ଟପିକ ଟା ଭଲ ଲାଗିଲା, ଆଉ ଆପଣ ହଉଛନ୍ତି ଦୁଇ ସେକେଣ୍ଡ ସୌମ୍ୟ ଭାଇ ନା ମୁଁ କହିଥିଲି ହେଲା। ଆପଣଙ୍କ ଭଏସ ଟା କ୍ଲିୟର ଲାଗିଲା, ଆପଣ ଭଏସ ଟା ବହୁତ ଭଲ ଲାଗିଲା, ସେଥିପାଇଁ ମୁଁ ଫୋନ କରିଦେଲି। ଆଉ ଆମ ବୋଉ ବି ଶୁଣୁଛନ୍ତି, ଆମ ବୋଉ ବି ବେଳେ ବେଳେ ସ୍ମାର୍ଟଫୋନ ଧରି ନାହାନ୍ତି, ଯଦି ଛୋଟ ଫୋନ ଦେଖନ୍ତି ହେଲା, ଆମ ଝିଅ ସ୍ମାର୍ଟଫୋନ ଅଜ୍ଞା ଧରିକି କେଞ୍ଚୁଛି, ମୋ ନିଜ ଫୋନ ଟା ଧରିକି କେଞ୍ଚୁଛି ସେ।
1: ଆଜ୍ଞା ନାଇଁ, ଆପଣଙ୍କ ବୋଉଙ୍କୁ ମଧ୍ୟ ଟିକେ ସ୍ମାର୍ଟ କରିଦିଅନ୍ତୁ, ସ୍ମାର୍ଟଫୋନ ଧରିକି ଶିଖେଇ ଦିଅନ୍ତୁ। ଆଉ ବହୁତ ବହୁତ ଧନ୍ୟବାଦ ଭାଇ କଲ କରିଥିବାରୁ ଆପଣଙ୍କୁ। ରହିଲି ଭାଇ, ନମସ୍କାର। ସାଥୀ ଆପଣ ମଧ୍ୟ ଶୀଘ୍ର ଶୀଘ୍ର ଫୋନ ଉଠାନ୍ତୁ, 0671230315 ନମ୍ବରରେ ଆମକୁ କଲ କରନ୍ତୁ, ଆଉ ଜଣେଇ ଦିଅନ୍ତୁ ଯେ କଣ ଅଛି ଆପଣଙ୍କ ମନ ଭିତରେ ସ୍ମାର୍ଟଫୋନକୁ ନେଇକି କଥା। ସ୍ମାର୍ଟଫୋନ ଆପଣଙ୍କୁ କଣ ଶିଖେଇଛି, କେତେବେଳେ କଣ ନୂଆ ଜିନିଷ ଆପଣଙ୍କୁ ସ୍ମାର୍ଟଫୋନ ଶିଖେଇଲାଣି ୟା ଭିତରେ। ନମସ୍କାର, କିଏ କହୁଥିଲେ, କୋଉଠୁ କହୁଥିଲେ? ନମସ୍କାର, ଗୁଡ ମର୍ଣ୍ଣିଂ, କିଏ କହୁଥିଲେ, କୋଉଠୁ କହୁଥିଲେ? ନମସ୍କାର, କଣ କହିବେ, ସ୍ମାର୍ଟଫୋନ ଆପଣଙ୍କୁ କଣ ଶିଖିଛି? ଆପଣଙ୍କର ମେସେଜ ଆମେ ବହୁତ ବଢିଆ ପାଉଛୁ, ଏବଂ ସୁନ୍ଦର ମେସେଜ ଆପଣ ଲେଖୁଛନ୍ତି, କିନ୍ତୁ ଆଜି କନେକ୍ଟ ହେଇଛନ୍ତି ଆମ ସହିତ।
2: ଆପଣ ସୁନ୍ଦର ପ୍ରୋଗ୍ରାମ ହିଁ କରିଛନ୍ତି, ତେଣୁ ଆମକୁ ସୁନ୍ଦର ହିଁ ଲେଖିବାକୁ ପଡିବ। ଶୁଣୁଛୁ
1: ବହୁତ ବହୁତ ଧନ୍ୟବାଦ। ଆଚ୍ଛା କଣ କହିବି ଉର୍ମିଳା ମ୍ୟାଡାମ, ସ୍ମାର୍ଟଫୋନ ଆପଣଙ୍କୁ କଣ ଶିଖେଇଛି? ନାଇଁ ନିଶ୍ଚିତ ଭାବରେ ସ୍ମାର୍ଟଫୋନ କଣ ଶିଖେଇଛି ମ୍ୟାଡାମ, କଣ କହିବେ ଟପିକ ବିଷୟରେ ଆଜି?
2: ଆପଣ ପ୍ରଥମେ ତ ମୁଁ ତ ସ୍ମାର୍ଟଫୋନ ଆସିଲା, ମୁଁ ଖାଲି ଆସିଲା କିଛି ହେଲା, ପୁଅ ଅନଲାଇନ୍ ପାଠ ପଢା ହେଲା, କରୋନା ସମୟ ଅନଲାଇନ୍ ପଢା ହେଲା, ତାପରେ ମାନେ ମୁଁ ରେଡିଓ ଯେତେବେଳେ ମୋର ମାନେ ବ୍ୟାଟେରୀ ଫେଟେରୀ ସାର୍ଜ ଆପ୍ରେ ମାନେ ଏମିତି ଶୁଣିଲି, ଆପ୍ରେ କଲେ
1: ଶୁଣିଲି,
2: ତାପରେ ତ ବେଶୀ ବିଶେଷ କରି ପାଠ ପଢା ଉପରେ ମୁଁ ଦେଖେ, ପୁଅର ପାଠ ପଢା ପଢି ତ ଅଛି, ତେଣୁକରି ମୁଁ ଗୁଗୁଲ ସର୍ଚ୍ଚ କରି ସେ କୋଉ ଲାଙ୍ଗୁଏଜ ଗଲେ ଭଲ, କଣ କେବେ ଏକ୍ଜାମ ଅଛି, କେବେ କଣ ରେଜଲ୍ଟ ବାହାରିବ, ମାନେ ସେଇ ଜିନିଷଟା ମୁଁ ସବୁବେଳେ ଅପଡେଟ୍
1: ରହେ।
2: ଆଉ ବେଶୀ ତାପରେ ମୁଁ ମନି ଟ୍ରାନ୍ସଫର ଏଇଟା ବି ଶିଖିନଥିଲି, ଗାଡି ଫାଡି ହଟବା ମୋବାଇଲରେ ବି ସେଇଟା ପଇସା ପତ୍ର
1: ଅନଲାଇନ୍ ଟ୍ରାଞ୍ଜାକ୍ସନ ଗୁଡିକ ଶିଖି ଯାଇଛନ୍ତି।
2: ଦେହ ଖରାପ ଯୋଉ ରୋଗ ସେଇଟାକୁ ମୁଁ ସଦାବେଳେ ସର୍ଚ୍ଚ କରେ, ରୋଗ ଲକ୍ଷଣ କଣ, ପିଲା କଣ କେମିତି ମେଡିସିନ ଖାଇଲେ ବି ସାଇଡ୍ ଇଫେକ୍ଟ ଅଛି କଣ, ଏଗୁଡା ସବୁ ମୁଁ ଶିଖିଛି। ଆଉ ବାକି ତ ରେଡିଓରେ ଏ ଯୋଉ ମୋ ଫୋନ ରେ ମାନେ ସ୍ମାର୍ଟଫୋନ ତ ଏଯୋଉ ମାନେ ଖାଇବା ପିଇବା ସବୁ ତ ଅଛି ସ୍ମାର୍ଟଫୋନ ରେ,
1: ବହୁତ କଥା ଆପଣ ଶିଖିଛନ୍ତି ସ୍ମାର୍ଟଫୋନ ରୁ, ଏବଂ ବଢିଆ ୟୁଜ କରୁଛନ୍ତି ସ୍ମାର୍ଟଫୋନ କୁ, ଜାଣିକି ବହୁତ ଖୁସି ଲାଗିଲା।
2: ଆପଣ ଭଏସ ଟା ଶୁଣିଲେ, ଆଉ ଆପଣ ମାନେ ଯୋଉ ଭଏସ ସବୁ ଟିଭି ରେ ଯୋଉ ସିରିଏଲ ରେ ଆପଣ ଭଏସ ଟା ବଢିଆ ଜେଣ୍ଟିଲମ୍ୟାନ,
1: ଆଜ୍ଞା ଆଜ୍ଞା ଆଜ୍ଞା ବହୁତ ବହୁତ
2: ବଢିଆ ଲାଗେ ଆପଣଙ୍କ ସତରେ, ଆପଣଙ୍କ ଭଏସ ଗୁଡାକ
1: ମ୍ୟାଡାମ ସମୟ କମ ଅଛି, ଆପଣଙ୍କର ଭଲ ପାଇବା ଏବଂ ଆଶୀର୍ବାଦ ଏମିତି ଥାଉ ଆମ ସମସ୍ତଙ୍କ ଉପରେ, ଆକାଶବାଣୀକୁ ଆପଣ ଏମିତି ଭଲ ପାଉଥାନ୍ତୁ, ଏମିତି ରେନ୍ବୋ ଏଫ୍ଏମ୍ ଶୁଣୁଥାନ୍ତୁ। ରହିଲି ମ୍ୟାଡାମ, ନମସ୍କାର। ସାଜି ସମୟ ବହୁତ କମ୍, କିନ୍ତୁ ଇଚ୍ଛା ଅଛି ଆପଣମାନଙ୍କ ସାଙ୍ଗରେ କଥା ଏମିତି

0: ଜାରି ରହୁ। ସେଥିପାଇଁ ଲାଷ୍ଟ କଲର ଯିଏ ଯୋଡି ହେଇଯାଇଛନ୍ତି ତାଙ୍କୁ ଟିକେ କନେକ୍ଟ କରିଦେଉଛି। ନମସ୍କାର, କିଏ କହୁଥିଲେ, କୋଉଠୁ କହୁଥିଲେ? ହ୍ୟାଲୋ, ଏତେ କଲ୍ଟି କଟିଯାଇଛି, କିନ୍ତୁ ସାଥୀ ସତରେ ଆପଣମାନଙ୍କ ସାଙ୍ଗରେ କଥା ହେଇକି ଆଜି ବହୁତ ଭଲ ଲାଗିଲା, ଯେତେବେଳେ କି ସ୍ମାର୍ଟଫୋନ୍ ବିଷୟରେ ଏତେ ସୁନ୍ଦର ସୁନ୍ଦର ମତ ସବୁ ଆସିଲା। ନମସ୍କାର, ଗୁଡ୍ ମର୍ଣ୍ଣିଂ, କିଏ କହୁଥିଲେ, କୋଉଠୁ କହୁଥିଲେ? ହ୍ୟାଲୋ,
1: କୃପା ସିନ୍ଧୁ କବି।
0: ଆଜ୍ଞା କୃପା ସିନ୍ଧୁ ଭାଇ ନମସ୍କାର, ସମୟ ତ ବହୁତ ଅଳ୍ପ, କୃପା ସିନ୍ଧୁ ଭାଇ କଣ କହିବେ, ସ୍ମାର୍ଟଫୋନ୍ କଣ ଶିଖେଇଛି ନୁହଁ ଆପଣଙ୍କୁ?
1: ହ୍ୱାଟ୍ସଆପ୍ ଯୁଗ ଆଉ ମେଲ, ତାପରେ ଭଏସ୍ ରେକର୍ଡିଂ, ପୁଣି ଆପ୍ଲୋଡ୍, ଏ ଯୋଉ ଏମିତି ଏତେ ପ୍ରକାର ସବୁ ସେ ଯୋଉ ଯନ୍ତ୍ରରେ ଅଛି।
0: ଆଜ୍ଞା ଆଜ୍ଞା,
1: ସେ ଚଲେଇବା ଭଲ ଶିଖିଥିଲେ ଟିକେ ମାଷ୍ଟର ହେଇଯିବ।
0: ଆପଣ ଶିଖିଲେଣି ନା ନାହିଁ?
1: ଆଜ୍ଞା,
0: ଆପଣ ଶିଖିଲେଣି ନା ନାହିଁ ସେ ବିଷୟରେ ଭାଇ?
1: ମୁଁ ତ ସେଇ ବେଶୀ ଶିଖିଲି ସେ ଅଳ୍ପ ଅଳ୍ପ ସବୁ, ଆଉ ଘରେ ପିଲାମାନେ ସବୁ ମାଷ୍ଟର ସେଥିରେ ହେଇଯାଇଛନ୍ତି, ଆମକୁ ତାଙ୍କୁ ବି ଟ୍ରେନିଂ ନେବାକୁ ପଡୁଛି।
0: ଟିକେ ଟିକେ ଟ୍ରେନିଂ ଦେଇକି ଆପଣଙ୍କୁ ମଧ୍ୟ ସେ ସ୍ମାର୍ଟ କରିଦେବେଣି ସ୍ମାର୍ଟଫୋନ୍ରେ ଆଉ।
1: ଆଜ୍ଞା
0: ଆଜ୍ଞା,
1: ଗୋଟେ ଅର୍ଜେଣ୍ଟ କଥା ଗୋଟେ କହୁଛି, ଆମର ସିଏ ରିଲେସନ୍ ଜଣେ ଦିଲ୍ଲୀରେ ରହିଛନ୍ତି।
0: ଆଜ୍ଞା ଆଜ୍ଞା,
1: ଗୋଟେ ରିପୋର୍ଟ ଗୋଟେ ତାଙ୍କୁ ଗୋଟେ ହ୍ୱାଟ୍ସଆପ୍ ରେ ଛାଡିବା, ଏଇଟା କେତେ ତୁରନ୍ତ ଗୋଟେ କାମରେ ସେମାନେ ଗୋଟେ ଯୋଉ ଜାଗାକୁ ଯାଇଛନ୍ତି ସେଇଟା ଗୋଟେ ରିପୋର୍ଟ ତାଙ୍କର ମିସ୍ ହେଇ ଯୋଉଟା ଛାଡି ଦେଇଛନ୍ତି, ଆମେ ସେ ରିପୋର୍ଟ ଟା ହ୍ୱାଟ୍ସଆପ୍ ରେ ଛାଡିଦେଲୁ
0: ଇମିଡିଏଟଲି। ଆଜ୍ଞା
1: ଇମିଡିଏଟଲି ତାଙ୍କର ସେ କାମଟା ହେଇଗଲା।
0: ବହୁତ
1: ଏଇଟା କେତେ ସୁନ୍ଦର କଥାଟା ହେଲା।
0: ଆଜ୍ଞା ଆଜ୍ଞା, ବହୁତ
1: ଟେକ୍ନୋଲୋଜିଟା ଧନ୍ୟବାଦ ଦେବା ନା ନାହିଁ?
0: ନିଶ୍ଚିତ ଭାବରେ, ଏବଂ ସେଇ ଜିନିଷଟି ଆପଣ ଶିଖିଥିଲେ ବୋଲି ଛାଡି ଦେଇପାରିଲେ ସେ ମଧ୍ୟ ଆପଣଙ୍କୁ ଧନ୍ୟବାଦ ଦେବାର କଥା ଅଛି। କାରଣ ଅନେକ ଲୋକ ଏମିତି ଭାଇ ଏମିତି ଫୋନ୍ ଟିଏ ଧରିଛନ୍ତି ସ୍ମାର୍ଟଫୋନ୍, କିନ୍ତୁ ତାର ବ୍ୟବହାର ଠିକ୍ ଭାବରେ କରିପାରୁନାହାନ୍ତି ବା ଶିଖିପାରୁନାହାନ୍ତି, ଯାହାଫଳରେ କି ସେମାନେ ଏହିସବୁ ଛୋଟ ଛୋଟ କଥା ଯୋଉ ଆପଣ କହିଲେ ତାକୁ ସେମାନେ ଭଲ ଭାବରେ କରିପାରୁନାହାନ୍ତି। ତାଙ୍କ ପାଖରେ ଡକ୍ୟୁମେଣ୍ଟ ଥିବ କିନ୍ତୁ ସେମାନେ ପହଞ୍ଚାଇ ପାରୁନାହାନ୍ତି ହାତରେ ସ୍ମାର୍ଟଫୋନ୍ ଥାଇ। ଯାହା ହଉ, କୃପାସିନ୍ଧୁ ଭାଇ ଯେତିକି ଶିଖିଛନ୍ତି ସେଟା ବଡ କଥା ଭାଇ। ବହୁତ ବହୁତ ଧନ୍ୟବାଦ କଲ୍ କଲେ, ରହିଲି, ନମସ୍କାର ଭାଇ।
1: କିନ୍ତୁ ଏଥିରେ ବହୁତ ବଢିଆ ଜିନିଷ ଅଛି, କିନ୍ତୁ ଭଲ ବ୍ୟବହାର କଲେ ଭଲ ପାଇବା,
0: ବଢିଆ ବଢିଆ,
1: ଖରାପ ବ୍ୟବହାର କଲେ ମାନେ ଅସୁବିଧା।
0: ଆଜ୍ଞା ଆଜ୍ଞା, ବହୁତ ବହୁତ ଧନ୍ୟବାଦ ଭାଇ, ରହିଲି, ନମସ୍କାର। ସାଥୀ ବହୁତ ବହୁତ ଧନ୍ୟବାଦ ଆପଣମାନଙ୍କୁ ସମସ୍ତଙ୍କୁ ଏତେ ସୁନ୍ଦର ଭାବରେ ଆମ ସହିତ ଯୋଡି ହେଇକି ରହିଲେ ଗୋଟିଏ ଘଣ୍ଟା ପର୍ଯ୍ୟନ୍ତ। ଅନେକ କଲ୍, ଅନେକ ମେସେଜ, ଅନେକ ଭଲ ପାଇବା ଆପଣମାନଙ୍କର ଆମ ସହିତ ଥିଲା, କିନ୍ତୁ ମେସେଜର ସିଲସିଲା ବର୍ତ୍ତମାନ ଆରମ୍ଭ ହେଇସାରିଲାଣି। ଅନେକ ଗୁଡ଼ିଏ ମେସେଜ ମୋ ଆଖି ଆଗରେ ଆପଣମାନଙ୍କର ସବୁ ଝଲସି ଉଠିଲାଣି। ରେନ୍ବୋ ଏସ୍ଏମ୍ଏସ୍ ର କାର୍ଯ୍ୟକ୍ରମକୁ ଷ୍ଟାର୍ଟ କରିବା, କିନ୍ତୁ ତା ପୂର୍ବରୁ ଗୋଟିଏ ଛୋଟିଆ ବିଜ୍ଞାପନ ଆପଣମାନଙ୍କ ପାଇଁ। ଷ୍ଟେ ଟ୍ୟୁନ୍ 200.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ, ଆଉ କହୁଥାନ୍ତୁ ଦିଲ୍ ସେ ଦିଲ୍ ତକ୍।
2: मेरे प्यारे देशवासियों, आपने एक बात ऑब्जर्व करी होगी, हमारी मन की बातों ने स्वच्छता अभियान को समय समय पर गति दी है और इसी तरह से स्वच्छता के लिए किए जा रहे प्रयासों ने भी मन की बात को हमेशा ही प्रेरणा दी है। ऐसा नहीं है कि हमने स्वच्छता में आदर्श स्थिति हासिल कर ली है, लेकिन जिस प्रकार से ODF से लेकर सार्वजनिक स्थलों तक स्वच्छता अभियान में सफलता मिली है वो 130 करोड़ देशवासियों के संकल्प की ताकत है। लेकिन हम इतने पर रुकने वाले नहीं हैं। यह आंदोलन अब स्वच्छता से सुंदरता की ओर बढ़ चला है। अभी कुछ दिन पहले ही मैं मीडिया में श्रीमान योगेश सैनी और उनकी टीम की कहानी देख रहा था। योगेश सैनी इंजीनियर है और अमेरिका में अपनी नौकरी छोड़कर माँ भारती की सेवा के लिए वापिस आए हैं। उन्होंने कुछ समय पहले दिल्ली को स्वच्छ ही नहीं बल्कि सुंदर बनाने का बीड़ा उठाया। उन्होंने अपनी टीम के साथ लोधी गार्डन के कूड़ेदानों से शुरुआत की, स्ट्रीट आर्ट के माध्यम से दिल्ली के कई इलाकों को खूबसूरत पेंटिंग से सजाने संवारने का काम किया। ओवरब्रिज और स्कूल की दीवारों से लेकर झुग्गी झोंपड़ियों तक उन्होंने अपने हुनर को उकेरना शुरू किया तो लोगों का साथ भी मिलता चला गया और एक प्रकार से ये सिलसिला चल पड़ा। रंग और रेखाओं में कोई आवाज भले ही न होती हो, लेकिन इनसे बनी तस्वीरों से जो इंद्रधनुष बनते हैं उनका संदेश हजारों शब्दों से भी कहीं ज्यादा प्रभावकारी सिद्ध होता है। और स्वच्छता अभियान की खूबसूरती में भी ये बात हम अनुभव

ନେକ୍ସଟ ମେସେଜଟି ଆମକୁ କରିଛନ୍ତି ହ୍ୱାଟ୍ସଆପ୍ରେ ନାରାୟଣ ପ୍ରଧାନ ବି ବରହମପୁର ବୁଗୁଡ଼ା ଗଞ୍ଜାମରୁ ଦୁଶ୍ମନ ଚଳଚ୍ଚିତ୍ରରୁ ଗୋଟେ ବ୍ୟୁଟିଫୁଲ୍ ଟ୍ରାକ୍ ଶୁଣିବା ପାଇଁ ଚାହିଁଛନ୍ତି କିଶୋର କୁମାର ଏବଂ ଲତା ମଙ୍ଗେସ୍କରଙ୍କ କଣ୍ଠରେ ନିଶ୍ଚିତ ଭାବରେ ପ୍ଲେ କରିଦେଉଛି ଏବଂ ପରେ ପରେ ଆମକୁ ମେସେଜ କରିଛନ୍ତି ସମୀର ଏବଂ ସସ୍ମିତା ଖଟୁଆ ନରସିଂହପୁର ଡେରାବିସି କେନ୍ଦ୍ରାପଡ଼ାରୁ ଶୁଣିବା ପାଇଁ ଚାହିଁଛନ୍ତି ଆଲୋ ଅଲୋ ଗୀତଟି ଚିତ ଜେନାଙ୍କ କଣ୍ଠରେ ଏବଂ ଶୁଭ ସକାଳର ଶୁଭେଚ୍ଛା ଏବଂ ବିଶ୍ୱଜିତ ଭାଇ ଏହି ଗୀତଟି ନିଶ୍ଚୟ ଶୁଣିବାକୁ ଅନୁରୋଧ ନିଶ୍ଚିତ ଭାବରେ ଆପଣଙ୍କ ଅନୁରୋଧର ଗୀତ ଶୁଣେଇ ଦେଉଛି ଏବଂ ଆପଣଙ୍କୁ ମଧ୍ୟ ଶୁଭ ସକାଳର ଅନେକ ଅନେକ ଶୁଭେଚ୍ଛା।

ଏଥର ଗୀତଟିକୁ ଶୁଣିବା ପାଇଁ ଚାହିଁଛନ୍ତି ପ୍ରଶାନ୍ତ କୁମାର ବିଷୋଇ ଶ୍ରୀକୁରୁଆଁ ଗୋପାଳପୁର କଟକରୁ, ଏବଂ ନମସ୍କାର ସବୁ ଶ୍ରୋତା ବନ୍ଧୁମାନଙ୍କୁ ଗୁଡ୍ ମର୍ଣ୍ଣିଂ ଜଣାଇଛନ୍ତି, ଏବଂ ଭାଇନା ଭାଇନା ଏହି ପୁନର୍ମିଳନ ଗୀତରେ ଶୁଣିବା ପାଇଁ ଚାହିଁଛନ୍ତି, ଏବଂ ଲେଖୁଛନ୍ତି ଯେ କିମ୍ବଦନ୍ତୀ ଗାୟିକା ଏସ୍ ଜାନକୀଙ୍କ ଉଦ୍ଦେଶ୍ୟରେ ମଧ୍ୟ ଗୀତ ପ୍ଲେ କରିଦେବେ ନିଶ୍ଚୟ, ଆଜି ନିଶ୍ଚିତ ଭାବରେ ପ୍ଲେ କରିବୁ ଏବଂ ତାକୁ ମଧ୍ୟ ଆପଣଙ୍କୁ ଡେଡିକେଟ୍ କରିଦେବୁ ନିଶ୍ଚିତ ଭାବରେ ଭାଇ। ଆମ ଅନେକ ଶ୍ରୋତା ବନ୍ଧୁମାନେ ଲେଖିଛନ୍ତି ଏସ୍ ଜାନକୀଙ୍କ ପାଇଁ ଅନେକ ସୁନ୍ଦର ସୁନ୍ଦର ଗୀତ ନିଶ୍ଚିତ ଭାବରେ ପ୍ଲେ କରିବା।

ଆମକୁ ମେସେଜ କରିଛନ୍ତି ଜାଗରଣ ପଟାମୁଣ୍ଡି କେନ୍ଦ୍ରାପଡ଼ାରୁ ସୋମନାଥ ସାହୁ ବେଷ୍ଟ ୱିଶେସ୍ ସହିତ ବିଶ୍ୱଜିତ ଭାଇ ପ୍ରେଜେଣ୍ଟେସନ ମର୍ଣ୍ଣିଂର ବହୁତ ଭଲ ଲାଗୁଛି ଫ୍ୟାବୁଲସ୍ ଲାଗୁଛି ଥ୍ୟାଙ୍କ ୟୁ ସୋ ମଚ୍ ଭାଇ ଆପଣ ଶୁଣୁଛନ୍ତି ଏବଂ ଏସ୍ ଜାନକୀଙ୍କ ପାଇଁ ସେ ଲେଖିଛନ୍ତି ମହାପ୍ରଭୁ ତାଙ୍କର ଦୁଃଖଦ ସିଚୁଏସନରେ ତାଙ୍କ ପରିବାରକୁ ସହାୟ ହୁଅନ୍ତୁ ଏବଂ ସେଥିପାଇଁ ସେ ନିଶ୍ଚିତ ଭାବରେ ମର୍ମାହତ ଏବଂ କୋଟି କୋଟି ଓଡ଼ିଆ ଲୋକମାନଙ୍କ ହୃଦୟରେ ଏସ୍ ଜାନକୀଙ୍କର ଯେଉଁ ସ୍ଥାନ ଅଛି ଆଜ୍ ଅ ପ୍ଲେବ୍ୟାକ୍ ସିଙ୍ଗର ସେଥିପାଇଁ ସେ ତାଙ୍କୁ ଟ୍ରିବ୍ୟୁଟ୍ ଦେବା ଉଦ୍ଦେଶ୍ୟରେ ଡେଡିକେଟ୍ କରୁଛନ୍ତି ଗୋଟିଏ ସୁନ୍ଦର ଗୀତ ନିଶ୍ଚିତ ଭାବରେ ପ୍ଲେ କରିଦେବା ଭାଇ ଏ ସୁନ୍ଦର ଗୀତଟି ଏସ୍ ଜାନକୀଙ୍କୁ ମନେ ପକାଉଛନ୍ତି ଆଉ ଗୋଟିଏ ସୁନ୍ଦର ଗୀତ ଜରିଆରେ ଭରତ ଚନ୍ଦ୍ର ନାୟକ ସୋମ ପ୍ରକାଶ କଳ୍ପନା ମହାନ୍ତି ସିଡିଏ ସେକ୍ଟର 6 କଟକରୁ ଏବଂ ଆଉ ଗୋଟିଏ ସୁନ୍ଦର ମେସେଜ ମଧ୍ୟ ଆସିଛି ଏସ୍ ଜାନକୀଙ୍କ ପାଇଁ ଏସ୍ ଜାନକୀଙ୍କ ଉଦ୍ଦେଶ୍ୟରେ ଅନେକ ଗୁଡ଼ିଏ ଶ୍ରୋତବନ୍ଧୁମାନେ ମେସେଜ କରୁଛନ୍ତି ଶୁଣିବା ପାଇଁ ଚାହିଁଛନ୍ତି ତାଙ୍କର ଗୀତ ଏଇ ମେସେଜଟି କରିଛନ୍ତି ପ୍ରଭାତ ବଳିଆର ସିଂ ଚନ୍ଦନ ଟୁନି ବାଙ୍କି ଟୁନି ବାଙ୍କି କଲେଜ ବାଙ୍କିରୁ ଏବଂ ଲେଖିଛନ୍ତି ସେ ଓଡ଼ିଆ ଚଳଚ୍ଚିତ୍ର ଜଗତରେ ମଧ୍ୟ ଜଣେ ପ୍ରଖ୍ୟାତ ଗାୟିକା ବୋଲି କହିଲେ ଅତ୍ୟୁକ୍ତି ହେବନି ଏସ୍ ଜାନକୀଙ୍କର କଣ୍ଠସ୍ୱର ସବୁବେଳେ ମନେ ରହିବ ଏବଂ ତାଙ୍କର କଣ୍ଠ ଓଡ଼ିଆ ଚଳଚ୍ଚିତ୍ର ଜଗତରେ ସବୁବେଳେ ଅମର ହୋଇକି ରହିବ ନିଶ୍ଚିତ ଭାବରେ ବଢ଼ିଆ ସୁନ୍ଦର ସୁନ୍ଦର ଗୀତ ସେ ଗାଇଛନ୍ତି ବଳିଦାନର କଥା କୁହନ୍ତୁ ଅନୁରାଧାର କଥା କୁହନ୍ତୁ ଶ୍ରୀଜଗନ୍ନାଥର କଥା କୁହନ୍ତୁ ପଳାତକର କଥା କୁହନ୍ତୁ ସୌତୁଣୀର କଥା କୁହନ୍ତୁ ଏବଂ ପରେ ପରେ ଆଉ ଗୋଟିଏ ଅନୁରୋଧ ସେ ଏସ୍ ଜାନକୀଙ୍କ ପାଇଁ ମଞ୍ଜୁବାଳା ପାତ୍ର ଭକ୍ତି ପ୍ରସାଦ ପ୍ରଭାତ କୁମାର ଅସରଳା ପିଚୁକୁଳି ଖୋର୍ଦ୍ଧାରୁ ମେସେଜ କରୁଛନ୍ତି ଆମକୁ ଶୁଣିବା ପାଇଁ ଏସ୍ ଜାନକୀଙ୍କର କଣ୍ଠରେ ଆଉ ଗୋଟିଏ ଗୀତ

ଏଥରକ ଗୋଟିଏ ସୁନ୍ଦର ଗୀତ ଶୁଣିବା ପାଇଁ ଚାହିଁଛନ୍ତି ଜିନା ତେରି ଗଲି ମେ ଫିଲ୍ମରୁ ରାଜେନ୍ଦ୍ର ନନା ନୂଆ ଗାଁରୁ ଏବଂ ଡେଡିକେଟ୍ କରୁଛନ୍ତି ଗୁଡ୍ ମର୍ଣ୍ଣିଂ ସହିତ ସବୁ ଶ୍ରୋତା ବନ୍ଧୁମାନଙ୍କୁ ଏହି ଗୀତଟି ଏବଂ ପରେ ପରେ ଆଉ ଗୋଟିଏ ଗୀତ ସୁନ୍ଦର ଗୀତ ଯାହାକୁ ଶୁଣିବା ପାଇଁ ଚାହିଁଛନ୍ତି ହୀରାମଣି ବର୍ମା ପାରସମଣି ବର୍ମା ପୁଷ୍ପେନ୍ଦ୍ରମଣି ବର୍ମା ନୋଖିଲାଲ ବର୍ମା ଭାଟାପରା ଛତିଶଗଡ଼ ସେ ଓର ଦୋସ୍ତୋ ସୁନ୍ନା ଚାହତେ ହେଁ ଆଖରି ରାସ୍ତେ କା ୟେ ପ୍ୟାରା ସା ଗାନା ଜରୁର ଆପକେ ଲିଏ ପେଶ କର ରହେ ହେଁ ୟେ ଦୋ ବେହତରିନ ଗାନେ ବ୍ୟାକ୍ ଟୁ ବ୍ୟାକ୍।

0: But everybody will sing with me.
1: Okay.
0: Ready? Come on. One.

அவங்க மிஸ்ஸஸ் கிருஷ்ணந்தி, ହେମନ୍ତକୁମାର ମହାରଣା, ସୁଭଦ୍ରାପୁର ଉତ୍ତମପୁର କଟକରୁ ଡେଡିକେଟ୍ କରୁଛନ୍ତି ସମସ୍ତଙ୍କୁ ଗୋଟିଏ ସୁନ୍ଦର ଗୀତ। ଏସ୍ ଜାନକୀଙ୍କର ଗୀତଟି ବାଜିଯାଇଛି, ତଥାପି ଭାଇଙ୍କର ନାଁ ମୁଁ ପଢ଼ିଦେଉଛି, ନିଶ୍ଚିତ ଭାବରେ ଗୀତଟିକୁ ଶୁଣିଥିବେ ବୋଲି ଆଶା କରୁଛି। ଚୈତନ୍ୟ ଚାନ୍ଦ, ପ୍ରଫୁଲ୍ଲ ପ୍ରଧାନ, କୁଆଁରପଡ଼ା ମାଣିଆ ବନ୍ଧୁ ଆମକୁ ମେସେଜ୍ କରିଥିଲେ। ଆମକୁ ଆଲୋକ ମହାରଣା କାଳିଆପାଣି ସୁକିନ୍ଦା ଯାଜପୁରରୁ ଏବଂ ଲେଖିଥିଲେ, ମୋ ମତରେ ସ୍ମାର୍ଟଫୋନ୍ କଥା ହେବାର କେବଳ ମାଧ୍ୟମ ନୁହେଁ, ଆମକୁ ପ୍ରତିଦିନ ନୂଆ ଜ୍ଞାନ, ଟେକ୍ନୋଲୋଜି, ଭାଷା, ଅନଲାଇନ୍ ଶିକ୍ଷା, ଡିଜିଟାଲ୍ ପେମେଣ୍ଟ ଏବଂ ସମୟ ସହିତ ତାଳ ମିଳେଇ ଚାଲିବା ଶିଖାଇଛି। ସଠିକ୍ ବ୍ୟବହାର କଲେ ସ୍ମାର୍ଟଫୋନ୍ ଜୀବନର ଗୋଟେ ଭଲ ଶିକ୍ଷକ ହୋଇପାରିବ। ବଢ଼ିଆ କଥାରେ ଲେଖିଛନ୍ତି ଭାଇ। ଆମକୁ ମେସେଜ୍ କରିଥିଲେ ଆଜି ଉର୍ମିଳା ନିର୍ମଳା ପ୍ରତ୍ୟୁଷ ପ୍ରଭାକର, ସେକ୍ଟର 11 CDA କଟକରୁ ଆମକୁ ମେସେଜ୍ କରିଛନ୍ତି। ଉର୍ମିଳା ବେହେରା, ପ୍ରଶାନ୍ତ ବେହେରା, ଲିପୁ ଲୁଟୁ ଆମକୁ ମେସେଜ୍ କରିଛନ୍ତି। ଆଭାସ ସେନ, ମନୀଷା ଶର୍ମା, ବିମଲ ଶ୍ରୀବାସ୍ତବ, ରାଜକୁମାର ଭରଦ୍ୱାଜ, ଅଲିଶା ଆପା, ତମନ୍ନା ରେଡ୍ଡି, ରାଜଦୀପ ରୟ, ରୁଚିକା ରୟ, ଟାଟା ଷ୍ଟିଲ୍ ପ୍ଲାଣ୍ଟରୁ ଗୁଡ୍ ମର୍ଣ୍ଣିଂ ବିଶ୍ୱଜିତ ଭାଇ ଏବଂ ଜୟ ଜଗନ୍ନାଥ ସହିତ ଶୁଣିବା ପାଇଁ ଚାହିଁଛନ୍ତି ଦିଲ୍ ତେରା ଦିୱାନାରୁ ଏହି ସୁନ୍ଦର ଗୀତଟି। ନିଶ୍ଚିତ ଭାବରେ ପ୍ଲେ କରିଦେଉଛି ଆପଣମାନଙ୍କ ପାଇଁ ସାଥି ଏହି ଗୀତଟି।

ଏଥର ଗୀତଟିକୁ ଶୁଣିବା ପାଇଁ ଚାହିଁଛନ୍ତି ଫ୍ରମ୍ ଦ ମୁଭି ଦବଙ୍ଗ ଥ୍ରୀ ରୁ ସ୍ମୃତି ରଞ୍ଜନ, ତପନ କୁମାର ଦାସ ଏବଂ ପ୍ରତୀକ୍ଷା ଡେଡିକେଟ୍ କରୁଛନ୍ତି ସବୁ ଶ୍ରୋତା ବନ୍ଧୁମାନଙ୍କୁ ଜାଭେଦ ଅଲ୍ଲୀଙ୍କ କଣ୍ଠରେ ଏହି ସୁନ୍ଦର ଗୀତଟି। ଏବଂ ପରେ ପରେ ପ୍ରତୀକ୍ଷା ଏବଂ ଶୁଭଶ୍ରୀ ଶୁଭସ୍ମିତା ଭୁବନେଶ୍ୱରରୁ ଆଉ ଗୋଟିଏ ସୁନ୍ଦର ଗୀତ ଶୁଣିବା ପାଇଁ ଚାହୁଁଛନ୍ତି ସଫକତ ଅମାନତ ଅଲ୍ଲୀ ଖାନ୍ଙ୍କ କଣ୍ଠରେ ଫ୍ରମ୍ ଦ ମୁଭି ମର୍ଡର୍ ଥ୍ରୀ। ଏହି ଦୁଇଟି ବ୍ୟୁଟିଫୁଲ୍ ଟ୍ରାକ୍ସ ଆପଣମାନଙ୍କ ପାଇଁ ବ୍ୟାକ୍ ଟୁ ବ୍ୟାକ୍। ଷ୍ଟେ ଟ୍ୟୁନ୍ 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ। ଆଉ କହୁଥାନ୍ତୁ ଦିଲ୍ସେ।

ସୋ ଫ୍ରେଣ୍ଡସ୍, ଆଜି ମାଇଣ୍ଡରେ କିଛି ଖ୍ୟାଲ ଆସିଛି ଆପଣଙ୍କ ସହିତ କିଛି ଶେୟାର କରିବାକୁ। ଫ୍ରେଣ୍ଡସ୍, ଆମେ ଦିନସାରା କେତେ କ'ଣ କରୁ, କେତେ କାମ, କେତେ ରେସ୍ପନ୍ସିବିଲିଟି ଆଉ କେତେ ପ୍ରେସର ଭିତରେ ବଞ୍ଚୁ। ବାସ୍ ଏଇ ସବୁ ନଏଜ୍ ଭିତରେ ଆମ ହାର୍ଟରେ ଥାଏ ଗୋଟିଏ ସାଇଲେଣ୍ଟ ସ୍ପେସ୍, ଯେଉଁଠି ଲୁଚିଥାଏ ସବୁ ସ୍ୱପ୍ନ, ସବୁ ଡ୍ରିମ୍ସ। ଆଣ୍ଡ ହଁ ଫ୍ରେଣ୍ଡସ୍, ଏଇ ଅଧିକା ଅପୂରଣ ସ୍ୱପ୍ନ ସବୁର ନାହିଁ ଅସୁମାରି ଆଶା। ଆଶା ଆମ ଜୀବନରେ କେବଳ ଶବ୍ଦ ନୁହେଁ, ବରଂ ଆମ ଅସ୍ତିତ୍ୱର ଗୋଟିଏ ଅଂଶ।

ୱେଲକମ୍ ବ୍ୟାକ୍ ଫ୍ରେଣ୍ଡସ୍, ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍ ଅଂଶ ଚାଲିଛି। କିଛି କଥା କିଛି ଗୀତ ଅଂଶ ବି ଅଛି ଆପଣଙ୍କ ସହିତ। ଫ୍ରେଣ୍ଡସ୍, ଆଶା ବା ହୋପ୍ ସତରେ ବଡ଼ ବିଚିତ୍ର, କାହିଁକିନା ଏହି ଆଶା ବା ହୋପ୍ର କୌଣସି ନିର୍ଦ୍ଦିଷ୍ଟ ମାପକାଠି ନଥାଏ। କେତେବେଳେ ଛୋଟ ପିଲା ପରି ହସି ହସି ପାଖକୁ ଆସିଯାଏ, ତ ପୁଣି କେତେବେଳେ ପାହାଡ଼ ଭଳି ବଡ଼ ହୋଇ ବିଶାଳ ହୋଇ ସମଗ୍ର ମନକୁ ଘିରି ରହେ। ଆମେ କେହି ବି ଜାଣିପାରୁନା ଏହି ଆଶା କେଉଁଠୁ ଆସୁଛି, କାହିଁକିନା ଏହି ଆଶାର ଅଦୃଶ୍ୟ ସୂତାରେ ଆମେ ସମସ୍ତେ ବାନ୍ଧି ହୋଇ ରହିଥାଉ। ହଁ ଫ୍ରେଣ୍ଡସ୍, ଠିକ୍ ଯେମିତି ଆମେ ଯେବେଠୁ ନିଶ୍ୱାସ ନେବା ଆରମ୍ଭ କରୁ ସେଇ ଦିନଠୁ ହିଁ ଆଶା ଆମର ବଞ୍ଚିବାର କାରଣ ପାଲଟିଯାଏ।

ୱେଲକମ୍ ବ୍ୟାକ୍ ଫ୍ରେଣ୍ଡସ୍ ଫ୍ରେଣ୍ଡସ୍ କେବେ ଭାବିଛନ୍ତି ଆମେ ଜୀବନରେ ଏତେ ଆଶା କାହିଁକି କରୁ? ହୁଏତ ଆଜିର ଦିନଟା ଆମର ମନ ମୁତାବକ ହେଲାନି, କିନ୍ତୁ କାଲିର ସକାଳ ସବୁ ବଦଳେଇ ଦେବ। ହଁ ଫ୍ରେଣ୍ଡସ୍, ଏଇ ବିଶ୍ୱାସଟା ହିଁ ଆଶା। ବାସ୍ ଏଇ ଆଶା କୌଣସି ମ୍ୟାଜିକ୍ ନୁହେଁ କି କୌଣସି ଫିକ୍ସନ୍ ବି ନୁହେଁ, ଆମମାନଙ୍କର ଧୈର୍ଯ୍ୟ ଶକ୍ତି। ଯେଉଁଠି ଲାଇଫ୍ର ସବୁ ଡିବେଟ୍ର ବାଟ ସରିଯାଏ ସେଉଠୁ ଆରମ୍ଭ ହୁଏ ଆଶାର ମୋଡ଼। ଆଜିର ଅନ୍ଧାର ଭିତରେ କାଲିର ଆଲୁଅକୁ ଖୋଜିବା, ଆଉ ଏଇ ଖୋଜିବାଟା ହିଁ ଆମ ଲାଇଫ୍ର ସବୁଠୁ ବଡ଼ ସଚ୍ଚାଈ।

ଫ୍ରେଣ୍ଡସ୍, ଯେତେବେଳେ ଏହି ସମ୍ପର୍କର କଥା ଆସେ, ଆଶା ଆହୁରି ଗଭୀର ଆଉ ଜଟିଳ ହୋଇଯାଏ। ଆମେ ଚାହୁଁ କେହି ଜଣେ ଆମକୁ ସମ୍ପୂର୍ଣ୍ଣ ଭାବେ ବୁଝୁ, ବିନା କହିବାରେ ଆମ ମନର ଗହନ କଥା ଜାଣିନେଉ। କିନ୍ତୁ କେତେବେଳେ ଆଶା କରୁଥିବା ବ୍ୟକ୍ତିଠାରୁ ଆମକୁ ସେହି ସମ୍ମାନ କିମ୍ବା ସ୍ନେହ ନ ମିଳିଲେ ଆମେ ଭାଙ୍ଗି ପଡ଼ୁ। କିନ୍ତୁ ଫ୍ରେଣ୍ଡସ୍, ଏହି ଅସମାରୀ ଆଶା ହିଁ ସବୁ ସମ୍ପର୍କକୁ ଜୀବନ୍ତ ରଖେ। ଫ୍ରେଣ୍ଡସ୍, ଆମେ ଆଶା କରୁ ବୋଲି ଭଲ ପାଉ, ଆଉ ଭଲ ପାଉ ବୋଲି ଜୀବନଟାକୁ ଏତେ ସୁନ୍ଦର ଭାବରେ ଅନୁଭବ କରୁ। ଜୀବନର ଏହି ଛୋଟ ଛୋଟ ଆଶା ଭିତରେ ଆପଣଙ୍କ ପାଖରେ ପହଞ୍ଚି ଦେଉଛି ଶୁଭି ଆଉ କିଛି ମିଠା ମିଠା ଗୀତ। ଟ୍ୟୁନ୍ କରିଥାନ୍ତୁ 100.4 ଆକାଶବାଣୀ FM ରେନ୍ବୋ କଟକ, ଆଉ କହୁଥାନ୍ତୁ ଦିଲ୍ ସେ ଦିଲ୍ ଧକ୍।

வெல்கம் பேக் ஃப்ரெண்ட்ஸ். அப்பனுங்க சத்தமாச்சு, அப்பனுங்க மியூசிக்கல் ஹோஸ்ட் அண்ட் தோஸ் சுவி அண்ட் சோ சலிச்சி கிச்சி கதா கிச்சி கீதா. ଫ୍ରେଣ୍ଡସ୍, କେବେ କେବେ କିଛି ନ ମିଳିବାରେ ବି ଗୋଟିଏ ଅପୂର୍ବ ଆନନ୍ଦ ଥାଏ, କାହିଁକିନା ହୁଏତ ସେହି ଆଶାଟି ଆମ ପାଇଁ କେବଳ ଆଶା ନଥିଲା, ବରଂ ଆମ ପାଇଁ ଥିଲା ଗୋଟେ ଲେସନ୍, ଆମକୁ ଆଉ ଟିକେ ଭଲ କରିବା ପାଇଁ, ଆମକୁ ଆଉ ଟିକେ ଡେଭଲପ୍ କରିବା ପାଇଁ. ଫ୍ରେଣ୍ଡସ୍, ସମୟ ସବୁକିଛି ଠିକ୍ କରିଦିଏ, ବାସ୍ କେବଳ ଟିକେ ଟାଇମ୍ ଆଉ କେବଳ ଟିକେ ପେସେନ୍ସ ଦରକାର. କିଛି ଜିନିଷ ଯାହା ଆମେ ଚାହିଁଥିଲୁ ଆଉ ଆମେ ଆଶା କରିଥିଲୁ ଆଉ ସେଇଟା ଆମକୁ ନ ମିଳିବା, କେବେ କେବେ ଆମ ପ୍ରତି ସେଇ ଉପରବାଲାର ଆଶୀର୍ବାଦ ହୋଇଥାଏ. ସୋ ଫ୍ରେଣ୍ଡସ୍, ତାର ମାନେ ନୁହେଁ ଯେ ଆମେ ଆଶାକୁ ହରାଇଦେବା, ବରଂ ଆଶାର ମୋଡ଼ ବଦଳେଇ ଦେବା.

0: ବିଜୁଳି ବିଲ୍ରେ ସଞ୍ଚୟ ହେବ, ତା ସହ ପାଞ୍ଚ ବର୍ଷ ଯାଏ ମେଣ୍ଟେନାନ୍ସ ଖର୍ଚ୍ଚ ବି ନାହିଁ।
1: ଆଜ୍ଞା ହଁ,
0: ଆଜି ହିଁ ଅଧିକ ସୂଚନା ପାଇଁ ନିକଟସ୍ଥ ବିଦ୍ୟୁତ କାର୍ଯ୍ୟାଳୟ ଅଥବା 1800345718 ଯୋଗାଯୋଗ କରନ୍ତୁ।

ଫ୍ରେଣ୍ଡସ୍, ଆପଣଙ୍କ ସହିତ ଏଇ ଆଶା ବିଷୟରେ କଥା ହେଉ ହେଉ କେତେବେଳେ ଯେ ସମୟ ହେଇଆସିଲାଣି କିଛି କଥା କିଛି ଗୀତକୁ ଏଣ୍ଡ କରିବା ପାଇଁ। ବଟ୍ ଆଟ୍ ଲାଷ୍ଟ ଲାଇଫ୍ ଗୋଟେ ଖୋଲା ବହି ପରି, ପ୍ରତିଦିନ ଆମେ ଗୋଟେ ଗୋଟେ ନୂଆ ପୃଷ୍ଠା ଲେଖୁ। ଆଜିର ପୃଷ୍ଠାରେ ଯଦି କିଛି କମ୍ ରହିଗଲା, କିଛି ଫୁଲଫିଲ୍ ନ ହେଇପାରିଲା, ତାହେଲେ କାଲିର ପୃଷ୍ଠାରେ ଆଉ ଟିକେ ଅଧିକ ସାହସ, ଆଉ ଟିକେ ଅଧିକ ଆଶା ଭରି ଦିଅନ୍ତୁ। ହଁ ଫ୍ରେଣ୍ଡସ୍, ଆପଣଙ୍କ ଭିତରର ସେଇ ଅସମାରି ଆଶା ହିଁ ଆପଣଙ୍କୁ ଏଇ ଦୁନିଆରେ ନିଆରା ବନେଇ ଦିଏ। ଆଶା ରଖନ୍ତୁ ଆଉ ହସି ହସି ଆଗକୁ ବଢ଼ନ୍ତୁ, କାରଣ ଲାଇଫକୁ ବଞ୍ଚିବା ପାଇଁ, ସୁନ୍ଦର ଆଉ ଆଶା କରିବା ପାଇଁ ବହୁତ କିଛି ବାକି ଅଛି। ଆଖିର ଦିଲ ହେଇ ଛୋଟ ଆଶା, ଛୋଟି ସି ଆଶା।

Welcome back, friends. After this news break, tune kari chandi apnagar favorite musical FM station 100.4 Akash Bani FM Rainbow Katak Dil Sahi Dil Tak. Apnagar sahita mu achi apnagar musical host and dost Suvi and studio ghadi re samay baji sari 6 dino gote baji 10 minute arambha kariba. Apnagar sahita dil se dil tak connect hobar so mon khula katha hebar show aji charcha re. फ्रेंड्स आमे इंडियन माने इंडियन जुगाड़ पाई पूरा वर्ल्ड फेमस कि एबी यूनाइटेड नेशन जितेबेरे समस्त को रिसाइक्लिंग एंड रीयूज करी आम एनवायरमेंट को भल सुरक्षा दबा पाई प्रमोट करूछि आमे इंडियन माने पीढ़ी बाय पीढ़ी ए सब करिवारे सिद्ध हस्त. ହଁ ଫ୍ରେଣ୍ଡସ୍, ଏଇ ରିସାଇକଲ୍ ଆଉ ରିୟୁଜ୍କୁ ନେଇ ଆପଣ ବହୁତ କନଫ୍ୟୁଜ୍ ହେଉଥିବେ ନା, କିନ୍ତୁ ମନେ ପକାନ୍ତୁ ତ ଆପଣଙ୍କ ଘରେ ଥିବା କୌଣସି ବାହାରୁ ଆସିଥିବା ଆଇସ୍କ୍ରିମ୍ ଡବା ହେଉ ବା ଯେକୌଣସି କୌଣସି ଏନର୍ଜି ଡ୍ରିଙ୍କର ଡବା ହେଉ, ତା ଭିତରେ ଏନର୍ଜି ଡ୍ରିଙ୍କ ସରିଗଲା ପରେ କ'ଣ ଆପଣ ସେ ଡବାକୁ କେବେ ଫିଙ୍ଗି ଦିଅନ୍ତି? ନାହିଁ ନାହିଁ, ଏମିତି ତ କେତେଥର ହେଇଥାଏ ନା, ମା ମାନେ ଯେତେବେଳେ ଘରୁ କୁଆଡ଼େ ଯାଆନ୍ତି ବାହାରକୁ, ଆମେ ଫ୍ରିଜ୍ରେ ଥିବା ଆଇସ୍କ୍ରିମ୍ ଡବା ଦେଖି ତ ବହୁତ ଖୁସି ହେଇଯାଉ, କିନ୍ତୁ କିନ୍ତୁ କେତେବେଳେ ଆଇସ୍କ୍ରିମ୍ର ଡବା ଖୋଲିଦେଲା ବେଳକୁ ଆମର ହିଁ ଡବା ଗୋଲ ହେଇଯାଏ, କାହିଁକି ନା ସେଇ ଆଇସ୍କ୍ରିମ୍ ଡବା ଭିତରେ କେବେ ବି ଆଇସ୍କ୍ରିମ୍ ନଥିବ, ଥିବ କେତେବେଳେ ଘରର କୌଣସି ମସଲା, ଘରର କୌଣସି ପରିବାପତ୍ର, ନହେଲେ କିଛି ବଳକା ଖାଇବା ସେଇ ଆଇସ୍କ୍ରିମ୍ ଡବା ଭିତରେ ପ୍ୟାକ୍ ହେଇ ଆପଣଙ୍କ ଫ୍ରିଜ୍ରେ ପଡ଼ିଥାଏ. ହେଇଥାଏ ନା ଆପଣଙ୍କ ସହିତ ବି ଏସବୁ? ସେଇ ସମୟରେ ସିନା ଆମକୁ କଷ୍ଟ ଲାଗେ, କାହିଁକି ନା ଆମ ସହିତ ପ୍ରାଙ୍କ ହେଇଯାଏ, ଆମେ ଆଇସ୍କ୍ରିମ୍ ଖାଇପାରୁନା, କିନ୍ତୁ ଭାବିଲେ ସେଇ ପ୍ଲାଷ୍ଟିକ୍ ଡବା ଯଦି କୌଣସି ଜାଗାରେ ଆମେ ଫୋପାଡ଼ି ଦେଇଥାନ୍ତେ ଆଣ୍ଡ ସେଇଟା ଯେତେବେଳେ ମାଟିରେ ମିଶିଥାନ୍ତା ଆମ ପରିବେଶ ପ୍ରତି କେତେ କ୍ଷତିକାରକ ହେଇଥାନ୍ତା, କିନ୍ତୁ ଆମ ମାମାମାନଙ୍କ ଇଣ୍ଡିଆନ୍ ଯୁଗାଡ଼ ଯୋଗୁଁ ପରିବେଶର ବି କିଛି ସୁରକ୍ଷା ହେଇଯାଏ. ଠିକ୍ ସେମିତି ଆମେ ପିନ୍ଧୁଥିବା ଲୁଗା, ଆମେ ଖାଉଥିବା ବର୍ତ୍ତନ, ସବୁ କିଛିକୁ ଆମେ ରିସାଇକଲ୍ କରିପାରୁ ଆଉ ରିୟୁଜ୍ ବି. କାରଣ ଫ୍ରେଣ୍ଡସ୍, ଆପଣ ବି ଲାଇଫ୍ରେ କେବେ ଏମିତିକା ରିସାଇକଲ୍ କରି ରିୟୁଜ୍ କରିଛନ୍ତି କି କୌଣସି ଜିନିଷକୁ? ଯଦି କରିଛନ୍ତି, ଯଦି ଆପଣଙ୍କ ପାଖରେ ଏମିତି କିଛି ଅନୋଖା ଏକ୍ସପିରିଏନ୍ସ ଅଛି ତ ଫଟାଫଟ୍ ସେୟାର କରିଦିଅନ୍ତୁ ଏସ୍ଏମ୍ଏସ୍ କରି, ନହେଲେ ହ୍ୱାଟ୍ସଆପ୍ କରି. ଏସ୍ଏମ୍ଏସ୍ କରିବା ପାଇଁ ନିଜର ଫୋନ୍ ଉଠାନ୍ତୁ, ଏସ୍ଏମ୍ଏସ୍ ବକ୍ସକୁ ଯାଆନ୍ତୁ, ଟାଇପ୍ କରିଦିଅନ୍ତୁ FMRC ସ୍ପେସ୍ ଦେଇ ଲେଖିଦିଅନ୍ତୁ ଆପଣଙ୍କର ମିଠା ମିଠା ମେସେଜ୍ଟି ଆଣ୍ଡ ପଠେଇ ଦିଅନ୍ତୁ 09495963210 ନମ୍ବରରେ. ଆଉ ଯଦି ଚାହୁଁଛନ୍ତି ଆମକୁ ହ୍ୱାଟ୍ସଆପ୍ ଜରିଆରେ ଯୋଡ଼ି ହେବା ପାଇଁ, ତାହେଲେ ସିଧା ଯାଆନ୍ତୁ ହ୍ୱାଟ୍ସଆପ୍କୁ ଆଣ୍ଡ ଆପଣଙ୍କର ମେସେଜ୍ ଲେଖି ଆମ ନମ୍ବରରେ ପଠେଇ ଦିଅନ୍ତୁ. ଆମ ହ୍ୱାଟ୍ସଆପ୍ ନମ୍ବରଟି ହେଉଛି 8895254200. ସୋ ଫ୍ରେଣ୍ଡସ୍, ଦେର କିସ୍ ବାତ୍ କି ହେ, ଫଟାଫଟ କରିଦିଏ ନା ଆପଣଙ୍କ ମେସେଜ, ତ ଆପଣଙ୍କ ମେସେଜର ଇନ୍ତଜାରରେ ସୁଭି ରହିଲା ଆଣ୍ଡ ଆପଣଙ୍କ ପାଖରେ ପହଞ୍ଚେଇ ଦେଉଛି ସେଇ କୋକିଲ କଣ୍ଠୀ ଗାୟିକା ଶ୍ରେୟା ଘୋଷାଲଙ୍କ ଆୱାଜରେ ଗୋଟେ ବହୁତ ହି ବ୍ୟୁଟିଫୁଲ୍ ସେ ଟ୍ରାକ୍. ସୋ କିପ୍ ଏନ୍ଜୟିଂ, କିପ୍ ଲିସନିଂ, ଷ୍ଟେ ଟ୍ୟୁନ୍ ଟୁ 100.4 ଆକାଶବାଣୀ FM ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍.

0: ମାସକୁ ମାସ ବିଦ୍ୟୁତ ବିଲ୍ ବଢିବାରେ ଲାଗିଛି, ଭାରି ଅସୁବିଧା ହେଲାଣି।
1: ହଁ, ଯେ ହେଲେ କରିବା କଣ, ଘରେ ନାନା କାମ ରହୁଛି, ଗରମ ବି ସମ୍ଭାଳି ହଉନି।
2: ମାମା କଣ ହେଲା, ଏତେ ଚିନ୍ତାରେ କାହିଁକି ଅଛ?
0: କିଛି ନାଇଁ ଲୋ ମା, ଏଇ କରେଣ୍ଟ ବିଲ୍ କଥା ଭାବୁଥିଲି। ଆଉ କହ, ମୋ ମାମାର ପଢାପଢି କେମିତି ଚାଲିଛି?
2: ଭଲ ଚାଲିଛି ବାପା। ଆଜି ସ୍କୁଲରେ ଆମ ସାର୍ PM ସୂର୍ଯ୍ୟ ଘର ଯୋଜନା ବିଷୟରେ କହୁଥିଲେ। ଘରେ ସୋଲାର ପ୍ୟାନେଲ ଲଗାଇଲେ ପ୍ରତି ମାସରେ 300 ୟୁନିଟ୍ ପର୍ଯ୍ୟନ୍ତ ବିଦ୍ୟୁତ ବିଲ୍ ବଞ୍ଚାଇ ପାରିବା। ଆଉ ସରକାର ଏଥିରେ 3 କିଲୋୱାଟ ପାଇଁ 1,38,000 ଟଙ୍କାର ସବସିଡି ମଧ୍ୟ ଦେଉଛନ୍ତି।
1: ହଁ ସତେ, ଲକ୍ଷେରୁ ଅଧିକ ସବସିଡି।
2: ହଁ ମାମା, ସଞ୍ଚୟ ବି ସୁବିଧା ବି।
0: ଆସୁନ 1800345678 କିମ୍ବା 1912 କଲ୍ କରି ଏଇ ଯୋଜନା ବିଷୟରେ ଅଧିକ ବୁଝିବା।

ଫ୍ରେଣ୍ଡସ୍ ଟ୍ୟୁନ୍ କରିଛନ୍ତି ଆପଣଙ୍କର ଫେଭରେଟ୍ ମ୍ୟୁଜିକାଲ୍ ଏଫ୍ଏମ୍ ଷ୍ଟେସନ୍ 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ବେଲ୍ ସହିତ ଚାଲିଛି ଆଜି ଚର୍ଚ୍ଚାରେ। सो फ्रेंड्स केतेबेले आम घरे थिबा प्लास्टिक बॉटल आमर फ्लावर वास बने

ଯାଏ, କେତେବେଳେ ଆମେ ତା ଦେହରେ ଛୋଟ ଛୋଟ ବୋନସାଇ ପ୍ଲାଣ୍ଟ ଲଗେଇଦେଉ, ଆଉ କେତେବେଳେ ଆମ ଘରେ ଥିବା ଛୋଟ ଛୋଟ ଲୁଗାରୁ ଆମେ ତିଆରି କରିଦେଉ ପାପୋଛା, ସୁନ୍ଦର ସୁନ୍ଦର ଜିନିଷ, ଆଣ୍ଡ ସେସବୁ ଘରର ବିୟୁଟିକୁ ଯେତିକି ଏନହାନ୍ସ କରିଥାନ୍ତି ସେତିକି ଆମ ପରିବେଶକୁ ମଧ୍ୟ ସୁରକ୍ଷା ଦେଇଥାନ୍ତି। ସୋ ଫ୍ରେଣ୍ଡସ୍, ଆଜି ଚର୍ଚ୍ଚାରେ ଚର୍ଚ୍ଚା କରିବା କି ଆପଣ ସେମିତି କିଛି ରିସାଇକଲ କରିକି ଜିନିଷକୁ ରିୟୁଜ୍ କରିଛନ୍ତି କି। କାରଣ ବାରମ୍ବାର ବ୍ୟବହାର ଦ୍ୱାରା ଆମେ ଯେତେ ବ୍ୟବହାର କରିବା ତାଦ୍ୱାରା ଆମେ ଯେତେ ଡିଲେ କରିବା ସେଇଟାକୁ ଫୋପାଡ଼ିବା ପାଇଁ, ତାହେଲେ ସେଇଟା ମାଟିର ସଂସ୍ପର୍ଶରେ ଆସିବ ନାହିଁ, ପାଣିର ସଂସ୍ପର୍ଶରେ ଆସିବ ନାହିଁ, କିମ୍ବା ତାକୁ ଜଳେଇ ଦେବା ଦ୍ୱାରା ସେଇଟା ଆମ ପବନର ବି ସଂସ୍ପର୍ଶରେ ଆସିବ ନାହିଁ, ଏବଂ ଯାହାଦ୍ୱାରା ପଲ୍ୟୁସନ୍ ମଧ୍ୟ ଫ୍ରି ରହିପାରିବ। ସୋ ଏ ବିଷୟରେ ଫଟାଫଟ କରିଦିଅନ୍ତୁ ଏସ୍ଏମ୍ଏସ୍ କିମ୍ବା ହ୍ୱାଟ୍ସଆପ୍। ଏସ୍ଏମ୍ଏସ୍ କରିବା ପାଇଁ ଆଉଥରେ କହିଦେଉଛି, ନିଜ ଫୋନ୍ର ଏସ୍ଏମ୍ଏସ୍ ବକ୍ସକୁ ଯାଇ ଟାଇପ୍ କରିଦିଅନ୍ତୁ FMRC ସ୍ପେସ୍ ଦେଇ ଲେଖିଦିଅନ୍ତୁ ଆପଣଙ୍କର ମିଠା ମିଠା ମେସେଜ୍, ଆଣ୍ଡ ପଠେଇ ଦିଅନ୍ତୁ ନମ୍ବର 09495963210। ଆଣ୍ଡ ହ୍ୱାଟ୍ସଆପ୍ କରିବା ପାଇଁ ସିଧା ସିଧା ଯାଆନ୍ତୁ ଆପଣଙ୍କର ହ୍ୱାଟ୍ସଆପ୍କୁ, ଆଣ୍ଡ ଆପଣଙ୍କ ମେସେଜ୍ ଟାଇପ୍ କରି ଲେଖି ଆମକୁ ଆପଣଙ୍କ ନାଁ ଏବଂ ଠିକଣା ସହିତ ପଠେଇ ଦିଅନ୍ତୁ 8895254200 ନମ୍ବରରେ। ସୋ ଆମ ପାଖକୁ ଆସିଗଲାଣି ମିଠା ଚିଠି, ଆଣ୍ଡ ଏଇଟିକୁ କରିଛନ୍ତି ମେଡିକାଲ କଲୋନୀ ଜଗତସିଂହପୁରରୁ ଟୁନା ଭାଇନା ଲେଖିଛନ୍ତି, ଶୁଭ ମଧ୍ୟାହ୍ନ ଶୁଭି ଭଉଣୀ, ଆପଣଙ୍କ ମଧ୍ୟ ଶୁଭ ମଧ୍ୟାହ୍ନ ଲେଖିଛନ୍ତି, ମା ସାରଳା ଭଲରେ ଓ ଖୁସିରେ ରଖନ୍ତୁ ଏତିକି ପ୍ରାର୍ଥନା କରୁଛି, ଆପଣ ମଧ୍ୟ ସବୁବେଳେ ଭଲରେ ଥାଆନ୍ତୁ ଖୁସିରେ ଥାଆନ୍ତୁ ଲେଖିଛନ୍ତି ଶୁଭି ଭଉଣୀ। ଆପଣଙ୍କ ଉପସ୍ଥାପନା ବହୁତ ବଢ଼ିଆ ଏବଂ ବହୁତ ସୁନ୍ଦର ଗୀତ ବଜାଉଥିବାରୁ ହୃଦୟରୁ ଧନ୍ୟବାଦ, ଥ୍ୟାଙ୍କ ୟୁ ସୋ ମଚ୍ ଭାଇ। ଯା ହଉ, ଶୁଣିକି ବହୁତ ଖୁସି ଲାଗିଲା କି ଆପଣ ଆମ ଶୋ ଗୁଡ଼ିକୁ ଏନ୍ଜୟ କରୁଛନ୍ତି। ଆଣ୍ଡ ପରେ ଲେଖିଛନ୍ତି କି ଆମ ଘରର ଅଦରକାରୀ ଜିନିଷ ସବୁକୁ ମୁଁ କାମରେ ଲଗେଇ ଦିଏ, ବା ବହୁତ ବଢ଼ିଆ। କିନ୍ତୁ ଯଦି ଆପଣ ସେମିତି କିଛି ଏକ୍ସାମ୍ପଲ ଲେଖିଥାନ୍ତେ ତାହେଲେ ଆହୁରି ବହୁତ ଖୁସି ହେଇଥାନ୍ତି। ସୋ ଏଥିଲେ ଟୁନା ଭାଇନା ମେଡିକାଲ କଲୋନୀ ଜଗତସିଂହପୁରରୁ, ସୋ ଥ୍ୟାଙ୍କ ୟୁ ସୋ ମଚ୍ ଆପଣ ଆପଣଙ୍କର ଏତେ ସୁନ୍ଦର ମତାମତ ଆମ ସହିତ ସେୟାର କରିଥିବାରୁ। ସୋ ଆପଣ ବି ଜଲ୍ଦି ଜଲ୍ଦି ପଠେଇ ଦିଅନ୍ତୁ ଆପଣଙ୍କର ଏସ୍ଏମ୍ଏସ୍ ଗୁଡ଼ିକ, ଆଣ୍ଡ ମୁଁ ମଧ୍ୟ ରହିଲି ଅପେକ୍ଷାରେ, କାହିଁକି ନା ଆଜି ଚର୍ଚ୍ଚାରେ ଆପଣମାନଙ୍କ ମେସେଜ୍ ବିନା କ'ଣ ମଜା ଅଛି। ସୋ ଆପଣଙ୍କ ପାଖରେ ପହଞ୍ଚେଇ ଦେଉଛି କେଙ୍କ ଆୱାଜରେ ଏଇ ଗୀତଟି, ଆଣ୍ଡ ଏନ୍ଜୟ କରୁଥାନ୍ତୁ ଆଣ୍ଡ କହୁଥାନ୍ତୁ ଦିଲ୍ ସେ ଦିଲ୍ ତକ୍।

સો વેલકમ બેક ફ્રેન્ડ્સ. સો ચાલીછે આજે ચર્ચાએ, અને આજે ચર્ચાએ જોડી જઈ પૂજા મિશ્ર સીડીએ 11 કટકરુ, એન્ડ લેખી પ્રણામ. ପରିବେଶ ମାନବ ଜୀବନର ଏକ ଅବିଚ୍ଛେଦ୍ୟ ଅଙ୍ଗ. ସୁସ୍ଥ ପରିବେଶ ମାନବ ଜୀବନର ଉଭୟ ଶାରୀରିକ ଓ ମାନସିକ ସୁସ୍ଥତାକୁ ଦୃଢ଼ ରଖିଥାଏ. ୱାଓ, ଏତେ ସୁନ୍ଦର ମେସେଜର ଷ୍ଟାର୍ଟିଂରୁ ହିଁ. ତ ସେଥିପାଇଁ ଆପଣଙ୍କୁ ଆଗତ ଭେରି ଭେରି ଗୁଡ୍ ଆଫ୍ଟରନୁନ୍. ଆଣ୍ଡ ପରିପରି ଲେଖିଛନ୍ତି, ମାତ୍ର ବର୍ତ୍ତମାନ ସମୟରେ ପରିବେଶ ପ୍ରଦୂଷଣ ସମଗ୍ର ବିଶ୍ୱର ମୁଖ୍ୟ ସମସ୍ୟା. ସୁସ୍ଥ ପରିବେଶ ପାଇଁ 3R, ଯେମିତିକି ରିୟୁଜ୍, ରିସାଇକଲ୍, ରିଡ୍ୟୁସ୍, ଯାହାକି ଆଜିର ବିଷୟ, ଆଣ୍ଡ ଯାହାକି ସମୟ ଉପଯୋଗୀ ପ୍ରସଙ୍ଗ ଏବଂ ସ୍ୱାଗତଯୋଗ୍ୟ. ଥ୍ୟାଙ୍କ ୟୁ ସୋ ମଚ୍. ତ ବିଷୟ ସମ୍ପର୍କରେ ସେ ଲେଖିଛନ୍ତି କି ପ୍ରତିଟି ଜିନିଷର ମୁଁ ପୁନର୍ବ୍ୟବହାର ସହ ପୁନର୍ଚକ୍ରଣ ଉପରେ ଗୁରୁତ୍ୱ ଦେଇଥାଏ. ଯେପରି ବଜାରରୁ କିଣା ହେଉଥିବା ଥଣ୍ଡା ପାନୀୟ ବୋତଲକୁ ମୁଁ ଫୁଲଦାନୀ ତିଆରିରେ ବ୍ୟବହାର କରେ, ଆଉ ପଲିଥିନ୍ ଜରିରେ ଆସନ ତିଆରି କରେ, ଆଉ ବଡ଼ ବଡ଼ ଡବାରେ ମାଟି ରଖି ସେଥିରେ ଫୁଲ ଗଛ ଲଗାଏ. ବହୁତ ସୁନ୍ଦର କଥା. ଆଣ୍ଡ ପରେ ଲେଖିଛନ୍ତି, ନଡ଼ିଆ ସଢ଼େଇରେ ସୁନ୍ଦର ସୁନ୍ଦର ଘର ସଜେଇବା ଜିନିଷ ତିଆରି କରେ, ଫ୍ୟୁଜ୍ ହୋଇଯାଉଥିବା ବିଦ୍ୟୁତ୍ ବଲ୍ରୁ ସୁନ୍ଦର ମୂର୍ତ୍ତି ତିଆରି କରେ, ପୁରୁଣା ଲୁଗାପଟାରେ ବିଭିନ୍ନ ପ୍ରକାର ଖେଳନା ତିଆରି କରେ. ମୋଟ ଉପରେ ପ୍ରତ୍ୟେକ ଜିନିଷର ପୁନର୍ବ୍ୟବହାର ଉପରେ ଗୁରୁତ୍ୱ ଦିଏ. ନିଶ୍ଚିତ ଭାବରେ ଯେକୌଣସି ଦ୍ରବ୍ୟକୁ ଫୋପାଡ଼ି ଦେବା ପୂର୍ବରୁ ମୁଁ ତା'ର ପୁନର୍ବ୍ୟବହାର ଉପରେ ଚିନ୍ତା କରେ, ଆଉ ଆମ ପରିବାର ଲୋକ ମଧ୍ୟ ମୋ ସହିତ ସହଯୋଗ କରନ୍ତି. ଆମ ଘରେ ବ୍ୟବହାର ହେଉଥିବା ପାପୋଛ ସବୁ ମୁଁ ନଡ଼ିଆ କତାରେ ତିଆରି କରିଛି. ବାଃ, ବହୁତ ସୁନ୍ଦର କଥା. ଆଉ ସମସ୍ତ ପରିବା ଚୋପା ଗୁଡ଼ିକୁ ଗୋଟିଏ କୁଣ୍ଡରେ ପକାଇ ଜୈବିକ ସାର ପ୍ରସ୍ତୁତ କରି ଏହାକୁ ଗଛ ମୂଳେ ଦେଉଛୁ. ଆଉ ଏକ ବିଶେଷତ୍ୱ ହେଉଛି, ବଳକା ଜଳକୁ ମଧ୍ୟ ଆମେ ଗଛ ମୂଳେ ଦେଉ. ବାଃ, ଏତେ ସୁନ୍ଦର ସୁନ୍ଦର ମେସେଜ୍. ଆପଣ ଏତେ ସଚେତନ, ଏବଂ ସବୁ ଜିନିଷ ପ୍ରତି ଆପଣଙ୍କର ଯେତେ ସୁନ୍ଦର, ଆପଣ ଯେତେ କ୍ରିଏଟିଭଲି ଏହିସବୁ ଜିନିଷକୁ ୟୁଜ୍ କରିଛନ୍ତି, ଶୁଣିକି ବହୁତ ଖୁସି ଲାଗିଲା. ସୋ ଆପଣ ଏମିତି ହିଁ ଆପଣଙ୍କ ପ୍ରୟାସ ଜାରି ରଖନ୍ତୁ. ଆଣ୍ଡ ଶେଷରେ ସେ ଲେଖିଛନ୍ତି ଗୋଟିଏ କବିତା ଆକାରରେ, ପୁନଃବ୍ୟବହାର ଆଉ ପୁନଃଚକ୍ରଣ ଆମ ପରିବେଶର ବଢ଼ାଇ ପ୍ରାଣ, କରିବା ସଭିଏ ଆଜି ଯେ ଦୀକ୍ଷା, ପରିବେଶ ସୁରକ୍ଷା ଜୀବନ ରକ୍ଷା. ବହୁତ ସୁନ୍ଦର ମେସେଜ୍, ଆଣ୍ଡ ଏତେ ସୁନ୍ଦର ମତାମତ ପାଇଁ ଆପଣଙ୍କୁ ଦିଲ୍ ସେ ଧନ୍ୟବାଦ. ସୋ ଫ୍ରେଣ୍ଡସ୍, ଆମ ପାଖରେ ଆସି ପହଞ୍ଚି ଯାଇଛି ଆଉ ଗୋଟିଏ ମେସେଜ୍. ଚାଲନ୍ତୁ ଦେଖିନେବା କ'ଣ ରହିଛି ମେସେଜ୍ଟି. ଆଣ୍ଡ ଏଇ ମେସେଜ୍ଟି କରିଛନ୍ତି ସନ୍ତୋଷ ବେହେରା, କନ୍ତୋଲ ଆଠଗଡ଼ରୁ ଲେଖିଛନ୍ତି, ଜୟ ଶ୍ରୀ ରାଧେ ରାଧେ, ଶୁଭି ଭଉଣୀ, ଶୁଭ ଅପରାହ୍ନ. ଆପଣଙ୍କୁ ମଧ୍ୟ ଶୁଭ ଅପରାହ୍ନ. ଲେଖିଛନ୍ତି, ମୁଁ ବୋତଲରେ ଅନେକ ଟେବୁଲ ଗୋଲାପ ଲଗେଇଛି, ଏବଂ ଆମ ଘରଣୀ ରାଣୀ ପୁରୁଣା ଲୁଗାରେ ପାପୁଛ ତିଆରି କରି ଘରେ ପକେଇଛନ୍ତି. ଯାହା ହଉ, ଆପଣ ଉଭୟ ଦମ୍ପତି ଏଇ କାର୍ଯ୍ୟରେ ନିଜକୁ ଲିପ୍ତ ରଖିଛନ୍ତି, ଆଣ୍ଡ ନିଜକୁ ଇନଭଲ୍ଭ କରିଛନ୍ତି, ଏବଂ ପରିବେଶ ପ୍ରତି ଧ୍ୟାନ ଦେଉଛନ୍ତି ରିୟୁଜ୍ କରି, ରିସାଇକଲ୍ କରିକି. ତ ସେଥିପାଇଁ ଆପଣଙ୍କୁ ମଧ୍ୟ ରେନ୍ବୋ ଫ୍ୟାମିଲି ତରଫରୁ ଦିଲ୍ସେ ଥ୍ୟାଙ୍କ ୟୁ. ସୋ ଫ୍ରେଣ୍ଡ, ଶୁଣିଲେ ନା, ଏମିତି ଛୋଟ ଛୋଟ ଜିନିଷକୁ ଟିକିଏ ସମୟ କାଢ଼ି ରିସାଇକଲ

ଏବଂ ରିୟୁଜ୍ କରିଦେଲେ, ଟିକେ ପୁନର୍ବ୍ୟବହାର କରିଦେଲେ ଆମ ପରିବେଶ ପ୍ରତି ଆମେ କେତେ ବଡ଼ ସାହାଯ୍ୟ କରୁଛେ। ତ ଯଦି ଆପଣ କେବେ ଏ ବିଷୟରେ ଚିନ୍ତା କରିନାହାନ୍ତି, ତାହେଲେ ଡେରି କ'ଣ ପାଇଁ? ଆମ ଶ୍ରୋତାମାନେ ତ ଆପଣଙ୍କୁ କେତେ ସାରା ଥଟ୍, କେତେ ସାରା ଆଇଡିଆ ବି ଦେଇଦେଲେଣି ଏଇ ରିସାଇକ୍ଲିଂ ଆଣ୍ଡ ରିୟୁଜ୍ କରିବା ପାଇଁ। ସୋ ଫଟାଫଟ, ଆଜି ରହିଛି ସନ୍ଡେ, ତ କିଛି ଗୋଟେ ତ ପ୍ରଡକ୍ଟିଭ୍ ଆଣ୍ଡ କ୍ରିଏଟିଭ୍ ୟୁଜ୍ ହେବା ଦରକାର ସନ୍ଡେର। ସୋ ଆଜି ହିଁ ଦେଖନ୍ତୁ ନା ଆପଣଙ୍କ ଘରେ କ'ଣ ଏମିତି ରହିଛି ଯାହାକୁ ଆପଣ ଫୋପାଡ଼ି ଦେବେ ବୋଲି ଭାବିଛନ୍ତି, କିନ୍ତୁ ତା ଦେହରୁ ତିଆରି ହେଇପାରିବ କିଛି ଏମିତି ହିଁ କ୍ରିଏଟିଭ୍ ବ୍ୟୁଟିଫୁଲ୍ ବ୍ୟୁଟିଫୁଲ୍ ସ ଜିନିଷ। ସୋ ଭାବୁଥାନ୍ତୁ, ଆଣ୍ଡ ତା ଭିତରେ ମୁଁ ଆପଣଙ୍କ ପାଖରେ ପହଞ୍ଚି ଦଉଛି ଆପଣଙ୍କ ସନ୍ଡେକୁ ମ୍ୟୁଜିକାଲ କରିବା ପାଇଁ କିଛି ମ୍ୟୁଜିକ୍ ର ମ୍ୟାଜିକ୍। ସୋ ଷ୍ଟେ ଟ୍ୟୁନ୍ଡ ଟୁ 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ।

ୱେଲକମ୍ ବ୍ୟାକ୍ ଫ୍ରେଣ୍ଡସ୍। ସୋ ଚାଲିଛି ଆଜି ଚର୍ଚ୍ଚାରେ, ନା ଆଜି ଚର୍ଚ୍ଚାରେ ଆମ ପାଖରେ ପହଞ୍ଚି ଯାଇଛି ଆଉ ଗୋଟିଏ ମେସେଜ କରୁଛନ୍ତି ଆଭାସ ସିଂ, ଦୀପକ କୁମାର, ମନୀଷ ଶର୍ମା, ଅଲିସା ହପ୍ପା, ତମନ୍ନା ରିଡ଼ି ଟାଟା ଷ୍ଟିଲ୍ ପ୍ଲାଣ୍ଟରୁ ଲେଖିଛନ୍ତି, ସୁଭୟ ହପ୍ପା ଗୁଡ୍ ଆଫ୍ଟରନୁନ୍, ନମସ୍କାର, ଜୟ ଜଗନ୍ନାଥ। ଆପଣଙ୍କ ମଧ୍ୟ ଭେରି ଭେରି ଗୁଡ୍ ଆଫ୍ଟରନୁନ୍, ନମସ୍କାର ଆଣ୍ଡ ଜୟ ଜଗନ୍ନାଥ। ଲେଖିଛନ୍ତି ଟାଟା ଷ୍ଟିଲ୍ ପରିବାର ତରଫରୁ ପ୍ୟାର ଭରା ନମସ୍କାର, ନା ହାପି ସନ୍ଡେ ଆପଣଙ୍କ ମଧ୍ୟ, ୱିଶିଂ ଅ ଭେରି ଭେରି ହାପି ସନ୍ଡେ। ଲେଖିଛନ୍ତି ଅପା ଆଜି ଆମ ଅଫିସର ଛୁଟି ଅଛି, ଏବେ ଆମେ ରୁମ୍ରେ ଖାଇ ବସିଛୁ ଆଣ୍ଡ ପ୍ରୋଗ୍ରାମ ଶୁଣୁଛୁ ଆପଣଙ୍କର। ଅପା ଆମେ ଯେଉଁ ଜିନିଷ ବାର ବାର ୟୁଜ୍ ହେଇଥାଏ, ତାପରେ ଆମେ ସେ ଜିନିଷକୁ ଘରେ ଆମେ କିଛି ଗୋଟିଏ କାମରେ ଲାଗିଥାଏ, ଯେମିତି ଘରେ ମସଲା କି ଅଟା ରଖିଥାଉ ଆଣ୍ଡ ଏଇସବୁ ଜିନିଷକୁ ଆମେ ଘର କାମରେ ଲଗେଇଥାଉ, କିଛି ପାତ୍ରରେ ଫୁଲ ଗଛ ସଜେଇଥାଉ। ଅପା ଆମ ଟାଟା ଷ୍ଟିଲ୍ ପ୍ଲାଣ୍ଟକୁ କେବେ ବୁଲିବା

ରେ ମସଲା କି ଅଟା ରଖିଥାଉ ଆଣ୍ଡ ଏଇସବୁ ଜିନିଷକୁ ଆମେ ଘର କାମରେ ଲଗେଇଥାଉ। କିଛି ପାତ୍ରରେ ଫୁଲ ଗଛ ସଜେଇଥାଉ। ଅପା ଆମ ଟାଟା ଷ୍ଟିଲ୍ ପ୍ଲାଣ୍ଟକୁ କେବେ ବୁଲିବାକୁ ଆସନ୍ତୁ, ଦେଖିବେ ଆମ ରୁମ୍ କେମିତି ସଜେଇ କରି ରଖିଛୁ। ସମୟ ମିଳିଲେ ସୁଯୋଗ ମିଳିଲେ ନିହାତି ଥରେ ଯିବି ଆପଣଙ୍କ ପାଖକୁ। କିନ୍ତୁ ଆପଣଙ୍କର ଏଇ ପ୍ୟାର ଭରା ମିଠା ମିଠା ମେସେଜ ପାଇଁ ଆପଣଙ୍କୁ ରେନ୍ବୋ ଫ୍ୟାମିଲି ତରଫରୁ ଦିଲ୍ ସେ ଥ୍ୟାଙ୍କ ୟୁ। ସୋ ଫ୍ରେଣ୍ଡ, ସମସ୍ତେ ହିଁ ଏମିତି ସଚେତନ ହେବା ଦରକାର। ଆମର ଯେଉଁ ଜିନିଷ ଗୁଡ଼ିକୁ ଆମେ ଫୋପାଡ଼ି ଦେବାକୁ ମନସ୍ଥ କରୁଛେ, ସେସବୁକୁ ଏଣେ ତେଣେ ନ ଫୋପାଡ଼ି ଥରେ ତାର ପୁନର୍ବ୍ୟବହାର କଥା ଚିନ୍ତା କରନ୍ତୁ। ଏହା ଆଉ କେଉଁ କାମରେ ଲାଗିପାରିବ ସେ ବିଷୟରେ ଚିନ୍ତା କରନ୍ତୁ। ସେସବୁ ଜିନିଷକୁ ରିୟୁଜ୍ କରନ୍ତୁ ଏବଂ କିଛି ଇନୋଭେଟିଭ୍ ୱେରେ ତାକୁ ୟୁଜ୍ କରନ୍ତୁ। ଦେଖିବେ ଆପଣଙ୍କ ଘର ଯେମିତି ସୁନ୍ଦର ହେଇଉଠିବ, ସେମିତି ସୁନ୍ଦର ହେଇଉଠିବ ଆମର ପରିବେଶ। ସୋ ଫ୍ରେଣ୍ଡସ୍, ଆପଣମାନଙ୍କର ମେସେଜ ଆଉ ଏଇ ଗୀତର ସିଲସିଲା ଭିତରେ କେତେବେଳେ ସମୟ ଇସାରା ଦେଇଦେଲାଣି ଆଜି ଚର୍ଚ୍ଚାରେ କୁ ଏଇଠି ରଖିବା ପାଇଁ ଆଣ୍ଡ ଆଗକୁ ବଢ଼ିଯିବା ପାଇଁ। ସୋ ଆଜି ଚର୍ଚ୍ଚାରେ ଯେଉଁମାନେ ବି ଆମକୁ ଏତେ ସୁନ୍ଦର ମେସେଜ କରିଥିଲେ ସମସ୍ତଙ୍କୁ ପ୍ୟାର ଭରା ଥ୍ୟାଙ୍କ ୟୁ। ସୋ ଲାଷ୍ଟକୁ ପହଞ୍ଚେଇ ଦଉଛି ଆଉ ଗୋଟିଏ ଗୀତ ଆଣ୍ଡ ଏଇଠି ହିଁ ଏଣ୍ଡ କରିବା ଆଜି ଚର୍ଚ୍ଚାରେ। ସୋ ଷ୍ଟେ ଟ୍ୟୁନ୍ଡ 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କନେକ୍ଟ ଦିଲ୍ ସେ ଦିଲ୍ ତକ୍।

0: ଟେନ୍ କ୍ରିଶନ୍ ଦି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସି ଦିଲ୍ ତକ୍ ଷ୍ଟୁଡିଓ ଘଡ଼ିରେ ବାଜିବାକୁ ଯାଉଛି ଦିନ 1:50 ଓଡ଼ିଆରେ ସମ୍ବାଦ ଏବଂ ପରେ ପରେ ଇଂରାଜୀରେ ଏବଂ ହିନ୍ଦୀରେ ସମ୍ବାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ।
1: ତ୍ରିରାଷ୍ଟ୍ରୀୟ ସଫଳ ଗସ୍ତ ଶେଷ କରି ନୂଆଦିଲ୍ଲୀ ପ୍ରତ୍ୟାବର୍ତ୍ତନ କଲେ ପ୍ରଧାନମନ୍ତ୍ରୀ। ଅହମ୍ମଦାବାଦରେ 405 କୋଟି ଟଙ୍କାର ଏକାଧିକ ବିକାଶମୂଳକ ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ କଲେ ସ୍ୱରାଷ୍ଟ୍ରମନ୍ତ୍ରୀ। କର୍ମଚାରୀ ଭବିଷ୍ୟ ନିଧି ସଂଗଠନ ପକ୍ଷରୁ ଆରମ୍ଭ ହେଲା ଆମେନେଷ୍ଟି ସ୍କିମ୍ 2026। କତାରର ପୂର୍ବତନ ଆମିର ଶେଖ୍ ହମଦ୍ ବିନ୍ ଖଲିଫା ଅଲ୍ ଥାନିଙ୍କ 74 ବର୍ଷ ବୟସରେ ପରଲୋକ, ଶୋକ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ। ଏବଂ ଫିଫା ବିଶ୍ୱକପ୍ରେ ସ୍ୱିଜରଲ୍ୟାଣ୍ଡକୁ 3-1 ପରାସ୍ତ କରି ସେମିଫାଇନାଲ୍ରେ ସ୍ଥାନ ପକ୍କା କଲା ଆର୍ଜେଣ୍ଟିନା। ଇଣ୍ଡୋନେସିଆ, ଅଷ୍ଟ୍ରେଲିଆ ଏବଂ ନ୍ୟୁଜିଲାଣ୍ଡକୁ 6-ଦିନିଆ ସଫଳ ଗସ୍ତ ଶେଷ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନୂଆଦିଲ୍ଲୀ ପ୍ରତ୍ୟାବର୍ତ୍ତନ କରିଛନ୍ତି। ତ୍ରିରାଷ୍ଟ୍ରୀୟ ଗସ୍ତର ପ୍ରଥମ ପର୍ଯ୍ୟାୟରେ ରାଷ୍ଟ୍ରପତି ପ୍ରବୋ ସୁବିୟନ୍ତଙ୍କ ନିମନ୍ତ୍ରଣ କ୍ରମେ ଶ୍ରୀ ମୋଦି ଚଳିତ ମାସ 6-8 ପର୍ଯ୍ୟନ୍ତ

ଇଣ୍ଡୋନେସିଆ ଗସ୍ତ କରିଥିଲେ। ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ ଇଣ୍ଡୋନେସିଆ ରାଷ୍ଟ୍ରପତିଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିବା ସହ ଉଭୟ ଦେଶର ସହଭାଗିତାରେ ହୋଇଥିବା ପ୍ରଗତିର ସମୀକ୍ଷା କରିଥିଲେ। ଗସ୍ତର ଦ୍ୱିତୀୟ ପର୍ଯ୍ୟାୟରେ ପ୍ରଧାନମନ୍ତ୍ରୀ ଅଷ୍ଟ୍ରେଲିଆର ମେଲବୋର୍ଣ୍ଣ ଯାତ୍ରା କରିଥିଲେ। ଶ୍ରୀ ମୋଦି ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ଆନ୍ଥୋନି ଆଲବାନିଜ୍ଙ୍କ ସହ ତୃତୀୟ ଭାରତ ଅଷ୍ଟ୍ରେଲିଆ ବାର୍ଷିକ ଶିଖର ସମ୍ମିଳନୀରେ ଭାଗ ନେଇଥିଲେ। ନିଜ ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ ଭାରତ ଅଷ୍ଟ୍ରେଲିଆ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀମାନଙ୍କ ଏକ ଫୋରମରେ ମଧ୍ୟ ଅଂଶଗ୍ରହଣ କରିଥିଲେ, ଯେଉଁଠାରେ ସେ ଦୁଇ ଦେଶର ଶୀର୍ଷ ବ୍ୟବସାୟିକ ନେତାମାନଙ୍କୁ ସମ୍ବୋଧିତ କରିଥିଲେ। ତ୍ରିରାଷ୍ଟ୍ରୀୟ ଗସ୍ତର ତୃତୀୟ ତଥା ଅନ୍ତିମ ପର୍ଯ୍ୟାୟରେ ନ୍ୟୁଜିଲାଣ୍ଡ ପ୍ରଧାନମନ୍ତ୍ରୀ କ୍ରିଷ୍ଟୋଫର ଲକ୍ସନ୍ଙ୍କ ନିମନ୍ତ୍ରଣକ୍ରମେ ପ୍ରଧାନମନ୍ତ୍ରୀ ଜୁଲାଇ 10ରୁ 11 ତାରିଖ ପର୍ଯ୍ୟନ୍ତ ଅକ୍ଲ୍ୟାଣ୍ଡ ଗସ୍ତ କରିଥିଲେ। ଗସ୍ତ ଅବସରରେ ଉଭୟ ଦେଶ ମଧ୍ୟରେ ବିଭିନ୍ନ କ୍ଷେତ୍ରରେ 5ଟି ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। ନ୍ୟୁଜିଲାଣ୍ଡକୁ ପ୍ରଧାନମନ୍ତ୍ରୀଙ୍କ ଏହି ଗସ୍ତ ବିଗତ 40 ବର୍ଷ ମଧ୍ୟରେ କୌଣସି ଭାରତୀୟ ପ୍ରଧାନମନ୍ତ୍ରୀଙ୍କର ପ୍ରଥମ ଗସ୍ତ ଥିଲା। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଆଜି ଅହମ୍ମଦାବାଦରେ 405 କୋଟି ଟଙ୍କାର ଏକାଧିକ ବିକାଶମୂଳକ ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ କରିଛନ୍ତି। ଏହି ଅବସରରେ ଶ୍ରୀ ଶାହା ଏକ୍ ପେଡ୍ ମା କେ ନାମ ଅଭିଯାନ ଅଧୀନରେ ଏକ ବ୍ୟାପକ ଚାରାରୋପଣ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି, ଯେଉଁଥିରେ ଆଜି ତାଙ୍କ ଲୋକସଭା ନିର୍ବାଚନ ମଣ୍ଡଳୀ ଗାନ୍ଧୀନଗରରେ 1.25 କୋଟିରୁ ଅଧିକ ଚାରାରୋପଣ କରାଯାଇଛି। ସମାବେଶକୁ ସମ୍ବୋଧିତ କରି ସ୍ୱରାଷ୍ଟ୍ରମନ୍ତ୍ରୀ 2029 ନିର୍ବାଚନ ସୁଦ୍ଧା ନିର୍ବାଚନ ମଣ୍ଡଳୀର ସବୁଜିମାକୁ 20% ବୃଦ୍ଧି କରିବା ପାଇଁ ଏକ ଦୀର୍ଘକାଳୀନ ପରିବେଶ ରୋଡ୍ମ୍ୟାପ୍ ଉପରେ ଆଲୋକପାତ କରିଛନ୍ତି ଏବଂ ନାଗରିକମାନଙ୍କୁ ନିଜର ଛାତ ଉପରେ ସୋଲାର ପ୍ୟାନେଲ ଲଗାଇବା ପାଇଁ ଅନୁରୋଧ କରିଛନ୍ତି। ମନ୍ତ୍ରୀ ଗୁରୁତ୍ୱାରୋପ କରି କହିଛନ୍ତି ବର ଓସ୍ତ ଜାମୁ ଏବଂ ଅର୍ଜୁନ ଭଳି ଦେଶୀ ପ୍ରଜାତିର ଗଛ ଲଗାଇବା ଦ୍ୱାରା ସହରର ତାପମାତ୍ରା 5% ହ୍ରାସ ପାଇବ, ଓଜନ ସ୍ତର ସୁଦୃଢ଼ ହେବ ଏବଂ ଆଗାମୀ ପିଢ଼ି ପାଇଁ ବାସୋପଯୋଗୀ ପରିବେଶ ନିଶ୍ଚିତ ହେବ। ପରିବେଶ ସୁରକ୍ଷା ଅଭିଯାନର ଅଂଶସ୍ୱରୂପ 101 ନୂତନ ଅକ୍ସିଜେନ୍ ପାର୍କ ଉଦ୍ଘାଟନ କରାଯାଇଛି ଏବଂ ସେଗୁଡ଼ିକର ବିବରଣୀ ଥିବା ଏକ ସ୍ୱତନ୍ତ୍ର ଇ ବୁକ୍ ଉନ୍କୋଚିତ ହୋଇଛି। ସାଧାରଣ ପରିବହନ କ୍ଷେତ୍ରରେ ସଫଳତା ସ୍ୱରୂପ 333 ନୂତନ ବୈଦ୍ୟୁତିକ ବସ୍ ସାମିଲ କରାଯାଇଛି, ଯାହା ଅହମ୍ମଦାବାଦ ବିଆର୍ଟିଏସ୍କୁ 100% ବୈଦ୍ୟୁତିକ ତଥା ଶୂନ୍ୟ ପ୍ରଦୂଷଣ ବସ୍ ସେବା ପରିଚାଳନା କରୁଥିବା ଦେଶର ପ୍ରଥମ ସହର ଭାବେ ଗଢ଼ି ତୋଳିଛି। ଆସନ୍ତାକାଲି ସ୍ୱରାଷ୍ଟ୍ରମନ୍ତ୍ରୀ ଗାନ୍ଧୀନଗରସ୍ଥିତ ନ୍ୟାସନାଲ୍ ଫରେନ୍ସିକ୍ ସାଇନ୍ସେସ୍ ୟୁନିଭର୍ସିଟିରେ 11 ଇଣ୍ଟରପୋଲ୍ ଡିଜିଟାଲ୍ ଫରେନ୍ସିକ୍ ବିଶେଷଜ୍ଞମାନଙ୍କର ବୈଠକ ଏବଂ ପ୍ରଥମ ଅନ୍ତର୍ଜାତୀୟ ଅପରାଧ ଅନୁସନ୍ଧାନକାରୀ ପ୍ରତିଯୋଗିତାକୁ ଉଦ୍ଘାଟନ କରିବାର କାର୍ଯ୍ୟକ୍ରମ ରହିଛି। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ୟେମେନ୍ ଯାତ୍ରା କରୁଥିବା ଭାରତୀୟ ନାଗରିକଙ୍କ ଉପରେ କିଛି ସର୍ତ୍ତ ଆରୋପ କରୁଥିବା 2017 ବିଜ୍ଞପ୍ତିକୁ ପ୍ରତ୍ୟାହାର କରିନେଇଛି। ୟେମେନ୍ରେ ଗୃହଯୁଦ୍ଧ ଏବଂ ସଶସ୍ତ ସଂଘର୍ଷ ଯୋଗୁଁ ସୁରକ୍ଷା ପରିବେଶ ବିଗିଡ଼ିଯିବା ପରେ ଭାରତୀୟ ନାଗରିକଙ୍କ ସେହି ଦେଶକୁ ଯାତ୍ରା କରିବା ନେଇ ଏହି ବିଜ୍ଞପ୍ତି ଜାରି କରାଯାଇଥିଲା। ତେବେ ଏକ ପରାମର୍ଶବଳୀରେ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ କହିଛି ସମସ୍ତ ଭାରତୀୟ ନାଗରିକଙ୍କୁ ୟେମେନ୍କୁ ଅନାବଶ୍ୟକ ଯାତ୍ରା ନ କରିବା ପାଇଁ ପରାମର୍ଶ ଏବେ ମଧ୍ୟ ଜାରି ରହିଛି। ମନ୍ତ୍ରଣାଳୟ କହିଛି ଯଦି ଯାତ୍ରା ଅପରିହାର୍ଯ୍ୟ ହୁଏ ତେବେ ସ୍ଥାନୀୟ ସୁରକ୍ଷା ପରିସ୍ଥିତିର ପୁଙ୍ଖାନୁପୁଙ୍ଖ ସମୀକ୍ଷା ପରେ ହିଁ ଏହା କରାଯିବା ଉଚିତ ଏବଂ ସକ୍ରିୟ ସଂଘର୍ଷ ଅଞ୍ଚଳକୁ ଯାତ୍ରା ବର୍ଜନ କରାଯିବା ଆବଶ୍ୟକ। ୟେମେନ୍ରେ ରହୁଥିବା ଭାରତୀୟ ନାଗରିକମାନଙ୍କୁ ସତର୍କ ରହିବାକୁ ଏବଂ ୟେମେନ୍ ମଧ୍ୟରେ ସେମାନଙ୍କର ଚଳପ୍ରଚଳ ସୀମିତ ରଖିବାକୁ ମନ୍ତ୍ରଣାଳୟ ପରାମର୍ଶ ଦେଇଛି। କତ୍ତାରର ପୂର୍ବତନ ଅମୀର ଶେଖ୍ ହମଦ୍ ବିନ୍ ଖଲିଫା ଅଲ୍ ଥାନିଙ୍କର 74 ବର୍ଷ ବୟସରେ ପରଲୋକ ହୋଇଛି, ଯିଏକି ଏହି ଉପସାଗରୀୟ ଦେଶକୁ କୂଟନୀତି, ଗଣମାଧ୍ୟମ ଏବଂ ବିନିଯୋଗ କ୍ଷେତ୍ରରେ ଏକ ପ୍ରମୁଖ ବିଶ୍ୱସ୍ତରୀୟ ଶକ୍ତି ଭାବେ ରୂପାନ୍ତରିତ କରିଥିଲେ। ଆଞ୍ଚଳିକ ପରମ୍ପରାକୁ ଭାଙ୍ଗି 2013 ସ୍ୱେଚ୍ଛାକୃତ ଭାବେ ନିଜ ପୁଅକୁ କ୍ଷମତା ହସ୍ତାନ୍ତର କରିବା ପୂର୍ବରୁ ଶେଖ୍ ହମଦ୍ 18 ବର୍ଷ ଧରି କତ୍ତାରକୁ ଶାସନ କରିଥିଲେ। ତାଙ୍କ ନେତୃତ୍ୱରେ କତ୍ତାର ଏକ ବିଶ୍ୱସ୍ତରୀୟ ଶକ୍ତି କେନ୍ଦ୍ର ଭାବେ ଉଭା ହୋଇଥିଲା, ଅଲ୍ ଜଜିରା ନ୍ୟୁଜ୍ ନେଟ୍ୱାର୍କ ଆରମ୍ଭ କରିଥିଲା ଏବଂ ଏହାର ଅନ୍ତର୍ଜାତୀୟ ବିନିଯୋଗର ସମ୍ପ୍ରସାରଣ କରିବା ସହ 2022 ଫିଫା ବିଶ୍ୱକପ୍ ସଫଳତାର ସହ ଆୟୋଜନ କରିଥିଲା। କତ୍ତାରର ଅମୀର ଶେଖ୍ ହମଦ୍ ବିନ୍ ଖଲିଫା ଅଲ୍ ଥାନିଙ୍କ ଦେହାନ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗଭୀର ଶୋକ ପ୍ରକାଶ କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ମୋଦି କହିଛନ୍ତି ଶେଖ୍ ହମଦ୍ ବିନ୍ ଖଲିଫା ଅଲ୍ ଥାନି ଜଣେ ଦୂରଦର୍ଶୀ ନେତା ଥିଲେ, ଯିଏ କତ୍ତାରକୁ ବିକାଶ ଏବଂ ସମୃଦ୍ଧିର ଉଚ୍ଚସ୍ତରକୁ ନେଇଯାଇଥିଲେ। ପ୍ରଧାନମନ୍ତ୍ରୀ କହିଛନ୍ତି ଭାରତ ତାଙ୍କୁ ଜଣେ ପ୍ରକୃତ ବନ୍ଧୁ ଭାବେ ମନେ ରଖିବ। ଏହି ଦୁଃଖଦ ମୁହୂର୍ତ୍ତରେ ଶ୍ରୀ ମୋଦି କତ୍ତାରର ଅମୀର ଶେଖ୍ ତମମ୍ ବିନ୍ ହମଦ୍ ଅଲ୍ ଥାନି ସମଗ୍ର ରାଜ ପରିବାର ଏବଂ କତ୍ତାରର ଜନସାଧାରଣଙ୍କ ପ୍ରତି ସମବେଦନା ଜଣାଇଛନ୍ତି। କର୍ମଚାରୀ ଭବିଷ୍ୟନିଧି ସଂଗଠନ ଇପିଏଫ୍ଓ ପକ୍ଷରୁ ଆମ୍ୟୁନିଷ୍ଟି ସ୍କିମ୍ 2026 ଆରମ୍ଭ ହୋଇଛି, ଯାହା ମୁକ୍ତ ଭବିଷ୍ୟନିଧି ପରିଚାଳନା କରୁଥିବା ପ୍ରତିଷ୍ଠାନଗୁଡ଼ିକୁ ସେମାନଙ୍କର ସ୍ଥିତି ନିୟମିତ କରିବା ପାଇଁ ଏକକାଳୀନ ସୁଯୋଗ ପ୍ରଦାନ କରୁଛି। ଶ୍ରମ ଏବଂ ନିଯୁକ୍ତି ମନ୍ତ୍ରଣାଳୟ କହିଛି ଏହି ଯୋଜନା 6 ମାସ ପର୍ଯ୍ୟନ୍ତ ଖୋଲା ରହିବ। ଆୟକର ଅଧିନିୟମ 1961 ଅଧୀନରେ ସ୍ୱୀକୃତିପ୍ରାପ୍ତ ଏକ ପ୍ରୋଭିଡେଣ୍ଟ ଫଣ୍ଡ
ଟ୍ରଷ୍ଟ ପରିଚାଳନା କରୁଥିବା ପ୍ରତିଷ୍ଠାନଗୁଡ଼ିକ ପାଇଁ ଏହି ଯୋଜନା ପ୍ରଯୁଜ୍ୟ ହେବ। ମନ୍ତ୍ରଣାଳୟ କହିଛି ଯୋଗ୍ୟ ପ୍ରତିଷ୍ଠାନଗୁଡ଼ିକ ସମ୍ପୃକ୍ତ ଆଞ୍ଚଳିକ କାର୍ଯ୍ୟାଳୟକୁ ଇମେଲ୍ ମାଧ୍ୟମରେ ଏକ ଆନୁଷ୍ଠାନିକ ଆବେଦନ ଦାଖଲ କରିବେ। ଏକ ମୁକ୍ତ ଭବିଷ୍ୟନିଧି ହେଉଛି ନିଯୁକ୍ତିଦାତାଙ୍କ ଦ୍ୱାରା ପରିଚାଳିତ ଏକ ପିଏଫ୍ ଯୋଜନା, ଯାହା ସିଧାସଳଖ ଇପିଏଫ୍ଓରେ ଜମା କରିବା ପରିବର୍ତ୍ତେ ଏକ ବେସରକାରୀ ଟ୍ରଷ୍ଟ ମାଧ୍ୟମରେ ନିଜର ଭବିଷ୍ୟନିଧି ଅଂଶଦାନକୁ

0: ଆଭ୍ୟନ୍ତରୀଣ ଭାବେ ପରିଚାଳନା କରିଥାଏ। ଯୁକ୍ତରାଷ୍ଟ୍ର ଆମେରିକା ଆଜି ସକାଳେ ଇରାନ୍ ଉପରେ ପୁଣି ବିମାନ ଆକ୍ରମଣ କରିଛି। ତେହେରାନ୍ ପକ୍ଷରୁ ହର୍ମୁଜ୍ ପ୍ରଣାଳୀରେ ଏକ ବାଣିଜ୍ୟିକ ଜାହାଜ ଉପରେ ଆକ୍ରମଣ କରାଯାଇ ସେଥିରେ ନିଆଁ ଲଗାଇ ଦିଆଯିବା ଏବଂ ଜାହାଜର କର୍ମଚାରୀମାନଙ୍କୁ ଜାହାଜ ପରିତ୍ୟାଗ କରିବାକୁ ବାଧ୍ୟ କରାଯିବା ପରେ ଏହି ଆକ୍ରମଣ କରାଯାଇଛି। ଆମେରିକାର ସେଣ୍ଟ୍ରାଲ୍ କମାଣ୍ଡ ଇରାନ୍ର କ୍ଷେପଣାସ୍ତ୍ର, ଡ୍ରୋନ୍ ଏବଂ ଯୋଗାଯୋଗ ବ୍ୟବସ୍ଥା ସହିତ ପ୍ରାୟ 140 ସାମରିକ ସ୍ଥଳୀକୁ ଲକ୍ଷ୍ୟ କରି ଆକ୍ରମଣ କରିଥିବାର କହିଛି। ଏହାର ଜବାବରେ ଇରାନ୍ ବାହାରିନ୍, କତ୍ତାର ଏବଂ ସଂଯୁକ୍ତ ଆରବ ଏମିରେଟ୍ସକୁ ଲକ୍ଷ୍ୟ କରି କ୍ଷେପଣାସ୍ତ୍ର ଏବଂ ଡ୍ରୋନ୍ ଆକ୍ରମଣ କରିଛି। କତ୍ତାର ଏବଂ କୁଏତ୍ କହିଛନ୍ତି ସେମାନେ ଆସୁଥିବା କ୍ଷେପଣାସ୍ତ୍ରଗୁଡ଼ିକୁ ଆକାଶ ମାର୍ଗରେ ଧ୍ୱଂସ କରିଦେଇଛନ୍ତି। ଅନ୍ୟପକ୍ଷରେ ବାହାରିନ୍ ମଧ୍ୟ ତା'ର କ୍ଷେପଣାସ୍ତ୍ର ସତର୍କତା ପ୍ରଣାଳୀକୁ ସକ୍ରିୟ କରିଛି। ଜୋର୍ଡାନ୍ରେ ଥିବା ଏକ ଆମେରିକୀୟ ସାମରିକ ଘାଟି ଉପରେ ମଧ୍ୟ ଆକ୍ରମଣ କରାଯାଇଥିବା ନେଇ ଇରାନ୍ ଦାବି କରିଛି। ଇରାନ୍ର ରିଭଲ୍ୟୁସନାରୀ ଗାର୍ଡ କହିଛି ପରବର୍ତ୍ତୀ ସୂଚନା ପର୍ଯ୍ୟନ୍ତ ହର୍ମୁଜ୍ ପ୍ରଣାଳୀକୁ ବନ୍ଦ କରାଯାଇଛି ଏବଂ ଆମେରିକାର ଆକ୍ରମଣ ଜାରି ରହିଲେ ଆଗକୁ ଆହୁରି କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଚେତାବନୀ ଦେଇଛି। ବିଶିଷ୍ଟ କଣ୍ଠଶିଳ୍ପୀ ଏସ୍ ଜାନକୀ ଅମ୍ମାଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗଭୀର ଶୋକ ପ୍ରକାଶ କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ମୋଦି କହିଛନ୍ତି ଏସ୍ ଜାନକୀ ଅମ୍ମାଙ୍କ ଦେହାନ୍ତ ସଙ୍ଗୀତ ଏବଂ ସଂସ୍କୃତି ଜଗତ ପାଇଁ ଏକ ଅପୂରଣୀୟ କ୍ଷତି। ମହାରାଷ୍ଟ୍ର ପୁଣେ ଜିଲ୍ଲାସ୍ଥିତ ମୋସି ଆବର୍ଜନା ଡିପୋ ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା 9 ବୃଦ୍ଧି ପାଇଛି। ଆଜି ଚତୁର୍ଥ ଦିନର ଉଦ୍ଧାର କାର୍ଯ୍ୟ ସମୟରେ ଆଉ 7 ପୀଡ଼ିତଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଆଉ ଜଣେ ବ୍ୟକ୍ତି ଆବର୍ଜନା ସ୍ତୁପ ତଳେ ଚାପି ହୋଇ ରହିଛନ୍ତି, ତେବେ ତାଙ୍କୁ ଖୋଜିବା ପାଇଁ ପ୍ରୟାସ ଜାରି ରହିଛି। ଗତ ଜୁଲାଇ 8 ତାରିଖରେ ମୋସି ସ୍ଥିତ ୱେଷ୍ଟ ଟୁ ଏନର୍ଜି ବା ଆବର୍ଜନାରୁ ଶକ୍ତି ପ୍ରକଳ୍ପର ପ୍ରଶାସନିକ ବିଲ୍ଡିଂ ଉପରେ ଏକ ବିଶାଳ ଆବର୍ଜନା ସ୍ତୁପ ଭୁଶୁଡ଼ି ପଡ଼ିବା ଫଳରେ ଏହି ଦୁର୍ଘଟଣା ଘଟିଥିଲା, ଯେଉଁଠାରେ 23 ଲୋକ ଫସି ରହିଥିଲେ। ସେମାନଙ୍କ ମଧ୍ୟରୁ 5 ନିଜେ ରକ୍ଷା ପାଇଯାଇଥିବା ବେଳେ 9 ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିଲା। ଭାରତୀୟ ସେନା, ଏନ୍ଡିଆର୍ଏଫ୍, ପିମ୍ପ୍ରି ଚିଞ୍ଚୱାଡ଼ ମ୍ୟୁନିସିପାଲ୍ କର୍ପୋରେସନ୍, ପିଏମ୍ଆର୍ଡିଏ ଅଗ୍ନିଶମ ବାହିନୀ ଏବଂ ପୁଲିସ୍ ମିଳିତ ଭାବେ ଏହି ଉଦ୍ଧାର କାର୍ଯ୍ୟ ଚଳାଇଛନ୍ତି। ଫିଫା ବିଶ୍ୱକପ୍ରେ ଆସନ୍ତା ବୁଧବାର ଦିନ ପ୍ରଥମ ସେମିଫାଇନାଲ୍ରେ ଫ୍ରାନ୍ସ ଏବଂ ସ୍ୱେନ୍ ପରସ୍କରକୁ ଭେଟିବେ। ଦ୍ୱିତୀୟ ସେମିଫାଇନାଲ୍ ଗୁରୁବାର ଦିନ ଖେଳାଯିବ, ଯେଉଁଥିରେ ଇଂଲଣ୍ଡର ମୁକାବିଲା ଆର୍ଜେଣ୍ଟିନା ସହ ହେବ। ନରୱେ ବିପକ୍ଷରେ ଅତିରିକ୍ତ ସମୟରେ 2-1 ବିଜୟ ସହ ଇଂଲଣ୍ଡ ନିଜ ସ୍ଥାନ ପକ୍କା କରିଥିବା ବେଳେ ଆଜି ସକାଳେ ଆର୍ଜେଣ୍ଟିନା 3-1 ଗୋଲ୍ରେ ସ୍ୱିଜରଲ୍ୟାଣ୍ଡକୁ ପରାସ୍ତ କରିଛି। ଉଭୟ ସେମିଫାଇନାଲ୍ ମ୍ୟାଚ୍ ଭାରତୀୟ ସମୟ ରାତି 12:30 ଖେଳାଯିବ। ଦୁଇ ସେମିଫାଇନାଲ୍ର ବିଜେତା ଜୁଲାଇ 20 ତାରିଖରେ ନ୍ୟୁୟର୍କର ନ୍ୟୁଜର୍ସି ଷ୍ଟାଡିୟମ୍ରେ ଫିଫା ବିଶ୍ୱକପ୍ ଫାଇନାଲ୍ରେ ପରସ୍କରକୁ ଭେଟିବେ। ୱିମ୍ବଲଡନ୍ ଟେନିସ୍ରେ ଆଜି ପୁରୁଷ ସିଙ୍ଗଲ୍ସ ଏବଂ ମହିଳା ଡବଲ୍ସ ଫାଇନାଲ୍ ମ୍ୟାଚ୍ ଖେଳାଯିବ। ବିଶ୍ୱର 1 ଖେଳାଳି ଜାନିକ୍ ସିନର ଭାରତୀୟ ସମୟ ରାତି 8:30 ପୁରୁଷ ସିଙ୍ଗଲ୍ସରେ ଜର୍ମାନୀର ଆଲେକ୍ଜାଣ୍ଡର ଜେଭ୍ରେମ୍ଙ୍କୁ ଭେଟିବେ। ମହିଳା ଡବଲ୍ସ ଫାଇନାଲ୍ ଭାରତୀୟ ସମୟ ଅପରାହ୍ନ 5:30 ଆରମ୍ଭ ହେବ। ଚୀନ୍ର ଗୁଓ ହାନିୟୁ ଏବଂ ଫ୍ରାନ୍ସର କ୍ରିଷ୍ଟିନା ମ୍ଲାଡେନ୍ ନୋଭିଜ୍ଙ୍କ ଯୋଡ଼ି, କାନାଡାର ଗ୍ରାଭିଆଲା ଡାବୋସ୍କି ଏବଂ ବ୍ରାଜିଲ୍ର ଲୁଇସା ଷ୍ଟେପାନିଙ୍କ ମଧ୍ୟରେ ଏହି ମ୍ୟାଚ୍ ଖେଳାଯିବ। ତ୍ରିରାଷ୍ଟ୍ରୀୟ ସଫଳ ଗସ୍ତ ଶେଷ କରି ନୂଆଦିଲ୍ଲୀ ପ୍ରତ୍ୟାବର୍ତ୍ତନ କଲେ ପ୍ରଧାନମନ୍ତ୍ରୀ। ଅହମ୍ମଦାବାଦରେ 405 କୋଟି ଟଙ୍କାର ଏକାଧିକ ବିକାଶମୂଳକ ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ କଲେ ସ୍ୱରାଷ୍ଟ୍ରମନ୍ତ୍ରୀ। କର୍ମଚାରୀ ଭବିଷ୍ୟନିଧି ସଂଗଠନ ପକ୍ଷରୁ ଆରମ୍ଭ ହେଲା ଆମିନିଷ୍ଟି ସ୍କିମ୍ 2026। କତ୍ତାରର ପୂର୍ବତନ ଆମିର ଶେଖ୍ ହମଦ୍ ବିନ୍ ଖଲିଫା ଅଲ୍ ଥାନିଙ୍କ 74 ବୟସରେ ପରଲୋକ, ଶୋକ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ। ଏବଂ ଫିଫା ବିଶ୍ୱକପ୍ରେ ସ୍ୱିଜରଲ୍ୟାଣ୍ଡକୁ 3-1 ଗୋଲ୍ରେ ପରାସ୍ତ କରି ସେମିଫାଇନାଲ୍ରେ ସ୍ଥାନ ପକ୍କା କଲା ଆର୍ଜେଣ୍ଟିନା। ସମ୍ବାଦ ଶେଷ ହେଲା। ଅଧିକ ସମ୍ବାଦ ପାଇଁ ଆପଣମାନେ newsonair.gov.in ୱେବ୍ସାଇଟ୍ ଏବଂ newsonair ଆପ୍ରେ ଲଗ୍ଇନ୍ କରିପାରିବେ।
1: ଗୁଡ୍ ଆଫ୍ଟରନୁନ୍, ଦିସ୍ ଇଜ୍ ଆକାଶବାଣୀ ଆଣ୍ଡ ଆମ୍ ସୁନୀଲ ବର୍ମା ୱିଥ୍ ଦ ମିଡ୍ ଡେ ନ୍ୟୁଜ୍। The headlines. India condemns attack on commercial vessel GFS Galaxy off coast of Oman. 10 Indians rescued, 1 reported missing. New Delhi expresses concern over continuing attacks on commercial shipping in the region. Prime Minister Narendra Modi returns to New Delhi after concluding several agreements during his visit to Indonesia, Australia and New Zealand. Home Minister Amit Shah inaugurates and lays foundation stones of several development projects in Ahmedabad. Employees Provident Fund Organization introduces a 6-month amnesty scheme for establishments operating private Provident Fund Trust to regularize their status. In Wimbledon,

0: ବାଞ୍ଛାନିଧି ପାଠାଗାର, 1973 ଶ୍ରୀ ଅରବିନ୍ଦ ସଂଗ୍ରହାଳୟ ଏବଂ 1975 ଯଦୁମଣି ସାହିତ୍ୟ ସଂସଦ ପ୍ରତିଷ୍ଠା କରିଥିଲେ। ପୁରୀ ରଥଯାତ୍ରା କାର୍ଯ୍ୟରେ ନିୟୋଜିତ କେନ୍ଦୁଝରର ହୋମଗାର୍ଡ ପ୍ରଦୀପ କୁମାର ମହାନ୍ତଙ୍କ ମୃତ୍ୟୁ ଘଟିଛି। ଘଟଣାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଦୁଃଖ ପ୍ରକାଶ କରିବା ସହ ମୃତକଙ୍କ ନିକଟତମ ଆତ୍ମୀୟଙ୍କ ପାଇଁ ରିଲିଫ୍ ପାଣ୍ଠିରୁ 10 ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ସହାୟତା ରାଶି ଘୋଷଣା କରିଛନ୍ତି। ଏହା ସହିତ ମୃତକଙ୍କ ପରିବାରର ଜଣେ ଯୋଗ୍ୟ ସଦସ୍ୟଙ୍କୁ ହୋମଗାର୍ଡ ଭାବେ ନିଯୁକ୍ତି ପ୍ରଦାନ କରିବାକୁ ମୁଖ୍ୟମନ୍ତ୍ରୀ ନିଷ୍ପତ୍ତି ନେଇଛନ୍ତି। ନବରଙ୍ଗପୁର ସାଂସଦ ବଳଭଦ୍ର ମାଝି ଆର୍ଏମ୍ସି କ୍ୟାମ୍ପସରେ ଅବସ୍ଥିତ ଖାଦ୍ୟ ପ୍ରକ୍ରିୟାକରଣ ପାଇଁ ସାଧାରଣ ସୁବିଧା କେନ୍ଦ୍ର ପରିଦର୍ଶନ କରିଛନ୍ତି। ଏହି କେନ୍ଦ୍ରର ପରିଚାଳନା ଓ ଭିଭିଭୂମି ସମୀକ୍ଷା କରି ଶ୍ରୀ ମାଝି ଏହାର ସଠିକ୍ ପରିଚାଳନା କରିବା ଲାଗି ନିର୍ଦ୍ଦେଶ ଦେଇଛନ୍ତି। ଆଷାଢ଼ କୃଷ୍ଣପକ୍ଷ ଦ୍ୱାଦଶୀ ତିଥିରେ ଅଣସର ଘରେ ଆଜି ଠାକୁରଙ୍କ ଦ୍ୱାଦଶୀ ନୀତି ପାଳନ କରାଯାଉଛି। ପରମ୍ପରା ଅନୁଯାୟୀ ଶ୍ରୀମନ୍ଦିରରେ ସକାଳ ଧୂପନୀତି ଶେଷ ହେବା ପରେ ମହାପ୍ରଭୁଙ୍କର ରାଜପ୍ରସାଦ ବିଜେ ନୀତି ଆଉ କିଛି ସମୟ ପରେ ଅନୁଷ୍ଠିତ ହେବ। ଗୁପ୍ତ ସେବା ସମୟରେ ଶ୍ରୀଅଙ୍ଗରୁ ବାହାର କରାଯାଇଥିବା ଚନ୍ଦନ କରାଳ ଓ ପାଟ ଡୋରକୁ ରୂପା ଥାଳିରେ ପଟୁଆର ସହ ଦୈତାପତି ସେବକ ଶ୍ରୀନଅରକୁ ନେବେ। ସେଠାରେ ମହାପ୍ରଭୁଙ୍କ ସୁସ୍ଥତା ସମ୍ପର୍କରେ ଗଜପତିଙ୍କୁ ଅବଗତ କରାଇବା ସହ ଆଗାମୀ ରଥଯାତ୍ରା ନେଇ ଆଲୋଚନା ହେବ। ଶ୍ରୀକ୍ଷେତ୍ରରେ ଆସନ୍ତା ମଙ୍ଗଳବାର ଦିନ ଚତୁର୍ଦ୍ଧା ମୂର୍ତ୍ତିଙ୍କ ନବଯୌବନ ଦର୍ଶନ ଅନୁଷ୍ଠିତ ହେବ। ଶ୍ରୀଜୀଉମାନଙ୍କ ରଥର ଦଳ ମୁଖ୍ୟ ନିର୍ଦ୍ଧାରଣ କରାଯାଇଛି ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡକ୍ଟର ଅରବିନ୍ଦ ପାଢ଼ୀ କହିଛନ୍ତି।
1: ପ୍ରତ୍ୟେକ ରଥ ପାଇଁ ଆମେ ଏକ ଦଳ ମୁଖ୍ୟ ନିର୍ଦ୍ଧାରଣ କରାଯାଇଛି। ବଡ଼ ଠାକୁରଙ୍କ ରଥ ପାଇଁ ନିର୍ଦ୍ଦେଶକ ଦଳର ଦଳ ମୁଖ୍ୟ ରହିବେ ଆରକ୍ଷୀ ଅଧୀକ୍ଷକ, ଦେବଦଳନ ରଥର ନିର୍ଦ୍ଦେଶକ ଦଳର ଦଳ ମୁଖ୍ୟ ରହିବେ ଅତିରିକ୍ତ ଜିଲ୍ଲାପାଳ ଏଡିଏମ୍ ଜେନେରାଲ ପୁରୀ, ମହାପ୍ରଭୁଙ୍କ ନନ୍ଦିଘୋଷ ରଥର ନିର୍ଦ୍ଦେଶକ ଦଳର ଦଳ ମୁଖ୍ୟ ରହିବେ ଜିଲ୍ଲାପାଳ ପୁରୀ। ତେଣୁ 14 ତାରିଖ ଅପରାହ୍ନେ ହୁଏତ କିଛି ଘଣ୍ଟା ପାଇଁ ଦର୍ଶନ କରିବେ ଏବଂ ସିଂହଦ୍ୱାରରେ ମଧ୍ୟ ଆମେ ଡାକବାଜି ଯନ୍ତ୍ରରେ ସମସ୍ତଙ୍କୁ ସୂଚନା ଆଗତୁରା ଦେଇଥିବୁ, ଯେଉଁମାନେ ହୁଏତ ଧାଡ଼ି ବାନ୍ଧିକି ଥିବେ ସେମାନଙ୍କ ଦର୍ଶନ ହେବ।
0: ତେବେ ଠାକୁରଙ୍କ ଦର୍ଶନ ସୀମିତ ସମୟ ପାଇଁ ହେବ। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଅନୁଷ୍ଠିତ ଗୁରୁତ୍ୱପୂର୍ଣ୍ଣ ବୈଠକ ପରେ ଶ୍ରୀ ପାଢ଼ୀ କହିଛନ୍ତି ଅପରାହ୍ନ 2:00 ସାହାଣ ମେଳା ଦର୍ଶନ ଆରମ୍ଭ ହେବ। 15 ତାରିଖରେ ଅମାବାସ୍ୟା ଏବଂ ରଥଯାତ୍ରା ପାଇଁ ବିଶେଷ ନୀତିକାନ୍ତି ଥିବାରୁ ନବଯୌବନ ଦର୍ଶନକୁ ସୀମିତ କରିବା ପାଇଁ ନିଷ୍ପତ୍ତି ହୋଇଛି। ଚଳିତ ବର୍ଷ ପ୍ରତ୍ୟେକ ରଥ ପାଇଁ ଅଧିକ ଗୋଟିଏ ଲେଖାଏଁ ରଥ ଦୌଡ଼ି ରହିବ। 3 ରଥ ଉପରକୁ କୌଣସି ଅନଧିକୃତ ସେବାୟତଙ୍କ ଚଢ଼ିବା ଏବଂ ମୋବାଇଲ୍ ଫୋନ୍ ବ୍ୟବହାର ଉପରେ କଟକଣା ଜାରି କରାଯାଇଛି। ନୂଆପଡ଼ା ଜିଲ୍ଲା ଖଡ଼ିଆଳ ଦରବାର ହଲ୍ଠାରେ କେନ୍ଦ୍ର ସରକାରଙ୍କ 12 ବର୍ଷ ପୂର୍ତ୍ତି ଅବସରରେ ଏକ ବୁଦ୍ଧିଜୀବୀ ଓ ଅବସରପ୍ରାପ୍ତ କର୍ମଚାରୀଙ୍କ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ସାଂସଦ ମାଳବିକା ଦେବୀ ସମ୍ମିଳନୀରେ ଯୋଗଦେଇ କେନ୍ଦ୍ର ସରକାରଙ୍କ ବିଭିନ୍ନ ଉପଲବ୍ଧି, ଐତିହାସିକ ନିଷ୍ପତ୍ତି ଓ ଯୁଗାନ୍ତକାରୀ ପଦକ୍ଷେପ ସମ୍ପର୍କରେ ଆଲୋଚନା କରିଥିଲେ। ବିକଶିତ ଭାରତର ପରିକଳ୍ପନା 2047କୁ ସାକାର କରିବା ପାଇଁ ଦେଶର ପ୍ରତ୍ୟେକ ନାଗରିକଙ୍କ ଭୂମିକା ଓ ସହଯୋଗ ନିତାନ୍ତ ଆବଶ୍ୟକ ବୋଲି ସେ କହିଥିଲେ। ସମ୍ମିଳନୀରେ ଖଡ଼ିଆଳରେ ରେଳପଥ ନିର୍ମାଣ, ତିଖିଲି ନିମ୍ନ ଇନ୍ଦ୍ରରେ ମେଗା ପାଇପ୍ଲାଇନ୍ ଜଳସେଚନ ପ୍ରକଳ୍ପ, ଉଦନ୍ତି ବ୍ୟାରେଜ୍ ନିର୍ମାଣ, ଖଡ଼ିଆଳ ଡିଗ୍ରୀ ମହିଳା କଲେଜକୁ ସରକାରୀ ଜମି ପ୍ରଦାନ ଆଦି ବିଭିନ୍ନ ପ୍ରସଙ୍ଗ ଉପରେ ସମ୍ମିଳନୀରେ ଆଲୋଚନା କରାଯାଇଥିଲା। ନୂଆପଡ଼ା ଜିଲ୍ଲାରେ ଏକକ ବ୍ୟବହୃତ ପ୍ଲାଷ୍ଟିକ୍ ମୁକ୍ତ ଅଭିଯାନ ଅଧୀନରେ ଗାଁ ପରିମଳ ଗାଁ ମୁଣ୍ଡରୁ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାର ମାଗୁରପାଣି ଗ୍ରାମରେ ଆୟୋଜିତ କାର୍ଯ୍ୟକ୍ରମରେ ସ୍ୱଚ୍ଛ, ସୁସ୍ଥ ଓ ପରିବେଶ ଅନୁକୂଳ ଗ୍ରାମ ଗଠନ ଉପରେ ଗୁରୁତ୍ୱ ଦିଆଯାଇଥିଲା। ଜିଲ୍ଲାପାଳ ମଧୁସୂଦନ ଦାସ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏକକ ବ୍ୟବହୃତ ପ୍ଲାଷ୍ଟିକ୍ ବର୍ଜନ କରିବା ଲାଗି ଆହ୍ୱାନ ଦେଇଥିଲେ। ବଲାଙ୍ଗୀର ଜିଲ୍ଲା ଲୋଇସିଂହା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କରକଚିଆ ସଂରକ୍ଷିତ ଜଙ୍ଗଲରେ ଏକ ପେଡ଼ ମା କେ ନାମ ଓ ବିଧାୟକ ବନ ପ୍ରକଳ୍ପର ଶୁଭାରମ୍ଭ ହୋଇଛି। ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ମନ୍ତ୍ରୀ ଡକ୍ଟର ମୁକେଶ ମହାଲିଂ କାର୍ଯ୍ୟକ୍ରମରେ ଯୋଗଦେଇ ଚାରାରୋପଣ କରିଥିଲେ। ବଲାଙ୍ଗୀର ବନଖଣ୍ଡ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବହୁସଂଖ୍ୟକ ଜନସାଧାରଣ ମଧ୍ୟ ଚାରାରୋପଣ କରିଥିବା ଜଣାପଡ଼ିଛି। ଭଦ୍ରକ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଚତୁର୍ଥ ଜିଲ୍ଲା ବିକାଶ ସମନ୍ୱୟ ନିରୀକ୍ଷଣ କମିଟି ଦିଶା ବୈଠକ ଅନୁଷ୍ଠିତ ହୋଇଯାଇଛି। କମିଟି ଅଧ୍ୟକ୍ଷ ତଥା ସାଂସଦ ଅଭିମନ୍ୟୁ ସେଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଜିଲ୍ଲାର ବିଧାୟକଗଣ ଯୋଗଦେଇ ନିର୍ବାଚିତ ଜନପ୍ରତିନିଧି ଓ ପ୍ରଶାସନିକ ଅଧିକାରୀଙ୍କ ମଧ୍ୟରେ ସୁସମନ୍ୱୟ ରକ୍ଷା ଦିଗରେ ଗୁରୁତ୍ୱ ପ୍ରଦାନ କରିଛନ୍ତି। ଜିଲ୍ଲାରେ ଖାଲିଥିବା ବିଭିନ୍ନ ପଦବୀ ପୂରଣ ସହ ରାସ୍ତାଘାଟ ମରାମତି ଓ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନାର କାର୍ଯ୍ୟାନ୍ୱୟନ ତ୍ୱରାନ୍ୱିତ କରିବା ଲାଗି ମତ ପ୍ରକାଶ ପାଇଛି। ନୂଆପଡ଼ା ଜିଲ୍ଲା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ କ୍ଷେତ୍ରରେ ରାଜ୍ୟରେ ପ୍ରଥମ ସ୍ଥାନ ଅଧିକାର କରିଛି। ଗତକାଲି ବିଶ୍ୱ ଜନସଂଖ୍ୟା ଦିବସ ଅବସରରେ ଭୁବନେଶ୍ୱରସ୍ଥିତ କୃଷି ଭବନରେ ଆୟୋଜିତ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମରେ ନୂଆପଡ଼ା ଜିଲ୍ଲାକୁ ପୁରସ୍କୃତ କରାଯାଇଛି। 2025-26 ବର୍ଷ ଲାଗି ପରିବାର ନିୟୋଜନ କାର୍ଯ୍ୟକ୍ରମରେ ସାମଗ୍ରିକ ପ୍ରଦର୍ଶନ ପାଇଁ ଏହି ପୁରସ୍କାର ମିଳିଛି। ଏହାବ୍ୟତୀତ

ପ୍ରସବ ପରବର୍ତ୍ତୀ ଜନ୍ମ ନିୟନ୍ତ୍ରଣ ଉପକରଣ ଗ୍ରହଣରେ ନୂଆପଡ଼ା ତୃତୀୟ ସ୍ଥାନ ଅଧିକାର କରି ପୁରସ୍କୃତ ହୋଇଛି। ଜର୍ମାନରେ ଅନୁଷ୍ଠିତ ଫାଷ୍ଟ ଆର୍ମସ୍ ଫାଷ୍ଟ ଲେଗ୍ସ 100 ମିଟର ଦୌଡ଼କୁ 10 ମିନିଟ୍ 14 ସେକେଣ୍ଡରେ ଶେଷ କରି ଓଡ଼ିଶାର ଧାବକ ଅନିମେଶ କୁଜୁର ନୂଆ କୀର୍ତ୍ତିମାନ ସ୍ଥାପନ କରିଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ତାଙ୍କୁ ଶୁଭେଚ୍ଛା ଜଣାଇ କହିଛନ୍ତି ବିଶ୍ୱ ଆଥଲେଟିକ୍ସ ମଞ୍ଚରେ ଏହି ଚମତ୍କାର ପ୍ରଦର୍ଶନ ରାଜ୍ୟର ଯୁବ କ୍ରୀଡ଼ାବିତ୍ମାନଙ୍କୁ ଆଗକୁ ବଢ଼ିବା ପାଇଁ ପ୍ରେରଣା ଯୋଗାଇବ। ରାଜ୍ୟର ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ଥିବାରୁ ବିଭିନ୍ନ ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି। ଅପରପକ୍ଷରେ ପଶ୍ଚିମବଙ୍ଗ ଓ ପାର୍ଶ୍ୱବର୍ତ୍ତୀ ବାଂଲାଦେଶ ଉପରେ ସକ୍ରିୟ ଘୂର୍ଣ୍ଣିବଳୟ ଆସନ୍ତା 2 ଦିନ ମଧ୍ୟରେ ଲଘୁଚାପରେ ପରିଣତ ହେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ରାଜ୍ୟରେ ଆଗାମୀ 7 ଦିନ ପର୍ଯ୍ୟନ୍ତ ସ୍ୱଚ୍ଚରୁ ମଧ୍ୟମ ଧରଣର ବର୍ଷା ହେବା ନେଇ ପାଣିପାଗ କେନ୍ଦ୍ର ପକ୍ଷରୁ ଅନୁମାନ କରାଯାଇଛି। ଗତ 24 ଘଣ୍ଟା ମଧ୍ୟରେ ଜଗତସିଂହପୁର ଜିଲ୍ଲାର ଆଳି ପିଙ୍ଗଳରେ ସର୍ବାଧିକ 30.6 ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ମୁଖ୍ୟ ସମ୍ବାଦ ପୁଣି ଥରେ। ନିଶାମୁକ୍ତ ଓଡ଼ିଶା ଗଠନ ପାଇଁ ସ୍ୱତନ୍ତ୍ର ଯୋଜନା ପ୍ରସ୍ତୁତ କଲେ ସରକାର। କେନ୍ଦ୍ର ସରକାରଙ୍କ ଦ୍ୱାରା ପୁନଃ ନିର୍ଦ୍ଧାରିତ ହେଲା 36 ଅତ୍ୟାବଶ୍ୟକ ଔଷଧର ଖୁଚୁରା ମୂଲ୍ୟ। ଆଷାଢ଼ କୃଷ୍ଣପକ୍ଷ ଦ୍ୱାଦଶୀ ତିଥିରେ ଆଜି ପୁରୀ ଶ୍ରୀମନ୍ଦିରରେ ଅନୁଷ୍ଠିତ ହେଉଛି ଶ୍ରୀଜୀଉଙ୍କ ଦ୍ୱାଦଶୀ ନୀତି ଏବଂ ରାଜ୍ୟରେ ସକ୍ରିୟ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆଗାମୀ 7 ଦିନ ପର୍ଯ୍ୟନ୍ତ ବର୍ଷା ସମ୍ଭାବନା। ଆମର ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ପ୍ରସାରଣ ସନ୍ଧ୍ୟା 6:45ରେ।

0: ମାସକୁ ମାସ ବିଦ୍ୟୁତ ବିଲ୍ ବଢିବାରେ ଲାଗିଛି, ଭାରି ଅସୁବିଧା ହେଲାଣି।
1: ହଁ, ଯେ ହେଲେ କରିବା କଣ, ଘରେ ନାନା କାମ ରହୁଛି, ଗରମ ବି ସମ୍ଭାଳି ହଉନି।
2: ମାମା କଣ ହେଲା, ଏତେ ଚିନ୍ତାରେ କାହିଁକି ଅଛ?
0: କିଛି ନାହିଁ ଲୋ ମା, ଏଇ କରେଣ୍ଟ ବିଲ୍ କଥା ଭାବୁଥିଲି। ଆଉ କହ, ମୋ ମାମାର ପଢାପଢି କେମିତି ଚାଲିଛି?
2: ଭଲ ଚାଲିଛି ବାପା। ଆଜି ସ୍କୁଲରେ ଆମ ସାର୍ PM ସୂର୍ଯ୍ୟ ଘର ଯୋଜନା ବିଷୟରେ କହୁଥିଲେ। ଘରେ ସୋଲାର ପ୍ୟାନେଲ ଲଗାଇଲେ ପ୍ରତି ମାସରେ 300 ୟୁନିଟ୍ ପର୍ଯ୍ୟନ୍ତ ବିଦ୍ୟୁତ ବିଲ୍ ବଞ୍ଚାଇ ପାରିବା। ଆଉ ସରକାର ଏଥିରେ 3 kW ପାଇଁ 1,38,000 ଟଙ୍କାର ସବସିଡି ମଧ୍ୟ ଦେଉଛନ୍ତି।
1: ହଁ ସତେ, ଲକ୍ଷେରୁ ଅଧିକ ସବସିଡି।
2: ହଁ ମାମା, ସଞ୍ଚୟ ବି ସୁବିଧା ବି।
0: ଆସୁନ 1800345678 କିମ୍ବା 1912 ରେ କଲ୍ କରି ଏଇ ଯୋଜନା ବିଷୟରେ ଅଧିକ ବୁଝିବା।

ट्यून କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରିନ୍ବୋ କଟକ ଦିଲ୍ ସି ଦିଲ୍ ତକ୍ ଆପଣଙ୍କ ସହିତ ମୁଁ ଅଛି ଆପଣଙ୍କର ମ୍ୟୁଜିକାଲ ହୋଷ୍ଟ ଆଣ୍ଡ ଦୋସ୍ତ ସୁଭି ଷ୍ଟୁଡିଓ ଖଡ଼ିରେ ସମୟ ବର୍ତ୍ତମାନ ଦିନ 2:45 ହୋଇସାରିଛି ଆପଣଙ୍କ ପାଖରେ ପହଞ୍ଚାଉଛି କେତୋଟି ପୁରୁଣା ଓଡ଼ିଆ କଥାଚିତ୍ର ଗୀତ ଏସ୍ ଜାନକୀଙ୍କ ଆୱାଜରେ ଏସ୍ ଜାନକୀ ଜଣେ ପରିଚିତ କଣ୍ଠ ସମସ୍ତଙ୍କ ହୃଦୟରେ ରହିଥିବା ସେଇ ପରିଚିତ କଣ୍ଠ ଏସ୍ ଜାନକୀ ଯିଏ ଆଜି ଆମ ସମସ୍ତଙ୍କୁ ଛାଡ଼ି ଚାଲିଯାଇଛନ୍ତି ପୁଣି ସେଇ ମେଘ ପାଖକୁ ଯେଉଁ ମେଘ ଶୁଣି ସେ

ଶାନ୍ତ କଣ୍ଠ ସମସ୍ତଙ୍କ ହୃଦୟରେ ରହିଥିବା ସେଇ ପରିଚିତ କଣ୍ଠ ଏସ୍ ଜାନକି, ଯିଏ ଆଜି ଆମ ସମସ୍ତଙ୍କୁ ଛାଡ଼ି ଚାଲିଯାଇଛନ୍ତି ପୁଣି ସେଇ ମେଘ ପାଖକୁ, ଯେଉଁ ମେଘ ଶୁଣି ସେଦିନେ କହିଥିଲେ ନେଇଚାରି ମେଘ ମତେ। ଏସ୍ ଜାନକିଙ୍କ ଆତ୍ମାକୁ ସଦ୍ଗତି ମିଳୁ, ସେ ଯେଉଁଠି ବି ରହିଥାନ୍ତୁ ଭଲରେ ଥାନ୍ତୁ ଆଣ୍ଡ ସବୁବେଳେ ଆମ ହୃଦୟରେ ଅମର ହୋଇ ରହିଥିବେ। କଣ୍ଠଶିଳ୍ପୀ ଏସ୍ ଜାନକି ଆପଣଙ୍କ ପାଖରେ ପହଞ୍ଚୁଛି ଏସ୍ ଜାନକିଙ୍କ ଆୱାଜରେ କେତୋଟି ମିଠା ଗୀତ। ଶୁଣିଥାନ୍ତୁ ଏବଂ କହୁଥାନ୍ତୁ ଦିଲ୍ ସେ ଦିଲ୍ ତାକ।

ୱେଲକମ୍ ବ୍ୟାକ୍ ଫ୍ରେଣ୍ଡସ୍, ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ସେ ଦିଲ୍ ତକ୍। ମୁଁ ଅଛି ଆପଣଙ୍କ ମ୍ୟୁଜିକାଲ ହୋଷ୍ଟ ଆଣ୍ଡ ଦୋସ୍ତ ସୁଭି ଆପଣଙ୍କ ସହିତ। ଷ୍ଟୁଡିଓ ଘଡ଼ିରେ ବାଜି ସାରିଛି ଅପରାହ୍ନ 3:00। ରେନ୍ବୋ ଘଡ଼ିରେ ସମୟ ହେଇଛି ସେଇ ଦେଶର ଦେଶପ୍ରେମରେ ଭିଜିବାର। ଆରମ୍ଭ କରିବା ଶୋ ମୋ ଦେଶ। ସତରେ କେତେ ଗର୍ବ ଲାଗେ ଭାବିଲେ ଏଇ ମାଟି କଥା, ଯେଉଁ ମାଟିରେ ଅହିଂସାର ପବିତ୍ର ବାର୍ତ୍ତା ଲିପିବଦ୍ଧ ହୋଇ ରହିଛି। ହଁ ବନ୍ଧୁ, ଭାରତ କେବଳ ଗୋଟିଏ ଭୂଖଣ୍ଡ ନୁହେଁ, ବିଶ୍ୱର ସବୁଠୁ ପୁରାତନ ସଭ୍ୟତା, ଯାହାର ଇତିହାସ କହେ ଯେ ଆମେ କେବେ ହେଲେ ଅନ୍ୟର ଅନିଷ୍ଟ କରି ଶାନ୍ତି ପାଇନାହୁଁ। ଆମର ସ୍ୱାଭିମାନ ଆମର ଅସ୍ତ୍ରରେ ନୁହେଁ, ବରଂ ଆମର ସହନଶୀଳତା ଏବଂ ମାନବିକତାରେ ରହିଛି। ଆଜି ଯେତେବେଳେ ସମଗ୍ର ବିଶ୍ୱକୁ ଅଶାନ୍ତି କବଳିତ କରିଛି, ଠିକ୍ ସେତିକିବେଳେ ଭାରତର ଏହି ଶାନ୍ତିପୂର୍ଣ୍ଣ ଦୃଷ୍ଟିକୋଣ ବାସ୍ତବରେ ଏକ ଦିଗ୍ଦର୍ଶନ ପାଲଟିଛି।

ଇତିହାସର ପୃଷ୍ଠା ଓଲଟାଇଲେ ଆମେ ଦେଖିବା ଭାରତ ମାଟିରେ ଜନ୍ମ ନେଇଥିଲେ ବୁଦ୍ଧ, ମହାବୀର ଏବଂ ମହାତ୍ମା ଗାନ୍ଧୀଙ୍କ ପରି ମହାପୁରୁଷ। ସମସ୍ତେ ଆମକୁ ଶିଖାଇଛନ୍ତି ଯେ ଅସ୍ତ୍ରରେ ହାସଲ ହୋଇଥିବା ବିଜୟ ଅସ୍ଥାୟୀ, କିନ୍ତୁ ଅହିଂସା ଓ ପ୍ରେମରେ ଜିତିଥିବା ହୃଦୟ ଚିରସ୍ଥାୟୀ। ବାପୁଙ୍କ ଅହିଂସା ଆଜି କେବଳ ଗୋଟିଏ ବହିର କାହାଣୀ ନୁହେଁ, ବରଂ ଆମର ଜାତୀୟ ଚରିତ୍ରର ମୂଳଦୁଆ। ଆମେ କେବେ ନିଜ ସୁରକ୍ଷା ପାଇଁ ଖଣ୍ଡାର ଝଲକ ଦେଖାଇ କାହାକୁ ଭୟଭୀତ କରାଇ ନାହୁଁ, ବରଂ ନିରବତା ଓ ସତ୍ୟର ଶକ୍ତି ଦ୍ୱାରା ବିଶ୍ୱକୁ ଚମକାଇ ଦେଇଛୁ।

ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରିଙ୍ଗବୁ କଟକ ତିଲସି ଦେଲତା କାନ ସୋ ଚାଲିଛି ମୋ ଦେଶ ଶୁଭି ଅଛି ଆପଣଙ୍କ ସହିତ ମୋ ଦେଶ କାର୍ଯ୍ୟକ୍ରମରେ ସାଥୀ ଭାରତ ହେଉଛି ବିଶ୍ୱର ସବୁଠୁ ବଡ଼ ଗଣତନ୍ତ୍ର ଯେଉଁଠି ଶହ ଶହ ଭାଷା ଧର୍ମ ସଂସ୍କୃତି ହଜାର ହଜାର ବର୍ଷ ଧରି ମିଳିମିଶି ଚଳିଆସିଛନ୍ତି ଏହି ବିବିଧତା ହିଁ ଆମର ଶକ୍ତି ଯାହା ଶାନ୍ତିର ଗୋଟିଏ ନିବିଡ଼ ସୂତ୍ରରେ ଆମକୁ ବାନ୍ଧି ରଖିଛି ଆମେ ପରସ୍ପରର ଉତ୍ସବକୁ ନିଜର ବୋଲି ମାନୁ ପରସ୍ପରର ବିଶ୍ୱାସକୁ ସମ୍ମାନ ଦେଉ ଏହି ସହନଶୀଳତା ହିଁ ଆମକୁ ଜଗତରେ ଏକ ଶାନ୍ତିର ନମୁନା ଭାବରେ ପ୍ରତିଷ୍ଠିତ କରିଛି ଭାରତର ମାଟି ଏଭଳି ମାଟି ଏଠି ପ୍ରତ୍ୟେକ ବ୍ୟକ୍ତିର ସ୍ୱାଧୀନତାକୁ ସମ୍ମାନ ମିଳେ ଯାହା ଶାନ୍ତିପୂର୍ଣ୍ଣ ସହାବସ୍ଥାନର ଗୋଟିଏ ଜ୍ୱଳନ୍ତ ଉଦାହରଣ

ସୋ ଚାଲିଛି ମୋ ଦେଶ ଏବଂ କଥା ହେଉଛି ଆଜି ସେଇ ଶାନ୍ତିର ବାର୍ତ୍ତାବହ ଦେଶ ଭାରତ ବିଷୟରେ। ସାଥୀ, ଆଜିର ଏହି ଅସ୍ଥିର ବିଶ୍ୱରେ ଯେତେବେଳେ ଭୂ ରାଜନୈତିକ ସମସ୍ୟା ବଢ଼ିବାରେ ଲାଗିଛି, ଠିକ୍ ସେତିକିବେଳେ ଭାରତ ବିଶ୍ୱମିତ୍ର ଭାବରେ ଉଭା ହୋଇଛି। ହୁଅନ୍ତୁ ଆମ ଦେଶର ପ୍ରଧାନମନ୍ତ୍ରୀ, ହୁଅନ୍ତୁ ସାଧାରଣ ନାଗରିକ, ସମସ୍ତେ ସମସ୍ତଙ୍କ ସହିତ ସମ୍ପର୍କ ସ୍ଥାପନରେ ସବ୍କା ସାଥ୍ ସବ୍କା ବିକାଶର ମନ୍ତ୍ରକୁ ପାଳନ କରୁଛନ୍ତି। ଅନ୍ତର୍ଜାତୀୟ ମଞ୍ଚରେ ଭାରତର ବଢ଼ୁଥିବା ପ୍ରଭାବ କେବଳ ଆମର ଅର୍ଥନୀତି ପାଇଁ ନୁହେଁ, ବରଂ ଆମର ସାଂସ୍କୃତିକ ମୂଲ୍ୟବୋଧ ପାଇଁ ସମ୍ଭବ ହୋଇଛି। ବିଶ୍ୱ ଆଜି ଭାରତ ଆଡ଼କୁ ଏକ ଆଶାର ସଞ୍ଚାର ସହ ଚାହିଁ ରହିଛି, କାରଣ ସମସ୍ତେ ଜାଣନ୍ତି ଭାରତ କାମ କରେ କେବଳ ଶାନ୍ତି ପାଇଁ।

ଏଇଠି ଶେଷ କରୁଛି କାର୍ଯ୍ୟକ୍ରମ ମୋ ଦେଶ, ଏବଂ ଏହା ସହିତ ବିଦାୟ ନେଉଛି ଆପଣମାନଙ୍କ ପାଖରୁ। ମୋ ପରେ ପରେ ଆପଣଙ୍କ ସହିତ ଯୋଡ଼ି ହୋଇଯିବେ ଆଉ ଜଣେ ଆର୍ଜି, ଯିଏ ଆପଣଙ୍କ ଇଭିନିଂ ଟୁ ନେଇ ନାଇଟ୍ ଯାଙ୍କେ କରିବେ ପୁରା ମ୍ୟୁଜିକାଲ। ସେତେବେଳେ ଯାଏ ବିଦାୟ ଦିଅନ୍ତୁ ସଭିକୁ, ରହୁଛି, ଟାଟା, ବାଏ, ଟେକ୍ କେୟାର।

ଅପରାହ୍ନ ଦିନର ସେହି ଅଧ୍ୟାୟ ଯେଉଁଠି ସମୟ ମନେ ହୁଏ ଟିକେ ଧୀରେ ଚାଲିବାକୁ ଆରମ୍ଭ କରେ, ସକାଳର ବ୍ୟସ୍ତତା ଆଉ ମଧ୍ୟାହ୍ନର କୋଳାହଳ ପରେ ଏକ ଅଜଣା ନିରବତା ଚାରିଦିଗରେ ବିଚ୍ଛିତ ହୋଇଯାଏ। ଘରର ବାରଣ୍ଡାରେ ପଡ଼ିଥିବା ସୂର୍ଯ୍ୟକିରଣ ଆଉ ସେତେ ତୀବ୍ର ନୁହେଁ, ଏମିତିରେ ବି ପାଗ ତ ଟିକେ କୋହଲା ବି ଅଛି, ଆକାଶରେ ମେଘ ବି ଅଛି, ତ ସୂର୍ଯ୍ୟକିରଣ ସବୁଠି ଆସିବ ବି ନାହିଁ। ଗଛର ପତ୍ରର ଛାୟା ଲମ୍ବା ହୋଇ ମାଟିକୁ ଛୁଇଁବାକୁ ବି ଲାଗୁଥିବ। ଏ ସମୟରେ ମନ ମଧ୍ୟ ଅଳସ ହୋଇଯାଉଥିବ, କିନ୍ତୁ ସେହି ଅଳସତାର ମଧ୍ୟରେ ଲୁଚିଥାଏ ଅନେକ ଭାବନା। କେବେ ପୁରୁଣା ସ୍ମୃତିର ଦ୍ୱାର ଠକ୍ ଠକ୍ କରେ, କେବେ ଅଧୁରା ସ୍ୱପ୍ନ ଆସି ପାଖରେ ବସିଯାଏ। ଅପରାହ୍ନର ଏହି ନିରବ ଆଳାପ କୌଣସି ଶବ୍ଦରେ ନୁହେଁ, ଏହା ମନ ଆଉ ସମୟର ଗୋଟିଏ ଅଦୃଶ୍ୟ ସଂଳାପ। ଏଠି କାହାରି ତାଡ଼ନା ନାହିଁ, କାହାରି ଦାବି ବି ନାହିଁ, କେବଳ ଅଛି ନିଜ ସହିତ ନିଜର ମିଳନର ଏକ ଶାନ୍ତ ଅନୁଭୂତି। ତେବେ ଚାଲନ୍ତୁ ଏଇ ଅଳସ ଅପରାହ୍ନରେ ଟିକେ ଆଳାପ କରିବା। ଆଳାପ ତ ଆପଣମାନଙ୍କ ସହିତ ହେବ ନା, ଆପଣମାନେ ହେଉଛନ୍ତି ଆମର ଅତି ପ୍ରିୟ ମାନେ ଏଫ୍ଏମ୍ ରେନ୍ବୋର ପୁରା ସମ୍ପର୍କର ମିଠା ଡୋରିରେ ବନ୍ଧା ଆପଣମାନେ। ତେଣୁ ଆପଣମାନଙ୍କ ସହିତ ଏଇ ଆଳାପ ଟିକେ ଅଳସ ଭରା ହେବ ବୋଲି ଆମେ ଆଶା କରୁଛୁ। ତେବେ ତା ସହିତ କିଛି ମିଠା ମିଠା ଗୀତ ବି ଆପଣମାନଙ୍କ ପାଖରେ ପହଞ୍ଚାଇ ଦେଉଛୁ। ଷ୍ଟେ ଟ୍ୟୁନ୍ 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍।

ସେଥି ଅପରାହ୍ନର ଅଳସ ଆଳପ କେବଳ ମଣିଷମାନଙ୍କ ମଧ୍ୟରେ ସୀମିତ ନୁହେଁ, ପ୍ରକୃତି ମଧ୍ୟ ଏ ସମୟରେ ନିଜ ଭାଷାରେ କଥା କହେ। ଦୂର ଆକାଶରେ ଭାସୁଥିବା ମେଘ, ହାଲକା ପବନରେ ଦୋହଲୁଥିବା ଗଛର ଡାଳ କିମ୍ବା ଗାଁର ପୋଖରୀ ପାଣିରେ ତରଙ୍ଗର ମୃଦୁ ଖେଳ, ସବୁକିଛି ମିଶି ଗଢ଼େ ଏକ ଅଦ୍ଭୁତ ସଙ୍ଗୀତ। ସହରରେ ମଧ୍ୟ ଏହି ସମୟର ଅଲଗା ଚିତ୍ର ରହିଛି। କଫି ଉପରୁ ଉଠୁଥିବା ଧୂଆଁ, ଅଫିସର କାମ ମଧ୍ୟରେ ଗୋଟିଏ ଛୋଟ ବିରାମ କିମ୍ବା ଝରକା ପାଖରେ ବସି ଦୂରକୁ ଚାହିଁ ରହିବା, ଏସବୁ ହେଉଛି ଅପରାହ୍ନର

ନିଜସ୍ୱ କବିତା। ଏ କବିତାକୁ ପଢ଼ିବା ପାଇଁ କୌଣସି ପୁସ୍ତକର ଆବଶ୍ୟକତା ନାହିଁ, କେବଳ ଆବଶ୍ୟକତା ଅଛି ସଚେତନ ମନ, ଆଉ ଯାହା ଛୋଟ ଛୋଟ ମୁହୂର୍ତ୍ତରେ ଲୁଚିଥିବା ସୌନ୍ଦର୍ଯ୍ୟକୁ ଅନୁଭବ କରିବାର ଯେଉଁ ସେ ମାନସିକତା। ତେବେ ଚାଲନ୍ତୁ ଆଉ ଗୋଟିଏ ରୋମାଣ୍ଟିକ ମିଠା ଗୀତ ଆପଣମାନଙ୍କ ହୃଦୟକୁ ଛୁଇଁଲା ଭଳି ଶୁଣିଦେଉଛୁ ଏହି ସୁରିଲା ଆଫ୍ଟରନୁନ୍ର ମିଠା ମଧୁର ବେଳାରେ।

ସତୀଜୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍ରେ ଆପଣଙ୍କ ସହିତ ଅଛି ଆପଣଙ୍କ ରେନ୍ବୋ ସାଥୀ ନାରାୟଣ ଆଉ ବର୍ତ୍ତମାନ ସବୁ ଚାଲିଛି ସୁରିଲା ଆଫ୍ଟରନୁନ୍ର ସୁରିଲା ଆଫ୍ଟରନୁନ୍ରେ ମିଠା ମିଠା ଗୀତ ଶୁଣିବା ସହିତ ଆଜି ଆମେ କଥା ହେଉଛନ୍ତି ଅପରାହ୍ନର ଅଳସ ଆଳାପ ସମ୍ପର୍କରେ।

କିଛି ଲୋକଙ୍କ ପାଇଁ ଅପରାହ୍ନ ହେଉଛି ସ୍ମୃତିର ସମୟ। ଏ ସମୟରେ ପୁରୁଣା ଚିଠିର କଥା ମନେ ପଡ଼େ, ସ୍କୁଲ ଜୀବନର ବନ୍ଧୁମାନଙ୍କ ହସ ଶୁଣାଯାଏ, କିମ୍ବା ଘରର ବଡ଼ମାନଙ୍କ ସ୍ନେହଭରା ଡାକ କାନରେ ଗୁଞ୍ଜି ଉଠେ। ମନ ହଠାତ୍ ଏମିତି ଏକ ପଥରେ ଚାଲିବାକୁ ଲାଗେ ଯେଉଁଠି ବର୍ତ୍ତମାନ ଆଉ ଅତୀତ ଏକାଠି ହୋଇଯାଆନ୍ତି। ଆମେ ଯେତେ ଆଗକୁ ବଢ଼ୁ, କିଛି ସ୍ମୃତି ସବୁବେଳେ ଆମ ସହିତ ଚାଲେ। ଅପରାହ୍ନ ସେହି ସ୍ମୃତିମାନଙ୍କୁ ଡାକି ଆଣେ, କିନ୍ତୁ ସେମାନଙ୍କୁ ଭାର ବନାଏ ନାହିଁ, ନୁହଁ କି? ବରଂ ଗୋଟିଏ ମିଠା ହସରେ ସେଇଟାକୁ ଭରିଦିଏ। ଏ ସମୟ ଆମକୁ ଶିଖାଏ ଯେ ଜୀବନର ସବୁଠାରୁ ମୂଲ୍ୟବାନ ସମ୍ପଦ ହେଉଛି ସେହି ମୁହୂର୍ତ୍ତମାନେ, ଯାହାକୁ ଆମେ ବଞ୍ଚିଥିଲୁ ହୃଦୟ ଭରି।

ଅପରାହ୍ନର ଆଳାପ କେବେ କେବେ କେବେ ସ୍ୱପ୍ନ ସହିତ ମଧ୍ୟ ସମ୍ପର୍କ ରଖିଥାଏ। ଦିନର ଅଧା ରାସ୍ତା ପାର ହେବା ପରେ ମଣିଷ ନିଜକୁ ପଚାରେ, ଆଉ କେତେ କେତେ ଦୂର ବାକି ଅଛି ଆଗକୁ ଯିବାକୁ, କେଉଁ ସ୍ୱପ୍ନ ଏ ପର୍ଯ୍ୟନ୍ତ ଅପେକ୍ଷା କରୁଛି, ଆଉ କେଉଁ ପ୍ରକାର ଇଚ୍ଛା ଅଛି ଯାହା ଅଧୁରା ରହିଯାଇଛି। ଏ ପ୍ରଶ୍ନଗୁଡ଼ିକ କୌଣସି ଚିନ୍ତା ନୁହେଁ, ବରଂ ଏକ ନୂଆ ଉତ୍ସାହର ଆରମ୍ଭ। ଅପରାହ୍ନ ଆମକୁ ସ୍ମରଣ କରାଏ ଯେ ସୂର୍ଯ୍ୟ ଏ ଯାଏଁ ଅସ୍ତ ହୋଇନାହାନ୍ତି, ଆଲୋକ ଏବେ ମଧ୍ୟ ରହିଯାଇ, ସମ୍ଭାବନା ଏବେ ମଧ୍ୟ ଜୀବନ୍ତ। ତେଣୁ ଏହି ସମୟ କେବଳ ବିଶ୍ରାମର ନୁହେଁ, ଏହା ଆଶାର ମଧ୍ୟ ଏକ ସମୟ। ମନର କୋଣରେ ଲୁଚିଥିବା ସ୍ୱପ୍ନମାନଙ୍କୁ ପୁଣି ଥରେ ଜାଗ୍ରତ କରିବାର ଗୋଟିଏ ସୁନ୍ଦର ଅବସର।

ସେଥିପାଇଁ ଥରେ ଆପଣମାନଙ୍କୁ ସ୍ୱାଗତ। ଅପରାହ୍ନର ଅଳସ ଆଳପ ଶେଷ ହେବାକୁ ଯାଉଛି। ହଁ, ସମୟ ବି ସାରି ଦେଲାଣି, କାର୍ଯ୍ୟକ୍ରମକୁ ମାନେ ସରିଲା ଆଫ୍ଟରନୁନ୍କୁ ଆଉ କିଛି ସମୟ ପରେ ଶେଷ କରିବାକୁ ପଡ଼ିବ। ତେବେ ଶେଷରେ ଏତିକି ଆମେ କହିବୁ, ଗାଁର ଅପରାହ୍ନ ଆଉ ସହରର ଅପରାହ୍ନର ରୂପରେଖ ଅଲଗା ହୋଇପାରେ, କିନ୍ତୁ ତାର ଭାବନା ଗୋଟିଏ। ଗାଁରେ ଚାଷୀ କ୍ଷେତରୁ ଫେରି ଗଛ ଛାୟାରେ ବସିପଡ଼େ, ବୁଢ଼ାମାନେ ଚୌପାଳରେ ଗପ କରନ୍ତି, ଆଉ ପିଲାମାନେ ବିଭିନ୍ନ ପ୍ରକାର ଖେଳ ଖେଳିବା ପାଇଁ ପୁରା ତତ୍ପର ହୋଇଯାଆନ୍ତି। ସହରରେ କେହି ବହି ପଢ଼ନ୍ତି, କେହି ସଙ୍ଗୀତ ଶୁଣନ୍ତି, ଆଉ କେହି ମୋବାଇଲରେ ପୁରୁଣା ଫଟୋକୁ ଦେଖନ୍ତି। ମାଧ୍ୟମ ବଦଳି ଯାଇଛି, କିନ୍ତୁ ଅପରାହ୍ନରେ ଅଳସ ଆଳାପ ଆଜି ମଧ୍ୟ ମଣିଷକୁ ନିଜ ପାଖକୁ ଫେରାଇ ଆଣେ। ଏ ଆଳାପ ଆମକୁ କହେ ଯେ ଅଳ୍ପ ସମୟ ପାଇଁ ହେଉ ପଛେ ଜୀବନର ଦୌଡ଼ରୁ ବାହାରି ନିଜ ହୃଦୟର ସ୍ୱରକୁ ଶୁଣିବା ନିହାତି ଦରକାର। ତେଣୁ ଆପଣମାନେ ବି ଆପଣଙ୍କ ହୃଦୟର ସ୍ୱରକୁ ଶୁଣନ୍ତୁ, ଆଉ ମିଠା ମିଠା ଗୀତରେ ହଜି ଯାଆନ୍ତୁ। ତେବେ ଚାଲନ୍ତୁ ଶେଷରେ ଆଉ ଗୋଟିଏ ଗୀତ ଆପଣମାନଙ୍କ ପାଖରେ ପହଞ୍ଚାଇ ଦେଉଛୁ।

0: ମାସକୁ ମାସ ବିଦ୍ୟୁତ୍ ବିଲ୍ ବଢିବାରେ ଲାଗିଛି, ଭାରି ଅସୁବିଧା ହେଲାଣି।
1: ହଁ, ଯେ ହେଲେ କରିବା କଣ, ଘରେ ନାନା କାମ ରହୁଛି, ଗରମ ବି ସମ୍ଭାଳି ହଉନି।
2: ମାମା କଣ ହେଲା, ଏତେ ଚିନ୍ତାରେ କାହିଁକି ଅଛ?
0: କିଛି ନାହିଁ ଲୋ ମା, ଏଇ କରେଣ୍ଟ ବିଲ୍ କଥା ଭାବୁଥିଲି। ଆଉ କହ, ମୋ ମାମାର ପଢାପଢି କେମିତି ଚାଲିଛି?
2: ଭଲ ଚାଲିଛି ବାପା। ଆଜି ସ୍କୁଲରେ ଆମ ସାର୍ ପିଏମ୍ ସୂର୍ଯ୍ୟ ଘର ଯୋଜନା ବିଷୟରେ କହୁଥିଲେ। ଘରେ ସୋଲାର ପ୍ୟାନେଲ ଲଗାଇଲେ ପ୍ରତି ମାସରେ 300 ୟୁନିଟ୍ ପର୍ଯ୍ୟନ୍ତ ବିଦ୍ୟୁତ୍ ବିଲ୍ ବଞ୍ଚାଇ ପାରିବା। ଆଉ ସରକାର ଏଥିରେ 3 କିଲୋୱାଟ୍ ପାଇଁ 1,38,000 ଟଙ୍କାର ସବସିଡି ମଧ୍ୟ ଦେଉଛନ୍ତି।
1: ହଁ ସତେ, ଲକ୍ଷେରୁ ଅଧିକ ସବସିଡି।
2: ହଁ ମାମା, ସଞ୍ଚୟ ବି ସୁବିଧା ବି।
0: ଆସୁନ 1800345678 କିମ୍ବା 1912 ରେ କଲ୍ କରି ଏଇ ଯୋଜନା ବିଷୟରେ ଅଧିକ ବୁଝିବା।

ଫ୍ରେଣ୍ଡସ୍ ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍ ସମୟ ବର୍ତ୍ତମାନ ଆପଣଙ୍କର ଟାଇଲିନ୍ ଲାଇଭ୍ ଚିଟ୍ଚାଟ୍ କାର୍ଯ୍ୟକ୍ରମର ସାଥି ସବୁବେଳେ ଆମେ ଗୋଟିଏ କଥା ମାନେ ମନ ଭିତରେ ଆମେ ଆଣନ୍ତି ଯଦି ଗୋଟିଏ ସମୟକୁ ଆମେ ଅତିକ୍ରମ କରିଯାଆନ୍ତି ଆଉ ସେ ସମୟର ଯଦି ସଦୁପଯୋଗ ନ କରିପାରନ୍ତି ତାହେଲେ ପରବର୍ତ୍ତୀ ସମୟରେ ଆମକୁ ଅନେକ ସମୟରେ ପସ୍ତେଇବାକୁ ପଡ଼େ। ଏଇଟା କେବଳ ମୋ କ୍ଷେତ୍ର ନୁହେଁ, ଆପଣଙ୍କ କ୍ଷେତ୍ରରେ, ଆମ ସମସ୍ତଙ୍କ କ୍ଷେତ୍ରରେ। ଆଉ ଯେଉଁମାନେ ସମୟର ସଦୁପଯୋଗ କରିକି ପରଫେକ୍ଟ ସମୟକୁ ଏବଂ ପରଫେକ୍ଟ ନିଜର ଡେଡିକେସନ, ନିଜର ନିଷ୍ଠା, ସବୁକିଛିକୁ ୟୁଜ୍ କରିକି ସେମାନେ ସକ୍ସେସ୍ ହୋଇଯାଉଛନ୍ତି, ସେତେବେଳେ ସେମାନେ ସମାଜ ଆଗରେ ଅନ୍ୟମାନଙ୍କ ଆଗରେ ଗୋଟିଏ ଦୃଷ୍ଟାନ୍ତ ପାଲଟି ଯାଉଛନ୍ତି ଏବଂ ଆମେ ସେମାନଙ୍କୁ ଫଲୋ କରୁଛନ୍ତି, ନୁହଁ କି? ଏହା ହିଁ ହୁଏ ସମୟର ସଦୁପଯୋଗ ଜୀବନର ସବୁଠୁ ବଡ଼ କଥା। ଯଦି ସମୟ ଚାଲିଯାଏ ସେ ସମୟକୁ ଆମେ ସବୁବେଳେ ଭାବନ୍ତି, ଆହା ସେ ସମୟ ଯଦି ଆମ ପାଇଁ ଫେରିଆସନ୍ତା ତାହେଲେ ଆମେ ନିଜକୁ ବହୁତ ପରିବର୍ତ୍ତନ କରିଦିଅନ୍ତୁ। ନିଜ ଜୀବନର ଯାହା ଯାହା ସବୁ ଅସଜଡ଼ା ହୋଇଛି ସେ ଅସଜଡ଼ା ସମୟକୁ ଆମେ ପୁଣି ସଜାଡ଼ି ଦିଅନ୍ତୁ। ଆପଣ ଏକଥା ଭାବୁଥିବେ ଯେ ମୁଁ ଏତେ କଥା ସବୁ କାହିଁକି କହୁଛି ଆମର ଡାଇଲିନ୍ ପ୍ରୋଗ୍ରାମରେ। ହଁ, ଡାଇଲିନ୍ ପ୍ରୋଗ୍ରାମରେ ଏକଥା କହିବାର ଅର୍ଥ ହେଉଛି ଏଇ ଶୀର୍ଷକରେ ଆପଣମାନଙ୍କ ପାଇଁ ଗୋଟେ ସୁନ୍ଦର ଟପିକ୍ ଅଛି। ଟପିକ୍ କ'ଣ ହେଇଥିବ ଆପଣ ଭାବିଲେ ଦେଖି, ଯଦି ସମୟ ଫେରିଆସେ ଆପଣ ନିଜ ଜୀବନରେ କ'ଣ ବଦଳାଇବାକୁ ଚାହିଁବେ? ଭଲ ଲାଗୁଛି ନା ଟପିକ୍? ଆପଣମାନଙ୍କ ପାଇଁ ଟପିକ୍, ମୋ ପାଇଁ ଟପିକ୍, ଆମ ସମସ୍ତଙ୍କ ପାଇଁ ଜେନୁଇନ୍। ମାନେ ସାଧାରଣ ଭାବରେ ଆମେ ଦୈନନ୍ଦିନ ଜୀବନରେ ଆମେ ସବୁବେଳେ ଏଇଟା ମନେମନେ ଭାବନ୍ତି, ଅନୁଭବ କରନ୍ତି, ଅନୁତାପ କରନ୍ତି ଯେ ଯଦି ସମୟଟା ଫେରିଆସନ୍ତା ତାହେଲେ ମୁଁ ଏଇଟାକୁ ଠିକ୍ କରିଦିଅନ୍ତି, ସେଇଟାକୁ ଠିକ୍ କରିଦିଅନ୍ତି, ଆଉ ଏତେ କଷ୍ଟ ମୋତେ କରିବାକୁ ପଡ଼ନ୍ତାନି, ଏସବୁ ଜିନିଷକୁ ମୁଁ ସୁଧାରି ଦିଅନ୍ତି। ତ ଗୋଟେ ନିଜ ବିଷୟରେ ଆତ୍ମବିଶ୍ଳେଷଣ କରିବାର, ନିଜକୁ ଅନୁଭବ କରିବାର ଗୋଟେ ଆଉ ଗୋଟେ ଛୋଟିଆ ମୌକା ଆମେ ଚେଷ୍ଟା କରିଛୁ ଆପଣଙ୍କୁ ଦେବାକୁ, ମାନେ କାର୍ଯ୍ୟକ୍ରମ ମାଧ୍ୟମରେ। ଆମେ ତ ବାସ୍ତବରେ କେହି ନୁହଁ, ଆପଣଙ୍କୁ ସେ ମୌକା ଦେବାର, ସମୟ ହିଁ ଆପଣଙ୍କୁ ଦେବ। ତଥାପି ଆମେ ନିଜକୁ ଅନୁମାନ ଲଗେଇବା, ନିଜକୁ ଅଧ୍ୟୟନ କରିବା, ନିଜକୁ ବିଶ୍ଳେଷଣ କରିବା ଏହି କାର୍ଯ୍ୟକ୍ରମ ମାଧ୍ୟମରେ। ଯଦି ସମୟ ଫେରିଆସେ ଆପଣ ନିଜ ଜୀବନରେ କ'ଣ ବଦଳାଇବାକୁ ଚାହିଁବେ, ଏ ସମ୍ପର୍କରେ, ଏହି ଟପିକ୍ ସମ୍ପର୍କରେ ଆପଣ ଆପଣଙ୍କ ମନର କଥା କହିପାରିବେ। ନମ୍ବର ହେଉଛି 0671230315।

0: ତେବେ ସେଠି ଦେଖିବା ବର୍ତ୍ତମାନ କିଏ ଅଛନ୍ତି ଆମ ସହିତ ଫୋନ୍ ଲାଇନ୍ରେ। ହ୍ୟାଲୋ
1: ନମସ୍କାର, ଗୁଡ୍ ଇଭିନିଂ ସାର।

0: ପରବର୍ତ୍ତୀ କଲର୍ କିଏ ଅଛନ୍ତି ଦେଖିବା। ହ୍ୟାଲୋ ହ୍ୟାଲୋ ହ୍ୟାଲୋ
1: ହ୍ୟାଲୋ ଭାଇ, ଶୁଭ ସନ୍ଧ୍ୟା।
0: ଶୁଭ ସନ୍ଧ୍ୟା, କିଏ କହୁଛନ୍ତି, କୋଉଠୁ କହୁଛନ୍ତି, ଆପଣଙ୍କ ପରିଚୟ ଦିଅନ୍ତୁ।
1: ମଧୁସୂଦନ ଦାସ କହୁଛି ଭୁବନେଶ୍ୱରରୁ।
0: ମଧୁସୂଦନ ଦାସ କହୁଛନ୍ତି ଭୁବନେଶ୍ୱରରୁ, କେମିତି ଅଛନ୍ତି?
1: ମୁଁ ତ ବହୁତ ବଢିଆ ଅଛି, ଆଶା କରୁଛି ଆପଣ ବି ବହୁତ ବଢିଆ ଥିବେ।
0: ବହୁତ ଭଲ ଅଛି। କଣ କହିବେ ମଧୁସୂଦନ ଆଜିର ଟପିକ ସମ୍ପର୍କରେ?
1: ଦେଖନ୍ତୁ, ଆପଣ ଯୋଉ କଥାଟା କହିଲେ ଯେ ଯଦି ସମୟ ଆମକୁ ପଛକୁ ଫେରେଇ ନିଅନ୍ତା ଯେ ଆମେ କଣ କରିପାରନ୍ତେ, ମୁଁ ଏ କଥା ଯେତେବେଳେ ଶୁଣିଲି ମୁଁ ଭାବିଲି ସତ କଥା, ମୋ ଜୀବନରେ ବହୁତ ଜିନିଷ ଏମିତି କିଛି ହେଇଛି ଯୋଉଟା କି ବହୁତ ଲେଟ୍ରେ ହେଇଛି ସତ କଥା। ମାନେ ମତେ ଯଦି ସେମିତି କିଛି ସୁଯୋଗ ମିଳନ୍ତା ପୁଣି ପଛକୁ ଫେରିଯିବା ପାଇଁ, ସେଇଟା ମୁଁ ମାନେ ଯୋଉଟା ମୁଁ ଏବେ କରୁଛି ସେଇଟା ଯଦି ପିଲାବେଳେ କରିପାରିଥାନ୍ତି କେତେ ବଢିଆ ହେଇଥାନ୍ତା ସତ କଥା ମୁଁ ଭାବେ। ମାନେ ଯେମିତିକି
0: କୋଉଟାକୁ ବଦଳେଇବାକୁ ଚାହିଁବେ?

0: ଏକ୍ଜାକ୍ଟଲି କୋଉ ଜିନିଷଟାକୁ ଆପଣ କରିବାକୁ ଚାହିଁବେ ବା ବଦଳିବାକୁ ଚାହିଁବେ?
1: ସେଇ କଥା ବା କହୁଛି ବା ଶୁଣନ୍ତୁ, ଯେମିତିକି ଗୋଟେ ପଏଣ୍ଟ କଥା କହୁଛି, ମୁଁ ଆମ ଗୁରୁଙ୍କୁ ପାଇଲି 18 ମସିହାରେ, ମାନେ 19ରେ ମୁଁ ଆମର ଯେତେବେଳେ ଗ୍ରାଜୁଏସନ୍ କଲି ବିଜେପି କଲେଜରେ, ସେ ସମୟରେ ମୁଁ ମୋ ଗୁରୁଙ୍କ ସହିତ ପରିଚୟ ହେଲା, ଯାହାଙ୍କ ଠାରୁ ମୁଁ ଭଲ ଭାବରେ ମାନେ ହିନ୍ଦୁସ୍ତାନୀ ଶାସ୍ତ୍ରୀୟ ସଙ୍ଗୀତ ଶିଖିଲି। ମାନେ ମୁଁ ସେଇ ଟାଇମ୍ରୁ ଶିଖୁଛି, ମାନେ ତାପରେ କରୋନା ହେଇଗଲା ମଧ୍ୟରେ ବହୁତ ଡିଷ୍ଟର୍ବାନ୍ସ ହେଇଗଲା, ମାନେ ମାନେ ଶିଖିବାଟା ବହୁତ ମାନେ ପ୍ରଭାବିତ ହେଲା ଟୋଟାଲି। ତାପରେ ଏପଟେ ମାନେ କଲେଜ ପଢାର ମାନେ ଅନ୍ୟାନ୍ୟ ସବଜେକ୍ଟ, ମାନେ ଆମର ମ୍ୟୁଜିକ ମାନେ ଯଦି ଅନର୍ସ ଥିଲା ତା ବାଦ ବି ଅନ୍ୟ ସବଜେକ୍ଟର ଚାପ ଥିଲା। ତାପରେ ପିଜିରେ ମାନେ ଧାଁ ଦୌଡ଼ରେ ମାନେ ଭଲସେ ଶିଖିପାରିଲିନି, ପିଜି ବି ଯଦିଓ ମୁଁ ମ୍ୟୁଜିକ ନେଇଥିଲି ମାନେ ଆମର ଉତ୍କଳ ୟୁନିଭର୍ସିଟି ଅଫ୍ କଲଚର, ସେଇ ଟାଇମ୍ରେ କଲେଜର ଧାଁ ଦୌଡ଼ ଭିତରେ ମାନେ ବହୁତ ଚାପ ରହିଲା।
0: ଏକ୍ଚୁଆଲି ତମେ କୋଉ ଜିନିଷଟାକୁ ବଦଳିବାକୁ ଚାହିଁବାକୁ ଚାହୁଁଛ ସେଇଟାକୁ ପର୍ଟିକୁଲାର ଟିକେ କୁହନ୍ତୁ, ମାନେ ସମୟ ବି
1: ହଁ ଦେଖନ୍ତୁ ମୁଁ ସେଇ କଥା ହିଁ କହୁଛି।
0: ମାନେ କଣ ହବାକୁ ଚାହିଁଥିଲେ, ଜଣେ ଭଲ ମ୍ୟୁଜିସିଆନ ହବାକୁ ଚାହୁଁଥିଲ, ଜଣେ ଭଲ ମାନେ ସ୍କଲାର ହବାକୁ ଚାହୁଁଥିଲ ପଢାପଢିରେ, ନା କୋଉଟା ଅଭାବ ରହିଛି ଯୋଉଟା ହେଇପାରିଥାନ୍ତା ଆଉ ବର୍ତ୍ତମାନ ସେ ସମୟଟା ଆସିଲେ ମୁଁ ହୁଏତ ଏମିତି ପରିବର୍ତ୍ତନ କରିପାରନ୍ତି ବୋଲି ଭାବୁଛନ୍ତି? କୋଉଟା
1: ମୁଁ ସେଇ କଥା ହିଁ କହୁଛି, ମାନେ ମୋ କହିବା କଥା ମାନେ ସେ ଟାଇମ୍ରେ ମାନେ ଏତେ ଚାପରେ ରହିକି ମୁଁ ଖାଲି ଏକ୍ଜାମ ଦେଇ ଖାଲି ମାନେ ଜଷ୍ଟ ଖାଲି ରାଗରେ ଘୋଷି ମାନେ ରାଗର ବନ୍ଦିଶ ତାର ସବୁ ଆଳାତାନ ସବୁ ଘୋଷା ଘୋଷି କରିକି ଏକ୍ଜାମ ଦେଇକି ପାସ୍ କରିଗଲି। କିନ୍ତୁ ମୁଁ ବେଳେବେଳେ ଭାବେ ମାନେ ଯୋଉ ଗୁରୁଙ୍କୁ ମୁଁ ଗ୍ରାଜୁଏସନ ସମୟରେ ପାଇଲି, ଯାହାଙ୍କ ପାଖରୁ ଏବେ ବି ମୁଁ ଶିଖୁଛି, ତାଙ୍କର ସାନ୍ନିଧ୍ୟଟା ମୁଁ ଯଦି ପିଲାବେଳୁ ପାଇଯାଇଥିଲି ମାନେ 8-10 ବର୍ଷ ଯଦି ପାଇଯାଇଥିଲି, ମାନେ ଦେଖନ୍ତୁ 18ରେ ମୁଁ ଦେଖାଲି, 8 ବର୍ଷ ମୁଁ ତାଙ୍କ ପାଖରୁ ଭଲସେ ଶିଖିପାରିଥାନ୍ତି, ଯାହାଫଳରେ କି ମୋର କଲେଜରେ ମାନେ ମାନେ ଯୋଉ ମାନେ ଯୋଉ ଡିଗ୍ରୀଟା ମୁଁ ଏବେ ପାଇଗଲି, ମାନେ ଯୋଉ ପିଜିର ଡିଗ୍ରୀ ମାନେ ମାନେ ମ୍ୟୁଜିକରେ ମୁଁ ପିଜି କରିଦେଲି, ମାନେ ମ୍ୟୁଜିକରେ ମୁଁ ଗ୍ରାଜୁଏସନ କରିଦେଲି, ମାନେ ସେ ଡିଗ୍ରୀଟା ଏବେ ମାନେ ମୋର ଯଥାର୍ଥ ହେଇଥାନ୍ତା ଟୋଟାଲି। ଏବେ ମାନେ ସତ କଥା ମୁଁ ଅନେଷ୍ଟଲି ଅନ୍ ଏୟାର କହୁଛି, ଯଦି ଆପଣ ଗୋଟେ ରାଗ ଗାଇବା ବି ମତେ କହିବେ ମୁଁ ହୁଏତ ବହୁତ ଡିଫିକଲ୍ଟ ଲାଗିବ, କିନ୍ତୁ ସେଇ ଜିନିଷଟା ମୋ କହିବା କଥା ମାନେ ଯୋଉ ଡିଗ୍ରୀଟା ମୁଁ ଏବେ ପାଇଗଲି ମାନେ ଘୋଷି ଘାସିକି ମାନେ ଏକ୍ଜାମ ଦେଇକି, ମୋ କହିବା କଥା ସେଇଟା ଯଦି ମୁଁ ଗୁରୁଙ୍କୁ 8-10 ବର୍ଷ ଆଗରୁ ପାଇଯାଇଥାନ୍ତି, ମୁଁ ଭଲସେ ଶିଖିକି ଏବେ ମୋ ଡିଗ୍ରୀର ମୁଁ ଯଥାର୍ଥତାରେ ମୋ ପାଖରେ ଥାଆନ୍ତା ସତ କଥା। ମାନେ ମୁଁ ପିଜି କରିଛି, ମତେ ପିଜି କରିଛି ମାନେ ମୁଁ ରାଗ ଗାଇପାରିବି।
0: ଓକେ, ତାହେଲେ ପୁରା ସମୟକୁ ପୁରା ଦୋଷ ଦଉଛନ୍ତି ଆଉ ମନେକର ଯେ 10 ବର୍ଷ ବ୍ୟାକ୍ରୁ ଆପଣ ଆପଣଙ୍କ ଗୁରୁଙ୍କୁ ପାଇଛନ୍ତି, ତ ଆପଣ ଚାହୁଁଥିଲେ 5 ବର୍ଷ ବିଫୋର୍ ଟାଇମ୍ରୁ ଆମକୁ ମିଳିଥାନ୍ତା, ତ ବେଟର ହେଇଥାନ୍ତା। ଓକେ,
1: ମୋ ପାଖରେ ସେତିକି ନଲେଜ ଥାନ୍ତା ଅଧିକ, ଆଉ ମୁଁ କଲେଜ ଆଉ ମାନେ ୟୁନିଭର୍ସିଟିର କୋର୍ସଟା ମାନେ ବୁଝି ମାନେ ମୋର ଭିତରେ ଯେତିକି ନଲେଜ ଆଉ ତାର ଯେତିକି।
0: ଓକେ, ଆମେ ବୁଝିପାରିଲୁ ମଧୁସୂଦନ, ଆମେ ବୁଝିପାରିଲୁ ଆପଣଙ୍କ କଥା। ବହୁତ ସମୟ ବି ହେଇଗଲାଣି, ଅନ୍ୟ ଫ୍ରେଣ୍ଡସ୍ ମାନେ ଅପେକ୍ଷା କରିଥିଲେ। ବହୁତ ବହୁତ ଧନ୍ୟବାଦ ଏଫ୍ଏମ୍ ରେନ୍ବୋ ସହିତ ଯୋଡ଼ି ହେଇଥିବାରୁ।
1: ଧନ୍ୟବାଦ ରହୁଛି, ନମସ୍କାର।
0: ନମସ୍କାର ସାଥି, ଆପଣମାନେ ବି କହିପାରିବେ ଆପଣଙ୍କ ମନର କଥା ବହୁତ ସଂକ୍ଷିପ୍ତ ଭାବରେ, ପର୍ଟିକୁଲାର କୋଉ ଜିନିଷ ଆପଣ କରିବାକୁ ଚାହୁଁଥିଲେ ସେଇଟା କରିପାରୁନାହାନ୍ତି, ଆଉ ସେ ସମୟ ଯଦି ଟିକେ ଫେରିଆସନ୍ତା। ଏକଥା କହିବାର ଅର୍ଥ ଆପଣଙ୍କ ମନ ସହିତ ଆପଣଙ୍କ କଥା ସହିତ ଆମେ ମିଶିବାକୁ ଚାହୁଁଛୁ, ଯେ ଆପଣଙ୍କ ମନ ଭିତରେ ଯେଉଁ ଅଫସୋସ୍ ରହିଛି, ଯଦି ସମୟଟି ଫେରିଆସନ୍ତା ଗୋଟେ ସ୍ୱପ୍ନରେ ଗୋଟେ ଡ୍ରିମ୍ରେ ଆମେ ଭାବିବା ଯେ ଏଇ ଏଇ କ୍ଷେତ୍ର ପାଇଁ ଆମେ ହେଇପାରିନୁ ବା କରିପାରୁନୁ ବା ପ୍ରୋବ୍ଲେମ୍ ଥିଲା, ତାକୁ ପରିବର୍ତ୍ତନ କରାଯାଇପାରନ୍ତା। ଆଉ ଜଣେ କଲର ଅଛନ୍ତି, ହ୍ୟାଲୋ
2: ହ୍ୟାଲୋ ନାରାୟଣ ଭାଇ ନମସ୍କାର।
0: ନମସ୍କାର, କିଏ କହୁଛନ୍ତି?
2: ମୁଁ କହୁଥିଲି ରମେଶ ଚନ୍ଦ୍ର ସାହୁ ହୌକୁମା ଭାବରୁ ଢେଙ୍କାନାଳ ଭାଇ,
0: କାର୍ଯ୍ୟକ୍ରମକୁ ସ୍ୱାଗତ ଜଣାଉଛୁ, କେମିତି ଅଛନ୍ତି ଭାଇ?
2: ଧନ୍ୟବାଦ ଭାଇ, ବହୁତ ଭଲରେ ଅଛି, ଆଉ ଦୋକାନରେ ତ ଟିକେ ଲୋକ ନଥା ମୁଁ କରେ, ଆଉ ଲୋକ ନାହାନ୍ତି ବୋଲି ମୁଁ ଟିକେ କରିପାରୁଛି।
0: ବହୁତ ବଢିଆ, ଟିକେ ମାନେ କହିଦିଅନ୍ତୁ ଆପଣ କଣ କହିବାକୁ ଚାହୁଁଛନ୍ତି।
2: କାରଣ ବହୁତ ଶ୍ରୋତା ଅଛନ୍ତି ଭାଇ, ଦେଖନ୍ତୁ ଜୀବନ ଟାଇମରେ ବହୁତ କିଛି ମାନେ ପରିବର୍ତ୍ତନ ହଉଛି, ମାନେ କି କୋଉଟା କଣ କରୁଛି ମାନେ ଟିକେ ମାନେ ଧର ଆମେ ଗୋଟେ ଦୋକାନ ଦେଇଛୁ, ମୁଁ ଚାହୁଁଥିଲି କି ଟିକେ ଭଲ ପାଠ ପଢି ପରିବର୍ତ୍ତନ କରିକି ମାନେ ମୁଁ ଟିକେ ଭଲ ଚାକିରି କରିବି, କାରଣ ମୋ କ୍ଷେତ୍ରରେ ମୋ ସାଙ୍ଗସାଥି ମାନେ କିଏ ଇନ୍ସପେକ୍ଟର କିଏ ଅଫିସର ସବୁ ସେ ଅଛନ୍ତି, ସେ ସବୁ ସଂସ୍ଥାରେ ଅଛନ୍ତି, କିନ୍ତୁ ମୁଁ ଟିକେ ଭଲ ପାଠ ପଢିଥିଲେ ଆଉ କି ଚାକିରିର ଟିକେ ମିଠାଟା ସ୍ୱାଦଟା ପାଇଥାନ୍ତି, କିନ୍ତୁ ଏ ସ୍ୱାଦଟା ପାଇପାରିଲିନି,
0: ଦୁଃଖ ଲାଗୁଛି ଯେ। କିନ୍ତୁ ଗୋଟେ କଥା ଆମେ ପଚାରି ପାରିବୁ ଯେ ସେତେବେଳେ ଆପଣ ପାଠକୁ ଠକେଇଛନ୍ତି କି, ପାଠ ପଢିବା ପାଇଁ ଠକେଇଛନ୍ତି ବହୁତ ନିଜକୁ ନା କଣ?
2: ସେଟା ତ ଭାଇ ସତ କଥା, ମାନେ ମୁଁ ଟିକେ ଭଲ ପାଠ ପଢିପାରିଲିନି, ଟିକେ ପ୍ଲସ ଟୁ ପରେ ପ୍ଲସ ଥ୍ରୀ ପରେ ଡିସ୍କାଉଣ୍ଟ ହେଇଗଲା, ଇଏ ହେଇଗଲା, ଦରଜାତି କଲେ ଭାଇ ପଇସା ବହୁତ କିଛି ଯାଇଛି, ମାନେ ଅଧିକା ତିନିଟା କ୍ଷେତ୍ରରେ ମୁଁ ଫ୍ଲଟ୍ ପ୍ରୋସେସ୍ ହେଇଛି, ଆଉ କିଛି ନହବା ଦ୍ୱାରା
0: ଆପଣଙ୍କର ଭଏସ୍ ଟିକେ କଟି କଟି ଯାଉଛି, ଶୋଭା ଯାଉନି ଠିକ୍ ରେ।
2: ହଁ ଭାଇ ଟିକେ ଦୋକାନ ଭିତରେ ଅଛି ତ,
0: ओके आमे

ବୁଝିଗଲୁ ଆପଣଙ୍କ ମନର କଥା ଯେ ଆପଣ ସମୟ ଯଦି ସେହି ସମୟ ଫେରନ୍ତା ଆପଣ ଆପଣଙ୍କ ତରଫରୁ ଯେତେ ଗୁଡ଼ାଏ ସମୟକୁ ନଷ୍ଟ କରିଛନ୍ତି କିମ୍ବା ଆପଣଙ୍କ ପାରିପାର୍ଶ୍ୱିକ ପରିସ୍ଥିତି ଆପଣଙ୍କୁ ଯେତିକି ସହଯୋଗ କରିନି ସେସବୁ ଯଦି ମିଶିଯାଆନ୍ତା ତ ଆପଣ ଗୋଟେ ଭଲ ମାନେ ଷ୍ଟୁଡେଣ୍ଟ ହେଇପାରିଥାନ୍ତେ ତାପରେ ଆପଣ ଜବ୍ ବି କରିପାରିଥାନ୍ତେ ବହୁତ ଭଲରେ ରହିପାରିଥାନ୍ତେ ଏଇଟା ହେଉଛି ଆପଣଙ୍କର ସ୍ୱପ୍ନ ଥିଲା ମାନେ ସ୍ୱପ୍ନ ରହୁଛି ବହୁତ ଧନ୍ୟବାଦ ନମସ୍କାର ହଁ ସାଥୀ କଥାବାର୍ତ୍ତା ଆଗକୁ ଜାରି ରହିବ କହି ରଖୁଛୁ ଆଜିର ଟପିକ୍ ହେଉଛି ଯଦି ସମୟ ଫେରି ଆସନ୍ତା ଆପଣ ନିଜ ଜୀବନରେ କ'ଣ ବଦଳାଇବାକୁ ଚାହିଁବେ ଏ ସମ୍ପର୍କରେ ଆମ ସହିତ ଆପଣଙ୍କ ମନର କଥା ସେୟାର କରିପାରିବେ ନମ୍ବର ହେଉଛି 06712303153 ତ ବଡ଼ବାଞ୍ଚନ୍ତୁ ଗୋଟେ ମିଠା ଗୀତ ଆପଣମାନଙ୍କ ପାଇଁ

0: ଏଇ ସମସ୍ୟା ଟିକେ ଏପଟେ ରହୁଛି କି ଆପଣଙ୍କ ଭଏସ୍ ମାନେ ଶୁଣିପାରୁନି, ରେଡ଼ିଓ ଆପଣଙ୍କ ଶୁଣିପାରୁନି, ଟିକେ ଦୂରରେ ଅଛି ତ ଶୁଣିପାରୁନି, କଟକରେ ମୁଁ ଅବଶ୍ୟ ବର୍ତ୍ତମାନ କଟକ ବାହାରେ ଅଛି।
1: ଓକେ, ଟପିକ୍ କ'ଣ ଅଛି ଜାଣିଛନ୍ତି?
0: ନା ସେଟା ଜାଣିପାରୁନି।
1: ଯଦି ଯଦି ସମୟ ଫେରି ଆସେ ଆପଣ ନିଜ ଜୀବନରେ କ'ଣ ବଦଳିବାକୁ ଚାହିଁବେ, ବୁଝିପାରିଲେ?
0: ସମୟ ତ ଫେରି ଆସିଛି, ଆକ୍ଚୁଆଲି ମୋ ଲାଇଫରେ ମୋ ଜୀବନକୁ ନିହାତି ବହୁତ ସାରା ବଦଳେଇ ଦେଇଛି। ଯେମିତିକି ଆମର ଯୋଉ ସାଙ୍ଗସାଥି ବାଛିବା, ସେଟା ଟିକେ ମାନେ ହଁ ଯିଏ ଦେଖା ହେଲା କି ସାଙ୍ଗ ବୋଲି କହିଦେଲା, ହଁ ଠିକ ଅଛି ସାଙ୍ଗ ଅଛି, ତା ସହିତ ଟିକେ ସମ୍ପର୍କ ବଢିଯାଏ। ହଁ, ତାପରେ ଅସୁବିଧାର ସମ୍ମୁଖୀନ ହେଇଛି, ତ ଏବେ ମୋର ନିଷ୍ପତ୍ତି କି ନା ସାଙ୍ଗ ବନେଇବା ତ ଭାବିଚିନ୍ତି ବନେଇବାର ଅଛି, ଆଉ ଯାହା ବି କିଛି କରିବାର ଅଛି ଟିକେ ନିଷ୍ପତ୍ତିଟା ଆମେ ଯୋଉ ନବା ତାକୁ ଟିକେ ଭାବିଚିନ୍ତି କି ଏଇଟା ଠିକ ହବ,
1: ନିହାତି ନବା ଦରକାର।
0: ସେତେବେଳେ ମୁଁ କଣ କରେ ନା, ହଁ ଯାହା ହେଲା ତ ଠିକ ଅଛି, ହଁ ଏଇଟା ହେଇଯିବ, ହଁ ଏଇଟା ମୁଁ କରିଦେବି, ମାନେ ସେ ବାଟରେ ପଳଉଥିଲି। ଏବେ ନା, ନିଜକୁ ପରିବର୍ତ୍ତନ କରିଦେଇଛି, ବଦଳେଇ ଦେଇଛି, ଯିବା ପୂର୍ବରୁ ନିଶ୍ଚିନ୍ତ ମତେ ବହୁତ ଚିନ୍ତା କରିବାକୁ ପଡୁଛି, ତାପରେ ସେ ବାଟରେ ଯିବାକୁ ମତେ ପଡୁଛି।
1: ବହୁତ ବଢିଆ, ମାନେ ଆପଣ ଚାହୁଁଛନ୍ତି ଏଇ ଯୋଉ ମାଚ୍ୟୁରନେସ୍ଟା ତ ସେଇ ସମୟକୁ ଫେରି ଆସନ୍ତି, ଆଉ ସେଇ ସମୟରେ ସେ ମାଚ୍ୟୁରନେସ୍ଟା ଥାନ୍ତା, ନୁହଁ କି?
0: ବିଲକୁଲ।
1: ଓକେ, ଥ୍ୟାଙ୍କ ୟୁ, ବହୁତ ବହୁତ ଧନ୍ୟବାଦ ଏଫ୍ଏମ୍ ରେନ୍ବୋ ସହିତ ଯୋଡ଼ି ହେଇଥିବାରୁ।
0: ଥ୍ୟାଙ୍କ ୟୁ।
1: ସାଥୀ, ଆପଣମାନେ ବି କହିପାରିବେ ଆଜିର ଟପିକ୍, ଯଦି ସମୟ ଫେରି ଆସେ ଆପଣ ନିଜ ଜୀବନରେ କ'ଣ ବଦଳିବାକୁ ଚାହିଁବେ? ଆମ ନମ୍ବର 0671-230-3153। ବର୍ତ୍ତମାନ କିଏ ଅଛନ୍ତି ଆମ ସହିତ ଫୋନ ଲାଇନ୍ରେ ଦେଖିବା? ହ୍ୟାଲୋ। ହଁ ହ୍ୟାଲୋ, କିଏ କହୁଛନ୍ତି? ନମସ୍କାର,
2: ମୁଁ ରାଜେନ୍ଦ୍ର ନନା କହୁଛନ୍ତି।
1: ରାଜେନ୍ଦ୍ର ନନା କହୁଛନ୍ତି, ଆପଣ କେମିତି ଅଛନ୍ତି?
2: ଏଇ ତ ଯାଇଥିଲା କଟକ ସିଡିଏ, ଏଇଖିନା ବର୍ତ୍ତମାନ ବସ୍ରେ ଆସି ପହଞ୍ଚିଲି, ଅନୁମାନ ଫୋନ୍ କରିଦେଲି, ଲାଗିଲା ଯାଇଥିଲି ସିଡିଏ ଗୋଟା କାମ କରିବା, ଗୋଟେ ବାହାଘର କରିବା ଗୋଟା ମୋତେ କହିଛି, ମୁଁ କହିଲି ହଁ ବାହାଘରଟା କରିଦେବି ଯୋଉ ଦିନ ଗୁଣ୍ଡିଆ ଦିନ।
1: ଓକେ ଓକେ,
2: ତାପରେ ସିଏ ପୁଣି ମୋତେ ଆଜି ଦେଖିଲେ ସେ ବାହାଘରଟା, ଶୁଣନ୍ତୁ ଆଜ୍ଞା ସାର୍, ବାହାଘରଟା ଆଧ୍ୟାତ୍ମିକ କ୍ଷେତ୍ରରେ ଆମେ କରିବା, ସେଠି ଗୋଟେ ହାଇ ଫାଇ ଖାଇବା ଗୋଟା ଆମ ସାଥୁ ଗଲେ ଲୋକମାନେ ମୋତେ ବାରିବେନି, ତୋର ହନା
1: ଟପିକ୍ ଅଛି। ଯଦି ସମୟ ଫେରି ଆସିବ ଆପଣ ନିଜ ଜୀବନରେ କଣ ବଦଳେଇବାକୁ ଚାହିଁବେ?
2: ସମୟ ଫେରି ଆସିବ ନିଜ ଜୀବନରେ କଣ ବଦଳ, ନିଜ ଜୀବନ ଯୁଗରେ ଗଠନ ହେଇଯାଇଥିବ, ଗଠନ ହେଇଯାଇଥିବ, ସମୟ ଯଦି ଫେରି ଆସିବ ପୁଣି ସେଇ ସମୟକୁ ଉପଯୋଗ କରା ଭଳିଆ ଗୋଟା ଆମେ ଜିନିଷଟା ଆମର ଗୋଟା ପ୍ରକୃତି ବ୍ୟବହାର ଜିନିଷ ସୃଷ୍ଟି କରିବା, ଆଉ ଆମେ ସମୟ ତ କେବେ ଫେରେନି, ଚାଲେ ଫେରି ଗଲି, ତଥାପି ଯଦି କେବେ ଫେରେ ତାହେଲେ ଆମେ ସେଇ ଜିନିଷକୁ ପୁଣି ବ୍ୟବହାର କରିବା, ମନବୃତ୍ତି ରଖିବା, ନ ମିଳିଲେ ଜିନିଷ ସେଭଳିଆ ମନବୃତ୍ତି ଗୋଟା ତିଆରି କରିବା, ଏହା ଲାଗିଲା।
1: ଓକେ, ବହୁତ ବହୁତ ଧନ୍ୟବାଦ ରାଜେନ୍ଦ୍ର ନନା, ଆମେ ଆପଣଙ୍କ କଥା ବୁଝିପାରିଲୁ, ବହୁତ ଧନ୍ୟବାଦ। ସାଥୀ, ଆପଣମାନେ ବି କହିପାରିବେ ଆପଣଙ୍କ ମନର କଥା, ଯଦି ସମୟ ଫେରିଆସେ ଆପଣ ନିଜ ଜୀବନରେ କ'ଣ ବଦଳିବାକୁ ଚାହିଁବେ? ନମ୍ବର ହେଉଛି 0671-230-3153। ଆଉ ଜଣେ କଲର ଅଛନ୍ତି। ହ୍ୟାଲୋ
3: ହ୍ୟାଲୋ ସାର୍, ନମସ୍କାର।
1: ନମସ୍କାର, କିଏ କହୁଛନ୍ତି?
3: ସାର୍, ମୁଁ ଗଞ୍ଜାମ ଜିଲ୍ଲା ସୋଡ଼ା ବ୍ଲକ ଲୋକାମାୟରୁ ରାଜୀବ ଗୌଡ଼ କହୁଥିଲି।
1: ରାଜୀବ ଗୌଡ଼ କହୁଛନ୍ତି, କେମିତି ଅଛନ୍ତି?
3: ହଁ ଭଲ ଅଛି ସାର୍।
1: ଓକେ, କଣ କହିବେ ଆଜିର ଟପିକ ସମ୍ପର୍କରେ?
3: ହଁ ସାର୍, ଯଦି ମାନେ ପୂର୍ବ ସମାଜ ଯେମିତି ପାଠ ପାଠ କରିକିରି ଇଞ୍ଜିନିୟର ବା ଡକ୍ଟର ହେବା ପାଇଁ ଚେଷ୍ଟା କରିଥାନ୍ତି,
1: ସେତେବେଳେ ଆପଣ ଚିନ୍ତା କରିପାରୁନଥିଲେ?
3: ହଁ ସାର୍, ସେ ବହୁତ ପୂର୍ବରୁ ଆମେ ଟିକେ ଭଲ ପଢାପଢି କରିବାର ନାହିଁ, ମାନେ ପାଠ ଉପରେ ଟିକେ ସେତେ ଧ୍ୟାନ ଦେବାର ନାହିଁ।
1: ଆଚ୍ଛା, ঘরে কিন্তু সমস্ত পড়ো।

0: ଥିଲେ।
1: ତଥାପି ସେମାନେ ବି ଗୋଟେ ଭଲ ସିଚୁଏସନ୍ ଅଛି, ଆଉ ଟିକେ ମାନେ ପୂର୍ବ ସମୟ ଯଦି ଫେରି ଆସନ୍ତା ଆଉ ଟିକେ ଭଲ କାମ କରିକି ଭଲ ବ୍ୟକ୍ତିତ୍ୱଟେ ହେବା ପାଇଁ ଚେଷ୍ଟା କରୁଥିଲେ।
0: ବହୁତ ବଢିଆ, ବହୁତ ବଢିଆ, ମାନେ ଆପଣ ବୁଝିପାରୁଛନ୍ତି ସେଟା ସବୁଠୁ ବଡ କଥା।
1: ହଁ ସାର୍,
0: ଓକେ, ବହୁତ ବହୁତ ଧନ୍ୟବାଦ ଏଫ୍ଏମ୍ ରେନ୍ବୋ ସହିତ ଯୋଡ଼ି ହେଇଥିବାରୁ। ନମସ୍କାର ସାଥୀ, ଆପଣମାନେ ବି ଏଫ୍ଏମ୍ ରେନ୍ବୋ ସହିତ ଯୋଡ଼ି ହେଇପାରିବେ ଆଉ କହିପାରିବେ ଆଜିର ଟପିକ୍, ଯଦି ସମୟ ଫେରିଆସେ ଆପଣ ନିଜ ଜୀବନରେ କ'ଣ ବଦଳାଇବାକୁ ଚାହିଁବେ। ନମ୍ବର ହେଉଛି 0671230315।

0: ସତେ ବନ୍ଧୁରେ ସ୍ୱାଗତ ଆପଣମାନଙ୍କୁ। ଆଜି ଟପିକ୍ ରହିଛି, ଯଦି ସମୟ ଫେରିଆସେ ଆପଣ ନିଜ ଜୀବନରେ କ'ଣ ବଦଳାଇବାକୁ ଚାହିଁବେ। ତ ଏ ସମ୍ପର୍କରେ ଆପଣ ଆପଣଙ୍କ ମତ ସେୟାର କରିପାରିବେ। ନମ୍ବର ହେଉଛି 06712303153। କିଏ ଅଛନ୍ତି ବର୍ତ୍ତମାନ ଦେଖିବା ଫୋନ ଲାଇନ୍ରେ? ହ୍ୟାଲୋ,
1: ନମସ୍କାର,
0: କିଏ କହୁଛନ୍ତି? ଆପଣଙ୍କ ନାଁ କଣ କହିବେ? ଗୁରୁପ୍ରସାଦ ମହାନ୍ତି। ଶିବପ୍ରସାଦ ମହାନ୍ତି, କାର୍ଯ୍ୟକ୍ରମକୁ ଆପଣଙ୍କୁ ସ୍ୱାଗତ ଜଣାଉଛୁ। କେମିତି ଅଛନ୍ତି ଆପଣ? ଆପଣ କୋଉଠୁ କହୁଛନ୍ତି? ଆଚ୍ଛା, ଆଜି ଟପିକ୍ ରହିଛି, ଯଦି ସମୟ ଫେରିଆସେ ଆପଣ ନିଜ ଜୀବନରେ କ'ଣ ବଦଳାଇବାକୁ ଚାହିଁବେ, ଏ ସମ୍ପର୍କରେ କ'ଣ କହିବେ?
1: ସମୟ

0: କ'ଣ ଆଜ୍ଞା, ମୁଁ ତ ଏଠି ପ୍ରତିଦିନ ଚେଷ୍ଟା କରୁଛି ନା ଔଷଧ ଟିକେ କଣ୍ଟାକ୍ଟ କରିହେବ ନାହିଁ. ଆଜି ମୁଁ ଆପଣଙ୍କୁ କହୁଛି, ଜଣେ ବି ଜଣେ କହିଲେ ଯେ ହଁ ଫେରିଲେ ମୁଁ ମା ବାପ ଫେରନ୍ତେ. ଆପଣ କହିଲେ ମା ବାପ ଫେରିଲେ ପ୍ରଥମ କ୍ୱେଶ୍ଚିନ୍ ହେଲା ମା ବାପ ଫେରିବେ କଣ ତାଙ୍କର କରିପାରିବେ? ଯେଉଁ ଲୋକ କହିଲେ ମା ବାପ ଫେରିଲେ କୌଣସି ଆଜ୍ଞା
1: ଆପଣ କଣ କହିବେ, ଆପଣଙ୍କ ମତରେ କଣ?
0: ମୋ ମତରେ ମୁଁ ବହୁତ ଦିନ ଶୁଣନ୍ତୁ, ଯୋଉଟା ଜିନିଷ ଆମର ମଣିଷର ଆସ୍ଥା ପହଞ୍ଚିଲାଣି
1: ନିଶ୍ଚିତ,
0: କିନ୍ତୁ ଯାହା ରହିଛି ବାଳକ ତାହାକେ ଫେରିଲେ
1: ନିହାତି ନିହାତି ହଁ, କେବଳ ଭାବନାରେ ଭାବନାରେ ରହିଯିବ ସବୁ ଜିନିଷ.
0: କୌଣସି ଜିନିଷ ହେଇନି କି ଆମ
1: ନାହିଁ,
0: ବହୁତ ଚେଷ୍ଟା କଲା କରା ହେଇଛି ଅଫିସରେ ଥିଲାବେଳେ, କିନ୍ତୁ ଗୋଟେ ତାର ସମୟ ଥାଏ ଆଜ୍ଞା, ସମୟ ଅତିବାହିତ ହେଇଗଲା ଆଉ ନୁହେଁ
1: ନା. ନିର୍ଦ୍ଦିଷ୍ଟ ଯାହା ବି କିଛି ହବ ସମୟର ସବୁ ପାବନ୍ଦି ଭିତରେ ହବ, ଏକଥା ଆମେ ଜାଣୁ. ତଥାପି ଯେତେବେଳେ ମନ କିନ୍ତୁ ବୁଝିବନି, ମନ ସବୁବେଳେ ଅଶାନ୍ତ ରହିବ, ମନ କିଛି ସବୁବେଳେ ଖୋଜିବ. ଯେତେବେଳେ ସେ ଭାବିବ କୌଣସି ଗୋଟେ ଦୁର୍ବଳ ପରିସ୍ଥିତିରେ ପହଞ୍ଚିଯିବ, ମୁହୂର୍ତ୍ତରେ ପହଞ୍ଚିଯିବ, ମୁଁ ହୁଏତ ବେଟର କରିଥିଲେ ବେଟର ହେଇଥାନ୍ତା, ତ ବେଟରଟା ସେତେବେଳେ କାହିଁକି ହେଲାନି, କିନ୍ତୁ ବର୍ତ୍ତମାନ କାହିଁକି ଆମେ ଚାହୁଁଛନ୍ତି, ସେଇଟା ବି ଗୋଟେ ପ୍ରଶ୍ନ ନୁହଁ କି? ଆମେ କାହିଁକି କହୁନାହୁଁ, ଆମେ ଏକ୍ଜାକ୍ଟଲି ଆମେ କହୁଛୁ ଏଇ କ୍ଷେତ୍ରଟାକୁ ସଜାଡ଼ିଥାନ୍ତୁ ବା ଏଇଟାକୁ କରିଥାନ୍ତୁ, ଆମେ ସେଇ ପିନ୍ ପଏଣ୍ଟ ଉପରେ ଆମେ କଥା ହଉଛନ୍ତି.
0: ଆମେ ଚାହିଁଲେ ଆମେ ତ କରିପାରିବେ ସେ ଜିନିଷ, ପୁଣି ଆଉ କଣ ଆଉ ଥରେ କୌଣସି ଆମର ପ୍ରଭାବ ରହିବ?
1: ନାଇଁ ନାଇଁ ନାଇଁ, କିଛି ତ ହବନି, କିଛି ହବନି, କିନ୍ତୁ ସବୁବେଳେ ଆମେ ସବୁବେଳେ ଏତେ ବୋଝ କାହିଁ ଭାବୁଛନ୍ତି? କିଛି ଏଣ୍ଟରଟେନମେଣ୍ଟ ୱେ ବି ଚିନ୍ତା କରନ୍ତୁ, ଯଦି ହେଇଥାନ୍ତା ତ ଏମିତି ହେଇଥାନ୍ତା, ଯଦି ଇପ୍ ତ ଇପ୍ ତ ଲାଗେ ନା ବହୁତ ସମୟରେ. ଆପଣ ସିରିୟସ୍ ନିଅନ୍ତୁନି, ଆମେ ଏଇଟାକୁ ଜଷ୍ଟ ମାନେ ଗୋଟେ ଏଣ୍ଟରଟେନମେଣ୍ଟ ୱେରେ ଆମେ କରୁଛୁ, ଯୋଉଟାକି ଆପଣ ସେଥିରେ ସାମିଲ ହେଇପାରିବେ, ତ ଏମିତି ହେଇଥିଲେ ଭଲ ହେଇଥାନ୍ତା ନୁହଁ କି? ଆପଣ ଆଉ ଟିକେ ଚିନ୍ତା କରିବେ, ଆପଣ ଯେତେବେଳେ ବୋର୍ଡ ଅଫ୍ ସେକେଣ୍ଡାରୀ ଏଜୁକେସନରେ ଥିଲେ, ଦାୟିତ୍ୱରେ ଥିଲେ, ଆପଣଙ୍କ ମନ ଭିତରେ ଏମିତି ବି ପ୍ରଶ୍ନ ଆସିଥିବ ମନ ଭିତରେ, ମୁଁ ଆଉ ଟିକେ ଭଲ ପୋଷ୍ଟରେ ଥାନ୍ତି, ଭଲ ଆଉ ଗୋଟେ ଭଲ ଜବ୍ ପାଇଥାନ୍ତି, ନୁହଁ କି? ଏମିତି ମନ ଭିତରେ ଆପଣଙ୍କର କେବେ କ'ଣ ପ୍ରଶ୍ନ ଆସିନି, ଇଚ୍ଛା ଆସିନି, ସ୍ୱପ୍ନ ହୁଏନି? ଏକ୍ଜାକ୍ଟଲି ଏକ୍ଜାକ୍ଟଲି ସେଇଟା ଆପଣ ଆପଣଙ୍କ ମନର କଥାକୁ କହିବାକୁ ଟିକେ ମାନେ ଲାଜ କରୁଛନ୍ତି, ସେତିକି କହିଦେଲେ ହେଇଗଲା.
0: ଆପଣ ଯୋଉଟା କହିଲେ ମୁଁ ମାନୁଛି
1: କରିବାକୁ
0: ଯାଇକି ମୁଁ ଆଜ୍ଞା 16 months ସସ୍ପେଣ୍ଡ କଲେ
1: ଓକେ ଓକେ ଓକେ, ସେ ବିଷୟରେ ଆମେ କଥା ହବାନି, ଆମେ ଜଷ୍ଟ ଏକ୍ସାମ୍ପଲ ଆମେ ଗୋଟେ କଥା ହେଇଥିଲେ
0: ଗୋଟେ ପୋଷ୍ଟ ମତ ଆଉ ମିଳିଥାନ୍ତା କରିପାରିଥାନ୍ତି.
1: ଓକେ ଓକେ ଓକେ ଓକେ ଓକେ, ବହୁତ ବହୁତ ଧନ୍ୟବାଦ ଶିବ ବାବୁ, ଏଫ୍ଏମ୍ ରେନ୍ବୋ ସହିତ ଯୋଡ଼ି ହେଲେ, ବହୁତ ଭଲ ଲାଗିଲା ଆପଣଙ୍କ ସହିତ କଥା ହେଇ. ରହିଲି, ନମସ୍କାର. ହଁ ସାଥୀ, ଆପଣମାନେ ବି ଯୋଡ଼ି ହେଇପାରିବେ ଏଫ୍ଏମ୍ ରେନ୍ବୋ ସହିତ, ଆଉ କହିପାରିବେ ଗୋଟେ ସୁନ୍ଦର ଟପିକ୍, ଯଦି ଆପଣଙ୍କ ପାଖରେ ସେହି ସମୟ ଫେରି ଆସନ୍ତା, ଆପଣ ନିଜ ଜୀବନରେ କେଉଁ କ୍ଷେତ୍ରଟିକୁ ବଦଳାଇବାକୁ ଆଗେଇ ଚାହାନ୍ତେ? ଆମ ନମ୍ବର ହେଉଛି 06712303153। ଆଉ ଜଣେ କଲର ଅଛନ୍ତି, ହ୍ୟାଲୋ
2: ହ୍ୟାଲୋ
1: ହଁ ହ୍ୟାଲୋ, କିଏ କହୁଛନ୍ତି?
2: ନା ଭାଇ ନମସ୍କାର, ମୁଁ ଆଲୋକ ଚନ୍ଦ୍ର ଜେନା ଜାଣିଲ କଟକ କହୁଥିଲି।
1: ଆଲୋକ ଚନ୍ଦ୍ର ଜେନା, ଆଲୋକ ଭାଇ କଣ କହିବେ ଆଜିର ଟପିକ ସମ୍ପର୍କରେ?
2: ପ୍ରଥମତଃ ଆପଣ କେମିତି ଅଛନ୍ତି?
1: ହ୍ୟାଲୋ,
2: ଆପଣ କେମିତି ଅଛନ୍ତି?
1: ଏକଦମ ବଢିଆ ଅଛି
2: ଆଜ୍ଞା ଆଜ୍ଞା।
1: ହଁ କଣ କହିବେ?
2: ମୁଁ ଯଦି ସମୟ ବଦଳିବାକୁ ଯିବି, ମୁଁ ଯୋଉ ମେଡିସିନ ଗୁରା ସବୁ ଖାଉଛି ଡିଜିଜର, ଏସବୁ ଛାଡି ଦେଇଥାନ୍ତି।
1: ଆଚ୍ଛା,
2: କାହିଁକିନା ସିଏ ଡିଜିଜ ମତେ ଏତେ ଆକ୍ରମଣ କରୁଛି, ମୁଁ ଦିନ ରାତି ମେଡିସିନ ଖାଇବାକୁ ପଡୁଛି, ନହେଲେ ସାରା ଜୀବନ ସାରା ଖାଇବି।
1: ଆଚ୍ଛା,
2: ତ ମଝିରେ ମୁଁ ଦୁଇ ବର୍ଷ ଖଣ୍ଡେ ଖାଇକି ବାହାର ସେଠି ଛାଡିଦେଲି ମେଡିସିନ। ମେଡିସିନ ଛାଡି ଦିଆ 2 months ପରେ ପୁଣି ସେ ଡିଜିଜ ମତେ ଆଟାକ୍ କଲା, ପୁଣି ଇଞ୍ଜେକ୍ସନ ନେଲି, ତାପରେ ପୁଣି କଣ୍ଟ୍ରୋଲ ବ୍ରେନ୍ ଟିକେ ମାନେ ଶାନ୍ତ ରହିଲା।
1: ଆପଣଙ୍କ ମାନସିକ ସ୍ଥିତି ଯୋଗୁଁ ଆପଣ ମେଡିସିନ ନଉଛନ୍ତି ନୁହଁ କି? ଏକ୍ଜାକ୍ଟଲି
2: ଡକ୍ଟର ବି କହିଥିଲେ ଗୋଟେ

0: ଦିନ ବି ଛାଡ଼ିବୁ ନାହିଁ, କାରଣ ତୋତେ ମାନେ ଲାଇଫ୍ ଲଙ୍ଗ୍ ଲାଇଫ୍ ନେବାକୁ ପଡିବ, ଖାଇବାକୁ ପଡିବ। ଆଉ ଗୋଟେ ଥିଲା, ମାନେ ମୁଁ ଯେତେବେଳେ ଥିଲି କଟକରେ, ସେତେବେଳେ ମୁଁ ପ୍ରଥମତଃ ମୁଁ ଗୋଟେ ଭୁବନେଶ୍ୱରରେ ଥିଲି, ସେତେବେଳେ ମୁଁ ମୋର ଗୋଟେ ସିରିଏଲରେ କାମ କରୁଥିଲି, ପ୍ରଡକ୍ସନ୍ ହାଉସ୍ରେ ସୁଟିଂ ଥିଲା, ପିପିଲିରେ ସୁଟିଂ ଥିଲା, ଦୂରଦର୍ଶନ କେନ୍ଦ୍ର ସେଟା ବାଜୁଥିଲା ସେ ସିରିଏଲ ଟି କଳାଧଳା ଟିଭିରେ, ସେଇଟା ହଉଛି 1999 ବାତ୍ୟା ପୂର୍ବରୁ ମୋର ସୁଟିଂ ହେଇଗଲା, ସୁଟିଂ ସବୁ ସରିଗଲା, ମୁଁ ମୋର 3 ଏପିସୋଡ ଆସିବାର ଥିଲା, କିନ୍ତୁ କୌଣସି କାର୍ଯ୍ୟବଶତଃ ଦୂରଦର୍ଶନ ଆଉ ପ୍ରଡକ୍ସନ ହାଉସ୍ ଭିତରେ ଟିକେ ମନ ମାଳିନ କରିକି ମୁଁ ମୋର ଆଉ ସେ ଯୋଉ ରୋଲ କରିଥିଲି ସେଇଟା ଆଉ ବାଜି ପାରିଲାନି, ମନଟା ଅବଶେଷ ହେଇଗଲା। ପୁଣି କଟକରେ ଆସିଲି, ଆଉ ଗୋଟେ ଡ୍ୟୁଟି କଲି କଟକରେ, ମୋତେ ଅଫର ଦେଲେ ଗୋଟେ ଆଲବମ୍ ମାନେ ଭଲ ହିରୋଇନ୍ ସହିତ।
1: ଆଲୋକ ଭାଇ ତ ଆମକୁ ମାନେ ଆକ୍ଚୁଆଲି କଣ କହିବାକୁ ଚାହୁଁଛନ୍ତି, ଯେ ସମୟ ଯଦି ଫେରି ଆସନ୍ତା ଆପଣ କୋଉ କ୍ଷେତ୍ରଟାକୁ ବଦଳେଇବାକୁ ଚାହାନ୍ତେ?
0: ଏଇ କହିଲି ମାନେ ବର୍ତ୍ତମାନ ମୋ ଯୋଉ ସମୟଟା ଚାଲିଛି ବଦଳେଇ ଯାଇଥାନ୍ତି, ସବୁକିଛି ପରିବାରଠୁ ଦୂରେଇ ଦୂରେଇ ଯାଇଥାନ୍ତି, ସବୁକିଛି ଚେଞ୍ଜ କରିଦେଇଥାନ୍ତି।
1: ପ୍ରଥମେ ଆପଣ ଆପଣଙ୍କର କାରଣକୁ ଖୋଜୁଛନ୍ତି, ଯେ ଏଇଥିପାଇଁ ପ୍ରଥମ ଆପଣଙ୍କର କାରଣକୁ ଖୋଜିବା ଦରକାର। କାରଣ ଯଦି ଖୋଜିବେ ତାହେଲେ ତାର ସଲ୍ୟୁସନ୍ କରିପାରିବେ। ଆମେ ଯୋଉ ଆଜି କ୍ୱେଶ୍ଚନ୍ ରଖିଛନ୍ତି କେବଳ ସମୟକୁ,
0: ହଁ ମୁଁ ସେ କାରଣ ମାନେ ମୁଁ ବି ଜାଣିପାରିନି କାରଣ କଣ,
1: ଯେପର୍ଯ୍ୟନ୍ତ ଶୁଣନ୍ତୁ, ଯେପର୍ଯ୍ୟନ୍ତ ଆପଣ କାରଣ ନ ପାଇବେ ସମୟକୁ କେବେ ବି ଅଟକେଇ ପାରିବେନି। ସମୟକୁ ଫେରେଇକି ଯଦି ବି ସମୟକୁ ଆପଣ ଫେରେଇ ଦେବେ ନା, ପୁଣି ସେଇ ଜାଗାକୁ ଫେରି ଆସିବେ। ତଥାପି
0: ନାଇଁ ନାଇଁ ଭାଇ, ମୋ ଜୀବନରେ ମୁଁ ପଜିଟିଭ ଆଟିଟ୍ୟୁଡ୍, ମୁଁ ବହୁତ ଚେଷ୍ଟା କରିଛି ସବୁକିଛି ସମାଧାନ କରିବା ପାଇଁ।
1: ନାଇଁ ଆପଣ ଆପଣଙ୍କ ହଁ ଆପଣଙ୍କ ଯାହା ବି ଆପଣଙ୍କର ଇସ୍ୟୁ ରହିଛି, ସପୋଜ୍ ଆମେ କହୁଛନ୍ତି ଯେ ଆପଣଙ୍କ ଏଇ କ୍ଷେତ୍ର ପ୍ରଫେସନାଲ୍ କ୍ଷେତ୍ର ହଉ ବା ଆପଣଙ୍କ ମେଣ୍ଟାଲ ସିଚୁଏସନ୍କୁ ନେଇକି ହଉ, ଯଦି ଦୁଇଟାକୁ ଯଦି ଗୋଟିଏ ପଏଣ୍ଟରେ ଆପଣ ରଖିବେ, ଏକଦମ ବଢିଆ, ଏକଦମ ଏକଦମ ବଢିଆ ଅଛନ୍ତି ଆପଣ, ଏକଦମ ବଢିଆ ଅଛନ୍ତି।
0: ଆମ ଗାଁ କଣ ବନ୍ଧୁ ବାନ୍ଧବ ସମସ୍ତେ ଭଲ ପାଆନ୍ତି।
1: ଓକେ, ନାଇଁ ନାଇଁ ଏକ୍ଜାକ୍ଟଲି ଆମେ ଆମେ କହିବାକୁ ଚାହୁଁଛୁ ଆପଣଙ୍କର କାରଣ ଯଦି ଆପଣ ଚାହିଁବେ ଯେ ଏଇଥିପାଇଁ ମୁଁ ଏଇ ଜିନିଷଟା କରିପାରୁନାହିଁ ବା ଏଇ କ୍ଷେତ୍ରକୁ ବେଟର ମାନେ ବହୁତ ଭଲ ଭାବରେ ଏନ୍ଜୟ କରିପାରୁ
0: ନାହିଁ,
1: ତାହେଲେ ସେଇଟା କେବଳ ସମୟର ଦୋଷ, ସମୟର ସମୟ ଦୋଷ, ଆମ ଭାଗ୍ୟ କଥା ଆମେ କହିପାରିବା।
0: ଭାଗ୍ୟରେ ଅଛି ଘାସ କାଟିବାକୁ, କର୍ମ କହୁଛି ଘୋଡ଼ା ଦୌଡ଼ିବାକୁ।
1: ଓକେ, ବହୁତ ବହୁତ ଧନ୍ୟବାଦ ଆଲୋକ ଭାଇ, ଏଫ୍ଏମ୍ ରେନ୍ବୋ ସହିତ ଯୋଡ଼ି ହେଲେ।
0: ଟିକେ ଟପିକ ଆପଣ ରଖୁଛନ୍ତି ମାନେ ସେ ଟିକେ ମୋଡିଫାଏ ଦରକାର, ଯେମିତି ହସ କଥା ଗୋଟେ ଟପିକ ରହନ୍ତା, ହସ କଥା
1: ସବୁବେଳେ ବିନ୍ଦାସ ଟପିକ, ସବୁବେଳେ ବିନ୍ଦାସ ଟପିକ ରହେ,
0: କୁଇଜ ପ୍ରତିଯୋଗିତା ହୁଅନ୍ତା।
1: ଆଜି ବି କିଛି ଗୋଟେ ବିନ୍ଦାସ ଅଛି, ଆପଣ ତାକୁ ବିନ୍ଦାସ ଭାବରେ ନେଇ ପାରୁନାହାନ୍ତି। ଓକେ, ବହୁତ ବହୁତ ଧନ୍ୟବାଦ ଏଫ୍ଏମ୍ ରେନ୍ବୋ ସହିତ ଯୋଡ଼ି ହେଇଥିବାରୁ।
0: ପ୍ରତିଦିନ ଶୁଣି ହସ ବାହାରୁନି ପାଟିରୁ।
1: ଓକେ, ହସିବା ୟା ପରେ ନେକ୍ସଟ ଟାଇମ୍ ଆମେ ନିଶ୍ଚିତ ହସିବା। ଓକେ,
0: ହସ କଥା ଉପରେ ଟପିକ ରଖନ୍ତୁ।
1: ଥ୍ୟାଙ୍କ ୟୁ ଥ୍ୟାଙ୍କ ୟୁ ନେକ୍ସଟ ଟାଇମ୍। ଓକେ,
0: ଧନ୍ୟବାଦ।
1: ହଁ ସାଥୀ, ଆପଣମାନେ ବି ସେୟାର କରିପାରିବେ ଆପଣଙ୍କ ମନର କଥା, ଯଦି ସମୟ ଫେରି ଆସନ୍ତା ଆପଣ ନିଜ ଜୀବନରେ କ'ଣ ବଦଳେଇବାକୁ ଚାହିଁବେ।

ଆସିବ ଆପଣଙ୍କ ପାଇଁ ହୁଏତ ସେମିତି ନ ଆସିପାରେ, ଆପଣଙ୍କ କ୍ଷେତ୍ର ଅଲଗା, ସେମାନଙ୍କ କ୍ଷେତ୍ର ଅଲଗା। ତେଣୁ ଏକ୍ଜାକ୍ଟଲି ଆମେ ପ୍ରଥମ ଆମେ ନିଜକୁ ପଚାରିବା ଦରକାର ଯେ ସମୟ କାହିଁକି ଫେରିବ, ଆମେ କ'ଣ ପରିବର୍ତ୍ତନ କରିବାକୁ ଚାହୁଁଛନ୍ତି, କାହିଁକି ପରିବର୍ତ୍ତନ କରିବାକୁ ଚାହୁଁଛନ୍ତି, ଏକ୍ଜାକ୍ଟଲି ଆପଣ କ'ଣ ଚାହୁଁଛନ୍ତି ସେଇଟା କୁହନ୍ତୁ। ସମୟ ଫେରିଲେ ଆପଣଙ୍କ ମା ସିନା ଫେରିବେ, କିନ୍ତୁ ଆପଣଙ୍କ ମାକୁ ତ ପୁଣି ଦିନେ ନା ଦିନେ ଯିବାକୁ ପଡିବ ନା, ସେ କେବେ ମାନେ ଆପଣ ହୁଅନ୍ତୁ, ମୁଁ ହୁଏ, ବାପା ହୁଅନ୍ତୁ, ମା ହୁଅନ୍ତୁ, ଏମାନେ ସମସ୍ତେ ଦିନେ ନା ଦିନେ ଯିବେ, କନଷ୍ଟାଣ୍ଟ ଆପଣଙ୍କ ସହିତ କେବେ ବି ରହିବେନି। ଓକେ, ଆପଣ ଚାହୁଁଛନ୍ତି ସମୟ ସେଇଠି ଅଟକି ଯାଇଥାନ୍ତା, ଆପଣ ଆପଣଙ୍କ ଆପଣ ନିଜ ମାଙ୍କ ସହିତ ପୁରା ଲାଇଫ ଲଙ୍ଗ ରହିଥାନ୍ତେ ନୁହଁ କି? ମମତା ଭଉଣୀ, ଏଇଟା ଆମେ ସମସ୍ତେ ଚାହାନ୍ତି, ବଟ ଏଇଟା କଣ କେବେ ସମ୍ଭବ? କେବେ ବି ସମ୍ଭବ ନୁହେଁ। ଆମେ ନିଜର ଦୋଷ ତ୍ରୁଟିକୁ ଭୁଲ ବା ବଦଳେଇବା ପାଇଁ ଆମେ ଏମିତି ଗୋଟେ ଟପିକ ନେଇଛୁ, ବଟ ଯେଉଁମାନେ ମେମୋରେବଲ ମଣିଷ ଆମ ଜୀବନର ସବୁଠୁ ଖାସ ଲୋକ, ସେମାନଙ୍କୁ କେବେ ଆମେ ଫେରେଇ ପାରିବାନି। ଏ ସମୟର ଯୋଉ କୁହନ୍ତିନି ମାନେ ନିରାଟ ସତ୍ୟତା, ଏକୁ ସାମ୍ନା କରିବାକୁ ପଡିବ, କଠୋର ସତ୍ୟ, ଏକୁ ସାମ୍ନା କରିବାକୁ ପଡିବ। ବହୁତ ବହୁତ ଧନ୍ୟବାଦ ଏଫ୍ଏମ୍ ରେନ୍ବୋ ସହିତ ଯୋଡ଼ି ହେଇଥିବାରୁ।

0: କରିଦିଅନ୍ତି, ତାପରେ ମୁଁ ସକ୍ସେସ୍। ତ ଏମିତିକା ଆପଣଙ୍କ ମନ ଭିତରେ ବି କେବେ ନା କେବେ ଭାବନା ଆସିଥିବ, ସେହି ଭାବନାକୁ ରୂପ ଦେବା ପାଇଁ ଗୋଟିଏ ଛୋଟ ପ୍ରଚେଷ୍ଟା। ତ ଆପଣମାନେ ବି ସେୟାର କରିପାରିବେ ଆପଣଙ୍କ ମନର କଥା। ଆଉ କମ୍ ସମୟ ରହିଛି, ନମ୍ବର ହେଉଛି 06712303153। ଆଉ ଜଣେ କଲର ଅଛନ୍ତି। ହ୍ୟାଲୋ ହ୍ୟାଲୋ,
1: ଶବ୍ଦ ବି ଏକ ଭୋଜନ ହେ, ଦୂସରଙ୍କୁ ବୋଲନେ ସେ ପହିଲେ ଖୁଦ ଦେଖ ଲିଜିଏ, ଅଗର ଖୁଦକୁ ଅଚ୍ଛା ନ ଲାଗେ ତ ଦୂସରଙ୍କୁ ମତ ପରସିଏ। ଶୁଭ ସନ୍ଧ୍ୟା ହରେନ ଭାଇ, ନମସ୍କାର।
0: ନମସ୍କାର,
1: ପ୍ରଶାନ୍ତ କହୁଥିଲି ରାଜହଂସ କଟକରୁ।
0: ଓକେ, କଣ କହିବେ ପ୍ରଶାନ୍ତ?
1: ଆପଣ ତ ଆଜି ମରିଚିକା ପଛରେ ଘୁରେଇ ଦେଇଛନ୍ତି, ଦୁନିଆର ସବୁ ଶକ୍ତି ବିନିମୟରେ କେବେ ବିତି ଯାଇଥିବା ସମୟ ଆସେନି। ଯଦି ଆପଣଙ୍କ ପାଇଁ କିଛି ସମୟ ପାଇଁ ଭାବି ନବା, ତାହେଲେ ପରୀକ୍ଷା ପୂର୍ବରୁ ଯଦି କ୍ୱେଶ୍ଚିନ୍ ପିଲାମାନଙ୍କୁ ମିଳିଯାଏ ଯୋଉ ଅବସ୍ଥା ହବା କଥା ସେଇ ଅବସ୍ଥା ଯଦି ନ ହୁଏ, ତାହେଲେ ତାଠୁ ଆଡୁ ହାତ ଭାଗ୍ୟ ଆଉ କିଛି ନାହିଁ ଭାଇ।
0: ଆଚ୍ଛା, ତାହେଲେ ଆପଣ ଚାହୁଁଥିଲେ ଏଇ କଥା ସହିତ, ଏ ସ୍ୱପ୍ନ ସହିତ ଆପଣ ପରୀକ୍ଷାର ଆନ୍ସର ସିଟ୍ ବି ପରୀକ୍ଷା ପୂର୍ବରୁ ପାଇଯିବାକୁ ଚାହୁଁଛନ୍ତି ନୁହେଁ କି
1: ଭାଇ? ସେଇଟା ମାନେ ଯଦି ସମୟ ପୂର୍ବରୁ ଆମେ ଜାଣିଯିବା ଯେ ଏଇ ସମୟ ଆସିବ, ତ ନିଜକୁ ପ୍ରସ୍ତୁତ କରିବେ। ଆଉ ଯୋଉମାନେ ପ୍ରସ୍ତୁତ ନ କରିପାରିବେ, ସକାରାତ୍ମକ ଚିନ୍ତାଧାରା ମନ ଭିତରେ କେମିତି ଆଣି ନିଜେ ଖୁସି ରହିବା ସହିତ ଅନ୍ୟମାନଙ୍କୁ ଖୁସିର କାରଣ ବନିବା, ଇଏ ହଉଛି ବାସ୍ତବତା ନା?
0: ଆରେ ୟାର, ଟିକେ ସିରିୟସରୁ ଟିକେ ବାହାର, ଜୀବନରେ କେତେ ବଦଳିଛ, କେତେ ବଦଳିଛ ନିଜକୁ, ଆମେ କେତେ ନିଜକୁ ବଦଳେଇ ପାରିଛନ୍ତି, ସେଇଟା ଗୋଟେ ପ୍ରୁଫ, ଛୋଟିଆ ପ୍ରୁଫଟେ ହେଲା। ଆମେ ନିଜେ ଅନୁଭବ ତ କରିପାରିବା ଆଟଲିଷ୍ଟ, ଯୋଉ ବଦମାସିଗିରି ଆମେ ଛୋଟବେଳେ କରିଛନ୍ତି, ତ ବର୍ତ୍ତମାନ ସିଚୁଏସନରେ ଆମେ ଯେତେବେଳେ ପହଞ୍ଚିଛନ୍ତି, ଆମେ ଏତିକି ଫିଲ୍ କରିପାରିବା ଯେ କିଛି ବଦମାସିଟା ଠିକ ଥିଲା, କିଛି ବଦମାସିଟା ବହୁତ ଅଧିକ ଥିଲା। ଯଦି ସେଇ ବଦମାସି ଗୁଣ ଟିକେ କମ୍ ଥାନ୍ତା, ତାହେଲେ ବହୁତ କିଛି ବି ହେଇପାରିଥାନ୍ତା। ଦିସ୍ ଇଜ୍ ପଏଣ୍ଟ। ତ ସିରିୟସ୍ କାହିଁକି ଯାଉଛ? ତ ପ୍ରଥମେ ଆପଣ ବହୁତ ସିରିୟସ୍ ହେଇଯାଉଛନ୍ତି ସବୁ ଯେକୌଣସି କଥା। ନାଇଁ, ବାସ୍ତବତା ସବୁବେଳେ ବାସ୍ତବତା ଠିକ ନୁହେଁ। ବାସ୍ତବତା ଯଦି ଆପଣଙ୍କ ପାଖରେ ସବୁବେଳେ ବାସ୍ତବତା ରହିବ,
1: ଆଜି ଯୋଉ ଟ୍ରଫିକ ରଖିଛନ୍ତି, ଏଇ ଟ୍ରଫିକ ର ଯୋଉ ମାନେ ଯୋଉ ସାରମର୍ମ ଯାହା, ଗୋଟେ ବି କଲରଙ୍କର ଗୋଟେ ବି ମାନେ ମନୁଷ୍ୟକୁ ସାଟିସ୍ଫାଏଡ ହେଲା ଭଳିଆ ଗୋଟେ ଆନ୍ସର ପାଇଲେ
0: ଆପଣ ତ ଦେଇପାରିଲେନି। ଆପଣ ତ ନିହାତି ନିହାତି ଆପଣମାନେ ଯେତେବେଳେ କହିବାକୁ ଚାହିଁବେନି, ଆପଣ ଯେତେବେଳେ ଆପଣ ତ ନିଜେ କହୁଛନ୍ତି ନା, ତ ପ୍ରଶ୍ନ ଏତେ ସୁନ୍ଦର ରହିଛି, ଆପଣ ଚାହିଁଲେ ବି ବହୁତ ବଢିଆ କରି ଉତ୍ତର ଦେଇପାରିଥାନ୍ତେ, କିନ୍ତୁ ଆପଣ ସେ ବାସ୍ତବତା ପାଖରେ ଅଟକି ଯାଇଛନ୍ତି। ଓକେ, ବହୁତ ବହୁତ ଧନ୍ୟବାଦ ପ୍ରଶାନ୍ତ। ଓକେ, ବହୁତ ବହୁତ ଧନ୍ୟବାଦ ପ୍ରଶାନ୍ତ। ଆଉ ଅନ୍ୟ ଫ୍ରେଣ୍ଡ ମାନଙ୍କୁ ଦେଖିବା, ବହୁତ ବହୁତ ଧନ୍ୟବାଦ ଆପଣଙ୍କୁ। ସେଥିରେ ଆପଣମାନେ ବି କହିପାରିବେ, ତେବେ ସମୟ ସରିଦେଲାଣି। ନେକ୍ସଟ ଟାଇମ୍ ଆଉ ଏକ ସୁନ୍ଦର ଟପିକ୍ ସହିତ ଆପଣମାନଙ୍କ ପାଖରେ ନିଶ୍ଚିତ ଭାବରେ ଡାଇଲି ଲାଇଭ ଚିଟ୍ଚାଟ୍ କାର୍ଯ୍ୟକ୍ରମ ଆଉ ଗୋଟେ ସମ୍ଭାବନାକୁ ନେଇ ଆସିବ, କିନ୍ତୁ ବର୍ତ୍ତମାନ ଚାଲନ୍ତୁ କାର୍ଯ୍ୟକ୍ରମକୁ ଶେଷ କରିବା। ଆଉ ଶୁଣିତ ହେଉଛି ଆପଣଙ୍କୁ ଗୋଟେ ବ୍ୟୁଟିଫୁଲ ଗୀତ। ଷ୍ଟେ ଟ୍ୟୁନ୍ଡ।

0: ନମସ୍କାର, ବର୍ତ୍ତମାନର ମୁଖ୍ୟ ସମ୍ବାଦ ସହ ମୁଁ ଲହରିକା ପଟ୍ଟନାୟକ। ନିଶାମୁକ୍ତ ଓଡ଼ିଶା ଗଠନ ପାଇଁ ସ୍ୱତନ୍ତ୍ର ଯୋଜନା ପ୍ରସ୍ତୁତ କଲେ ସରକାର। ବିଦ୍ୟାଳୟ ସ୍ତରରୁ ପଞ୍ଚାୟତ ପର୍ଯ୍ୟନ୍ତ କରାଯିବ ସଚେତନତା ଅଭିଯାନ। ପୁରୀ ଶ୍ରୀମନ୍ଦିରରେ ଆଜି ରାଜପ୍ରସାଦ ବିଜେ ନୀତିରେ ମହାପ୍ରଭୁଙ୍କ ସୁସ୍ଥତା ସମ୍ପର୍କରେ ଗଜପତିଙ୍କୁ ଅବଗତ କରାଇଲେ ଦଇତାପତି ସେବକ। ଆସନ୍ତା ମଙ୍ଗଳବାର ହେବ ଚତୁର୍ଦ୍ଧ ମୂର୍ତ୍ତିଙ୍କ ନବଯୌବନ ଦର୍ଶନ। ଅପରାହ୍ନ 2ଟାଠାରୁ ସାହାଣ ମେଲା ଦର୍ଶନ ଆରମ୍ଭ ହେବ। କେନ୍ଦ୍ରାପଡ଼ାରେ ତୁଳସୀକ୍ଷେତ୍ରର ଆରାଧ୍ୟ ପ୍ରଭୁ ଶ୍ରୀ ବଳଦେବଜୀଉଙ୍କ ବ୍ରହ୍ମ ତାଳଧ୍ୱଜ ରଥ ନିର୍ମାଣ ଶେଷ ପର୍ଯ୍ୟାୟରେ। ଅଣସର ଘରେ ମହାପ୍ରଭୁ ସୁସ୍ଥ ହେଉଥିବାର ସୂଚନା। ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଆସନ୍ତାକାଲି ବନ୍ଦ ରହିବ ବୋଲି ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ। ପରବର୍ତ୍ତୀ ତାରିଖ ବିଭିନ୍ନ ଗଣମାଧ୍ୟମ ମାଧ୍ୟମରେ ଜଣାଇ ଦିଆଯିବ ବୋଲି ସୂଚନା। ପିଆଜ ଯୋଗାଣ ଆଂଶିକ ଭାବେ ବାଧାପ୍ରାପ୍ତ ହୋଇଥିବାରୁ ଦର ବୃଦ୍ଧି ପାଇଥିବା କହିଲେ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର। ମୁଖ୍ୟତଃ ରାଜ୍ୟକୁ ମହାରାଷ୍ଟ୍ରରୁ ପିଆଜ ଆମଦାନୀ କରାଯାଉଥିବା ବେଳେ ସେଠାରେ ପ୍ରବଳ ବର୍ଷା ଯୋଗୁଁ ପିଆଜ ଉତ୍ପାଦନ କ୍ଷତିଗ୍ରସ୍ତ ହୋଇଛି। ଓଡ଼ିଶା ପାଠାଗାର ଆନ୍ଦୋଳନର ପ୍ରଣେତା ତଥା ସଂଗ୍ରାହକ ଦାସରଥୀ ପଟ୍ଟନାୟକଙ୍କର ଆଜି ପାଳନ କରାଯାଉଛି 119ତମ ଜୟନ୍ତୀ। ଦାସିଆ ଅଜା ନାମରେ ପରିଚିତ ଥିଲେ ସେ। ବରଗଡ଼ଠାରେ ଟିପିଡବ୍ଲ୍ୟଡିଏଲ୍ର ନୂତନ 33 KV ପାୱାର ସବ୍ଷ୍ଟେସନ୍ ଉଦ୍ଘାଟନ କଲେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ। 4000 ଗ୍ରାହକ ହେବେ ଉପକୃତ। ଜର୍ମାନୀରେ ଅନୁଷ୍ଠିତ ଫାଷ୍ଟ ଆର୍ମସ୍ ଫାଷ୍ଟ ଲେଗ୍ସ 100 ମିଟର ଦୌଡ଼କୁ 10 ମିନିଟ୍ 14 ସେକେଣ୍ଡରେ ଶେଷ କରି କୀର୍ତ୍ତିମାନ ପ୍ରତିଷ୍ଠା କଲେ ଓଡ଼ିଶାର ଧାବକ ଅନିମେଷ କୁଜୁର। ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଏବଂ ରାଜ୍ୟରେ ସକ୍ରିୟ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ, ଆସନ୍ତା 2 ଦିନ ମଧ୍ୟରେ ଲଘୁଚାପ ହେବାର ସମ୍ଭାବନା ଥିବାରୁ ଆଗାମୀ 7 ଦିନ ପର୍ଯ୍ୟନ୍ତ ସ୍ୱଚ୍ଚରୁ ମଧ୍ୟମ ଧରଣର ବର୍ଷା ହେବା ନେଇ ପାଣିପାଗ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ। ମୁଖ୍ୟ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ମୁଖ୍ୟ ସମ୍ବାଦ ଶୁଣିପାରିବେ ରାତି 7ଟାରେ।
1: यहां खबरें तोड़ी मरोड़ी नहीं जाती।
2: बहुत सारे निजी चैनल और निजी चैनलों के बोलबाला में हम समझ रहे हैं कि आकाशवाणी और दूरदर्शन इसकी रिलेवेंसी क्या है।
1: यहां होती है सीधी सटीक और सच्ची खबरें।
2: मैं मन से मानता हूं कि भारत के भाव की अभिव्यक्ति केवल और केवल आकाशवाणी और दूरदर्शन ही कर रहा
1: है, क्योंकि ये है देश का सबसे भरोसेमंद न्यूज चैनल। डीडी न्यूज, केवल खबर पूरी खबर।

ଆଜି ସନ୍ଧ୍ୟା 6:10 ଶୁଣିପାରିବେ ଗୋସ୍ୱାମୀ ତୁଳସୀଦାସ ବିରଚିତ ଶ୍ରୀରାମଚରିତ ମାନସର 76ତମ ଭାଗ। ସନ୍ଧ୍ୟା 6:30 ଭକ୍ତି ଗୀତର କାର୍ଯ୍ୟକ୍ରମ ଆରାଧନା, ସନ୍ଧ୍ୟା 7:00 ପ୍ରାୟୋଜିତ କାର୍ଯ୍ୟକ୍ରମ କଥାରେ କଥାରେ ଗୀତରେ ଗୀତରେ, 17:25 କାର୍ଯ୍ୟକ୍ରମ ସନ୍ଧ୍ୟା ଆସର, 8:02 କାର୍ଯ୍ୟକ୍ରମ ଗୀତରେ ମିତରେ, 9:15 ଶୁଣିପାରିବେ କେତୋଟି ପୁରୁଣା ଓଡ଼ିଆ ଏବଂ ହିନ୍ଦୀ ଚଳଚ୍ଚିତ୍ରର ଗୀତ କାର୍ଯ୍ୟକ୍ରମ ଅଭୁଲା ସ୍ମୃତିରେ, 10:00 ରହିଛି ଆପଣଙ୍କ ପ୍ରିୟ କାର୍ଯ୍ୟକ୍ରମ ରେନ୍ବୋ ଏସ୍ମିସ୍, ଶୁଣିଲେ ଚଳିତ ଅଧିବେଶନର କାର୍ଯ୍ୟକ୍ରମର ସୂଚନା।

ଏଥର ଶୁଣନ୍ତୁ ଆସନ୍ତାକାଲିର କାର୍ଯ୍ୟକ୍ରମର ସୂଚନା। ସକାଳ 6:05 ଶୁଣିବେ ଭକ୍ତି ଗୀତର କାର୍ଯ୍ୟକ୍ରମ ଅର୍ଘ୍ୟଥାଳି। ସକାଳ 6:40 ଶୁଣିବେ ଅଧିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 94ତମ ଭାଗ। ସକାଳ 17:10 ଆମର ସ୍ୱାସ୍ଥ୍ୟ, ଏଥିରେ ବିଷୟ ରହିଛି ଯକୃତର ଯତ୍ନ ଓ ସୁରକ୍ଷା। ଆଲୋଚନା କରିବେ ଡାକ୍ତର ହରିଭକ୍ତି ସେବା ଦାସ। ଶୁଭ ସକାଳ ଶୁଣିବେ ସକାଳ 17:25 ମର୍ଣ୍ଣିଂ ମେଲୋଡି ଶୁଣିବେ ସକାଳ 8:30। ସକାଳ 9:00 ଏବଂ ସନ୍ଧ୍ୟା 5:02 ରହିଛି ଡାଏଲ୍ ଇନ୍ ଲାଇଭ୍ ଚିଟ୍ଚାଟ୍, ଯେଉଁଥିରେ ନିର୍ଦ୍ଧାରିତ ବିଷୟରେ ଫୋନ୍ କଲ୍ ମାଧ୍ୟମରେ ଆପଣ ନିଜର ମତାମତ ସେୟାର କରିପାରିବେ।

ଦିନ 10ଟାରେ ଏବଂ ରାତି 10ଟାରେ ରହିଛି ଆପଣଙ୍କ ମନପସନ୍ଦର ଅନୁରୋଧର ଗୀତର କାର୍ଯ୍ୟକ୍ରମ ରେନ୍ବୋ ଏସ୍ମିସ୍। କଳାକାର ଶୁଣିବେ ଦିନ 11ଟାରେ, ଦିନ 11:30ରେ କେତୋଟି ପୁରୁଣା ହିନ୍ଦୀ ଚଳଚ୍ଚିତ୍ରର ଗୀତ, ମଧ୍ୟାହ୍ନ 12ଟାରେ ଶୁଣିବେ କିଛି କଥା କିଛି ଗୀତ, ଦିନ 1:10ରେ ଆଜି ଚର୍ଚ୍ଚାରେ ଏଥିରେ ନିର୍ଦ୍ଧାରିତ ବିଷୟରେ ଏସ୍ମିସ୍ ହ୍ୱାଟ୍ସଆପ୍ ମାଧ୍ୟମରେ ନିଜର ମତ ସେୟାର କରିପାରିବେ, ଦିନ 2:45ରେ ଶୁଣିବେ କେତୋଟି ଓଡ଼ିଆ ଚଳଚ୍ଚିତ୍ରର ଗୀତ, ଅପରାହ୍ନ 3ଟାରେ

0: ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍ ପ୍ରଚାର କରୁଛୁ ଗୋସ୍ୱାମୀ ତୁଳସୀଦାସ ବିରଚିତ ଶ୍ରୀରାମଚରିତ ମାନସର 76ତମ ଭାଗ
1: ଏପିସୋଡ୍ 76

ଆରମ୍ଭ କରିବା ଭକ୍ତିଗୀତର କାର୍ଯ୍ୟକ୍ରମ ଆରାଧନା। ଆରାଧନାର ପ୍ରଥମ ଭକ୍ତିଗୀତ ଗାଇଛନ୍ତି ଏସ୍ ଜାନକୀ, କଥାଚିତ୍ର ଶ୍ରୀ ଜଗନ୍ନାଥରୁ।

ଏଡ଼ି ଶେଷ କରିବା ଆଜିର ଭକ୍ତି ଗୀତର କାର୍ଯ୍ୟକ୍ରମ ଆରାଧନା। ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ କିଛି କ୍ଷଣ ମଧ୍ୟରେ।

0: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ଉଦୟନାଥ ସ୍ୱାଇଁ। ମୁଖ୍ୟ ସମ୍ବାଦ, ପୁରୀରେ ଆଉ ତିନି ଦିନ ପରେ ଅନୁଷ୍ଠିତ ହେବ ମହାପ୍ରଭୁଙ୍କ ରଥଯାତ୍ରା। ଶ୍ରୀଜୀଉଙ୍କ ସମ୍ପୂର୍ଣ୍ଣ ସୁସ୍ଥତା ନେଇ ଗଜପତିଙ୍କୁ ଅବଗତ କରାଇଲେ ଦୈତାପତି ସେବକ। ବଲାଙ୍ଗୀର ଜିଲ୍ଲା କର୍କଚିଆଠାରେ ବିଧାୟକ ବନର ଶୁଭାରମ୍ଭ କଲେ ସ୍ୱାସ୍ଥ୍ୟମନ୍ତ୍ରୀ। ମାଲକାନଗିରି ଜିଲ୍ଲାରେ ଜଳଭିତ୍ତିକ ସାହସିକ ପର୍ଯ୍ୟଟନର ବିକାଶ ପାଇଁ ବୈଷୟିକ ସର୍ବେକ୍ଷଣ। ଏବଂ ରାଜ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ପ୍ରଭାବରେ ବର୍ଷା ହେବା ନେଇ 14 ଜିଲ୍ଲାକୁ ସତର୍କ ସୂଚନା। ବିଶ୍ୱପ୍ରସିଦ୍ଧ ପୁରୀ ରଥଯାତ୍ରା ଆଉ ତିନି ଦିନ ପରେ ଅନୁଷ୍ଠିତ ହେବ। ଆଷାଢ଼ କୃଷ୍ଣପକ୍ଷ ଦ୍ୱାଦଶୀ ତିଥିରେ ଅଣସର ଘରେ ଆଜି ଠାକୁରଙ୍କ ଦ୍ୱାଦଶୀ ନୀତି ପାଳନ କରାଯାଉଛି। ଗତକାଲି ଦଶ ମୂଳ ମୋଦକ ସେବନ କରିବା ପରେ ମହାପ୍ରଭୁ ସମ୍ପୂର୍ଣ୍ଣ ଭାବେ ସୁସ୍ଥ ହୋଇଛନ୍ତି। ପରମ୍ପରା ଅନୁଯାୟୀ ଶ୍ରୀମନ୍ଦିରରେ ସକାଳ ଧୂପ ନୀତି ଶେଷ ହେବା ପରେ ମହାପ୍ରଭୁଙ୍କର ରାଜପ୍ରସାଦ ବିଜେ ନୀତି ଅନୁଷ୍ଠିତ ହୋଇଥିଲା। ଗୁପ୍ତ ସେବା ସମୟରେ ଶ୍ରୀଅଙ୍ଗରୁ ବାହାର କରାଯାଇଥିବା ଚନ୍ଦନ, କରାଳ ଓ ପାଟଡୋରକୁ ରୂପା ଥାଳିରେ ପଟୁଆର ସହ ଦୈତାପତି ସେବକ ଶ୍ରୀନଗରକୁ ନେବା ସହ ଗଜପତିଙ୍କୁ ପ୍ରଦାନ କରିଥିଲେ। ରାଜପ୍ରସାଦ ପକ୍ଷରୁ ଗଜପତିଙ୍କ ଦ୍ୱାରା ସ୍ୱର୍ଶ ହୋଇଥିବା ଶାଢ଼ୀମାନ ଦୈତାପତି ସେବକମାନଙ୍କୁ ପ୍ରଦାନ କରାଯାଇଥିଲା। ସେଠାରେ ମହାପ୍ରଭୁଙ୍କ ସୁସ୍ଥତା ସମ୍ପର୍କରେ ଗଜପତିଙ୍କୁ ଦୈତାପତି ସେବକମାନେ ଅବଗତ କରାଇବା ସହ ଆଗାମୀ ରଥଯାତ୍ରା ନେଇ ଆଲୋଚନା ହୋଇଛି। ଏ ସମ୍ପର୍କରେ ଶ୍ରୀଜଗନ୍ନାଥ ସଂସ୍କୃତି ଗବେଷକ ଡକ୍ଟର ଆଶୁତୋଷ ପ୍ରସାଦ ମିଶ୍ର କହିଛନ୍ତି,
1: ଦ୍ୱାଦଶୀ ଦିନ ରାଜପ୍ରସାଦ ବିଜେ ହେବ, ଗଜପତି ମହାରାଜାଙ୍କ ପାଖରେ ଖବର ପହଞ୍ଚିବ ମଣିମାଙ୍କ ଶ୍ରୀଅଙ୍ଗରେ ସୁସ୍ଥତା ଆସିଗଲାଣି, ଶ୍ରୀଅଙ୍ଗରେ ସେ ପ୍ରକାରର ପୀଡା ଥିଲା, ଯେଉଁ ବ୍ୟାଧିଗ୍ରସ୍ତ ଶ୍ରୀଅଙ୍ଗ ମ୍ଳାନ ଦିଶୁଥିଲେ ତାହା ଆଉ ନାହିଁ, ମହାପ୍ରଭୁ ଧୀରେ ଧୀରେ ସୁସ୍ଥ ହେଉଛନ୍ତି। ଗଜପତି ମହାରାଜାଙ୍କ ନିକଟକୁ ଦତ୍ତ ମହାପାତ୍ର ଏବଂ ଦୈତାପତି ମହାପାତ୍ରଙ୍କ ପ୍ରତ୍ୟକ୍ଷ ସନ୍ନିଧିରେ ରାଜପ୍ରସାଦ ବିଜେ ହେବ, ଶ୍ରୀକ୍ଷେତ୍ରରେ ଆନନ୍ଦର ବାତାବରଣ ସୃଷ୍ଟି ହେବ।
0: ଆସନ୍ତାକାଲି ତ୍ରୟୋଦଶୀ ତିଥିରେ ଶ୍ରୀମନ୍ଦିରରେ ଶ୍ରୀଜୀଉମାନଙ୍କ ଘଣାଲାଗି ନୀତି ଅନୁଷ୍ଠିତ ହେବ। ଘଣାଲାଗି ପରେ ସ୍ୱତନ୍ତ୍ର ଭାବେ ପ୍ରସ୍ତୁତ ଖଳିକୁ ଶୁଦ୍ଧ ସୁଆରଙ୍କ ଘରୁ ଘଣ୍ଟ ଘଣ୍ଟା ଓ ପଟୁଆରରେ ସୂର୍ଯ୍ୟାସ୍ତ ପୂର୍ବରୁ ଶ୍ରୀମନ୍ଦିରକୁ ବିଜେ କରାଯିବ। ପରେ ଖଳି ଲାଗି ହୋଇ ମହାପ୍ରଭୁଙ୍କ ଶ୍ରୀମୁଖ ଓତା ପକାଯିବ। ଆସନ୍ତା ମଙ୍ଗଳବାର ଶ୍ରୀଜୀଉଙ୍କ ନବଯୌବନ ଦର୍ଶନ ଅନୁଷ୍ଠିତ ହେବ। ଆସନ୍ତା ବୁଧବାର, ଅମାବାସ୍ୟା ଏବଂ ଗୁରୁବାର ଅନୁଷ୍ଠିତ ହେବାକୁ ଥିବା ରଥଯାତ୍ରା ନୀତିକାନ୍ତିକୁ ଦୃଷ୍ଟିରେ ରଖି ନବଯୌବନ ଦର୍ଶନକୁ ସୀମିତ କରିବା ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ତୁଳସୀ କ୍ଷେତ୍ର କେନ୍ଦ୍ରାପଡ଼ାର ଆରାଧ୍ୟ ଦେବତା ଶ୍ରୀ ବଳଦେବଜୀଉଙ୍କ ନୂତନ ବ୍ରହ୍ମତାଳଧ୍ୱଜ ରଥ ନିର୍ମାଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଚଳିତ ବର୍ଷ ରଥ ନିର୍ମାଣ କାର୍ଯ୍ୟ ପାଇଁ ନୂଆ ଶାଳକାଠର ବ୍ୟବହାର କରାଯାଉଛି। ରାଜ୍ୟର ବିଭିନ୍ନ ବନାଞ୍ଚଳରୁ ସଂଗୃହୀତ ଶାଳକାଠକୁ ଚିରଟ କରାଯାଇ ରଥ ନିର୍ମାଣ ଚାଲିଛି। ଅନ୍ୟପକ୍ଷରେ ରାଜବୈଦ୍ୟଙ୍କ ଦ୍ୱାରା କରାଯାଉଥିବା ଉପଚାରରେ ଅଣସର ଘରେ ଠାକୁର ସୁସ୍ଥତା ଲାଭ କରୁଥିବା ସୂଚନା ମିଳିଛି। ଶ୍ରୀଜୀଉଙ୍କ ପୂଜା ପଣ୍ଡା ସେବାୟତ ନୃସିଂହ ପତ୍ରୀଙ୍କ ସୂଚନା ଅନୁସାରେ ଚଳିତ ବର୍ଷ ନୂଆ ରଥରେ ରଥଯାତ୍ରା ଅନୁଷ୍ଠିତ ହେବ। ଏଥିପୂର୍ବରୁ ଠାକୁରଙ୍କ ସେବା କାର୍ଯ୍ୟ ଏବଂ ଅନ୍ୟାନ୍ୟ ଦେବନୀତି ଯେପରି ଶୃଙ୍ଖଳିତ ହେବ ସେଥିପାଇଁ ସମସ୍ତ ପ୍ରସ୍ତୁତି କରାଯାଇଛି। ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ରଥଯାତ୍ରାର ସୁପରିଚାଳନା ନେଇ ପୁରୀ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ଟାଉନ୍ହଲ୍ଠାରେ ସମନ୍ୱୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଭକ୍ତମାନଙ୍କ ପାଇଁ ସୁରକ୍ଷିତ ଓ ସୁବ୍ୟବସ୍ଥିତ ବ୍ୟବସ୍ଥା ସୁନିଶ୍ଚିତ କରିବା ଉପରେ ଜିଲ୍ଲାପାଳ ଗୁରୁତ୍ୱାରୋପ କରିଥିଲେ। ଏଥିରେ ଜିଲ୍ଲା ପ୍ରଶାସନର ସମସ୍ତ କାର୍ଯ୍ୟନିର୍ବାହୀ ଅଧିକାରୀ ଓ ପୁଲିସ୍ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ। ବରଗଡ଼ଠାରେ ଟାଟା ପାୱାର ୱେଷ୍ଟର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍

ପିଡବ୍ଲ୍ୟୁଓଡିଏଲ୍ର ନୂତନ 33 କେଭି ପାୱାର ସବ୍ଷ୍ଟେସନକୁ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଜନସାଧାରଣଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରିଛନ୍ତି। ଏହି ଅବସରରେ ଶ୍ରୀ ସିଂହଦେଓ କହିଛନ୍ତି, ବରଗଡ଼ ଜିଲ୍ଲାର ଘରେ ଘରେ ସ୍ଥାୟୀ ତଥା ନିରବଚ୍ଛିନ୍ନ ବିଦ୍ୟୁତ୍ ସେବା ଯୋଗାଇ ଦେବା ଲାଗି ଏହି ସବ୍ଷ୍ଟେସନ ସ୍ଥାପନ କରାଯାଇଛି। ଆଗାମୀ ଦିନରେ ଆଉ ଏକ ପାୱାର ସବ୍ଷ୍ଟେସନ ସ୍ଥାପନ ହେବ। ଦୁଇଟି ପାୱାର ସବ୍ଷ୍ଟେସନ କାର୍ଯ୍ୟକ୍ଷମ ହେବା ପରେ ଜିଲ୍ଲାରେ ବିଦ୍ୟୁତ୍ ଯୋଗାଣ ବ୍ୟବସ୍ଥା ସୁଦୃଢ଼ ହେବ ବୋଲି ଉପମୁଖ୍ୟମନ୍ତ୍ରୀ କହିଛନ୍ତି। ବରଗଡ଼ ସହରର ଗ୍ରାହକଙ୍କ ବର୍ଦ୍ଧିତ ବିଦ୍ୟୁତ୍ ଚାହିଦାକୁ ପୂରଣ କରିବା ସହ ବିଦ୍ୟୁତ୍ ସେବାରେ ସ୍ଥିରତା ଓ ଭୋଲ୍ଟେଜ୍ ଗୁଣବତ୍ତାରେ ସୁଧାର ଆଣିବା ଲକ୍ଷ୍ୟ ନେଇ ଏହି ପ୍ରକଳ୍ପରେ 16 କୋଟିରୁ ଉର୍ଦ୍ଧ୍ୱ ଟଙ୍କା ନିବେଶ ହୋଇଛି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ବଲାଙ୍ଗୀର ଜିଲ୍ଲା ଆଗଲପୁର ବ୍ଲକ କର୍କଚିଆଠାରେ 77ତମ ବନ ମହୋତ୍ସବ ସପ୍ତାହ ପାଳନ ଅବସରରେ ବିଧାୟକ ବନକୁ ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ ଶୁଭାରମ୍ଭ କରିଛନ୍ତି। ମୋଟ 6.4 ହେକ୍ଟର ଜମିରେ 6000ରୁ ଉର୍ଦ୍ଧ୍ୱ ଚାରା ରୋପଣ କରାଯାଇଛି। ମନ୍ତ୍ରୀ ଶ୍ରୀ ମହାଲିଙ୍ଗ

0: ପୁର ବ୍ଲକ କର୍କଚିଆଠାରେ 77ତମ ବନ ମହୋତ୍ସବ ସପ୍ତାହ ପାଳନ ଅବସରରେ ବିଧାୟକ ବନକୁ ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ ଶୁଭାରମ୍ଭ କରିଛନ୍ତି। ମୋଟ 6.4 ହେକ୍ଟର ଜମିରେ 6000ରୁ ଉର୍ଦ୍ଧ୍ୱ ଚାରା ରୋପଣ କରାଯାଇଛି। ମନ୍ତ୍ରୀ ଶ୍ରୀ ମହାଲିଙ୍ଗ କହିଛନ୍ତି ଏହା ପରିବେଶ ସୁରକ୍ଷା ଓ ସମ୍ବୋଜିମା ବୃଦ୍ଧିରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେବ। ରକ୍ଷଣାବେକ୍ଷଣ ଏବଂ ପରିବେଶକୁ ପ୍ଲାଷ୍ଟିକ୍ ମୁକ୍ତ ରଖିବା ପାଇଁ ପରାମର୍ଶ ଦିଆଯାଇଛି। ଆଗାମୀ ଦିନରେ ଏହା ପ୍ରକୃତି ପରିବେଶ ଓ ପର୍ଯ୍ୟଟନର ମୁଖ୍ୟ କେନ୍ଦ୍ର ହେବ। ଅଧିକରୁ ଅଧିକ ଚାରା ରୋପଣ କରି ଭବିଷ୍ୟତ ପିଢ଼ି ପାଇଁ ଏକ ସବୁଜ ଓ ସୁରକ୍ଷିତ ପରିବେଶ ସୃଷ୍ଟି କରିବା ପାଇଁ ମନ୍ତ୍ରୀ ଆହ୍ୱାନ ଦେଇଛନ୍ତି।
1: ଜଙ୍ଗଲ ସୁରକ୍ଷା ଆଉ ବନ ମହୋତ୍ସବ କେ ଗୋଟେ ଉତ୍କର୍ଷ କେ ନେବାର ଲାଗି ଲୁଇସିଙ୍ଗା ନିର୍ବାଚନ ମଣ୍ଡଳୀରେ ଆମେ ବିଧାୟକ ବନର ଗୋଟେ ଶୁଭାରମ୍ଭ କରିଛୁ। ଜଙ୍ଗଲ ପରିବେଶ ବିଭାଗ ତରଫରୁ ଭାରତବର୍ଷର ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଜୀଙ୍କ ନେତୃତ୍ୱରେ ଏକ ପେଡ୍ ମା କେ ନାମ କାର୍ଯ୍ୟକ୍ରମ ସାରା ଓଡ଼ିଶାରେ ଚାଲିଛି। ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଧ୍ୟ ଏଥିରେ ନିଜର ଯୋଗଦାନ ଦେଉଛନ୍। ଆଉ ଏଇ ଯେନ୍ ଆମର ଲୁଇସିଙ୍ଗା ନିର୍ବାଚନ ମଣ୍ଡଳୀରେ କର୍କଚିଆ ଛକରେ ଆମେ 6 ହେକ୍ଟର ଜାଗାରେ ପାଖାପାଖି 6000ରୁ ଅଧିକା ଗଛ ଲଗା।
0: ଏକ ପେଡ୍ ମା କେ ନାମ ଅଭିଯାନରେ ଜିଲ୍ଲା ବନଖଣ୍ଡ ଅଧିକାରୀ ଶତାଧିକ ଜନସାଧାରଣ ମିଶି ଚାରା ରୋପଣ କରିଥିଲେ। ନିଶାମୁକ୍ତ ଓଡ଼ିଶା ଗଠନ ପାଇଁ ସରକାର ସ୍ୱତନ୍ତ୍ର ଯୋଜନା ପ୍ରସ୍ତୁତ କରିଛନ୍ତି। ଯୋଜନାର ଅନୁମୋଦନ ପାଇଁ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଏସ୍ଏସ୍ଇପିଡି ପକ୍ଷରୁ ସରକାରଙ୍କ ନିକଟକୁ ଚିଠି ଲେଖାଯାଇଛି। କାର୍ଯ୍ୟକ୍ରମ ପାଇଁ ମୋଟ 4,62,00,000 ଟଙ୍କାର ଅର୍ଥରାଶି ସ୍ଥିର କରାଯାଇଛି। ଯୋଜନାରେ ବିଦ୍ୟାଳୟ ସ୍ତରରୁ ଆରମ୍ଭ କରି ପଞ୍ଚାୟତ ପର୍ଯ୍ୟନ୍ତ ସଚେତନତା ଅଭିଯାନ କରାଯିବ। ରାଜ୍ୟର 150ଟି ବିଦ୍ୟାଳୟ ଓ ମହାବିଦ୍ୟାଳୟରେ ନିଶା ବିରୋଧୀ ସଚେତନତା ଗଣଦୌଡ଼ ପଦଯାତ୍ରା ଓ ସାଇକେଲ ର୍ୟାଲି ଆୟୋଜନ କରାଯିବ। ପ୍ରତି ବ୍ଲକରେ ନିଶା ବିରୋଧୀ କାର୍ଯ୍ୟକ୍ରମ ଓ ନିଶାଦ୍ରବ୍ୟ ନିରୋଧୀ କମିଟି ଆୟୋଜନ କରିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି। ପ୍ରତି ଜିଲ୍ଲାରେ 50 ଜଣ ନିଶାମୁକ୍ତ ମିତ୍ରଙ୍କୁ ନେଇ ସଚେତନତା କାର୍ଯ୍ୟକ୍ରମ କରାଯିବ ବୋଲି ଜଣାପଡ଼ିଛି। ମାଲକାନଗିରି ଜିଲ୍ଲାରେ ଜଳଭିତ୍ତିକ ସାହସିକ ପର୍ଯ୍ୟଟନର ବିକାଶ ପାଇଁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଉଛି। ଏଥିପାଇଁ ଏକ ଉଚ୍ଚସ୍ତରୀୟ ବୈଷୟିକ ସର୍ବେକ୍ଷଣ ଶେଷ ହୋଇଛି। ରାଜ୍ୟ ପର୍ଯ୍ୟଟନ ବିଭାଗ ଓ କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରଣାଳୟ ଅଧୀନରେ ଥିବା ଗୋଆସ୍ଥିତ ରାଷ୍ଟ୍ରୀୟ ଜଳକ୍ରୀଡ଼ା ସଂସ୍ଥାନର ମିଳିତ ସହଯୋଗରେ ଏହି ସର୍ବେକ୍ଷଣ ହୋଇଥିଲା। ଏହି ସର୍ବେକ୍ଷଣରେ ଜିଲ୍ଲାର ପ୍ରମୁଖ ଜଳାଶୟଗୁଡ଼ିକର ଭୌଗୋଳିକ ସ୍ଥିତି ଜଳପ୍ରବାହ ଏବଂ ସୁରକ୍ଷା ବ୍ୟବସ୍ଥାର ଅନୁଧ୍ୟାନ କରାଯାଇଛି। ଜମ୍ମୁର ପ୍ରମୁଖ ବିଶେଷଜ୍ଞ ସଞ୍ଜୟ ସିଂ ସମ୍ବିଆଲ ଏବଂ ଚେନ୍ନାଇର ବୈଷୟିକ ଅଧିକାରୀ ଜଗଦୀଶ ଭିଙ୍କୁ ନେଇ ଗଠିତ ଦୁଇଜଣିଆ ଉଚ୍ଚସ୍ତରୀୟ ଟିମ୍ ଜିଲ୍ଲାର ବିଭିନ୍ନ ପ୍ରସ୍ତାବିତ ସ୍ଥଳରେ ହ୍ୱାଇଟ୍ ୱାଟର ରାଫ୍ଟିଂ, କାୟାକିଂ ଏବଂ କାନୋଇଂ ଭଳି ଜଳଭିତ୍ତିକ ସାହସିକ ପର୍ଯ୍ୟଟନ କାର୍ଯ୍ୟକଳାପ ଭିତ୍ତିଭୂମିର ଯାଞ୍ଚ କରିଛନ୍ତି। ସର୍ଭେ ଶେଷ ହେବା ପରେ ଗଣମାଧ୍ୟମକୁ ସୂଚନା ଦେଇ ଶ୍ରୀ ସମ୍ବିଆଲ କହିଛନ୍ତି ମାଲକାନଗିରି ଜିଲ୍ଲାର ଜଳାଶୟଗୁଡ଼ିକ ସାହସିକ ଜଳକ୍ରୀଡ଼ା ପାଇଁ ଏକ ପ୍ରାକୃତିକ ଉପହାର। ବିଶେଷକରି ଅପର ସାବେରୀ ଗଜ୍ ଓ ପୋଟେରୀ ହିଲ୍ ସେକ୍ସନର ଭୌଗୋଳିକ ଗଠନ ହ୍ୱାଇଟ୍ ୱାଟର ରାଫ୍ଟିଂ ପାଇଁ ଅତ୍ୟନ୍ତ ଅନୁକୂଳ। ସାରା ଭାରତରେ ଏଭଳି ପ୍ରାକୃତିକ ଢାଲୁ ଓ ଜଳପ୍ରବାହ ଦେଖିବା ବିରଳ ବୋଲି ଶ୍ରୀ ସମ୍ବିଆଲ କହିଛନ୍ତି। ନୂଆପଡ଼ା ଜିଲ୍ଲା ଖଡ଼ିଆଳ ସ୍ୱୟଂଶାସିତ ମହାବିଦ୍ୟାଳୟ ପରିସରରେ 100 ଶଯ୍ୟା ବିଶିଷ୍ଟ ଅତ୍ୟାଧୁନିକ ଛାତ୍ରୀ ନିବାସକୁ କଳାହାଣ୍ଡି ସାଂସଦ ମାଳବିକା ଦେବୀ ଉଦ୍ଘାଟନ କରିଛନ୍ତି। ସ୍ଥାନୀୟ ଅଞ୍ଚଳର ବିକାଶ ସରକାରଙ୍କ ପ୍ରମୁଖ ପ୍ରାଥମିକତା ବୋଲି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସାଂସଦ କହିଛନ୍ତି। ଭଦ୍ରକ ପୌରାଞ୍ଚଳର 8 ନମ୍ବର ୱାର୍ଡ ବାଗୁରାଇ ଡଗମୁଣ୍ଡଠାରେ ଏକ ବରିଷ୍ଠ ନାଗରିକ ବିନୋଦନ କେନ୍ଦ୍ରର ଶିଳାନ୍ୟାସ ହୋଇଯାଇଛି। କାର୍ଯ୍ୟକ୍ରମରେ ଭଦ୍ରକ ସାଂସଦ, ବିଧାୟକ ଏବଂ ଜିଲ୍ଲାପାଳଙ୍କ ସହ ବହୁ ବରିଷ୍ଠ ନାଗରିକ ଯୋଗ ଦେଇଥିଲେ। ବରିଷ୍ଠ ନାଗରିକଙ୍କ ସ୍ୱାସ୍ଥ୍ୟ, ସାମାଜିକ, ମୌଳିକ ବ୍ୟବସ୍ଥା ଦିଗରେ ରାଜ୍ୟ ଏବଂ କେନ୍ଦ୍ର ସରକାରଙ୍କ ପକ୍ଷରୁ ସୁବିଧା ଉପଲବ୍ଧ କରାଯିବା ସହ ସମାଜରେ ସେମାନଙ୍କ ପ୍ରତି ସମସ୍ତେ ସହଯୋଗର ହାତ ବଢ଼ାଇବାକୁ ଅତିଥିମାନେ ପରାମର୍ଶ ଦେଇଥିଲେ। ରାଜ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ଥିବାରୁ ବିଭିନ୍ନ ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି। ଅପରପକ୍ଷରେ ପଶ୍ଚିମବଙ୍ଗ ଓ ପାର୍ଶ୍ୱବର୍ତ୍ତୀ ବାଂଲାଦେଶ ଉପରେ ସକ୍ରିୟ ଘୂର୍ଣ୍ଣିବଳୟ ଆସନ୍ତା ଦୁଇଦିନ ମଧ୍ୟରେ ଲଘୁଚାପରେ ପରିଣତ ହେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ରାଜ୍ୟରେ ଆଗାମୀ 7 ଦିନ ପର୍ଯ୍ୟନ୍ତ ସ୍ୱଚ୍ଚରୁ ମଧ୍ୟମ ଧରଣର ବର୍ଷା ହେବା ନେଇ ପାଣିପାଗ କେନ୍ଦ୍ର ପକ୍ଷରୁ ଅନୁମାନ କରାଯାଇଛି। ଆଗାମୀ 24 ଘଣ୍ଟା ମଧ୍ୟରେ ପ୍ରବଳ ବର୍ଷା ହେବା ନେଇ 14ଟି ଜିଲ୍ଲାକୁ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଅନ୍ୟପକ୍ଷରେ ଆଗାମୀ 2 ଦିନ ପର୍ଯ୍ୟନ୍ତ ଗରମ ଓ ଗୁଳୁଗୁଳି ନେଇ 11ଟି ଜିଲ୍ଲାକୁ ସତର୍କ କରାଯାଇଛି। ଚଳିତ ମୌସୁମୀରେ ଜୁନ୍ ପହିଲାରୁ ଆଜି ସୁଦ୍ଧା ରାଜ୍ୟରେ ହାରାହାରି 348.1 ମିଲିମିଟର ବର୍ଷା ରେକର୍ଡ କରାଯାଇଛି, ଯାହା ସ୍ୱାଭାବିକ ବୃଷ୍ଟିପାତଠାରୁ 8% ଅଧିକ। ହୀରାକୁଦ ଜଳଭଣ୍ଡାରର ଜଳସ୍ତର ଆଜି ସନ୍ଧ୍ୟା 6ଟା ସୁଦ୍ଧା 611 ଘନଫୁଟ ରହିଛି। ବର୍ତ୍ତମାନ ଜଳଭଣ୍ଡାରର 2ଟି ଗେଟ୍ ଦେଇ ଜଳ ନିଷ୍କାସିତ ହେଉଛି। ଜଳଭଣ୍ଡାର ମଧ୍ୟକୁ ପ୍ରତି ସେକେଣ୍ଡରେ 34,665 ଘନଫୁଟ ଜଳ ପ୍ରବେଶ କରୁଥିବାବେଳେ 58,740 ଘନଫୁଟ ଜଳ ନିଷ୍କାସିତ ହେଉଛି।

0: ମୁଖ୍ୟ ସମ୍ବାଦ ପୁଣି ଥରେ ପୁରୀରେ ଆଉ ତିନି ଦିନ ପରେ ଅନୁଷ୍ଠିତ ହେବ ମହାପ୍ରଭୁଙ୍କ ରଥଯାତ୍ରା। ଶ୍ରୀଜୀଉଙ୍କ ସମ୍ପୂର୍ଣ୍ଣ ସୁସ୍ଥତା ନେଇ ଗଜପତିଙ୍କୁ ଅବଗତ କରାଇଲେ ଦୈତାପତି ସେବକ। ବଲାଙ୍ଗୀର ଜିଲ୍ଲା କରକଚିଆଠାରେ ବିଧାୟକ ବନର ଶୁଭାରମ୍ଭ କଲେ ସ୍ୱାସ୍ଥ୍ୟମନ୍ତ୍ରୀ। ମାଲକାନଗିରି ଜିଲ୍ଲାରେ ଜଳଭିତ୍ତିକ ସାହସିକ ପର୍ଯ୍ୟଟନର ବିକାଶ ପାଇଁ ବୈଷୟିକ ସର୍ବେକ୍ଷଣ ଏବଂ ରାଜ୍ୟର ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ପ୍ରଭାବରେ ବର୍ଷା ହେବା ନେଇ 14ଟି ଜିଲ୍ଲାକୁ ସତର୍କ ସୂଚନା। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକି, ନମସ୍କାର।
1: ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ତିଲ୍ ସେ ତିଲ୍ ତାକ୍।
2: यहां खबरें तोड़ी मरोड़ी नहीं जाती।
3: बहुत सारे निजी चैनल और निजी चैनलों के बोलबाला में हम समझ रहे हैं कि आकाशवाणी और दूरदर्शन इसकी रिलेवेंसी क्या है।
2: यहां होती है सीधी सटीक और सच्ची खबरें।
3: मैं मन से मानता हूं कि भारत के भाव की अभिव्यक्ति केवल और केवल आकाशवाणी और दूरदर्शन ही कर रहे हैं,
2: क्योंकि ये है देश का सबसे भरोसेमंद न्यूज चैनल। डीडी न्यूज, केवल खबर, पूरी खबर।

0: ପ୍ରାୟୋଜିତ କାର୍ଯ୍ୟକ୍ରମ କଥାରେ କଥାରେ ଗୀତରେ ଗୀତରେ।
1: ଯେଉଁ କାର୍ଯ୍ୟକ୍ରମର ପ୍ରାୟୋଜକ ହେଉଛନ୍ତି ଭାରତ ମସଲା,
2: ଗୃହିଣୀଙ୍କ ପ୍ରଥମ ପସନ୍ଦ ଭାରତ ମସଲା, ସେ ପୁରୁଣା ଶିଳବଟା ମସଲାର ମଜା ନିଅନ୍ତୁ, ଯାହା ଦେଶର ସର୍ବବୃହତ କ୍ରାଇଜେନିକ ସ୍ପାଇସେସ୍ ଗ୍ରାଇଣ୍ଡିଂ ପ୍ଲାଣ୍ଟ -196 ଡିଗ୍ରୀ ସେଲସିୟସରେ ପ୍ରସ୍ତୁତ ହୁଏ। ଭାରତ ମସଲା,
3: ଆଜ୍ଞା ନମସ୍କାର, ମୁଁ ଆର୍ଜେ ନଳିନୀ। ଶ୍ରୋତାବନ୍ଧୁ, ଆମ ମନ ଏମିତି, ସେ ସବୁବେଳେ କିଛି ନା କିଛି ଭାବୁଥାଏ। ଏଠି କିଛି କଥା ପୂରଣ ହୁଏ, କିଛି କଥା ବାକି ରହିଯାଏ, ତଥାପି ଏ ମନ ବର୍ତ୍ତମାନକୁ ସାଥି କରି ଆଗକୁ ବଢ଼ିବାର ମାନେ ହିଁ ତ ପ୍ରକୃତ ଜୀବନ। କିନ୍ତୁ ଏଠି ଅନ୍ଧାର ନଥିଲେ ଆଲୋକର ମାନେ କିଛି ନାହିଁ। ଦୁଃଖ କ'ଣ ନ ଜାଣିଲେ ଆପଣ ସୁଖକୁ କେମିତି ଅନୁଭବ କରିବେ? ସେଇଥିପାଇଁ ତ ଦିନରେ ଖରା, ରାତି ହେଲେ ଆକାଶରେ ଜହ୍ନ ଆସେ, ତୁଳସୀ ଚଉରାମୂଳି ସଞ୍ଜବତେ। କିନ୍ତୁ ଏଠି ସମୟ କାହା କଥା ଶୁଣେ ନା। ଏଠି ପ୍ରକୃତି କେବେ ତାଣ୍ଡବ ରଚେ ତ କେବେ ଗୁମସୁମ, କେବେ କେବେ ଅସହ୍ୟ ଗୁଳିଗୁଳି ତ କେବେ ଥିରି ଥିରି ପବନ ଭିତରେ ଏ ଜୀବନ, କେବେ ତା ବାଟ ଚଲା ରାସ୍ତାରେ ଆଉ କିଏ ଗାଡ଼ି ଓ ମଟରସାଇକେଲରେ ପହଞ୍ଚି ସାରିଥାଏ, ଯେଉଁଠିକି ସେ ସବୁଦିନ ଫେରେ। କିନ୍ତୁ ଏସବୁ ପଛରେ ଯେ ଆପେ ଆପେ ଆପଣଙ୍କ ପ୍ରତି ମୁହୂର୍ତ୍ତକୁ ନେଇ ଏଠି ଲେଖା ଚାଲିଥାଏ ଗପଟିଏ କବିତାଟିଏ। କିନ୍ତୁ ଗପ ଧରାପଡ଼େ ସେତେବେଳେ ଯେତେବେଳେ ଗପର ପ୍ରତିଟି ଧାଡ଼ିରେ ନାୟକ ଆଉ ନାୟିକା ବହୁ ପରିଶ୍ରମ କରି ଗପ ବା ନାଟକର ଶେଷ ଦୃଶ୍ୟରେ ସେତିକି ସଫଳତା ପାଇଥାନ୍ତି। ତେଣୁ ଆପଣଙ୍କ ଗପ ଆପଣ ଯେତିକି ନ ପଢ଼ନ୍ତି, ସେହି ଗପର ପ୍ରିୟ ପାଠକ ପାଠିକା ଆପଣଙ୍କ ଗପରୁ ଜୀବନର ପ୍ରକୃତ ସଫଳତାର ଚାବିକାଠିକୁ ଖୋଜି ପାଇଥାନ୍ତି। ଯେମିତି ଆଜି ଆମ ରାଜ୍ୟ ଓଡ଼ିଶାରେ ନୁହେଁ, ଆମ ଭାରତ ତଥା ଦେଶ ବିଦେଶରେ ଭାରତ ମସଲା ଏ ଜାତି ଇତିହାସରେ ତାର ଦୀର୍ଘ 27 ବର୍ଷର ଲମ୍ବା ଯାତ୍ରାରେ ସଂଘର୍ଷରୁ ସଫଳତା ଗୋଟିଏ ବିରାଟ କାହାଣୀ। ଆପଣଙ୍କୁ ଏ ଦୁନିଆ ଭିଡ଼ ଭିତରେ ନିଶ୍ଚିତ ଭାବରେ ଆଗକୁ ଚାଲିବାର ରାସ୍ତା ଦେଖାଇବ, ଏହି ଆଶା ରଖି ଆସନ୍ତୁ ଡେରି ନ କରି ଆଜି ଅଧ୍ୟାୟରେ ଆମ ପ୍ରିୟ ଶ୍ରୋତାବନ୍ଧୁମାନଙ୍କ ସହିତ ଫୋନ୍ କଲ୍ସ ମାଧ୍ୟମରେ ସେହି ଭାରତ ମସଲା ରୂପକ ବଗିଚାର ମାଳି ସ୍ୱୟଂ ସିଧା ନନ୍ଦିତା ପଣ୍ଡା କେମିତି କଥା ରଖିଛନ୍ତି ଆସନ୍ତୁ ଶୁଣିବା। ହ୍ୟାଲୋ, କିଏ କହୁଛନ୍ତି, କୋଉଠୁ କହୁଛନ୍ତି?
4: ଆଜ୍ଞା ନମସ୍କାର ମ୍ୟାଡାମ।
5: ନମସ୍କାର ନମସ୍କାର, କୁହନ୍ତୁ କେମିତି
4: ଅଛନ୍ତି? ମମତା ମହାପାତ୍ର କହୁଥିଲି।
5: ଆଜ୍ଞା ଆଜ୍ଞା, ଆପଣ ତ ଆମର ରେଗୁଲାର ଶ୍ରୋତା
4: ମ୍ୟାଡାମ। ଆପଣ ପ୍ରଥମେ କହନ୍ତୁ, ଆପଣ କେମିତି ଅଛନ୍ତି?
5: ଭଗବାନଙ୍କ ଦୟାରୁ ତ ଦୁଃଖ ସୁଖ ଲାଗିଛି, ବର୍ତ୍ତମାନ ପାଇଁ ଭଲ ଅଛି।
4: ଆଜ୍ଞା ଆଜ୍ଞା, ଭଗବାନଙ୍କର ତ ଆପଣ ସେମିତି ସବୁବେଳେ ଭଲରେ ରହନ୍ତୁ। ଆପଣଙ୍କ ପ୍ରୋଗ୍ରାମ ତ ଆମେ ଆରମ୍ଭରୁ ଏପର୍ଯ୍ୟନ୍ତ ହେଲାଣି ଶୁଣି ଆସୁଛୁ।
5: ଆଜ୍ଞା,
4: ଆପଣଙ୍କ ଲାଇଫ ଷ୍ଟୋରି ଶୁଣିକିରି ବସିକିରି ମୁଁ ବେଳେ ବେଳେ ସେ କଥା ଚିନ୍ତା କରେ। ଏତେ ଉଚ୍ଚ ଶିକ୍ଷିତା ହେଇକିରି ମଧ୍ୟ ଆପଣ ଚାକିରି ପଛରେ ଗୋଡେଇ ନାହାନ୍ତି, କିନ୍ତୁ ପ୍ରଥମରୁ ଆପଣ କେତେ ସଂଘର୍ଷ କରିକିରି ସେସବୁ ଏକଦମ ସଫଳତା ପାଇଯାଇଛନ୍ତି। ଆପଣ ଚାହିଁଥିଲେ ଗୋଟେ ଯେତିକି ପାଠ ପଢ଼ିଛନ୍ତି ଗୋଟେ ଭଲ ସର୍ଭିସ କରିପାରିଥାନ୍ତି, କିନ୍ତୁ ଆପଣ ସେଇଟା ନ କରି ଆପଣ ଏମିତି କାମ କରିଦେଲେ ଯାହାଦ୍ୱାରା କି ଆପଣ କିଛି ଲୋକଙ୍କୁ ରୋଜଗାର ଦେଇପାରିଲେ।
5: ଆଜ୍ଞା, ଆମେ କିଏ, ସବୁ ସେ ଭଗବାନ କରୁଛନ୍ତି, କରି କରାଉଥାଏ ମୁହିଁ, ମୁଁ ବି ନୁହଁ, ଅନ୍ୟ ଗତି ନାହିଁ, ସବୁ ଠାକୁରଙ୍କ ନିର୍ଦ୍ଦେଶ। ଆମେ ତ ଚାହିଁଥିଲୁ କିନ୍ତୁ ତ ଚାକିରି ଆମ ଦ୍ଵାରା ହେଲା ନାହିଁ, ବୋଧେ ଆମକୁ ଇଏ କାମରେ ନିୟୋଜିତ କରିବା ଠାକୁରଙ୍କର ଇଚ୍ଛା ଥିଲା, ଆମେ କେବଳ କର୍ମ କରିଛୁ।
4: ଈଶ୍ୱର ଯାହା କରନ୍ତି ମଙ୍ଗଳ ପାଇଁ, ଆପଣଙ୍କୁ ଭଗବାନଙ୍କ ଦ୍ଵାରା ସେ କାମଟା ନହିଁ ଏଇଟା ହେଲା ଦ୍ଵାରା ଆପଣଙ୍କ ଦ୍ଵାରା କେତେ ଲୋକ ଉପକୃତ ହଉଛନ୍ତି। ତେଣୁ ଆପଣ ଯେମିତି ସଂଘର୍ଷ କରି ସଫଳତା ପାଇଛନ୍ତି, ଆପଣ ହଉଛନ୍ତି ଆମ ମହିଳାମାନଙ୍କ ପାଇଁ ଗୋଟେ ଉଦାହରଣ।
5: ନାଇଁ ନାଇଁ, ସମସ୍ତେ ଆପଣ ମାନେ ଚାହିଁଲେ ବି କରିପାରିବେ, ତା ମାନେ ନୁହଁ ଯେ ସମସ୍ତେ ଆମେ ଗଛ ପୁରା ଉପରେ ଚଢିଯିବା, ଟିକେ ବି ଚଢିଲେ ବି ସେତିକି ବି ମାନେ କଣ ହାତ ବାଡେଇକି କହିବା, ଯାହା ହଉ ମୁଁ ତ ଟିକେ ଚଢିଛି, କାଲି ସକାଳେ ଆଉ ଟିକେ ଚଢିବି, ତାପରେ ଉପରେ ପହଞ୍ଚିଯିବି। ତେଣୁକରି ଆସ୍ଥା ବିଶ୍ୱାସ ରଖନ୍ତୁ, ପରିଶ୍ରମ କରନ୍ତୁ, ଫଳ ଭଗବାନ ଦେବେ ଆଉ।
4: ମାନେ ଆପଣଙ୍କ ଯେତିକି ମୁଁ ଦେଖୁଛି, ଯେତିକି ଧୈର୍ଯ୍ୟ, ଯେତିକି ସହନଶୀଳତା, ଯେତିକି ପରିଶ୍ରମ, ଆଉ ଆପଣଙ୍କ ଯୋଉ ମିଠା କଥା, ସେଇଟା ଆମେ ସବୁବେଳେ ଶୁଣି ଆସୁଛୁ। ଦୁଃଖ ଲାଗୁଛି କାର୍ଯ୍ୟକ୍ରମଟା ସରିଗଲେ ଆମେ ଆପଣଙ୍କ କଥା ଶୁଣିପାରିବୁନି, ତେଣୁ ଆପଣ ଯୋଉ କହିଛନ୍ତି ଆମେ ଏକାଠି ହେବା, ମୁଁ ସେଇ ଦିନଟାକୁ ଅପେକ୍ଷା କରିଛି, କେତେ ଶୀଘ୍ର ସେ ଦିନଟା ଆସିବ, ଫୋନରେ କଥା ସାମ୍ନାସାମ୍ନି କଥା ହବ, ଆପଣଙ୍କୁ ଦେଖିବୁ। ସେ
5: ଆର ମାସ ଫାଷ୍ଟ ହୋଇଛି ହବ, ଆପଣ ବ୍ୟସ୍ତ ହୁଅନ୍ତୁ ନାହିଁ, ଦେଖା ସାକ୍ଷାତ ନିଶ୍ଚିନ୍ତ ହବ।
4: ଆପଣ ମୁଁ ଦେବି ନଳିନୀ ବାବୁଙ୍କୁ, ବହୁତ ବହୁତ ଧନ୍ୟବାଦ। ଯୋଗାଯୋଗର ସେତୁ ତ ସେ ନା ନଳିନୀ ବାବୁ, ଆପଣଙ୍କୁ ବି ବହୁତ ଧନ୍ୟବାଦ, ନମସ୍କାର।
5: ଆପଣ ମାନଙ୍କୁ ବି ଧନ୍ୟବାଦ, ଆପଣ ମାନେ ଆମ କାର୍ଯ୍ୟକ୍ରମ ଶୁଣୁଛନ୍ତି, ଆପଣଙ୍କୁ ଭଲ ଲାଗୁଛି, ସେଥିପାଇଁ ବହୁତ ବହୁତ ଧନ୍ୟବାଦ।
4: ଭଲ ଲାଗୁନି ମ୍ୟାଡାମ, ବହୁତ ଭଲ ଲାଗୁଛି।

0: ଘଟଣା କଳିନ ବିଶ୍ୱାଳ କହୁଛି।
1: ଧନ୍ୟବାଦ। କୁହନ୍ତୁ।
0: ନଳିନୀ ବାବୁଙ୍କ ପାଇଁ ଆମେ ଆପଣଙ୍କ ସହିତ ଯୋଗାଯୋଗ କରିପାରିଲୁ, ଆପଣଙ୍କୁ କଥା ହେଇପାରିଲୁ। କାର୍ଯ୍ୟକ୍ରମ ବହୁତ ଭଲ ଲାଗୁଛି ଆଉ ଉଚ୍ଚକୋଟୀର କାର୍ଯ୍ୟକ୍ରମ ଚାଲୁଥାଉ, କାର୍ଯ୍ୟକ୍ରମ ସହିତ କଥା ହଉଥାଉ।

0: నమస్కారం.
1: నమస్కారం అయ్యా.
0: ବାବନ୍ତୁନ୍ଦର ପାଲ କିଶୋରନଗର କଟକ କହୁଛି. ଆଜ୍ଞା ଭଲ ଅଛି, ଆପଣ ଭଲ ଅଛନ୍ତି ତ?
1: ହଁ, ଭଗବାନଙ୍କ ଦୟାରୁ ଭଲ ଅଛି.
0: ଆଜ୍ଞା, ଆପଣ ଏମିତି ଭଲ ଥାନ୍ତେ ଆଉ ଆପଣଙ୍କ ସହିତ କଥା ହେବା ବହୁତ ଭାଗ୍ୟର କଥା, ଆଉ ବହୁତ ଖୁସି ଲାଗୁଛି ଆପଣ ସହିତ କଥା ହେଇକିରି.
1: ନାଇଁ ନାଇଁ, ସେମିତି କିଛି ନାହିଁ. ସମସ୍ତେ ମଣିଷ ତ ସମସ୍ତେ ଜନ୍ମ ପାଇଛେ, ସମସ୍ତେ ସମସ୍ତଙ୍କ ସାଙ୍ଗରେ କୋପରେସନ ରଖିଲେ.
0: ଭାରତ ମସଲା ପ୍ରାୟତ କାର୍ଯ୍ୟକ୍ରମ କଥାରେ କଥାରେ ଗୀତରେ ଗୀତରେ ଆପଣ ଏଭଳି ଏକ ସୁନ୍ଦର କାର୍ଯ୍ୟକ୍ରମ ପରିକଳ୍ପନା କରିଥିବାରୁ ଆପଣଙ୍କ ସାର୍କୁ ବହୁତ ବହୁତ ଧନ୍ୟବାଦ.
1: ନାଇଁ ନାଇଁ, ଏ ଶ୍ରେୟ ନଳିନୀ ବାବୁଙ୍କୁ ଦିଅନ୍ତୁ, ଆମକୁ ନୁହଁ. ନଳିନୀ ବାବୁଙ୍କ ପରିକଳ୍ପନାରେ ହଉଛି, ତେଣୁ କରି ଆମେ ଖାଲି ତ ମାନେ ନିମିତ୍ତ ମାତ୍ର.
0: ଆପଣଙ୍କର ସାର୍ଙ୍କର ବହୁତ ଅବଦାନ ରହିଛି.
1: ଗୋଟିଏ ହାତ ଗୋଟାଏ ହାତରେ ତାଳି ବାଜିବନି ନା?
0: ଆଜ୍ଞା ଆଜ୍ଞା ଆଜ୍ଞା. ଆପଣଙ୍କର ଯୋଉ ସରଳ କଥାବାର୍ତ୍ତା, ସାର୍ଙ୍କର ଯୋଉ କଥାବାର୍ତ୍ତା, ଆମକୁ ଶୁଣିକି ବହୁତ ଖୁସି ଲାଗୁଛି ଆଉ ପ୍ରେରଣା ମଧ୍ୟ ଆମେ ପାଉଛୁ.
1: ପରିବେଶ ପରିସ୍ଥିତି ସମୟ ବହୁତ ଜିନିଷ ଶିଖେଇ ଦିଏ.
0: ସୁନ୍ଦର ସୁନ୍ଦର କାର୍ଯ୍ୟକ୍ରମ ଆପଣ ଆହୁରି ଆଗକୁ ଏମିତି ଜାରି ରଖନ୍ତୁ. ଆଉ ଆପଣଙ୍କୁ ସାର୍ଙ୍କୁ ନମସ୍କାର.
1: ଆଜ୍ଞା ଆଜ୍ଞା, ଆପଣଙ୍କୁ ବି ବହୁତ ବହୁତ ଧନ୍ୟବାଦ.
2: ଆଜ୍ଞା ନମସ୍କାର.
1: ନମସ୍କାର ଆଜ୍ଞା.
2: ନମସ୍କାର ନନ୍ଦିତା ଅପା.
1: ଆଜ୍ଞା ଆଜ୍ଞା ନମସ୍କାର. ଆପଣ ଅପା ଡାକିଲେଣି, ତେଣୁ କରି ଛୋଟ ଭାଇଟି ଆପଣଙ୍କୁ ଆଶୀର୍ବାଦ ଦଉଛି. ଆପଣ ଭଲରେ ଥାନ୍ତୁ, ଭଲ କଥା କହୁଥାନ୍ତୁ, ଶୁଣୁଥାନ୍ତୁ.
2: କଥାରେ କଥାରେ ଗୀତରେ ଗୀତରେ ର ପ୍ରୋଗ୍ରାମ ର ସବୁ କର୍ମକର୍ତ୍ତା ମାନଙ୍କୁ ମଧ୍ୟ ନମସ୍କାର. ଆଉ ମୁଁ ସେବାରାମ ବେହେର, ଗାଁ ପୋଷ୍ଟପଡା, ଭାୟା ବିଜେପୁର, ଜିଲ୍ଲା ବରଗଡ଼ରୁ. ଆଉ ପ୍ରତିଟି ଏପିସୋଡ ଶୁଣିବା ସଙ୍ଗେ ସଙ୍ଗେ ମୁଁ ଆମ ପରିବାର ସମସ୍ତେ ମଧ୍ୟ ଶୁଣୁଛନ୍ତି, ଆଉ ଏଇ ଶିକ୍ଷଣୀୟ କାର୍ଯ୍ୟକ୍ରମ ଗୁଡିକ ଶୁଣି ବହୁତ ତାମାନେ କାମରେ ବି ଲାଗୁଛି, ଆଉ ବହୁତ କଥା ଶିଖିପାରୁଛୁ ନାନି ପାପା.
1: ଆଜ୍ଞା ଆଜ୍ଞା, ଆପଣ ଶିଖିପାରୁଛନ୍ତି, ଶୁଣୁଛନ୍ତି, ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ. ତ ଆପଣଙ୍କ ସାଙ୍ଗରେ ଦେଖା ହବ, ଆପଣ ନିଶ୍ଚିନ୍ତ ଆସିବେ?
0: ନମସ୍କାର ଆଜ୍ଞା.
1: ନମସ୍କାର, କୋଉଠୁ କହୁଥିଲେ?
3: ମୁଁ ସମୀର ପଣ୍ଡା କହୁଛି, ତେଲେଙ୍ଗାପେଣ୍ଠ କଟକରୁ.
1: ଭଲ ଅଛନ୍ତି?
3: ମୁଁ ବହୁତ ଭଲ ଅଛି. ସର୍ବପ୍ରଥମେ ଆପଣଙ୍କୁ ଏ କାର୍ଯ୍ୟକ୍ରମ ମାଧ୍ୟମରେ ଆପଣ ହେଉଛନ୍ତି ଅନ୍ନପୂର୍ଣ୍ଣା, ଆପଣ ହେଉଛନ୍ତି ମହାଲକ୍ଷ୍ମୀ, ଆପଣ ହେଉଛନ୍ତି ଯେମିତି ଆମର ପୂର୍ବ ଐତିହ୍ୟ ପରମ୍ପରାରେ ସମୃଦ୍ଧ ଓଡ଼ିଶା ପ୍ରଦେଶ ସାଧବ ଘରର ସାଧବ ବୋହୂ. କାହିଁକି ସେଇ ସମୟରେ ସାଧବ ପୁଅମାନେ ଯାଉଥିଲେ ବାହାରକୁ ବେପାର ବାଣିଜ୍ୟ କରିବା ପାଇଁ, ଏବଂ ଆସିଲା ବେଳେ ଘରକୁ ସାଧବ ବୋହୂମାନେ ବନ୍ଦାପନା କରି ଆଣନ୍ତି, ଏବଂ ଯାହା ରପ୍ତାନୀ ଆମଦାନୀର ଯାହା ସାମଗ୍ରୀ ଆସିଥାଏ, ଏବଂ ସେଇଭଳି ଆପଣ ସେ କ୍ଷେତ୍ରରେ ସ୍ୱୟଂ ସମ୍ପୂର୍ଣ୍ଣ. ସେଥିପାଇଁ ମୁଁ ଆପଣଙ୍କୁ ଆଉ ଥରେ ପ୍ରଣାମ ଜଣାଉଛି.
1: ଧନ୍ୟବାଦ, ଆପଣ ତ ମୋର ଏତେ ପ୍ରଶଂସା କଲେ ଆଉ ଏତେ ଉପାଧି ଯୋଡ଼ିଦେଲେ, ତେଣୁ କରି ମୁଁ କଣ କହିବି, ଆପଣ ମାନେ ମାନେ ସତରେ କହୁଛନ୍ତି।

0: କି ଏ କଥା ମୁଁ ଏଇଥିପାଇଁ କହୁଛି, କାର୍ଯ୍ୟକ୍ରମ ଆମେ ଶୁଣୁ, ଆପଣଙ୍କର ଯୋଉ ଭାରତ ମସଲା ପରିବାର ଆଜି ଦେଶ ବିଷୟରେ ପରିଚିତ ହୋଇଛି ଏବଂ ପ୍ରତ୍ୟେକ ଓଡ଼ିଆଙ୍କ ହାଣ୍ଡିଶାଳରେ ଏହା ପହଞ୍ଚି ପାରିଛି। ସୁସ୍ୱାଦୁକର ବ୍ୟଞ୍ଜନ ପ୍ରସ୍ତୁତିରେ ଆପଣଙ୍କ କମ୍ପାନୀ ବା ଆପଣଙ୍କର ଭାରତ ମସଲା ପରିବାରର ସହଯୋଗ ବହୁ ଉର୍ବରେ। ମୁଁ ଆପଣଙ୍କୁ ମାନେ କଥା ହଉଛି ବୋଲି କେବଳ ଆପଣଙ୍କୁ ପ୍ରଶଂସା କରୁନି, ଗୁଣଗାନ କରୁନି, ୟା ପଛରେ ନିଶ୍ଚିନ୍ତ କିଛି ଅନ୍ତର୍ନିହିତ ଗୁଣ ରହିଛି, ଆପଣଙ୍କର ହାତ ନିଶ୍ଚିନ୍ତ ଭାବରେ ରହିଛି।
1: ଗୋଟେ ହାତରେ ତ ଆମେ କିଛି ଟେକିପାରିବା ନାହିଁ, ଗୋଟେ ଆଙ୍ଗୁଠିରେ ତ କିଛି କରିପାରିବା ନାହିଁ, ଦଶଟା ଆଙ୍ଗୁଠି ମିଶିଲେ ଉଠିବ, ତେଣୁକରି ସବୁ ଶ୍ରେୟ ସମସ୍ତଙ୍କର, ଆଉ ସର୍ବୋପରି ଭଗବାନଙ୍କର ଆଶୀର୍ବାଦ। ଧନ୍ୟବାଦ, ଆପଣ ଆସିବେ ଆପଣଙ୍କ ଅପେକ୍ଷାରେ।

0: ମୁଁ ସୁଶାନ୍ତ ସାହୁ ରାଇଚୁଙ୍ଗୁଡା ସାଲେପୁର କଟକରୁ କହୁଛି। ଯେଉଁ ଦେବୀଙ୍କ ପ୍ରତୀକ୍ଷାରେ ମୁଁ ଥିଲି ସେଇ ଦେବୀ ସ୍ୱୟଂ ସିଧା ନନ୍ଦିତା ମାଙ୍କ ସହ ମୁଁ ଆଜି କିଛି କଥା ହେବାର ସୁଯୋଗ ପାଇଛି, ତେଣୁ ସେଇ ମାଙ୍କୁ ମୁଁ ପ୍ରଥମେ ପ୍ରଣାମ ଜଣାଉଛି।
1: ମା ଆଜ୍ଞା ଆଜ୍ଞା ଆପଣଙ୍କୁ ବି ନମସ୍କାର ମୋ ତରଫରୁ ଧନ୍ୟବାଦ। ଆପଣ ଏତେ ସୁନ୍ଦର ଭାଗ୍ୟରେ କହିଲେ, ଯୋଗାଯୋଗ ତ ଆକ୍ଚୁଆଲି ନଳିନୀ ବାବୁ ହିଁ କରଉଛନ୍ତି।
0: ଆପଣଙ୍କର ଭାଗ୍ୟଧାରା ନିଶ୍ଚିତ ଭାବରେ ଉଚ୍ଚକୋଟିର, ଆପଣ ପ୍ରକୃତିରେ ଜଣେ ବଗିଚାର ମାଳିନା। ଆପଣ ଆମ ଦେଶ ନାଁରେ ଆପଣଙ୍କ ବ୍ୟବସାୟକୁ ନାମିତ କଲି। ମା ଆପଣ ଜାଣିଥିଲେ କି ଆପଣଙ୍କର ଏହି ନାଁ ଆପଣଙ୍କୁ ଏତେ ଆଗକୁ ନେଇପାରିବ?
1: ନିଶ୍ଚିନ୍ତ, କାରଣ ଆ ପାଇଁ ଆମର ବହୁତ ରାତି ପାଇଯାଇଛି, ଆଉ ଦେଶ ପ୍ରତି ଆମର କିଛି ଗୋଟେ କର୍ତ୍ତବ୍ୟ ଅଛି। ପିଲାବେଳରୁ ବି ମୁଁ ଯେତେବେଳେ January 26, August 15 ହଏ ମୁଁ ଦେଶ ପାଇଁ କିଛି ନ କରିଥିଲେ ବି ମାନେ ଆଗ ବାହାରି ପଡେ ଏସବୁ କାମ କରିବାକୁ, ତେଣୁକରି ଦେଶ ପ୍ରତି ମୋର କିଛିଟା ଭକ୍ତି ରହିଛି। ଦେଶର ତ ସେବା କରିନାହିଁ, ମୁଁ ତ ଦେଖିନାହିଁ କି ଦେଶ ପାଇଁ ସେମିତି କିଛି କରିନାହିଁ, ସ୍ୱାଧୀନତା ଆଣିକି ଦେଇନାହିଁ, ତେଣୁକରି ଭାରତ ନାଁଟା ମୋ ପାଇଁ ବହୁତ ମହାନ। ଆଉ ମୋତେ ବହୁତ ଭଲ ଲାଗେ ତୁ ହି ମା ଜନ୍ମ ଭୂମି, ଯୋଉ ପିଲାବେଳର ସେସବୁ ଗୀତ ଏବେ ବି ମୁଁ ଗୁଣୁଗୁଣ ହେଇକି ବୋଲେ, ତେଣୁକରି ଭାରତ ତ ଆମର ଜାଣିକି ମହାନ ଆଉ ନାଁଟା ରକ୍ଷାର।
0: ଆପଣ କେବଳ ଆମ ଓଡ଼ିଶାର ଗର୍ବ ନୁହନ୍ତି, ଆମ ଭାରତର ଗର୍ବ ଓ ଗୌରବ ନିଶ୍ଚୟ। ଆଉ ଗୋଟେ କଥା ମା କହୁଛି, ଆପଣ ସିନା ହୋଲିରୁ ପ୍ରେମ ଆରମ୍ଭ କଲେ, କିନ୍ତୁ ଆପଣଙ୍କର ପ୍ରେମ ରାଧା କୃଷ୍ଣଙ୍କ ପ୍ରେମ ପରି ଅଧୁରା ରହିଲାନି, ଏହା ଲକ୍ଷ୍ମୀନାରାୟଣଙ୍କ ପ୍ରେମରେ ରୂପାନ୍ତରିତ ହେଲା, ସେଥିପାଇଁ ଆପଣ କେତେ ଖୁସି ଅଛନ୍ତି?
1: ନିଶ୍ଚିନ୍ତ, ଆପଣ ବି ଯଦି ହାତ ପାହାନ୍ତାରେ ଖୋଜୁଥିବା ଜିନିଷଟା ପାଇଯିବେ ଆନନ୍ଦିତ ହେବେ, ଆଉ ସେଇ ପ୍ରକାର କଥା ଆଉ କଣ। ଯଦି ମନର ମଣିଷଟେ ହଉ କି ଆବଶ୍ୟକ ଜିନିଷଟେ ହଉ ଆମକୁ ଯଦି ଚାହିଁଲେ ମିଳିଗଲା ତାହେଲେ ମନରେ ତ ଖୁସି ହବା ସ୍ୱାଭାବିକ କଥା। ଏଇଟା ତ ସହଜାତ ପ୍ରବୃତ୍ତି ଗୋଟେ ସବୁ ମଣିଷଙ୍କର, ମୋର ଏକଲା ନୁହଁ।
0: ଆପଣ ହଉଛନ୍ତି ବଗିଚାର ମାଳି, ସେଇ ବଗିଚାର ମାଳିରୁ ଫୁଲ ମହକ ସୃଷ୍ଟି କରି ଆପଣ ନିଶ୍ଚିତ ଭାବରେ ସମସ୍ତଙ୍କ ରୋଷେଇ ଘରେ ଆଜି ବାସ୍ନାର ମହକ ଖେଳିଛନ୍ତି। ଆପଣଙ୍କର ଏଇ ମିଠା ମିଠା କଥା ମୋତେ ମୋ ମନ ବହୁତ
1: ମୋତେ ବି ବହୁତ ଭଲ ଲାଗୁଛି। ମୋର ସବୁ ଶ୍ରୋତା ମାନେ ଏତେ ସୁନ୍ଦର ଭାବରେ କଥାବାର୍ତ୍ତା କରୁଛନ୍ତି, ଆପଣଙ୍କ କଥା ବି ବହୁତ ମିଠା, ବହୁତ ସୁନ୍ଦର, ବହୁତ ଭଲ।

0: ଭାରତ ମସଲାର ସବୁ କାର୍ଯ୍ୟକ୍ରମ ପ୍ରତ୍ୟେକ ଏପିସୋଡ ମୁଁ ଶୁଣିଛି ମ୍ୟାଡମ୍।
1: ଆଜ୍ଞା
0: ବିଜେତା ବି ହେଇଛି ମ୍ୟାଡମ।
1: ଧନ୍ୟବାଦ ଧନ୍ୟବାଦ ଆପଣଙ୍କୁ, ଆପଣ ବିଜେତା ହେଇଛନ୍ତି, କଂଗ୍ରାଚୁଲେସନ। କାର୍ଯ୍ୟକ୍ରମ ତ ସରି ଆସିଲା, ଆପଣ ମାନଙ୍କ ସାଙ୍ଗରେ ଭେଟ ହବ, ଆପଣ ମାନେ ନିଶ୍ଚିନ୍ତ ଆସିବେ।
2: ଧନ୍ୟବାଦ ମ୍ୟାଡମ। ତେବେ ଶ୍ରୋତା ବନ୍ଧୁ, ଆଜି ଅଧ୍ୟାୟର ପ୍ରଶ୍ନଟି ହେଲା, ସ୍ୱୟଂ ସିଧା ନନ୍ଦିତା ପଣ୍ଡା ଆଜି ଯେତେ ଯେତେ କଥା ହେଲେ, ସେହି କଥା ମଧ୍ୟରୁ ଆପଣଙ୍କୁ ତାଙ୍କର କେଉଁ କଥାଟି ମନକୁ ଛୁଇଁଲା? ଆମକୁ ସଠିକ ଉତ୍ତର ଲେଖି ପଠାଇବାର ଆମର ହ୍ୱାଟ୍ସଆପ୍ ନମ୍ଘରଟି ହେଲା 8847862377। ତାହେଲେ ଗତ ଅଧ୍ୟାୟର ଭାଗ୍ୟଶାଳୀ ବିଜେତା ଆପଣମାନେ ସତ୍ୟଭାମା ମେହେର ବରଗଡ଼ରୁ, ସୁନୀଲକାନ୍ତ ମହାନ୍ତି ଦେଓକାଲି ଶଙ୍ଖତରାସ କଟକରୁ ଏବଂ ପୀତାମ୍ବର ପ୍ରଧାନ ବଲାଙ୍ଗୀରରୁ, ଆପଣ ସମସ୍ତଙ୍କୁ ଭାରତ ମସଲା ପକ୍ଷରୁ ଅଭିନନ୍ଦନ।

0: ଅର୍ଜୁନଳିନୀକୁ ବିଦାୟ ଦିଅନ୍ତୁ, ନମସ୍କାର।
1: ଶୁଣିଲେ ଭାରତ ମସଲା ପ୍ରସ୍ତୁତ ପ୍ରାୟୋଜିତ କାର୍ଯ୍ୟକ୍ରମ କଥାରେ କଥାରେ ଗୀତରେ ଗୀତରେ। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଓଡ଼ିଆରେ ସମ୍ବାଦ ଶୁଣିପାରିବେ କିଛିକ୍ଷଣ ମଧ୍ୟରେ।
2: ସମ୍ବାଦ ପଢ଼ୁଛନ୍ତି ପ୍ରଜ୍ଞା ପରିମିତା ଜେନା। ଦେଶୀ ପ୍ରଜାତିର ଚାରାରୋପଣ କରି ଭବିଷ୍ୟତ ପିଢ଼ି ପାଇଁ ବାସୋପଯୋଗୀ ପରିବେଶ ସୁନିଶ୍ଚିତ କରିବା ଲାଗି ଜନସାଧାରଣଙ୍କୁ ଆହ୍ୱାନ ଦେଲେ ସ୍ୱରାଷ୍ଟ୍ରମନ୍ତ୍ରୀ। ଅହମ୍ମଦାବାଦରେ 405 କୋଟି ଟଙ୍କାର ବିକାଶମୂଳକ ପ୍ରକଳ୍ପର କଲି ଉଦ୍ଘାଟନ ଓ ଶିଳାନ୍ୟାସ। କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଆସନ୍ତା ମଙ୍ଗଳବାର ଦେଶବ୍ୟାପୀ 668 କୋଟି ଟଙ୍କାର 7ଟି ଇଏସ୍ଆଇ ସ୍ୱାସ୍ଥ୍ୟସେବା ପ୍ରକଳ୍ପର କରିବେ ଉଦ୍ଘାଟନ। ଓମାନ ଉପକୂଳରେ ବାଣିଜ୍ୟିକ ଜାହାଜ ଜିଏଫ୍ଏସ୍ ଗ୍ୟାଲେକ୍ସି ଉପରେ ଆକ୍ରମଣକୁ ଭାରତର ନିନ୍ଦା ଏବଂ ଭାରତ ଓ ଇଂଲଣ୍ଡ ମହିଳା ଅନ୍ତର୍ଜାତୀୟ କ୍ରିକେଟ୍ ଟେଷ୍ଟ ମ୍ୟାଚ୍ର ତୃତୀୟ ଦିବସରେ 4 ୱିକେଟ୍ ହରାଇ 250 ରନ୍ ସଂଗ୍ରହ କଲା ଭାରତ। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଆଜି ଅହମ୍ମଦାବାଦରେ 405 କୋଟି ଟଙ୍କାର ଏକାଧିକ ବିକାଶମୂଳକ ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ କରିଛନ୍ତି। ଏହି ଅବସରରେ ଶ୍ରୀ ଶାହା 'ଏକ୍ ପେଡ଼ ମା କେ ନାମ୍' ଅଭିଯାନ ଅଧୀନରେ ଚାରାରୋପଣ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି। ଶ୍ରୀ ଶାହାଙ୍କ ନେତୃତ୍ୱରେ ତାଙ୍କ ଲୋକସଭା ନିର୍ବାଚନ ମଣ୍ଡଳୀ ଗାନ୍ଧୀନଗରରେ 1,25,00,000ରୁ ଅଧିକ ଚାରାରୋପଣ କରାଯାଇଛି। ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେଇ ଏକ ଦୀର୍ଘକାଳୀନ ପରିବେଶ ରୋଡ୍ମ୍ୟାପ୍ ଉପରେ ଆଲୋକପାତ କରି ଶ୍ରୀ ଶାହା 2029 ମସିହା ସୁଦ୍ଧା ଗାନ୍ଧୀନଗରର ସବୁଜିମ ଅଂଶକୁ ଆହୁରି 20% ବୃଦ୍ଧି କରିବାକୁ ଆହ୍ୱାନ ଦେଇଛନ୍ତି। ନାଗରିକମାନଙ୍କୁ ନିଜର ଛାତ ଉପରେ ସୋଲାର ପ୍ୟାନେଲ୍ ଲଗାଇବା ପାଇଁ ଶ୍ରୀ ଶାହା ପରାମର୍ଶ ଦେଇଛନ୍ତି। ବର ଅସୁସ୍ଥ ଜମ୍ମୁ ଏବଂ ଅର୍ଜୁନ ଭଳି ଦେଶୀ ପ୍ରଜାତିର ଗଛ ଲଗାଇବା ଦ୍ୱାରା ସହରର ତାପମାତ୍ରା 5% ହ୍ରାସ ପାଇବ, ଓଜନ ସ୍ତର ସୁଦୃଢ଼ ହେବା ସହ ଭବିଷ୍ୟତ ପିଢ଼ି ପାଇଁ ବାସୋପଯୋଗୀ ପରିବେଶ ସୁନିଶ୍ଚିତ କରାଯାଇପାରିବ ବୋଲି ଶ୍ରୀ ଶାହା ଆହ୍ୱାନ ଦେଇଛନ୍ତି। ଏହି ଅବସରରେ ପରିବେଶ ସୁରକ୍ଷା ଅଭିଯାନର ଅଂଶସ୍ୱରୂପ 101ଟି ନୂତନ ଅକ୍ସିଜେନ୍ ପାର୍କ ଉଦ୍ଘାଟନ କରାଯାଇଛି। ସାଧାରଣ ପରିବହନ କ୍ଷେତ୍ରକୁ ଅଗ୍ରାଧିକାର ଦିଆଯାଇ 333ଟି ନୂତନ ବୈଦ୍ୟୁତିକ ବସ୍କୁ ସାମିଲ କରାଯାଇଛି। ଏହାଦ୍ୱାରା ଦେଶର ପ୍ରଥମ ସହର ଭାବେ ଅହମ୍ମଦାବାଦ ବିଆର୍ଟିଏସ୍ 100% ବୈଦ୍ୟୁତିକ ତଥା ଶୂନ୍ୟ ପ୍ରଦୂଷଣ ବସ୍ ସେବା ପରିଚାଳନାର ମାନ୍ୟତା ଲାଭ କରିଛି। ସ୍ୱରାଷ୍ଟ୍ରମନ୍ତ୍ରୀ ଆସନ୍ତାକାଲି ଗାନ୍ଧୀନଗରସ୍ଥିତ ନ୍ୟାସନାଲ୍ ଫରେନ୍ସିକ୍ ସାଇନ୍ସେସ୍ ୟୁନିଭର୍ସିଟିରେ 11 ଇଣ୍ଟରପୋଲ୍ ଡିଜିଟାଲ୍ ଫରେନ୍ସିକ୍ ବିଶେଷଜ୍ଞମାନଙ୍କର ବୈଠକ ଏବଂ ପ୍ରଥମ ଆନ୍ତର୍ଜାତୀୟ ଅପରାଧ ଅନୁସନ୍ଧାନକାରୀ ପ୍ରତିଯୋଗିତାକୁ ଉଦ୍ଘାଟନ କରିବାର କାର୍ଯ୍ୟକ୍ରମ ରହିଛି। କେନ୍ଦ୍ର ସମବାୟ ମନ୍ତ୍ରୀ ଅମିତ ଶାହା ଆସନ୍ତାକାଲି ଗୁଜରାଟର ଗାନ୍ଧୀନଗରଠାରେ କୃଷି ଉତ୍ପାଦନ ବଜାର କମିଟିର ଅମୃତ ମହୋତ୍ସବ କାଳରେ ନୂତନ ପରିବା ମଣ୍ଡିର ଉଦ୍ଘାଟନ କରିବେ। ସମବାୟ ମନ୍ତ୍ରଣାଳୟ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ ଶ୍ରୀ ଶାହା 'ଏକ୍ ପେଡ଼ ମା କେ ନାମ୍' ଅଭିଯାନ ଅଧୀନରେ ଚାରାରୋପଣ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ ଏବଂ ଅମୃତ ମହୋତ୍ସବ ସାକାର ନେଇ ପ୍ରସ୍ତୁତ ଏକ ସ୍କାରକୀ ପୁସ୍ତିକା ଉନ୍ମୋଚନ କରିବେ। କେନ୍ଦ୍ର ଶ୍ରମ ଓ ନିୟୋଜନ ମନ୍ତ୍ରୀ ଡକ୍ଟର ମନସୁଖ ମାଣ୍ଡବ୍ୟ ଆସନ୍ତା ମଙ୍ଗଳବାର ସମଗ୍ର ଦେଶରେ 668 କୋଟି ଟଙ୍କା ମୂଲ୍ୟର 7ଟି କର୍ମଚାରୀ ରାଜ୍ୟ ବୀମା ଇଏସ୍ଆଇ ସ୍ୱାସ୍ଥ୍ୟସେବା ପ୍ରକଳ୍ପ ଉଦ୍ଘାଟନ କରିବେ। ଏହି ପ୍ରକଳ୍ପଗୁଡ଼ିକ ମଧ୍ୟରେ ତେଲେଙ୍ଗାନାର ସନତନଗରସ୍ଥିତ ଇଏସ୍ଆଇ ହସ୍କିଟାଲରେ ବହିର୍ବିଭାଗ, ଆସାମର ବେଲତୋଲାଠାରେ 200 ଶଯ୍ୟା ବିଶିଷ୍ଟ ଇଏସ୍ଆଇ ହସ୍କିଟାଲର ଉନ୍ନତିକରଣ, ତାମିଲନାଡୁର ଶ୍ରୀ ପେରୁମ୍ବଦୁର ସ୍ଥିତ 100 ଶଯ୍ୟା ବିଶିଷ୍ଟ ଇଏସ୍ଆଇ ହସ୍କିଟାଲ ଏବଂ ଆନ୍ଧ୍ରପ୍ରଦେଶର ରାଜା ମହେନ୍ଦ୍ରବରମ୍, ଗୁଜରାଟ, ରାଜସ୍ଥାନର କୋଟା ଏବଂ ଭବାନୀ ମଣ୍ଡିରେ ଇଏସ୍ଆଇ ଡାକ୍ତରଖାନା ରହିଛି। ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଏହି ସ୍ୱାସ୍ଥ୍ୟସେବା ପ୍ରକଳ୍ପ ଦ୍ୱାରା ଦେଶର ପ୍ରାୟ 53,00,000 ହିତାଧିକାରୀ ଚିକିତ୍ସା ସେବା ପାଇପାରିବେ। ଏହି ଅବସରରେ ଡକ୍ଟର ମାଣ୍ଡବ୍ୟ ଚିକିତ୍ସା ସେବା ପ୍ରକଳ୍ପରେ ନିୟୋଜିତ ଥିବା ନିର୍ମାଣକାରୀ ଶ୍ରମିକମାନଙ୍କୁ ସମ୍ବର୍ଦ୍ଧିତ କରିବେ। ସେ ମଧ୍ୟ ଇଏସ୍ଆଇ ହିତାଧିକାରୀମାନଙ୍କୁ ଅର୍ଥ ସହାୟତା ରାଶି ପ୍ରଦାନ କରିବାର କାର୍ଯ୍ୟସୂଚୀ ରହିଛି। କାର୍ଯ୍ୟକ୍ରମରେ ଶ୍ରମ ଓ ନିୟୋଜନ ରାଷ୍ଟ୍ରମନ୍ତ୍ରୀ ଶୋଭା କରନ୍ଦ୍ରଲାଜେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। କେନ୍ଦ୍ର ଗୃହ ଏବଂ ସହରାଞ୍ଚଳ ବ୍ୟାପାର ମନ୍ତ୍ରୀ ମନୋହର ଲାଲ ନିର୍ମାଣ କ୍ଷେତ୍ରରେ ପରିବେଶ ଅନୁକୂଳ ପ୍ରଯୁକ୍ତିବିଦ୍ୟା ଆପଣେଇବାର ଆବଶ୍ୟକତା ଉପରେ ଗୁରୁତ୍ୱ ପ୍ରଦାନ କରିଛନ୍ତି। ନୂଆଦିଲ୍ଲୀରେ କେନ୍ଦ୍ରୀୟ ପୂର୍ତ୍ତ ବିଭାଗର 172ତମ ପ୍ରତିଷ୍ଠା ଦିବସ ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେଇ ସେ କହିଛନ୍ତି ଯେକୌଣସି ନିର୍ମାଣ କାର୍ଯ୍ୟର ସ୍ଥାୟିତ୍ୱ ନେଇ ବୁଝାମଣା କରିବା ଉଚିତ ନୁହେଁ। ସମସ୍ତ କାର୍ଯ୍ୟକୁ ସାଧୁତା ଏବଂ ନୈତିକତା ଆଧାରରେ କରିବା ଉପରେ ଶ୍ରୀ ଲାଲ କର୍ମଚାରୀମାନଙ୍କୁ ଆହ୍ୱାନ ଦେଇଥିଲେ। ଏହି ଅବସରରେ ମନ୍ତ୍ରୀ ଶ୍ରୀ ଲାଲ ଉତ୍ତରପ୍ରଦେଶର ଗାଜିଆବାଦଠାରେ ଆଭାସୀ ମାଧ୍ୟମରେ ପୂର୍ତ୍ତ ବିଭାଗର ଜାତୀୟ ପରିଷଦ କାର୍ଯ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ।

ଓମାନ ଉପକୂଳରେ ଆଜି ସକାଳେ ବାଣିଜ୍ୟିକ ଜାହାଜ ଜିଏଫ୍ଏସ୍ ଗ୍ୟାଲେକ୍ସି ଉପରେ ହୋଇଥିବା ଆକ୍ରମଣକୁ ଭାରତ ନିନ୍ଦା କରିଛି। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଜାହାଜରେ ଥିବା 11 ଜଣ ଭାରତୀୟଙ୍କ ମଧ୍ୟରୁ 10 ଜଣଙ୍କୁ ଏପର୍ଯ୍ୟନ୍ତ ଉଦ୍ଧାର କରାଯାଇଛି ଏବଂ ଜଣେ ନିଖୋଜ ଅଛନ୍ତି। ଓମାନସ୍ଥିତ ଭାରତୀୟ ଦୂତାବାସ ପକ୍ଷରୁ ପରିସ୍ଥିତି ଅନୁଧ୍ୟାନ କରାଯାଉଛି। ଉଦ୍ଧାର କାର୍ଯ୍ୟ ପରିଚାଳନା ପାଇଁ ଦୂତାବାସ ଓମାନ କର୍ତ୍ତୃପକ୍ଷଙ୍କ ସହାୟତା ଲୋଡ଼ିଛି। ଓମାନ ପକ୍ଷରୁ ପ୍ରଦାନ କରାଯାଉଥିବା ସହାୟତା ପାଇଁ ଭାରତ କୃତଜ୍ଞତା ଜଣାଇଛି। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ବାଣିଜ୍ୟିକ ଜାହାଜ ଏବଂ ବେସାମରିକ ଭିତ୍ତିଭୂମି ଉପରେ ଲକ୍ଷ୍ୟ କରି କରାଯାଉଥିବା ଆକ୍ରମଣର ନିଶ୍ଚିତ ଅବସାନର ଆବଶ୍ୟକତା ରହିଛି। ଜଳପଥରେ ମୁକ୍ତ ଏବଂ ସୁରକ୍ଷିତ ଭାବେ ଜାହାଜ ଚଳାଚଳ ପାଇଁ ଆନ୍ତର୍ଜାତିକ ସ୍ତରରେ ନିୟମ ପ୍ରସ୍ତୁତର ଆବଶ୍ୟକତା ଉପରେ ମନ୍ତ୍ରଣାଳୟ ପକ୍ଷରୁ ଗୁରୁତ୍ୱ ପ୍ରଦାନ କରାଯାଇଛି। ଆଫଗାନିସ୍ତାନର କୃଷିମନ୍ତ୍ରୀ ମୌଲବୀ ଅତାଉଲ୍ଲା ଉମାରି ଭାରତକୁ ତାଙ୍କର 6-ଦିନିଆ ଗସ୍ତ ଶେଷ କରି ସ୍ୱଦେଶ ପ୍ରତ୍ୟାବର୍ତ୍ତନ କରିଛନ୍ତି। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଏହା ହେଉଛି ଭାରତକୁ ଆଫଗାନିସ୍ତାନର 4ର୍ଥ ମନ୍ତ୍ରୀସ୍ତରୀୟ ଗସ୍ତ। ମୌଲବୀ ଉମାରଙ୍କ ସହ ଏକ ଉଚ୍ଚସ୍ତରୀୟ ପ୍ରତିନିଧି ଦଳ ମଧ୍ୟ ଭାରତକୁ ଆସିଥିଲେ। ଏହି ଗସ୍ତକାଳରେ ମୌଲବୀ ଉମାରି କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ଶିବରାଜ ସିଂ ଚୌହାନଙ୍କ ସହ ସାକ୍ଷାତ ଆଲୋଚନା କରିଥିଲେ। ଉଭୟ କୃଷି, ଜଳସେଚନ, ପ୍ରାଣୀ ସମ୍ପଦ, କୃଷି ଗବେଷଣା, ଶିକ୍ଷା, ଦକ୍ଷତା ବିକାଶ ଆଦି ସଂକ୍ରାନ୍ତରେ ଆଲୋଚନା କରିଥିଲେ। ବାଂଲାଦେଶରେ ବନ୍ୟା ଓ ଭୂସ୍କଳନ ଯୋଗୁଁ ଗତ ସପ୍ତାହ ମଧ୍ୟରେ 44 ଜଣ ଲୋକଙ୍କର ମୃତ୍ୟୁ ଘଟିଛି। ଭୂସ୍କଳନ ଯୋଗୁଁ ଅନେକ ଆହତ ହୋଇଥିବା ସୂଚନା ମିଳିଛି। କେତେକ ସ୍ଥାନରେ ବନ୍ୟାଜଳ ପ୍ରବେଶ କରିବାରୁ ଜଳମଗ୍ନ ହୋଇଛି। ବିପର୍ଯ୍ୟୟ ପରିଚାଳନା ମନ୍ତ୍ରଣାଳୟର ମୁଖପାତ୍ର କହିଛନ୍ତି ବନ୍ୟା ଯୋଗୁଁ ପ୍ରାୟ 2,67,000 ପରିବାର ପ୍ରଭାବିତ ହୋଇଛନ୍ତି। ରାଜଧାନୀ ଢାକାରେ ପ୍ରବଳ ବର୍ଷା ଯୋଗୁଁ ସାଧାରଣ ଜୀବନଯାତ୍ରା ବ୍ୟାହତ ହୋଇଛି। ସର୍ବାଧିକ 7ଟି ପ୍ରଭାବିତ ଜିଲ୍ଲାରେ ସେନା, ନୌବାହିନୀ ଏବଂ ବାୟୁସେନା ପକ୍ଷରୁ ମିଳିତ ରିଲିଫ ଓ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ବନ୍ୟା ପୂର୍ବାନୁମାନ ଏବଂ ସତର୍କ କେନ୍ଦ୍ର ପକ୍ଷରୁ ଉତ୍ତର ଓ ଉତ୍ତର ପଶ୍ଚିମ ଜିଲ୍ଲାଗୁଡ଼ିକରେ ଥିବା ନଦୀଗୁଡ଼ିକରେ ଅଧିକ ବନ୍ୟାର ସମ୍ଭାବନା ଥିବା ସୂଚନା ଦିଆଯାଇଛି। ଦକ୍ଷିଣ ପଶ୍ଚିମ ରୁଷ ଉପରେ ୟୁକ୍ରେନ୍ର ଆକ୍ରମଣ ଫଳରେ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ 3 ଜଣ ଆହତ ହୋଇଛନ୍ତି। ରୁଷର ସାମରା ପ୍ରଦେଶର ଗଭର୍ଣ୍ଣର ଭ୍ୟାଚେସ୍ଲାଭ ଫେଡୋରେଚିଭ୍ କହିଛନ୍ତି ଏହି ଆକ୍ରମଣରେ ଆବାସିକ ସ୍ଥଳୀ ଏବଂ କୋଠାଘର କ୍ଷତିଗ୍ରସ୍ତ ହୋଇଛି। ରୁଷର ଗଣମାଧ୍ୟମ ପକ୍ଷରୁ ପ୍ରକାଶିତ ରିପୋର୍ଟରେ କୁହାଯାଇଛି ସାମରା ପ୍ରଦେଶର ସିଡ୍ଜ୍ଲାନ୍ ତୈଳ ବିଶୋଧନାଗାର ଉପରେ ଲକ୍ଷ୍ୟ କରି ଏହି ଆକ୍ରମଣ କରାଯାଇଥିଲା। ଆଜୋ ବ୍ଲାକ୍ ସି ଉପରେ ଡ୍ରୋନ୍ ଆକ୍ରମଣରେ ଗୋଟିଏ ଟ୍ୟାଙ୍କର ନଷ୍ଟ ହୋଇଥିବା ସୂଚନା ମିଳିଛି। ଏହି ଆକ୍ରମଣ ପାଇଁ ୟୁକ୍ରେନ୍ର ସରକାରୀ ବିଭାଗ ପକ୍ଷରୁ କୌଣସି ମତାମତ ପ୍ରଦାନ କରାଯାଇ ନାହିଁ। ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଲଣ୍ଡନଠାରେ ଚାଲିଥିବା ମହିଳା ଆନ୍ତର୍ଜାତୀୟ କ୍ରିକେଟ୍ ଟେଷ୍ଟ ମ୍ୟାଚ୍ରେ ତୃତୀୟ ଦିବସର ଦ୍ୱିତୀୟ ଇନିଂସରେ ଭାରତ 4 ୱିକେଟ୍ ହରାଇ 250 ରନ୍ ସଂଗ୍ରହ କରିଛି। ଇଂଲଣ୍ଡ ବିପକ୍ଷରେ ଭାରତ 365 ରନ୍ରେ ଆଗୁଆ ରହିଛି। ଇଂଲଣ୍ଡ ପ୍ରଥମ ଇନିଂସରେ ଗତକାଲି 170 ରନ୍ ସଂଗ୍ରହ କରିଥିଲା। ଇଂଲଣ୍ଡ ପକ୍ଷରୁ ଆମି ଜୋନ୍ସ ସର୍ବାଧିକ 53 ରନ୍ ସଂଗ୍ରହ କରିଥିଲେ। ଭାରତ ପକ୍ଷରୁ କ୍ରାନ୍ତି ଗୋଡ୍ 5ଟି ୱିକେଟ୍ ନେଇଥିବାବେଳେ ସାୟାଲି ସାତଘରେ ଏବଂ ସ୍ନେହା ରାଣା 2ଟି ଲେଖାଏଁ ୱିକେଟ୍ ନେଇଥିଲେ। ଗତ ଶୁକ୍ରବାର ଅନୁଷ୍ଠିତ ପ୍ରଥମ ଇନିଂସରେ ଭାରତ 285 ରନ୍ ସଂଗ୍ରହ କରିଥିଲା। ସ୍କୃତି ମନ୍ଧାନା 83 ରନ୍ ସଂଗ୍ରହ କରିଥିବାବେଳେ ହରମନପ୍ରୀତ କୌର 58, ଦୀପ୍ତି ଶର୍ମା 57 ରନ୍ ସଂଗ୍ରହ କରିଥିଲେ। ଇଂଲଣ୍ଡ ପକ୍ଷରୁ ସୋଫେ ଏକ୍ଲେଷ୍ଟେନ୍ ସର୍ବାଧିକ 3ଟି ୱିକେଟ୍ ନେଇଥିଲେ। ଇଂଲଣ୍ଡ ଲର୍ଡ୍ସ କ୍ରିକେଟ୍ ଗ୍ରାଉଣ୍ଡରେ ଏହା ହେଉଛି ପ୍ରଥମ ମହିଳା କ୍ରିକେଟ୍ ଟେଷ୍ଟ ମ୍ୟାଚ୍। ଫିଫା ବିଶ୍ୱକପ୍ରେ ପ୍ରଥମ ସେମିଫାଇନାଲ୍ ଆସନ୍ତା ବୁଧବାର ଦିନ ଫ୍ରାନ୍ସ ଏବଂ ସ୍ୱେନ୍ ମଧ୍ୟରେ ଅନୁଷ୍ଠିତ ହେବ। ଦ୍ୱିତୀୟ ସେମିଫାଇନାଲ୍ ଗୁରୁବାର ଦିନ ଇଂଲଣ୍ଡ ଏବଂ ଆର୍ଜେଣ୍ଟିନା ମଧ୍ୟରେ ମୁକାବିଲା ହେବ। ଉଭୟ ସେମିଫାଇନାଲ୍ ମ୍ୟାଚ୍ ଭାରତୀୟ ସମୟ ରାତି 12:30 ଖେଳାଯିବ। ଦୁଇ ସେମିଫାଇନାଲ୍ ବିଜେତାଙ୍କ ମଧ୍ୟରେ ଆସନ୍ତା 20 ତାରିଖରେ ନ୍ୟୁୟର୍କର ନ୍ୟୁଜର୍ ଷ୍ଟାଡିୟମ୍ଠାରେ ଫାଇନାଲ୍ ମ୍ୟାଚ୍ ହେବ। ୱିମ୍ବଲଡନ୍ ଟେନିସ୍ ପୁରୁଷ ସିଙ୍ଗଲ୍ ଫାଇନାଲ୍ରେ ବିଶ୍ୱର 1 ନମ୍ଘର ଖେଳାଳି ଇଟାଲୀର ଜାନିକ୍ ସିନରଙ୍କ ସହ ଜର୍ମାନୀର ଆଲେକ୍ଜାଣ୍ଡର ଜେବ୍ରେଭ୍ଙ୍କ ମୁକାବିଲା ହେବ। ଏହି ମ୍ୟାଚ୍ ଭାରତୀୟ ସମୟ ରାତି 8:30 ଖେଳାଯିବ। ମହିଳା ଡବଲ୍ସ ଫାଇନାଲ୍ ମ୍ୟାଚ୍ ଚୀନ୍ର ଗୁଆ ହାନି ଓ ଫ୍ରାନ୍ସର କ୍ରିଷ୍ଟିନା ମ୍ଲାଡେନୋଭିସ୍ଙ୍କ ଯୋଡ଼ି କାନାଡ଼ାର ଗାବ୍ରିଏଲ୍ ଡାବସ୍କି ଏବଂ ବ୍ରାଜିଲ୍ର ଲୁଇସା ଷ୍ଟୋପେନ୍ଙ୍କ ମଧ୍ୟରେ ଜାରି ରହିଛି। ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଆସାମ, ମେଘାଳୟ, ବିହାର, ପଶ୍ଚିମବଙ୍ଗ ଏବଂ ସିକ୍କିମ୍ରେ ଆସନ୍ତା 24 ଘଣ୍ଟା ମଧ୍ୟରେ ପ୍ରବଳ ବର୍ଷା ନେଇ ସତର୍କ ସୂଚନା ଜାରି କରାଯାଇଛି। ସେହିପରି ଓଡ଼ିଶା ସମେତ ଜାମ୍ମୁ କାଶ୍ମୀର, ଲଦାଖ, ଝାଡ଼ଖଣ୍ଡ, ନାଗାଲାଣ୍ଡ, ମଣିପୁର, ମିଜୋରାମ, ତ୍ରିପୁରା, ପଞ୍ଜାବ ଏବଂ ଉତ୍ତରାଖଣ୍ଡର କେତେକ ସ୍ଥାନରେ ପ୍ରବଳ ବର୍ଷା ହେବା ନେଇ ପୂର୍ବାନୁମାନ କରାଯାଇଛି। ଦେଶୀ ପ୍ରଜାତିର ଚାରା ରୋପଣ

0: ଭବିଷ୍ୟତ ପିଢ଼ି ପାଇଁ ବାସୋପଯୋଗୀ ପରିବେଶ ସୁନିଶ୍ଚିତ କରିବା ଲାଗି ଜନସାଧାରଣଙ୍କୁ ଆହ୍ୱାନ ଦେଲେ ସ୍ୱରାଷ୍ଟ୍ରମନ୍ତ୍ରୀ। ଅହମ୍ମଦାବାଦରେ 405 କୋଟି ଟଙ୍କାର ବିକାଶମୂଳକ ପ୍ରକଳ୍ପର କଲେ ଉଦ୍ଘାଟନ ଓ ଶିଳାନ୍ୟାସ। କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଆସନ୍ତା ମଙ୍ଗଳବାର ଦେଶବ୍ୟାପୀ 668 କୋଟି ଟଙ୍କାର 7 ଇଏସ୍ଆଇ ସ୍ୱାସ୍ଥ୍ୟସେବା ପ୍ରକଳ୍ପର କରିବେ ଉଦ୍ଘାଟନ। ଓମାନ ଉପକୂଳରେ ବାଣିଜ୍ୟିକ ଜାହାଜ ଜିଏଫ୍ଏସ୍ ଗ୍ୟାଲେକ୍ସି ଉପରେ ଆକ୍ରମଣକୁ ଭାରତର ନିନ୍ଦା। ଏବଂ ଭାରତ ଇଂଲଣ୍ଡ ମହିଳା ଆନ୍ତର୍ଜାତୀୟ କ୍ରିକେଟ୍ ଟେଷ୍ଟ ମ୍ୟାଚ୍ର ତୃତୀୟ ଦିବସରେ 4 ୱିକେଟ୍ ହରାଇ 250 ରନ୍ ସଂଗ୍ରହ କଲା ଭାରତ। ସମ୍ବାଦ ଶେଷ ହେଲା।
1: ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍।

ସେଥିରେ ପରିବାର ହେଉଛି ଆମ ଜୀବନର ପ୍ରଥମ ପାଠଶାଳା। ଏଠି ଆମେ ସ୍ନେହ, ଭଲ ପାଇବା, ସମ୍ମାନ ଆଉ ସମ୍ପର୍କର ମୂଲ୍ୟକୁ ବୁଝିଥାଉ। କିନ୍ତୁ ଏହି ସୁନ୍ଦର ସମ୍ପର୍କକୁ ଦୃଢ଼ ରଖିବା ପାଇଁ, ମଜବୁତ କରିବା ପାଇଁ ଯେଉଁ କ୍ଷେତ୍ରଟି ବା ଯେଉଁ ଜିନିଷଟି ବହୁତ ଆବଶ୍ୟକ ବା ଅଧିକ ଆବଶ୍ୟକ, ସେଇଟା ହେଉଛି ସଂଳାପ। ମାନେ ପରସ୍ପର ଭିତରେ ପରିବାରର ସମସ୍ତେ ଯେତେବେଳେ ଥାନ୍ତି, ପରସ୍ପର ଭିତରେ ବୁଝାମଣା, ପରସ୍ପରର ଭିତରର ଯେଉଁ ମନର କଥା ସମସ୍ତଙ୍କ ପାଖରେ ପହଞ୍ଚି ପାରୁଥିବା ଦରକାର ଠିକ୍ ଭାବରେ। ଯଦି ଆମେ କୌଣସି ଚାପବଶତଃ ବା କୌଣସି କାରଣବଶତଃ ଆମ କଥାକୁ ପରିବାରର ଲୋକମାନଙ୍କ ପାଖରେ ନ ପହଞ୍ଚାଇ ପାରୁ, ତାହେଲେ ସେଇଠି ସମ୍ପର୍କର ଭଟା ପଡ଼େ ବା ସମ୍ପର୍କକୁ ଠିକ୍ ଭାବରେ ତିଆରି କରାଯାଇପାରେନି। ଘରର ସଦସ୍ୟମାନେ ପରସ୍ପର ସହିତ କଥାବାର୍ତ୍ତା କଲେ ମନର କଥା ମନରେ ରହିଯାଏନି। ସାରାଦିନ କାମର ବ୍ୟସ୍ତତା ମଧ୍ୟରେ କିଛି ସମୟ ବାହାର କରି ଯଦି ପରିବାର ସହିତ କଥା ହେବାର ଅଭ୍ୟାସ କରାଯାଏ, ତେବେ ସମ୍ପର୍କରେ ଉଷ୍ମତା ବଢ଼ିଥାଏ। ସଂଳାପ କେବଳ ଶବ୍ଦର ଆଦାନ ପ୍ରଦାନ ନୁହେଁ, ଏହା ହେଉଛି ପରସ୍ପରକୁ ବୁଝିବାର ଏକ ସୁନ୍ଦର ସେତୁ। ଏକଥା କହିବାର ଅର୍ଥ ହେଉଛି ଆଜି ହେଉଛି ସଣ୍ଡେ, ତ ସଣ୍ଡେରେ ନିଶ୍ଚିତ ଭାବରେ ଆପଣମାନେ ବହୁତ ସମୟ ପାଆନ୍ତି ଯେ ନିଜ ଲୋକମାନଙ୍କ ସହିତ, ନିଜ ପରିବାରର ଲୋକମାନଙ୍କ ସହିତ କିଛି ସମୟ ବିତେଇବାକୁ। ଯେମିତିକି ସନ୍ଧ୍ୟା ଆସର ଏଇ ଯେଉଁ କାର୍ଯ୍ୟକ୍ରମ, ଏଇଟା ଆପଣମାନଙ୍କୁ ସେଇ ଯେଉଁ ସମ୍ପର୍କର ସେତୁ ତିଆରି କରିବାରେ ଗୋଟିଏ ସୁନ୍ଦର ଉଦାହରଣ ଦେଇପାରିବ। ସନ୍ଧ୍ୟା ଆସର ମାନେ ଆମେ ଏକଜୁଟ ହେବାର ଗୋଟିଏ ମାହୋଲ, ହଁ ଏଇଟା ହେଇପାରେ। ଯେହେତୁ ଏଫ୍ଏମ୍ ରେନ୍ବୋ ସହିତ ଆପଣମାନେ ଯୋଡ଼ି ହୋଇଛନ୍ତି, କିଛି ମନୋରଞ୍ଜନର ଖୋରାକ ତ ନିଶ୍ଚିତ ମିଳିବ, ତା ସହିତ କିଛି ଇମ୍ପୋର୍ଟାଣ୍ଟ ହୃଦୟସ୍ପର୍ଶୀ କଥା ମଧ୍ୟ ଆପଣମାନଙ୍କ ପାଖରେ ନିଶ୍ଚିତ ପହଞ୍ଚିବ। ତ ସମ୍ପର୍କକୁ ମଜବୁତ କରନ୍ତୁ ମିଠା ମିଠା ଗୀତ ମାଧ୍ୟମରେ ଆଉ ଆମର କଥା ମାଧ୍ୟମରେ ମଧ୍ୟ। ତେବେ ଚାଲନ୍ତୁ ଶୁଣିବା କିଛି ମିଠା ଗୀତ। ଷ୍ଟେ ଟ୍ୟୁନ୍ 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ। ଦିଲ୍ ସେ ଦିଲ୍ ତକ୍

ସେଦିନ ସଂଳାପ ପରିବାରରେ ଭାବନାତ୍ମକ ସୁରକ୍ଷା ମଧ୍ୟ ପ୍ରଦାନ କରିଥାଏ। ଯେତେବେଳେ କେହି ବହୁତ ଦୁଃଖୀ ଥାନ୍ତି, ଚିନ୍ତିତ ଥାନ୍ତି କିମ୍ବା ନିରାଶ ଥାନ୍ତି, ସେତେବେଳେ ଘରର ଲୋକଙ୍କ ସହିତ ଦୁଇପଦ ସ୍ନେହଭରା କଥା ସେମାନଙ୍କୁ ନୂଆ ଆଶା ଦେଇପାରେ। ଅନେକ ସମୟରେ ଏମିତି ବି ଦେଖିଥିବେ, ଲୋକମାନେ ସମସ୍ୟାର ସମାଧାନ ଠାରୁ ଅଧିକ ଚାହାନ୍ତି ଯେ କେହି

ମାନଙ୍କ କଥାକୁ ମନ ଦେଇକି ଶୁଣୁ। ପରିବାରରେ ଯଦି ସମସ୍ତଙ୍କର ମତାମତକୁ ସମ୍ମାନ ଦିଆଯାଏ ଆଉ ଶୁଣିବାର ଅଭ୍ୟାସ ରହେ, ପରସ୍ପର ପରସ୍ପର କଥାକୁ ଧୈର୍ଯ୍ୟର ସହିତ ଶୁଣିବାର ଅଭ୍ୟାସ ରଖନ୍ତି, ତେବେ ସେଠି ଆତ୍ମବିଶ୍ୱାସ ଆଉ ଆତ୍ମୀୟତା ବଢ଼ିଥାଏ। ପିଲାମାନେ ମଧ୍ୟ ନିଜ ଭାବନାକୁ ଖୋଲାଖୋଲି ଭାବରେ ପ୍ରକାଶ କରିବାର ଶିଖନ୍ତି, ଆଉ ଏଇଟା ତାଙ୍କ ବ୍ୟକ୍ତିତ୍ୱ ବିକାଶରେ ମଧ୍ୟ ସହାୟକ ହୋଇଥାଏ।

ମାଣ୍ଡବୀୟ ଆସନ୍ତା ମଙ୍ଗଳବାର ଦେଶବ୍ୟାପୀ 668 କୋଟି ଟଙ୍କାର 7 ଇଏସ୍ଆଇ ସ୍ୱାସ୍ଥ୍ୟସେବା ପ୍ରକଳ୍ପର କରିବେ ଉଦ୍ଘାଟନ। ଓମାନ ଉପକୂଳରେ ବାଣିଜ୍ୟିକ ଜାହାଜ ଜିଏଫ୍ଏସ୍ ଗ୍ୟାଲାକ୍ସି ଉପରେ ଆକ୍ରମଣକୁ ଭାରତର ନିନ୍ଦା। ପୁରୀରେ ଆଉ 3 ଦିନ ପରେ ଅନୁଷ୍ଠିତ ହେବ ମହାପ୍ରଭୁଙ୍କ ରଥଯାତ୍ରା। ଶ୍ରୀଜୀଉଙ୍କ ସମ୍ପୂର୍ଣ୍ଣ ସୁସ୍ଥତା ନେଇ ଗଜପତିଙ୍କୁ ଅବଗତ କରାଇଲେ ଦୈତାପତି ସେବକ। ବଲାଙ୍ଗୀର ଜିଲ୍ଲା କରକଚିଆଠାରେ ବିଧାୟକ ଭବନର ଶୁଭାରମ୍ଭ କଲେ ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ। ମାଲକାନଗିରି ଜିଲ୍ଲାରେ ଜଳଭିତ୍ତିକ ସାହସିକ ପର୍ଯ୍ୟଟନର ବିକାଶ ପାଇଁ ବୈଷୟିକ ସର୍ବେକ୍ଷଣ ଶେଷ ହୋଇଛି। ହୀରାକୁଦ ଜଳଭଣ୍ଡାର ଜଳସ୍ତର ଆଜି ସନ୍ଧ୍ୟା 6 ସୁଦ୍ଧା 611 ଘନଫୁଟ ରହିଛି। ବର୍ତ୍ତମାନ ଜଳଭଣ୍ଡାରର 2 ଗେଟ୍ ଦେଇ ଜଳ ନିଷ୍କାସିତ ହେଉଛି। ରାଜ୍ୟର ଦକ୍ଷିଣ ପଶ୍ଚିମ ମୌସୁମୀ ପ୍ରଭାବରେ ବର୍ଷା ହେବା ନେଇ 14 ଜିଲ୍ଲାକୁ ସତର୍କ ସୂଚନା ଜାରି। ଏବଂ ଭାରତ ଏବଂ ଇଂଲଣ୍ଡ ମହିଳା ଅନ୍ତର୍ଜାତୀୟ କ୍ରିକେଟ୍ ଟେଷ୍ଟ ମ୍ୟାଚ୍ର ତୃତୀୟ ଦିବସରେ 4 ୱିକେଟ୍ ହରାଇ 250 ରନ୍ ସଂଗ୍ରହ କଲା ଭାରତ। ବର୍ତ୍ତମାନ ପାଇଁ ମୁଖ୍ୟ ସମ୍ବାଦ ଏଠାରେ ସମାପ୍ତ କରୁଛୁ। ପରବର୍ତ୍ତୀ ମୁଖ୍ୟ ସମ୍ବାଦ ଶୁଣିପାରିବେ ରାତି 11:05।

ତୁମେ ଥିଲେ ପ୍ରେମ ଲାଗେ ସୁନ୍ଦର। ହଁ, ପ୍ରେମରେ ଅନେକ ରଙ୍ଗ ରହିଛି, ଅନେକ ସ୍ୱର ରହିଛି, କିନ୍ତୁ ସେସବୁ ରଙ୍ଗ ଆଉ ସ୍ୱରକୁ ସେତେବେଳେ ଅର୍ଥ ମିଳେ ଯେତେବେଳେ ସେଥିରେ ତୁମର ଉପସ୍ଥିତି ମିଶିଯାଏ। ସକାଳର ପ୍ରଥମ ସୂର୍ଯ୍ୟ କିରଣ ଯେମିତି ଶିଶୁର ବିନ୍ଦୁକୁ ସୁନାର ଚମକ ଦେଇଥାଏ, ସେମିତି ତୁମେ ମୋ ଦିନକୁ ଆଲୋକିତ କରିଦିଅ। ମନର ଗଭୀର ନିରବତାରେ ଯେତେବେଳେ ତୁମ ନାମ ଶୁଣାଯାଏ, ସେତେବେଳେ ଜୀବନ ଗୀତ ହୋଇଯାଏ। ତୁମ ଆଖିରେ ଦେଖିଲେ ମୁଁ ସ୍ୱପ୍ନର ନୂଆ ଦିଗନ୍ତ, ତୁମ ହସରେ ଲୁଚି ରହିଛି ମୋ ହୃଦୟର ବସନ୍ତ।

ଟର୍ନ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତାକରେ ବର୍ତ୍ତମାନ ଶୋ ଚାଲିଛି ଗୀତରେ ମିତରେ କାର୍ଯ୍ୟକ୍ରମ। ଗୀତରେ ମିତରେ ଆଜି ଆମେ କଥା ହେଉଛନ୍ତି ସେଇ କଥା, ତୁମେ ଥିଲେ ପ୍ରେମ କେମିତି ସୁନ୍ଦର ଲାଗେ, ଆଉ ତା ସହିତ ଶୁଣୁଛନ୍ତି କିଛି ମିଠା ମିଠା ଗୀତ। ତୁମ ଉପସ୍ଥିତିରେ ସାଧାରଣ ମୁହୂର୍ତ୍ତ ମଧ୍ୟ ଅସାଧାରଣ ପରି ଲାଗେ, ଆଉ ପ୍ରେମ ଲାଗେ ଆହୁରି ସୁନ୍ଦର। ବର୍ଷାର ଭିଜା ଅପରାହ୍ନ ହେଉ କି ଶୀତର ଧୂଆଁଭରା ସକାଳ, ପ୍ରତ୍ୟେକ ଋତୁରେ ତୁମ ସ୍ମୃତିର ଗନ୍ଧ ରହିଥାଏ। ତୁମେ ମୋ ଜୀବନରେ ସେହି କବିତା ଯାହାକୁ ପ୍ରତିଦିନ ପଢ଼ିଲେ ମଧ୍ୟ ନୂଆ ଭଳି ଲାଗେ। ତୁମ ପାଇଁ ମନରେ ଜନ୍ମ ନେଉଥିବା ଭାବନାଗୁଡ଼ିକ ଶବ୍ଦରେ ବନ୍ଦୀ ହୁଏନି। ବର୍ଷା ବିନ୍ଦୁର ଗୀତରେ ତୁମେ ପବନର ମୃଦୁ ଛୁଆଁ, ତୁମେ ଆସିଲେ ହୃଦୟ କହେ ପ୍ରେମ ହିଁ ଜୀବନର ନାଁ।

ତୁମ ସାଥିରେ କଟିଥିବା ପ୍ରତ୍ୟେକ କ୍ଷଣ ମୋ ପାଇଁ ଏକ ଅମୂଲ୍ୟ ସ୍ମୃତି। ତୁମେ ଥିଲେ ସମୟ ମଧ୍ୟ ନିଜ ନିଜକୁ ସୁନ୍ଦର ଭାବରେ ସଜାଇନିଏ। ପ୍ରେମ କେବଳ ହାତ ଧରିବାର ନାମ ନୁହେଁ, ଏହା ହେଉଛି ଦୁଇଟି ହୃଦୟର ନିରବ ସମ୍ବାଦ। ଯେତେବେଳେ ତୁମେ ପାଖରେ ଥାଅ, ସମସ୍ତ ଦୁଃଖ ଦୂରେ ପଳାଇଯାଏ। ତୁମ ଆଖିର ଭରସା ମୋତେ ଶକ୍ତି ଦିଏ, ତୁମ ସ୍ନେହ ମୋତେ ଜୀବନକୁ ନୂଆ ଭାବରେ ଭଲ ପାଇବାକୁ ଶିଖାଏ। ତୁମ ହାତର ଉତ୍ସମତାରେ ମିଳେ ମନକୁ ଠିକଣା, ତୁମ ସାଥିରେ ପ୍ରତି ମୁହୂର୍ତ୍ତ ଲାଗେ ସ୍ୱର୍ଗର ଠିକଣା।

ସଦା ଏମିତିକା ପ୍ରେମ ସମସ୍ତଙ୍କ ଭାଗ୍ୟରେ ମିଳେନି। ଯେଉଁଠି ତୁମେ ଅଛ ସେଠି ଖୁସି ଅଛି, ଆଉ ସେଠି ପ୍ରେମ ତାର ସବୁଠୁ ସୁନ୍ଦର ରୂପରେ ଫୁଟିଛି। ସନ୍ଧ୍ୟା ନଈ ଆସିଲେ ଆକାଶରେ ରଙ୍ଗ ବଦଳିଲେ ମନ ଚାହେଁ ତୁମ ସହିତ ଆଉ କିଛି ସମୟ ବିତେଇବାକୁ। ତୁମ କଥାରେ ଅଛି ଏମିତି ଏକ ଯାଦୁ ଯେ ମୋ ସମସ୍ତ କ୍ଳାନ୍ତିକୁ ଦୂରେଇ ଦିଏ। ତୁମ ନାମଟି ମୋ ଓଠରେ ଆସିଲେ ହୃଦୟରେ ଏକ ମିଠା ସଙ୍ଗୀତ ବାଜି ଉଠେ। ସନ୍ଧ୍ୟାର ରଙ୍ଗୀନ ମେଘରେ ଲେଖେ ତୁମର ନାମ। ତୁମେ ଥିଲେ ମୋ ଜୀବନରେ ପ୍ରେମ ପାଏ ନୂଆ ଆୟାମ।

ଏସ୍ ଜାନକୀଙ୍କ ସଙ୍ଗୀତ ଯାତ୍ରା ଆରମ୍ଭ ହୋଇଥିଲା 50 ଦଶକରେ, କିନ୍ତୁ 60 ଏବଂ 70 ଦଶକରେ ସେ ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ର ସଙ୍ଗୀତର ଅପରିହାର୍ଯ୍ୟ କଣ୍ଠ ହୋଇଯାଇଥିଲେ। ପ୍ରସିଦ୍ଧ ସଙ୍ଗୀତ ନିର୍ଦ୍ଦେଶକ ଏମ୍ଏସ୍ ବିଶ୍ୱନାଥନ, କେଭି ମହାଦେବନ ଏବଂ ପରବର୍ତ୍ତୀ ସମୟରେ ଇଲୟରାଜାଙ୍କ ସହିତ ତାଙ୍କ ସଙ୍ଗୀତମୟ ଯାତ୍ରା ଅନେକ ସ୍ମରଣୀୟ ଗୀତ ଉପହାର ଦେଇଥିଲା। ସିନ୍ଦୁରା ପୁବେ, ଇଞ୍ଜି ଏଡୁପାଞ୍ଜେରୀ, କ୍ୟାଟ୍ରିଲ ଏନ୍ଦନ ଗୀତମ, ଏସବୁ ଗୀତଗୁଡ଼ିକରେ ତାଙ୍କର ଭାବପୂର୍ଣ୍ଣ ଗାୟନ ଶ୍ରୋତାଙ୍କ ମନକୁ ସ୍ପର୍ଶ କରିଥିଲା। ସେ କେବଳ ଗାୟିକା ନୁହେଁ, ଗୀତର ଭାବକୁ ନିଜ କଣ୍ଠରେ ଜୀବନ୍ତ କରିଦେବା ଜଣେ ଅଦ୍ୱିତୀୟ କଳାକାର ଥିଲେ।

ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ରରେ ଇଲୟରାଜୁଙ୍କ ସ୍ୱରରେ ତାଙ୍କର ଗାଇଥିବା ଅନେକ ପ୍ରେମ, ବିରହ ଏବଂ ଭକ୍ତିମୟ ଗୀତ ଆଜି ବି ଲୋକପ୍ରିୟ। ଗୀତର ପାତ୍ର, ପରିସ୍ଥିତି ଏବଂ ଭାବନା ଅନୁଯାୟୀ ନିଜ କଣ୍ଠକୁ ପରିବର୍ତ୍ତନ କରିପାରୁଥିବା ଏ ଅସାଧାରଣ କ୍ଷମତା ତାଙ୍କୁ ଅନ୍ୟମାନଙ୍କଠାରୁ ସ୍ୱତନ୍ତ୍ର କରିଥିଲା। 80 ଏବଂ 90 ଦଶକରେ ଏସ୍ ଜାନକୀ ଏବଂ ଏସ୍ପି ବାଲ ସୁବ୍ରମଣ୍ୟମଙ୍କର ଯୁଗଳବନ୍ଦୀ ସଙ୍ଗୀତ ଜଗତରେ ଏକ ସୁବର୍ଣ୍ଣ ଅଧ୍ୟାୟ ସୃଷ୍ଟି କରିଥିଲା।

ଓଡ଼ିଆ ସଙ୍ଗୀତ ପ୍ରେମୀଙ୍କ ପାଇଁ ମଧ୍ୟ ଏସ୍ ଜାନକୀ ଏକ ଅତ୍ୟନ୍ତ ପରିଚିତ ନାମ। ତାଙ୍କ କଣ୍ଠରେ ଗାଇଥିବା ଅନେକ ଓଡ଼ିଆ ଚଳଚ୍ଚିତ୍ର ଏବଂ ଆଧୁନିକ ଗୀତ ଶ୍ରୋତାଙ୍କ ହୃଦୟରେ ଆଜି ମଧ୍ୟ ସଜୀବ। ତାଙ୍କ ଉଚ୍ଚାରଣର ଶୁଦ୍ଧତା ଆଉ ଭାଷା ପ୍ରତି ସମ୍ମାନ ପ୍ରତ୍ୟେକ ଗୀତରେ ପ୍ରକାଶ ପାଉଥିଲା। ଏହି କାରଣରୁ ସେ କେବଳ ଦକ୍ଷିଣ ଭାରତର ନୁହେଁ ସମଗ୍ର ଭାରତର ଗର୍ବ ଥିଲେ। ତାଙ୍କ ଗୀତ ଶୁଣିଲେ ଲାଗେ ସୁରର କୌଣସି ଭାଷା ନାହିଁ।

ଦକ୍ଷିଣ ଭାରତର ବୁଲବୁଲ ଭାବରେ ପରିଚିତ ଜାନକୀ ଏସ୍ ଜାନକୀ 4 ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଏବଂ 33 ଭିନ୍ନ ଭିନ୍ନ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଜିତିଥିଲେ। ସେ ମୈଶୂର ବିଶ୍ୱବିଦ୍ୟାଳୟରୁ ସମ୍ମାନଜନକ ଡକ୍ଟରେଟ୍, ତାମିଲନାଡୁ ସରକାରଙ୍କ ତରଫରୁ କଲାଇମା ମଣି ପୁରସ୍କାର ଏବଂ କର୍ଣ୍ଣାଟକ ସରକାରଙ୍କ କର୍ଣ୍ଣାଟକ ରାଜସ୍ୱ ପୁରସ୍କାର ଜିତିଥିଲେ। 2013 ତାଙ୍କୁ ପଦ୍ମ ଭୂଷଣ ପୁରସ୍କାରରେ ସମ୍ମାନିତ କରାଯାଇଥିଲା।

ପ୍ରାୟ 15ରୁ ଅଧିକ ଭାଷାରେ ସେ 20,000ରୁ ଅଧିକ ଗୀତ ରେକର୍ଡ କରିଥିବା କଥା ସଙ୍ଗୀତ ଇତିହାସରେ ଏକ ବିରଳ ଉଦାହରଣ। ଭକ୍ତି ଗୀତ ହେଉ କି ପ୍ରେମ ଗୀତ, ଲୋକସଙ୍ଗୀତ ହେଉ କି ଆଧୁନିକ ଚଳଚ୍ଚିତ୍ର ଗୀତ, ପ୍ରତ୍ୟେକ ଧାରାରେ ତାଙ୍କ କଣ୍ଠ ସମାନ ଭାବରେ ଲୋକପ୍ରିୟ ହୋଇଥିଲା। ସଙ୍ଗୀତ ନିର୍ଦ୍ଦେଶକମାନେ ତାଙ୍କୁ ଭାବନାର କଣ୍ଠ ବୋଲି ଆଖ୍ୟା ଦେଉଥିଲେ, କାରଣ ସେ ଗୀତର ପ୍ରତ୍ୟେକ ଶବ୍ଦକୁ ଆତ୍ମାର ସହିତ ଗାଉଥିଲେ। ସତରେ ତାଙ୍କ ପାଇଁ ସୁରର କୌଣସି ଭାଷା ନାହିଁ, କେବଳ ହୃଦୟର ଅନୁଭବ ରହିଛି। ଆଜି ତାଙ୍କ ଅନୁପସ୍ଥିତିରେ ମଧ୍ୟ ସେ ସୁର ଆମ ମନରେ ଗୁଞ୍ଜରିତ ହେଉଛି ଆଉ ତାଙ୍କ ସ୍ମୃତିକୁ ଚିରଜୀବୀ କରି ରଖିଛି।

କଭି ସୁରସାମ୍ରାଜ୍ଞୀ ଏସ୍ଜନ କି ଶାରୀରିକ ଭାବରେ ଆମ ମଧ୍ୟରେ ନଥାଇପାରନ୍ତି ସତ, କିନ୍ତୁ ତାଙ୍କ ସଙ୍ଗୀତ ଚିରଦିନ ପାଇଁ ଅମର ହିଁ ରହିବ।

ସେଭିଂ ସୁରସାମୟ କି ଏସ୍ଜନ କି ଶାରୀରିକ ଭାବରେ ଆମ ମଧ୍ୟରେ ନଥାଇପାରନ୍ତି ସତ, କିନ୍ତୁ ତାଙ୍କ ସଙ୍ଗୀତ ଚିରଦିନ ପାଇଁ ଅମର ହିଁ ରହିବ। ପ୍ରତ୍ୟେକ ଗୀତ, ପ୍ରତ୍ୟେକ ସ୍ୱର ଆଉ ପ୍ରତ୍ୟେକ ଭାବପୂର୍ଣ୍ଣ ଅଭିବ୍ୟକ୍ତି ତାଙ୍କ ଅସାଧାରଣ ପ୍ରତିଭାର ସାକ୍ଷୀ ରହିବ। ଆଜି ସୁରର ଯାତ୍ରା ସ୍ମୃତିର ଅନନ୍ତ ପଥରେ ଏସ୍ଜନ କି ତାଙ୍କୁ ତାଙ୍କର ଅମରାତ୍ମାକୁ ପ୍ରତି ଏଫ୍ଏମ୍ ରେନ୍ବୋ ପରିବାର ତରଫରୁ ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରୁଛୁ। ତାଙ୍କ ଗୀତ ଆଗାମୀ ପିଢ଼ିକୁ ସଙ୍ଗୀତର ସୌନ୍ଦର୍ଯ୍ୟ, ଭାବନାର ଗଭୀରତା ଆଉ କଳା ପ୍ରତି ସମର୍ପଣର ଶିକ୍ଷା ନିଶ୍ଚୟ ଦେବ।

ଦେଖିବା ତେବେ ପ୍ରଥମ ଏସ୍ଏମ୍ଏସ୍ କରିଛନ୍ତି ପ୍ରେମାନନ୍ଦ ବେହେରା, ମଧୁମିତା ଦଳାଇ, ଶିବାନୀ ଝିଅ ଶିବାନୀ ଚୌଦ୍ୱାର କଟକରୁ। ଆପଣ ଶୁଣିବାକୁ ଚାହିଁଛନ୍ତି ଶ୍ରୀଜଗନ୍ନାଥ କଥାଚିତ୍ରରୁ ଗୀତ ଗାଇଛନ୍ତି ଏସ୍ ଜାନକୀ। ଦେନ୍ ସୁନୀଲକାନ୍ତ ମହାନ୍ତି ସିଲୁ ଆକୃତି ଦେଉକାଳୀ ଶଙ୍କରାସ କଟକରୁ ଏସ୍ଏମ୍ଏସ୍ କରିଛନ୍ତି। ଆପଣ ଶୁଣିବାକୁ ଚାହିଁଛନ୍ତି କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ କଥାଚିତ୍ରର ଗୀତ ଗାଇଛନ୍ତି ଏସ୍ ଜାନକୀ। ତେବେ ଶୁଣି ଦେଉଛୁ ଆପଣଙ୍କୁ ଆପଣଙ୍କ ମନପସନ୍ଦର ଗୀତ। ଷ୍ଟେ ଟ୍ୟୁନ୍ଡ।

ଖବରଦେଶମେଶକୁ ଅଛନ୍ତି ହେମନ୍ତ କୁମାର ମହାରଣା ସୁଭଦ୍ରପୁର ଉତ୍ତମପୁର କଟକରୁ ଶୁଣିବାକୁ ଚାହିଁଛନ୍ତି ମନ ଆକାଶ ଚଳଚ୍ଚିତ୍ରର ଗୀତ ଗାଇଛନ୍ତି ଏସ୍ ଜାନକୀ। ନେକ୍ସଟ ଏସ୍ମେଶକୁ ଅଛନ୍ତି ଦୁର୍ଗାପ୍ରସାଦ ଦଳାଇ ପରେଶ୍ୱର ସାହି ଚୋପ୍ରା କଲେଶ୍ୱର କଟକରୁ ଆପଣମାନେ ଶୁଣିବାକୁ ଚାହିଁଛନ୍ତି ତପସ୍ୟା ଚଳଚ୍ଚିତ୍ରର ଗୀତ ଗାଇଛନ୍ତି ଚିତ୍ତ ଜେନା।

ପରବର୍ତ୍ତୀ କରୁଛନ୍ତି ରମେଶ ଚନ୍ଦ୍ର ଦାସ, ଚିନ୍ମୟ ଦାସ, ରାନୁ ସୋନାଲି, ଡୁବ ସୁନାବେଡ଼ା କୋରାପୁଟରୁ ଆପଣମାନେ ଶୁଣିବାକୁ ଚାହିଁଛନ୍ତି ଜୀବନ ମୃତ୍ୟୁ ଚଳଚ୍ଚିତ୍ରର ଗୀତ। ଗୀତରେ ଗାଇଛନ୍ତି ଲତା ମଙ୍ଗେସ୍କର ଏବଂ ମହମ୍ମଦ ରଫି। ନେକ୍ସଟ ଏସ୍ମିସ୍ କରିଛନ୍ତି ସମୀର ଏବଂ ସଙ୍ଗୀତା ପଣ୍ଡା ତେଲଙ୍ଗା ପେଣ୍ଠ କଟକରୁ। ଆପଣମାନେ ଶୁଣିବାକୁ ଚାହିଁଛନ୍ତି ମନ ଆକାଶ କଥାଚିତ୍ରର ଗୀତ। ଗାଇଛନ୍ତି ଏସ୍ ଜାନକୀ।

ପରବର୍ତ୍ତୀ ସ୍ପେସ୍ କରିଛନ୍ତି ସାବିତ୍ରୀ ରାଉଳ ଶୁଦ୍ଧ ଷଡ଼ଙ୍ଗୀରୁ ଶୁଣିବାକୁ ଚାହିଁଛନ୍ତି କନ୍ୟାଥାନ ଚଳଚ୍ଚିତ୍ରର ଗୀତ ଗୀତଟି ଗାଇଛନ୍ତି ଅନୁରାଧା ପଡ଼ୱାଲ ନେକ୍ସଟ ସ୍ପେସ୍ କରିଛନ୍ତି ସନ୍ଧ୍ୟାରାଣୀ ସୁତାର ମଠସାହି ପଟାମୁଣ୍ଡେଇ କେନ୍ଦ୍ରାପଡ଼ାରୁ ଶୁଣିବାକୁ ଚାହିଁଛନ୍ତି ଆପଣମାନେ ସୌତୁଣୀ କଥାଚିତ୍ରର ଗୀତ ଗୀତରେ ଗାଇଛନ୍ତି ଏସିଆନ୍ କି

ନେକ୍ସଟ ସ୍ମେସ୍ କରିଛନ୍ତି ମୁନି ରାନୀ ସୋନା ଚନ୍ଦନ ସଞ୍ଜୁ ସନ୍ତୋଷ ନିର୍ମଳା ମାମାଲି କାନ୍ତୁଲା ଆଠଗଡ଼ରୁ ଏବଂ ପ୍ରଭାତ ବଳିଆର ସିଂ ଚନ୍ଦନ ଟୁନି ବାଙ୍କୀ କଲେଜ ବାଙ୍କୀରୁ ଆପଣମାନେ ଶୁଣିବାକୁ ଚାହିଁଛନ୍ତି ବଳିଦାନ କଥାଚିତ୍ରର ଗୀତ ଗାଇଛନ୍ତି ଏସ୍ ଜାନକୀ।

ଟୋନି ବାଙ୍କେ କଲେଜ ବାଙ୍କେରୁ ଆପଣମାନେ ଶୁଣିବାକୁ ଚାହିଁଛନ୍ତି ବଳିଦାନ କଥାଚିତ୍ରର ଗୀତ ଗାଇଛନ୍ତି ଏସିଆନ୍ କି ଏବଂ ଶେଷରେ କଳ୍ପନା ମହାନ୍ତି ସୋମପ୍ରକାଶ ଭରତ ଚନ୍ଦ୍ର ନାୟକ ସିଡିଏସ୍ ସେକ୍ଟର 6 କଟକରୁ ଆପଣ ଶୁଣିବାକୁ ଚାହିଁଛନ୍ତି ସରସ୍ୱତୀ ଚନ୍ଦ୍ର କଥାଚିତ୍ରର ଗୀତରେ ଗାଇଛନ୍ତି ଲତା ମଙ୍ଗେସ୍କର।

ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ତିଲ୍ ସେ ତିଲ୍ ତାକ୍ ସମୟ ବର୍ତ୍ତମାନ ରାତି 11:08 ଶୁଣନ୍ତୁ ପାଣିପାଗର ସୂଚନା। ରାଜ୍ୟରେ ସକ୍ରିୟ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ପଶ୍ଚିମବଙ୍ଗ ଏବଂ ପାର୍ଶ୍ୱବର୍ତ୍ତୀ ବାଂଲାଦେଶ ଉପରେ ସକ୍ରିୟ ଘୂର୍ଣ୍ଣିବଳୟ ଆସନ୍ତା ଦୁଇ ଦିନ ମଧ୍ୟରେ ଲଘୁଚାପରେ ପରିଣତ ହେବାର ସମ୍ଭାବନା ରହିଛି। ଆଗାମୀ 7 ଦିନ ପର୍ଯ୍ୟନ୍ତ ସ୍ୱଚ୍ଚରୁ ମଧ୍ୟମ ଧରଣର ବର୍ଷା ହେବା ନେଇ ପାଣିପାଗ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି। ଶୁଣିଲେ ପାଣିପାଗର ସୂଚନା। ଏଥର ଶୁଣନ୍ତୁ ଆସନ୍ତାକାଲି ପ୍ରଚାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସୂଚନାରୁ କେତୋଟି। ଆସନ୍ତାକାଲି ସକାଳ 6:05 ଶୁଣିବେ ଭକ୍ତି ଗୀତର କାର୍ଯ୍ୟକ୍ରମ ଅର୍ଘ୍ୟଥାଳି। ସକାଳ 6:40 ଶୁଣିବେ ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 94ତମ ଭାଗ। ସକାଳ 17:10 ଶୁଣିବେ ଆମର ସ୍ୱାସ୍ଥ୍ୟ, ଏଥିରେ ବିଷୟ ରହିଛି ଯକୃତର ଯତ୍ନ ଓ ତାର ସୁରକ୍ଷା। ଆଲୋଚନା କରିବେ ଡାକ୍ତର ହରିଭକ୍ତି ସେବା ଦାସ। ମର୍ଣ୍ଣିଂ ମେଲୋଡି ସକାଳ 8:30 ସକାଳ 9:00 ଏବଂ ସନ୍ଧ୍ୟା 5:02 ରହିଛି ଡାଏଲ୍ ଇନ୍ ଲାଇଭ୍ ଚିଟ୍ଚାଟ୍, ଯେଉଁଥିରେ ନିର୍ଦ୍ଧାରିତ ବିଷୟରେ ଫୋନ୍ କଲ୍ ମାଧ୍ୟମରେ ଆପଣ ନିଜର ମତାମତ ସେୟାର କରିପାରିବେ। ଦିନ 10:00 ଏବଂ ରାତି 10:00 ରହିଛି ଆପଣଙ୍କ ମନପସନ୍ଦର ଅନୁରୋଧର ଗୀତର କାର୍ଯ୍ୟକ୍ରମ ରେନ୍ବୋ ଏସ୍ଏମ୍ଏସ୍। ଶୁଣିଲେ ଆସନ୍ତାକାଲି କାର୍ଯ୍ୟକ୍ରମର ସୂଚନା ରଖିଛି। କାର୍ଯ୍ୟକ୍ରମର ଏହି ସୂଚନା ସହିତ ଏଠି ଶେଷ କରୁଛୁ ଆଜିର ଅଧିବେଶନ। ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଏଫ୍ଏମ୍ ଗୋଲ୍ଡ ଦିଲ୍ଲୀ କେନ୍ଦ୍ରରୁ ସକାଳ 5:53 ପର୍ଯ୍ୟନ୍ତ। ଆଜି ପାଇଁ ବିଦାୟ ନେଉଛୁ। ଶୁଭରାତ୍ରୀ।

ସକାଳ ଆସିଛି ଅନେକ ଆଶାକୁ ନେଇ, ସକାଳ ଆସିଛି ଅନେକ ବିଶ୍ୱାସକୁ ନେଇ, ଏଇ କଅଁଳ ସକାଳରେ ଆସନ୍ତୁ ପ୍ରଭୁଙ୍କ ପାଦ ପଦ୍ମରେ ସମର୍ପିତ ବା ଭକ୍ତିର ପୁଷ୍ପାଞ୍ଜଳି, ଭାବର ସ୍ୱରାଞ୍ଜଳି, ଅର୍ଘ୍ୟ ଥାଳି।

ଲୀଳା ଖେଳାର ସେ ଠାକୁର ଲୀଳାମୟ ମହାପ୍ରଭୁ ଶ୍ରୀଜଗନ୍ନାଥ ଦେବଭୂମି ଭାରତବର୍ଷ ରୂପକ ସରୋବରରେ ବିକଚ ଶତଦଳ ସଦୃଶ ଉତ୍କଳ ରୂପୀ କମଳର କେଶର ହେଉଛି ପୁଣ୍ୟ ନୀଳାଚଳ। ଏହି ନୀଳାଚଳ ଧାମର କ୍ଷେତ୍ରାଧିପତି ପ୍ରଭୁ ଶ୍ରୀଜଗନ୍ନାଥ, ଯେ କରନ୍ତି ସର୍ବଦା ମାନବୀୟ ଲୀଳା। ସିନ୍ଧୁ ତଟ ନୀଳାଚଳେ ବିରାଜିତମ୍ ସର୍ବପାତକ ନାଶକ ମୁଖ୍ୟ ରୂପମ୍ ଜନ୍ମ ମରଣ କାରଣ ଜଗଦୀଶମ୍ ଜଗନ୍ନାଥ ଅନ୍ନାଥ ରକ୍ଷକ ବିଭୁ ଶ୍ରୀ ପରମ ବ୍ରହ୍ମ ଦାରୁ ଦେବତା ଚତୁର୍ଥ ମୂର୍ତ୍ତି ରୂପେ ଶ୍ରୀକ୍ଷେତ୍ରରେ ବିରାଜିତ। ଏହି ମର୍ତ୍ତ ବୈକୁଣ୍ଠରେ ପ୍ରଭୁ ମନୁଷ୍ୟଙ୍କ ପରି ଲୀଳା କରୁଛନ୍ତି। ସେହି ଲୀଳା ଖେଳରେ ପ୍ରଭୁଙ୍କର ସ୍ନାନ ହୋଇଛି ଜ୍ୟେଷ୍ଠ ପୂର୍ଣ୍ଣିମାରେ, ଆଉ ସ୍ନାନରେ

ଅତ୍ୟଧିକ ସ୍ନାନରେ ଜ୍ୱରରେ ପୀଡ଼ିତ ହୋଇଛନ୍ତି ମହାପ୍ରଭୁ। ଅଣସର ଘରେ ଚତୁର୍ଥା ମୂର୍ତ୍ତିଙ୍କର ଚାଲୁଛି ଜ୍ୱର ଉପଶମ ଉପଚାର।

ମାନସରେ ବି ଚତୁର୍ଥ ବିଗ୍ରହ ଅତ୍ୟଧିକ ସ୍ନାନ ଯୋଗୁଁ ଜ୍ୱରରେ ପୀଡ଼ିତ ମହାପ୍ରଭୁଙ୍କର ଉପଚାର ପାଇଁ ଚାଲିଛି ଗୁପ୍ତ ସେବା। ଅଣସର ପିଣ୍ଡିରେ ଠାକୁରଙ୍କ ସେବା କରୁଛନ୍ତି ଶ୍ରୀଅଙ୍ଗ ଲାଗି ସେବକ ଦୈତାପତି। ଏହି ଗୁପ୍ତ ସେବାରେ ମହାପ୍ରଭୁଙ୍କ ଅସୁଆ ଲାଗି କରାଯାଉଥିଲା। ଗୁରୁବାର ଅସୁଆ ଲାଗି ଶେଷ ହୋଇଥିବା ବେଳେ ଶୁକ୍ରବାର ଆଷାଢ଼ କୃଷ୍ଣ ଦଶମୀ ତିଥିରେ ଅଣସର ଘରେ ଦାରୁଦିଅଙ୍କର ଚକାବିଚା ନୀତି ସମ୍ପନ୍ନ ହୋଇଛି। ବଡ଼ ଠାକୁର ବଳଭଦ୍ର ମହାପ୍ରଭୁ ଶ୍ରୀ ଜଗନ୍ନାଥ ଦେବୀ ସୁଭଦ୍ରା ଅଣସର ପିଣ୍ଡିରୁ ଚକାକୁ ବିଜେ କରିଛନ୍ତି। ଦୈତାପତି ସେବକମାନେ ବଡ଼ ଠାକୁର ବଳଭଦ୍ର ମହାପ୍ରଭୁ ଜଗନ୍ନାଥ ଦେବୀ ସୁଭଦ୍ରାଙ୍କୁ ଚକାବିଜେ କରାଇଛନ୍ତି। ଦାରୁ ବିଗ୍ରହଙ୍କ ନିକଟରେ ଚକଟା ଭୋଗ ପଣା ଭୋଗ ପରେ

ଅଣସର ଗୃହ ବନ୍ଦ ହୋଇଥିଲା। ଏହାପରେ ଜୟ ବିଜୟ ଦ୍ୱାରା ପିଟିଥିଲା। ପଟିଦିଆଙ୍କ ସନ୍ଧ୍ୟା ଆଳତୀ ଓ ଅନ୍ୟାନ୍ୟ ନୀତି ବଢ଼ିଥିଲା। ପଟିଦିଆଙ୍କ ବଡ଼ ସିଂହାର ଭୋଗ ପରେ ପୁଣି ଅଣସର ଗୃହ ଖୋଲାଯାଇ ମହାପ୍ରଭୁଙ୍କ ଅଣସର ନୀତି ସମ୍ପନ୍ନ କରାଯାଇଥିଲା। ଏଇଭଳି ଚାଲୁଛି ମହାପ୍ରଭୁଙ୍କର ଗୁପ୍ତ ସେବା। ଧୀରେ ଧୀରେ ସୁସ୍ଥ ହେଉଛନ୍ତି ମହାପ୍ରଭୁ।

ଚକା ବିଜେ କରିଛନ୍ତି ମହାପ୍ରଭୁ ଅଣସର ଘରେ। ଏ ଚକା ବିଜେ କଣ? ଚକା ବିଜେ ହେଉଛି ଜ୍ୱରରେ ପୀଡ଼ିତ ହୋଇ ମୁହଁମାଡ଼ି ଶୟନ କରିଥିବା ମହାପ୍ରଭୁମାନେ ଆଜି ଟିକେ ଉଠି ବସିଛନ୍ତି, ଅର୍ଥାତ୍ ଧୀରେ ଧୀରେ ସୁସ୍ଥ ହେଉଛନ୍ତି ମହାପ୍ରଭୁ। ଏବେ ସୁଖୀ କଳାକାଠ ପଡ଼ିଯାଇଥିବା ଶରୀରରେ ଲାଗିହେବ ମୋଦକ, ତେଣୁ ଦେହ ଟିକେ ସୁସ୍ଥ ହେବାକୁ ଖଳିଲାକି ଏକାଦଶୀ ତିଥିରେ ଅଣସର ଗୃହରେ ପ୍ରଥମେ ତୁଳସୀ ଲାଗିହେବ ଶ୍ରୀ ବିଗ୍ରହଙ୍କ ଦେହରେ। ଅଣସର ପରେ ଅଣସର ଘରେ ଥିବାରେ ମହାପ୍ରଭୁଙ୍କ ନିକଟରେ ଖଣ୍ଡୁଆ ରଙ୍ଗୀନ ପୁଷ୍ପ ଓ ତୁଳସୀ ଲାଗି ହେଉନଥିଲା, କେବଳ ଧଳା ବସ୍ତ୍ର ଏବଂ ଧଳା ପୁଷ୍ପ ଲାଗି କରାଯାଉଥିଲା। ଆଜି ହେଉଛି ଖଳି ଲାଗି ଏକାଦଶୀ, ତ ଆଜି ସର୍ବାଙ୍ଗ ବଢ଼ିବା ପରେ ଅଣସର ଗୃହରେ ଚତୁର୍ଥ ବିଗ୍ରହଙ୍କୁ ଖଣ୍ଡୁଆ ରଙ୍ଗୀନ ସୁଗନ୍ଧିତ ପୁଷ୍ପ ଆଉ ତୁଳସୀ ଆଦି ଲାଗୁ କରାଯିବ। ଜ୍ୱରର ଉପଶମ ହୋଇଥିଲେ ମଧ୍ୟ ଶ୍ରୀବିଗ୍ରହମାନଙ୍କୁ ପୂର୍ଣ୍ଣ ସୁସ୍ଥ ହେବା ଲାଗି ଲୋଡ଼ା ଦଶମୂଳ ମୋଦକ, ତେଣୁ ଶ୍ରୀମନ୍ଦିରର ବୈଦ୍ୟ ସେବକମାନେ ମହାପ୍ରଭୁଙ୍କ ପାଇଁ ଦଶମୂଳ ମୋଦକ ପ୍ରସ୍ତୁତ କରି ମନ୍ଦିର ଗାରଦରେ ଦାଖଲ କରିଛନ୍ତି। ଆଜି ସେହି ଦଶମୂଳ ମୋଦକ ଲାଗୁ କରାଯିବ ମହାପ୍ରଭୁମାନଙ୍କୁ।

ସତରେ ମହାପ୍ରଭୁ ଦାରୁ ହୋଇଯାଇଛନ୍ତି। କାହିଁକି ନା ଜ୍ୱରରେ ପୀଡ଼ିତ ମହାପ୍ରଭୁଙ୍କର ଯେଉଁ ଉପଶମ ଚାଲୁଛି ଅଣସର ଘରେ, ସେ ଅଣସର ପିଣ୍ଡିରେ ବିଜେ କରିଛନ୍ତି। ଅଣସର ଘରେ ଥାଇ ମହାପ୍ରଭୁଙ୍କର ସବୁକିଛି ବନ୍ଦ ହୋଇଯାଇଛି। ଯେଉଁ ମହାପ୍ରଭୁ ସର୍ବଦା କେତେ ପ୍ରକାର ଫୁଲରେ ବେଶ ହେଉଥିଲେ, ଶୃଙ୍ଗାର ହେଉଥିଲେ, ତାଙ୍କୁ ଲାଗି ହେଉଛି କେବଳ ଏକ ବର୍ଣ୍ଣୀ ଧଳା ରଙ୍ଗର ପୁଷ୍ପ। ଯିଏ ରଙ୍ଗ ବରଙ୍ଗର ପାଟ ବସ୍ତ୍ର ପିନ୍ଧୁଥିଲେ, ତାଙ୍କୁ ଲାଗି ହେଉଛି କେବଳ ଧଳା ବସ୍ତ୍ର ଖଣ୍ଡିଏ। ସେଇ ଧଳା ବସ୍ତ୍ର ଖଣ୍ଡିଏ ଧଳା ଫୁଲ ଗୋଟିକରେ ସେ ପୂଜା ପାଉଛନ୍ତି। ଟିକିଏ ଚକଟା ପଣା ଭୋଗରେ ତାଙ୍କର ଚାଲୁଛି ଉପଶମ ସେବା। ଯିଏ ଷାଠିଏ ପଉଟି ଅର୍ଣ୍ଣ ଭୋଜୁଥିଲେ, ଯାହାଙ୍କର କେତେ କେତେ ବ୍ୟଞ୍ଜନ ହେଉଥିଲା, ତାଙ୍କ ପାଖରେ ଲାଗି ହେଉଛି ଟିକିଏ ପଣା। ଦେହ ଟିକେ ସୁସ୍ଥ ହୋଇଛି, ମୋଦକ ଲାଗି ହେବ, ତାପରେ ମହାପ୍ରଭୁ ଧୀରେ ଧୀରେ ସୁସ୍ଥ ହେବେ। ତେଣୁ ଆଜି ଦଶମୂଳ ମୋଦକ ଲାଗୁ ପରେ ମହାପ୍ରଭୁଙ୍କୁ ନିକଟରେ

ତୁଳସୀ ଲାଗିବ, ଆଜି ଘଣ୍ଟ ବାଜିବ, ଚନ୍ଦନ କର୍ପୂର ଚୁଆ କସ୍ତୁରୀ କୁଙ୍କୁମ ଇତ୍ୟାଦି ମିଶ୍ରିତ କରି ଲେପନ କରାଯିବ ମହାପ୍ରଭୁଙ୍କ ଦେହରେ। ସୁସ୍ଥ ହେଉଛନ୍ତି ମହାପ୍ରଭୁ, ତେଣୁ ଟିକେ ମନକୁ ତାଙ୍କର ଆନନ୍ଦ ପାଇଁ, ମନଙ୍କୁ ତାଙ୍କର ଖୁସି କରିବା ପାଇଁ ଚୁଆ ଚନ୍ଦନ କର୍ପୂରରେ ତାଙ୍କୁ ଲେପ ଦିଆଯିବ। ତାପରେ ଖଡ଼ି ଲେପ ଦିଆଯିବ, ଯେଉଁ ଖଡ଼ି ମହାପ୍ରଭୁଙ୍କ ପାଇଁ ପ୍ରସ୍ତୁତ ହୋଇଛି। ଶୁଦ୍ଧ ସୁଆରଙ୍କ ଘରେ ଗହମ ଅଟାରେ କେଶର ଆଉ କସ୍ତୁରୀ ମିଶ୍ରିତ କରି ଖଡ଼ି ପ୍ରସ୍ତୁତ ହୋଇଛି। ସେଇ ଖଡ଼ି ଲାଗିହେବ ମହାପ୍ରଭୁଙ୍କ ଦେହରେ, ଏହାପରେ ମହାପ୍ରଭୁ ସୁସ୍ଥ ହେବେ। ଏହି ଖବର ପହଞ୍ଚାଇ ଦିଆଯିବ ଶ୍ରୀନଗରରେ ଗଜପତିଙ୍କ ନିକଟରେ। ସୁସ୍ଥ ହେଲା ପରେ ମହାପ୍ରଭୁ ବିଜେ କରିବେ ରଥରେ, ଆଉ ମାଉସୀ ଘରକୁ ଯିବେ ପହଣ୍ଡି କରି ଭକ୍ତଙ୍କ ଦର୍ଶନ ପାଇଁ।

ଜ୍ୱରର ଉପଶମ ହେଲା ପରେ ସୁସ୍ଥ ହେଲା ପରେ ଭକ୍ତଙ୍କ ଦର୍ଶନ ଦେବେ ମହାପ୍ରଭୁ ନବଯୌବନ ରୂପରେ। ତାପରେ ଯିବେ ମାଉସୀ ଘରକୁ ନନ୍ଦିଘୋଷ ଛଡ଼ି ନନ୍ଦିଘୋଷ ରଥ ଚଢ଼ି ମହାପ୍ରଭୁ ଯିବେ ମାଉସୀ ଘରକୁ ଶ୍ରୀଗୁଣ୍ଡିଚା ମନ୍ଦିରକୁ ବିଜେ କରିବେ ସେଇ ଘୋଷ ଯାତ୍ରାରେ।

ଏଡ଼ିଶେଷ ହେଲା ଅର୍ଘ୍ୟଥାଳି। ଭାଗବତ ଶୁଣିବା ବିନା କ'ଣ ଶେଷ ହୋଇପାରେ କି ପ୍ରଭୁଙ୍କ ଆରାଧନା? ଚାଲନ୍ତୁ ଶୁଣିବା ଅଦିବଳି ଜଗନ୍ନାଥ ଦାସ ବିରଚିତ ଭକ୍ତି ଧାରାବାହିକ ଶ୍ରୀମଦ୍ ଭାଗବତର 92ତମ ଭାଗ। ଏ ଭାଗଟିକୁ ପ୍ରଯୋଜନା କରିଛନ୍ତି ସୁହାସ ମହାନ୍ତି।

ଭଗବାନ କପିଳ ପୁଣି କହୁଛନ୍ତି ଯେ ଈଶ୍ୱରଙ୍କ ଠାରେ କର୍ମଫଳ ସ୍ଥାପନ କରେ ସ୍ୱଧର୍ମ ପାଳନ କରିବା ଉଚିତ। ବିଷୟ ଚିନ୍ତା ଦୂରୀଭୂତ ହେଲେ ମନୁଷ୍ୟ ଆତ୍ମାରେ ଆତ୍ମାକୁ ଦେଖେ, ସବୁକୁ ସେ ବ୍ରହ୍ମମୟ ଦେଖେ। ଯାହାର ଚିତ୍ତ ମାୟା ଯୋଗ ବିଭ୍ରମ ହୁଏ ନାହିଁ, ସେହି ପ୍ରାଣୀ ହିଁ ସଂସାରରୁ ତରିଯାଏ। ଅହିଂସା, ସତ୍ୟ, ବ୍ରହ୍ମଚର୍ଯ୍ୟ, ତପ, ଶୌଚ ଅଧ୍ୟୟନ ଦ୍ୱାରା ଜଣେ ଚିରନ୍ତନ ଆନନ୍ଦ ଲାଭ କରିପାରେ। କପିଳ ଦେବ ମାଙ୍କୁ କହିଛନ୍ତି ଯେ ନିଶ୍ଚଳ ଯୋଗ ମାର୍ଗ ବିନା ଅନ୍ୟ ମାର୍ଗ ନାହିଁ। ଯାହାର ଯଶ କୀର୍ତ୍ତନ ଯୋଗ୍ୟ ସେହି ତୀର୍ଥ ସମାନ ପାପହର। ଯୋଗ ସିଦ୍ଧି ନ ହେବା ପର୍ଯ୍ୟନ୍ତ ବିଷୟ ଭ୍ରମରେ ମଣିଷ ଭ୍ରମଣ କରୁଥାଏ।

ଶୁଣିଲେ ଅତିଭଳି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 92ତମ ଭାଗ। ଏ ଭାଗଟିର ରେଡ଼ିଓ ରୂପାନ୍ତର କରିଥିଲେ ବେତାର ରୂପାନ୍ତର କରିଥିଲେ ଡକ୍ଟର ବୈଷ୍ଣବ ଚରଣ ସାମ୍ବଲ, ସ୍ୱରସଞ୍ଜନ ଏବଂ ସଙ୍ଗୀତ ପରିଚାଳନା କରିଥିଲେ ଓମ୍ ପ୍ରକାଶ ମହାନ୍ତି। ଏଥିରେ କଣ୍ଠଦାନ କରିଥିଲେ ସୁଭାଷ ଦାସ, ଅରବିନ୍ଦ ମୁଦୁଲି, ମଧୁଲିତା ମହାନ୍ତି ଏବଂ ସାଗରିକା ମହାନ୍ତି। କାର୍ଯ୍ୟକ୍ରମକୁ ପ୍ରଯୋଜନା କରିଥିଲେ ସୁହାସ ମହାନ୍ତି।

0: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
0: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ଆକାଶବାଣୀ କଟକ ଆମର ସ୍ୱାସ୍ଥ୍ୟ ଆଜିଥିରେ ଶୁଣନ୍ତୁ ଜନସଂଖ୍ୟା ଦିବସ ଏ ସମ୍ପର୍କରେ କହିଛନ୍ତି ଡାକ୍ତର ରବି ନାରାୟଣ ରଥ।
1: ଆଜି ଜୁଲାଇ 11 ତାରିଖ ସମଗ୍ର ବିଶ୍ୱରେ ଆଜିର ଦିନକୁ ଜନସଂଖ୍ୟା ଦିବସ ଭାବେ ପାଳନ କରାଯାଏ। ପୃଥିବୀର ଜନସଂଖ୍ୟା 1810 ମସିହାରେ ଥିଲା 100 କୋଟି। ଧରାପୃଷ୍ଠରେ ମାନବ ଆବିର୍ଭୂତ ହେବା ପରଠାରୁ ଲକ୍ଷ ଲକ୍ଷ ବର୍ଷ ମଧ୍ୟରେ ଏହି ଜନସଂଖ୍ୟା ହୋଇଥିଲା। ମାତ୍ର ତାପରେ 120 ବର୍ଷ ମଧ୍ୟରେ ଅର୍ଥାତ 1930 ମସିହା ବେଳକୁ ଏହା 2 ଗୁଣ ଅର୍ଥାତ 200 କୋଟିରେ ପହଞ୍ଚିଲା। 1975 ମସିହା ବେଳକୁ ମାତ୍ର 45 ବର୍ଷ ପରେ ଏହା ପୁଣି ଥରେ 2 ଗୁଣରୁ ଅଧିକ ବୃଦ୍ଧି ହୋଇ 460 କୋଟି ହେଲା। 2008 ମସିହାରେ ପୃଥିବୀର ଜନସଂଖ୍ୟା 668 କୋଟି ହେଲା। ଜନସଂଖ୍ୟା ଏହି ହାରରେ ବୃଦ୍ଧି ପାଇଲେ ଏହା 800 କୋଟିରେ ପହଞ୍ଚିବ। ଆମ ଦେଶ ଭାରତବର୍ଷ ଯେତେବେଳେ ସ୍ୱାଧୀନ ହେଲା 1947 ମସିହାରେ ଏହାର ଜନସଂଖ୍ୟା ଥିଲା ମାତ୍ର 35 କୋଟି। ତେବେ ମାତ୍ର 53 ବର୍ଷର ବ୍ୟବଧାନରେ 2000 ମସିହା ମେ ମାସରେ ଆମ ଦେଶର ଜନସଂଖ୍ୟା 100 କୋଟି ଛୁଇଁଲା। ଆମ ଦେଶରେ ଏଭଳି ବେଗରେ ଜନସଂଖ୍ୟା ବୃଦ୍ଧି ହେଉଥିବାରୁ ତାହା ସମସ୍ତଙ୍କ ମୁଣ୍ଡବଥାର କାରଣ ହୋଇଛି। ଦୁଃଖର କଥା, ସାମାଜିକ ବିକାଶ ମାପକ ବା ସୋସିଆଲ ଡେଭଲପମେଣ୍ଟ ଇଣ୍ଡେକ୍ସ ଅନୁସାରେ ପୃଥିବୀର ଅନ୍ୟାନ୍ୟ ଦେଶମାନଙ୍କ ତୁଳନାରେ ଆମେ ବହୁ ପଛରେ ପଡ଼ିଛୁ। ଶିକ୍ଷା, ସ୍ୱାସ୍ଥ୍ୟ ଏବଂ ଅର୍ଥନୈତିକ ଅବସ୍ଥାକୁ ନେଇ ସାମାଜିକ ବିକାଶ ମାପକ କରାଯାଇଥାଏ। ଅନ୍ୟାନ୍ୟ ଦେଶମାନଙ୍କ ତୁଳନାରେ ଭାରତର

0: ଦୟନୀୟ ଅବସ୍ଥା କ'ଣ ପାଇଁ ହେଇଛି? ଏହାର ସରଳ ଉତ୍ତର ହେଉଛି ଜନସଂଖ୍ୟାର ବିସ୍ଫୋରଣ। ଶିକ୍ଷା, ସ୍ୱାସ୍ଥ୍ୟ, କୃଷି, ଗମନାଗମନ, ପରିବେଶ ଇତ୍ୟାଦି ପ୍ରତ୍ୟେକ କ୍ଷେତ୍ରରେ ଅତ୍ୟଧିକ ଜନସଂଖ୍ୟାର ପ୍ରତ୍ୟକ୍ଷ କିମ୍ବା ପରୋକ୍ଷ ପ୍ରତିକୂଳ ପ୍ରଭାବ ପଡ଼ିଥାଏ, ଫଳରେ ସରକାରଙ୍କ ଯୋଜନା ସମସ୍ତ ଯୋଜନା ପଣ୍ଡ ହୋଇଯାଏ। ଗୋଟିଏ ସାଧାରଣ ଉଦାହରଣରୁ ଏ ବିଷୟରେ ଆପଣଙ୍କର ଧାରଣା ସ୍ୱଷ୍ଟ ହୋଇଯିବ। ଯେଉଁଠାରେ ମେଳା ମହୋତ୍ସବ ହେଲେ ସେଠାରେ ଅନେକ ଲୋକ ଜମା ହୁଅନ୍ତି, ସୀମିତ ସ୍ଥାନରେ ଅଧିକ ଲୋକ ଏକାଠି ହେଲାବେଳେ କେଉଁଠି ଦୁର୍ଘଟଣା ଘଟେ ତ କେଉଁଠି ଖାଦ୍ୟାଭାବ ହୁଏ, କେଉଁଠି ଦର ବୃଦ୍ଧି ହୁଏ। ଅନେକ ଲୋକ ମେଳାରୁ ଫେରିଯିବା ପରେ ରୋଗାକ୍ରାନ୍ତ ହୁଅନ୍ତି। ତାଛଡ଼ା ମେଳା ସରିବା ପରେ ସେ ସ୍ଥାନକୁ ଯଦି ଆପଣ ଦେଖନ୍ତି ତେବେ ବୁଝିପାରିବେ ସେଠାରେ କିପରି ଅସ୍ୱାସ୍ଥ୍ୟକର ଏବଂ ଅପ୍ରୀତିକର ପରିବେଶ ସୃଷ୍ଟି ହୋଇଛି। ଜନବହୁଳତା ଯୋଗୁଁ ଏବେ ଆମ ଦେଶରେ ସେହିଭଳି ପରିବେଶ ସୃଷ୍ଟି ହେଲାଣି। ବିଜ୍ଞାନର ଅଗ୍ରଗତି ଏବଂ ସରକାରୀ ଏବଂ ବେସରକାରୀ ପ୍ରଚେଷ୍ଟା ଫଳରେ ଦେଶରେ ମୃତ୍ୟୁହାର ତ କମିଛି, ତା ସହିତ ପ୍ରଜନନ ହାର କମିଲେ ବି ତାହା ଏଯାବତ ଆଶାନୁରୂପ ସ୍ତରକୁ ଆସିପାରି ନାହିଁ। ଏବେ ଶିକ୍ଷା, ସ୍ୱାସ୍ଥ୍ୟ, କୃଷି, ଗମନାଗମନ, ବାଣିଜ୍ୟ, ଜୀବନଶୈଳୀ ଆଦି ପ୍ରତ୍ୟେକ କ୍ଷେତ୍ରରେ ପୂର୍ବ ଅପେକ୍ଷା ଉନ୍ନତି ହୋଇଥିଲେ ହେଁ ଜନସଂଖ୍ୟା ଉପରେ ତା'ର ପ୍ରତ୍ୟେକ ପ୍ରଭାବ ଯେତିକି ପଡ଼ିଛି ତାହା ଯଥେଷ୍ଟ ନୁହେଁ ବୋଲି ମନେ ହେଉଛି। ବୁଦ୍ଧିଜୀବୀମାନେ ମତ ଦିଅନ୍ତି ଯେ ଅତ୍ୟଧିକ ଜନସଂଖ୍ୟା ଯୋଗୁଁ ଦାରିଦ୍ର୍ୟ, ସ୍ୱାସ୍ଥ୍ୟ ଏବଂ ଶିକ୍ଷାର ଅଭାବ, ଖାଦ୍ୟାଭାବ, ଜଙ୍ଗଲ ସମ୍ପଦର କ୍ଷୟ, ପ୍ରାକୃତିକ ସାଧନର ଅଭାବ, ବିଦ୍ୟୁତ୍ ଶକ୍ତି ଓ ଇନ୍ଧନର ଅଭାବ, ଜଳ, ବାୟୁ ଏବଂ ଭୂମିର ପ୍ରଦୂଷଣ, ଜୈବିକ ଅସନ୍ତୁଳନ ଆଦି ଅନେକ ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଥାଏ। ପରିବେଶର ଅବକ୍ଷୟ ଏତେ ତୀବ୍ର ହେଲାଣି ଯେ ଏହାଫଳରେ ଭବିଷ୍ୟତରେ ମଣିଷ ଜୀବନ ପାଇଁ ବିପଦ ସୃଷ୍ଟି ହେବ ଏବଂ ସୃଷ୍ଟିନାଶ ହେବା କିଛି ବିଚିତ୍ର ବି ନୁହେଁ। ପୃଥିବୀ ପୃଷ୍ଠରେ ଏଭଳି ବିପଦଜନକ ପରିସ୍ଥିତି କେବଳ ଜନବିସ୍ଫୋରଣ ଯୋଗୁଁ ହେଉଛି ଏକଥା ନିଃସନ୍ଦେହରେ କୁହାଯାଇପାରେ। ତେଣୁ ପ୍ରତ୍ୟେକ ଦାୟିତ୍ୱବାନ ନାଗରିକ ଜନସଂଖ୍ୟାର ବିସ୍ଫୋରଣ ରୋକିବା ପାଇଁ ସାଧ୍ୟମତେ ଚେଷ୍ଟା କରିବା ଆବଶ୍ୟକ ହେଉଛି। ଅଧିକାଂଶ ବିକଶିତ ଦେଶମାନଙ୍କରେ ସଫଳତାର ସହିତ ଜନସଂଖ୍ୟାକୁ ନିୟନ୍ତ୍ରିତ କରାଯାଇପାରିଛି। ମହିଳାମାନଙ୍କ ସର୍ବାଙ୍ଗୀନ ବିକାଶ ଦ୍ୱାରା ହିଁ ଏହା ସମ୍ଭବ ହୋଇଛି। ଆମ ଦେଶରେ ମହିଳାମାନଙ୍କ ଶିକ୍ଷା ଏବଂ ସ୍ୱାସ୍ଥ୍ୟ ପ୍ରତି ଅଧିକ ଧ୍ୟାନ ଦିଆଗଲେ ସ୍ୱାଭାବିକ ଭାବେ ବିବାହ ବୟସରେ ବିଳମ୍ବ ହେବ, ସେମାନେ ଅଧିକରୁ ଅଧିକ କର୍ମ ଅଭିମୁଖୀ ହେବେ ଏବଂ ଆତ୍ମନିର୍ଭରଶୀଳ ହେବେ, ଲିଙ୍ଗ ବୈଷମ୍ୟ ରହିବ ନାହିଁ, କନ୍ୟା ସନ୍ତାନ ପ୍ରତି ଅହେତୁକ ବିମୁଖତା ରହିବ ନାହିଁ, ଲୈଙ୍ଗିକ ଅନୁପାତରେ ବା ସେକ୍ସ ରେସିଓର ସନ୍ତୁଳନ ରହିବ, ନାରୀ ଶିକ୍ଷିତ ଏବଂ ବିକଶିତ ହେଲେ ପରିବାର ଗଠନରେ ତା'ର ସକ୍ରିୟ ତଥା ଗଠନମୂଳକ ଭୂମିକା ରହିବ, ଫଳରେ ଆପେ ଆପେ ଜନସଂଖ୍ୟାରେ ସ୍ଥିରତା ଆସିଯିବ।
1: ଶେଷ ହେଲା ଆମର ସ୍ୱାସ୍ଥ୍ୟ ଆକାଶବାଣୀ କଟକ ସମୟ ସକାଳ 7:15 ଶୁଣନ୍ତୁ ଓଡ଼ିଆରେ ସମ୍ବାଦ।

ଲୋଭ ଏମିତି ଏକ ବିକାର ଯାହା ମାନବର ମନରେ ସ୍ୱତଃ ଜନ୍ମ ହୋଇ ଜନ୍ମ ଦେଇଥାଏ ସ୍ୱାର୍ଥପରତା ଓ ଅହଙ୍କାର। ଅନ୍ୟଠାରୁ ଦ୍ରବ୍ୟ ଓ ସମ୍ପତ୍ତି ହାସଲ ପାଇଁ ପ୍ରଥମେ ସ୍ୱାର୍ଥ ଦେଖାଇ ପରବର୍ତ୍ତୀ ସମୟରେ ଉକ୍ତ ଦ୍ରବ୍ୟ ନ ପାଇବା ଯୋଗୁଁ ମନରେ କ୍ରୋଧ ଭରା ଅଭିମାନ ଓ ପରେ ଏହା ଅହଙ୍କାର ରୂପ ନେଇଥାଏ। ଶୁଭ ସକାଳର ଶୁଭେଚ୍ଛା ଜଣାଇ ଆରମ୍ଭ କରୁଛୁ ଆଜିର କାର୍ଯ୍ୟକ୍ରମ ଶୁଭ ସକାଳ। ଶୁଭ ହେଉ ଆଜିର ଦିନ, ଧୈର୍ଯ୍ୟ ଧରୁ ଅମାନିଆ ମନ, ମଙ୍ଗଳମୟ ହେଉ ସବୁ କାର୍ଯ୍ୟ, ଦୂର ହେଉ ସବୁ ବାଧା, ଏହି କାମନା ଆଜି ସକାଳରେ। ବନ୍ଧୁ ସକାଳ ଆସିଛି ଅନେକ ଆଶାକୁ ନେଇ, ଅନେକ ଭରସାକୁ ନେଇ। ସକାଳର ପହିଲି କିରଣ ପରେ

କଣ ମନ ସେ କିରଣ ଯେତେ ଯେତେ ଟାଣ ହୁଏ ଏ ମନ ସେତେ ସେତେ ଦୃଢ଼ ହୁଏ। ଏଇ କଅଁଳ ସକାଳରେ ଆପଣଙ୍କ ପାଇଁ ଶୁଭେଚ୍ଛା ଜଣେ ଆରମ୍ଭ କରୁଛୁ ଆଜିର କାର୍ଯ୍ୟକ୍ରମ ଶୁଭ ସକାଳ। ଟ୍ୟୁନ୍ କରିଥାନ୍ତୁ 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ।

हम तो झिपिझिपि वर्षा रे बे भिजिबाक भारी मजा लगे काही किरा वर्षा आसीछि नुआ आशा नै नुआ भरोसा नै नुआ नुआ भरोसा माटी रे पडुछि आ से माटी को जति कि से ओदा करुछि सेति कि मथे हम शरीर को ओदा करुछि त बंधु माटी ओदा हेले चलिबो कारण नुआ चास एबे आरंभ हेबो जमि रे पुरा तळी पडिलाणी ଧାନ ତଳି ପଡ଼ିଲାଣି ଧାନ ଲଗାଯିବ ନୂଆ ନୂଆ ଫସଲ ହେବ ସେଥିପାଇଁ ବର୍ଷା ଠିକ୍ ଆବଶ୍ୟକ ଅଛି ମାଟି ପାଇଁ ହେଲେ ସେଇ ବର୍ଷାରେ ଯଦି ଆମେ ଭିଜିବା ନା ଆମେ ଓଦା ହେବା ନା ତାହେଲେ ଆମ ପାଇଁ ସେ ରୋଗକୁ ନେଇ ଆଣିବ ହଁ ବନ୍ଧୁ ତେଣୁ ବର୍ତ୍ତମାନ ସମୟରେ ଆମ ପାଇଁ ଟିକେ ଶରୀରର ସ୍ୱାସ୍ଥ୍ୟ ନେବା ନିହାତି ଜରୁରୀ କାରଣ ଏଇ ମାତ୍ର ଖରାକୁ ଆମେ ଛାଡ଼ିଛେ ଗରମକୁ ଛାଡ଼ିଛେ ତଥାପି ଗୁଳୁଗୁଳି ଯାଇନି ତାରି ଭିତରେ ବର୍ଷା ଅଚାନକ ମାଡ଼ି ଆସୁଛି ଦେଖୁନାହାନ୍ତି ଗତକାଲି କେମିତି ହେଲା ସକାଳ ବେଳା କେତେ ଗୁଳୁଗୁଳି କେତେ ଖରା ଟିକେ ଯାଇନି ଅପରାହ୍ନ ହେଇନି ମଧ୍ୟାହ୍ନ ପରଠାରୁ କୋଉଠି ଥିଲା ମାଡ଼ି ଆସିଲା ବର୍ଷା ସନ୍ଧ୍ୟାରେ ତ ବର୍ଷା ଏତେ ଜୋର ହେଲା ଯେ ଭୁବନେଶ୍ୱର ତ ଭାସିଲା ପଡ଼ିକିରି ବନ୍ଧୁ ଏତେ ବର୍ଷା କହିବାର ନାହିଁ ତ ଏଇଭଳି ଯୋଉ ବର୍ଷା ଆଉ ଖରାର ଲୋଚକାଳି ଖେଳ ଚାଲୁଛି ତାରି ଭିତରେ ଆପଣ ଯଦି ନିଜକୁ ଠିକ୍ ନ ରଖିବେ ନିଜକୁ ଯଦି ଭାରସାମ୍ୟ ରକ୍ଷା ନ କରିବେ ତ ଅସୁବିଧାରେ ପଡ଼ିବା ନିଶ୍ଚିତ ଝିପିଝିପି ବର୍ଷାରେ ଭିଜନ୍ତୁ ହେଲେ ଦେହକୁ ଟିକେ ଜଗନ୍ତୁ ନହେଲେ ଏ ଦେହ ହେଉଛି ଆମ ପାଇଁ ଗୁରୁତ୍ୱପୂର୍ଣ୍ଣ ଦେହ ଯଦି ସୁସ୍ଥ ନ ରହିବ ଆମ ମନ ସୁସ୍ଥ ରହିବନି ମନ ସୁସ୍ଥ ନ ରହିଲେ କିଛି କଥା ଭଲ ଲାଗିବନି କାହାରି କଥା କାହାର ମିଠା କଥା ସୁନ୍ଦର ଗୀତ କିଛି ବି ଆମକୁ ଭଲ ଲାଗିବନି ତେଣୁ ବନ୍ଧୁ ଆମ ଶରୀର ହେଉଛି ଆମ ପାଇଁ ବଡ଼ ଗୁରୁତ୍ୱପୂର୍ଣ୍ଣ ଶରୀରର ଯତ୍ନ ନେବା ଏଇ ସମୟରେ ଏଇ ଯୋଉ ସନ୍ଧିକ୍ଷଣ ବର୍ତ୍ତମାନ ଚାଲୁଛି ବର୍ଷା ଆଉ ଖରାର ସନ୍ଧିକ୍ଷଣ ଲୁଚକାଳି ଖେଳ ତାରି ଭିତରେ ଆମକୁ ଟିକେ ରକ୍ଷା କରିବାର ଅଛି ତ ଆଜି ସକାଳର କଥା ହେଉଛି ଆମ ଶରୀରର ଯତ୍ନ ନେବା ଆମେ ସୁସ୍ଥ ରହିବା ସୁରକ୍ଷିତ ରହିବା ପରିବାରକୁ ମଧ୍ୟ ସୁସ୍ଥ ରଖିବା ସୁରକ୍ଷିତ ରଖିବା

କିନ୍ତୁ ଜୀବନକୁ ସୁସ୍ଥ ରଖିବାକୁ ହେଲେ, ଜୀବନକୁ ସୁଖୀ ରଖିବାକୁ ହେଲେ ଆମକୁ ଶରୀର ପ୍ରତି ଯତ୍ନ ନେବାକୁ ପଡ଼ିବ। ଆଉ ଶରୀରର ଯତ୍ନ ମାନେ ପ୍ରତିଦିନ ସକାଳେ ଯୋଗ ଓ ବ୍ୟାୟାମ କରିବାକୁ ପଡ଼ିବ, କାରଣ ନିରୋଗ ଓ ସୁସ୍ଥ ଜୀବନ ପାଇଁ ଯୋଗର ଆବଶ୍ୟକତା ବହୁତ। ଯୋଗ ହେଉଛି ସୁସ୍ଥ ଜୀବନଶୈଳୀ ଗଠନ, ମାନସିକ ଚାପ ନିୟନ୍ତ୍ରଣ, ଶାରୀରିକ ଓ ମାନସିକ ସ୍ୱାସ୍ଥ୍ୟର ବିକାଶରେ ସହାୟକ ହୋଇଥାଏ। ନିୟମିତ ଯୋଗାଭ୍ୟାସ ମାଧ୍ୟମରେ ବିଭିନ୍ନ ରୋଗରୁ ମୁକ୍ତି ମିଳିବା ସହିତ ଶରୀର ଓ ମନକୁ ସୁସ୍ଥ ରଖାଯାଇପାରିଥାଏ। ତେଣୁ ବନ୍ଧୁ, ସକାଳେ ଶୀଘ୍ର ଉଠନ୍ତୁ, ନିଶ୍ଚୟ କିଛି ସମୟ ପାଇଁ ଏ ଶରୀର ପାଇଁ ଦିଅନ୍ତୁ, ଆଉ ସୁସ୍ଥ ରୁହନ୍ତୁ, ସତର୍କ ରୁହନ୍ତୁ, ସୁସ୍ଥ ରୁହନ୍ତୁ, ସତେଜ ରୁହନ୍ତୁ।

ଦିଦି କଥା ହେଉ ଶୁଭ ସକାଳରେ ଏବେ ସମୟ ହେଇଗଲାଣି ଜାଣିବା କାହାର ଜନ୍ମଦିନ ଆଜି କାହା ପାଇଁ ଆଜି ଗୁରୁତ୍ୱପୂର୍ଣ୍ଣ ଆଜି ତାରିଖରେ କେଉଁ ରଥୀକୁ ମହାରଥୀଙ୍କୁ ଆମେ ପାଇଛେ କାହାକୁ ଆମେ ହରାଇଛେ ତ ଆଜି ଯଦି ତାଲିକା ଦେଖିବା ଆଜି ହେଉଛି ବିଶିଷ୍ଟ ଲେଖିକା ଝୁମ୍ପା ଲାହିରୀଙ୍କ ଜନ୍ମଦିନ ଭାରତୀୟ ବଂଶୋଦ୍ଭବ ଝୁମ୍ପା ଲଣ୍ଡନରେ 1967 ଜନ୍ମଗ୍ରହଣ କରିଥିଲେ ତାଙ୍କ ରଚିତ ଗଳ୍ପ ସଂକଳନ ଇଣ୍ଟରପ୍ରେଟର ଅଫ୍ ମେଲୋଡିଜ୍ ପ୍ରସିଦ୍ଧ ପୁଲିଜର ସମ୍ମାନ ପାଇଛି ଏହି ପୁସ୍ତକ ମଧ୍ୟ ହେନେ ସମ୍ମାନ ପାଇଥିଲା ତାଙ୍କ ରଚିତ ଅନ୍ୟ ପୁସ୍ତକ ମଧ୍ୟ ରହିଛି ଦ ନାମସେକ୍ ଉପନ୍ୟାସ ଦି ଲୋଲ୍ୟାଣ୍ଡ ଉପନ୍ୟାସ ଅନ୍କଷ୍ଟମଡ୍ ଅର୍ଥ ଗଳ୍ପ ସଂକଳନ ଏହିଭଳି ଅନେକ ପୁସ୍ତକ ରଚନା କରିଛନ୍ତି ଝୁମ୍ପା ଲାହିରୀ ଆଉ ଜଣେ ଲେଖକଙ୍କର ମଧ୍ୟ ଆଜି ଜନ୍ମଦିନ ସେ ହେଲେ ଅମିତାଭ ଘୋଷ ଆଜିର ତାରିଖ 1956 ପ୍ରସିଦ୍ଧ ଲେଖକ ଅମିତାଭ ଘୋଷ କୋଲକାତାରେ ଜନ୍ମଗ୍ରହଣ କରିଥିଲେ 2018 ଜ୍ଞାନପୀଠ ପୁରସ୍କାର ଜିତିଥିବା ଅମିତାଭଙ୍କର ପ୍ରମୁଖ ଲେଖା ମଧ୍ୟ ରହିଛି ଦ ସ୍ୟାଡ୍ ଲାଇନ୍ ଦ ଗ୍ଲାସ୍ ପ୍ୟାଲେସ୍ ସି ଅଫ୍ ପପିଜ୍ ରିଭର୍ ଅଫ୍ ସ୍ମୋକ୍ ଦ ହଙ୍ଗ୍ରି ଟାଇଡ୍ ଜଙ୍ଗଲ ନାମା ପ୍ରମୁଖ ନିଜ ସାହିତ୍ୟ କୃତି ପାଇଁ ତାକୁ ଜ୍ଞାନପୀଠ ପୁରସ୍କାର ସାହିତ୍ୟ ଏକାଡେମୀ ପୁରସ୍କାର ଆନନ୍ଦ ପୁରସ୍କାର ଡାନ୍ ଡେଭିଡ୍ ପୁରସ୍କାର ସହିତ ପଦ୍ମଶ୍ରୀ ମଧ୍ୟ ମିଳିଛି ଆଜି ମଧ୍ୟ ହେଉଛି କଣ୍ଠଶିଳ୍ପୀ ମହାଲକ୍ଷ୍ମୀ ଆୟାର ଆଜିର ତାରିଖ 1976 ଜନ୍ମଗ୍ରହଣ କରିଥିଲେ ମୁଖ୍ୟତଃ ହିନ୍ଦୀ ତାମିଲ ଓ ଅହମିଆ ଭାଷାର ଚଳଚ୍ଚିତ୍ରରେ କଣ୍ଠଦାନ କରିଥିବା ମହାଲକ୍ଷ୍ମୀ ଓଡ଼ିଆ ବଙ୍ଗଳା ତେଲୁଗୁ ମରାଠୀ ଗୁଜୁରାଟୀ ଭାଷାରେ ଅନେକ ସିନେମାରେ କଣ୍ଠଦାନ କରିଛନ୍ତି ତାଙ୍କୁ ମଧ୍ୟ ଓଡ଼ିଶା ରାଜ୍ୟ ପୁରସ୍କାର ମିଳିଛି ତା ସହିତ ଗ୍ରାମି ଆୱାର୍ଡ ଫିଲ୍ମଫେୟାର ଆୱାର୍ଡ ଆଇଫା ଆୱାର୍ଡ ଆଦି ସମ୍ମାନ ଜିତିଛନ୍ତି ମହାଲକ୍ଷ୍ମୀ ଆଜି ହେଉଛି ଅଭିନେତା କୁମାର ଗୌରବଙ୍କ ଜନ୍ମଦିନ କୁମାର ଗୌରବ 1956 ଜନ୍ମଗ୍ରହଣ କରିଥିଲେ କୁମାର ଗୌରବଙ୍କର ପ୍ରକୃତ ନାଁ ହେଉଛି ମନୋଜ ଟୁଲି ସେ ହେଉଛନ୍ତି ସଞ୍ଜୟ ଦତ୍ତଙ୍କ ଭଉଣୀ ନମ୍ରତାଙ୍କୁ ବିବାହ କରିଛନ୍ତି କୁମାର ଗୌରବଙ୍କ ଅଭିନୀତ ସିନେମା ମଧ୍ୟ ରହିଛି ଲଭ୍ ଷ୍ଟୋରୀ ତେରି କସମ ଷ୍ଟାର ନାମ କାନ୍ତା ପ୍ରମୁଖ ସେଭଳି ପ୍ରସିଦ୍ଧ କାର୍ଟୁନିଷ୍ଟ ମଦନ ଆମ ଦେଶର 17ତମ ମୁଖ୍ୟ ନିର୍ବାଚନ କମିଶନର ଶାହାବୁଦ୍ଦିନ ୟାକୁବ କ୍ୟୁରେସି ରାଜନେତା ସୁରେଶ ପ୍ରଭୁ ଟୁନ୍ଟୁନ୍ ନାମରେ ପରିଚିତ ହିନ୍ଦୀ ସିନେମାର ପ୍ରଥମ ମହିଳା କମେଡିଆନ୍ ଉମାଦେବୀ କ୍ଷେତ୍ରୀ ପ୍ରମୁଖଙ୍କର ଜନ୍ମଦିନ ହେଉଛି ଆଜିର ତାରିଖ ଯେମିତି ଅନେକ ରଥୀ ମହାରଥୀଙ୍କୁ ଆମେ ପାଇଛୁ ସେମିତି ହରେଇଛୁ ମଧ୍ୟ ଅନେକଙ୍କୁ ଆଜି ଆମେ ହରେଇଥିଲୁ ପ୍ରସିଦ୍ଧ ଲେଖକ ଭୀଷ୍ମ ସାହାଣୀଙ୍କୁ 15 ଅଗଷ୍ଟ 8 ଜନ୍ମିତ ଭୀଷ୍ମ ସାହାଣୀ 2004 ଜୁଲାଇ 11 ତାଙ୍କର ପରଲୋକ ହୋଇଯାଇଥିଲା ଜଣେ ଲେଖକ ପଟ୍ଟଚିତ୍ର ଲେଖକ ଅଭିନେତା ଭାବେ ସେ ପ୍ରସିଦ୍ଧ ପଦ୍ମବିଭୂଷଣ ସାହିତ୍ୟ ଏକାଡେମୀ ପୁରସ୍କାର ଏମିତି ଅନେକ ସମ୍ମାନ ପାଇଛନ୍ତି ଭୀଷ୍ମ ସାହାଣୀ

ମୁଁ ତ ସକାଳେ ଯେତେବେଳେ ଆସିଛି ଅନେକ କଥା ସାଥିରେ ଆଣିଛି, ଅନେକ ବ୍ୟଥା ବି ଆଣିଛି। ଯେମିତିକି ସକାଳେ ଆସିଲେ ଟିକେ ବର୍ଷା ହେଉଛି ତ ପାଣିପାଗ ଟିକେ ବିଗିଡ଼ିଯାଏ ବେଳେବେଳେ। ତ ଆଉ ଗୋଟେ କଥା ଆଜି ସକାଳେ ଏଥିପାଇଁ କହୁଛି, ତ ମହାନଦୀ ଆଉ ଆମର ଓଡ଼ିଶାର ପ୍ରମୁଖ ନଦୀ ମହାନଦୀ ଆଉ ତାର ଅନେକ ଶାଖା ପ୍ରଶାଖା ବିଶେଷ କରି କଟକ ଅନ୍ଡିଭାଇଡେଡ୍ କଟକ ଜିଲ୍ଲାକୁ ଘେରି ରହିଛି, ଅନ୍ଡିଭାଇଡେଡ୍ କଟକ ପୁରୀ ଏସବୁ ମଧ୍ୟ ଦେଇ ଯେଉଁ ଶାଖା ପ୍ରଶାଖା ରହିଛି, ସେସବୁ ନଦୀ କୂଳବାସୀଙ୍କ ପାଇଁ ଟିକେ ସତର୍କ ସୂଚନା ଆଜି ରହିଛି। ଯେହେତୁ ମହାନଦୀରେ ହୀରାକୁଦ ବନ୍ଧରୁ ଯେଉଁ ହୀରାକୁଦ ଡ୍ୟାମ୍ରେ ଯେଉଁ 10 ଗେଟ୍ ଖୋଲାଯାଇଥିଲା ତାର ପାଣି ଆସି ମୁଣ୍ଡୁଳି ପାଖରେ ପହଞ୍ଚି ଯାଇଛି, ତ ସେହି ପାଣି ଆଜି ଦିନମାନ ପ୍ରବାହିତ ହେବ ମହାନଦୀ ଆଉ ତାର ଶାଖା ପ୍ରଶାଖା ନଦୀଗୁଡ଼ିକରେ। ତେଣୁ ବନ୍ଧୁ, ଯେଉଁମାନେ ନଦୀ କୂଳରେ ଅଛନ୍ତି, ନଦୀ ପଠାରେ କାରବାର କରୁଛନ୍ତି, ନଦୀ ପଠାକୁ ଗୋରୁଗାଈ ଛାଡୁଛନ୍ତି, କିମ୍ବା ନଦୀ କୂଳରେ ଚାଷ ଜମି ଅଛି, ଚାଷ ଜମିରେ କାମ କରୁଛନ୍ତି, ସେମାନେ ଆଜି ଟିକେ ସତର୍କ ରହିବେ। ନଦୀ ପଠାରେ ବା ନଦୀ ଭିତରକୁ ପ୍ରବେଶ କରିବେ ନାହିଁ, ଗୋରୁଗାଈକି ଛାଡ଼ିବେ ନାହିଁ, ନିଜେ ମଧ୍ୟ ନଦୀ କୂଳରେ ଯେଉଁ ରହିଛି ଚାଷ ଜମିଠୁ ଟିକେ ଦୂରରେ ରହିବେ, ଯେମିତି କୌଣସି ମୁହୂର୍ତ୍ତରେ ବନ୍ୟା ପାଣି ପ୍ରବେଶ କରିପାରେ। ଉଚ୍ଚ ସ୍ଥାନକୁ ଚାଲିଯାଆନ୍ତୁ, ଆଉ ଯେଉଁମାନେ ଖାଲୁଆ ଜାଗାରେ ତଳିଆ ଅଞ୍ଚଳରେ ଅଛନ୍ତି ସେମାନେ ମଧ୍ୟ ଉଚ୍ଚ ସ୍ଥାନକୁ ଚାଲିଯାଆନ୍ତୁ, କାରଣ ଏଇ ଯେଉଁ ବନ୍ୟା ପାଣି ପ୍ରବେଶ କରୁଛି ତାହା କେତେବେଳେ କେଉଁ ମୁହୂର୍ତ୍ତରେ ମଧ୍ୟ ଅଧିକ ଭାବେ ଆସିପାରେ କହିହେବ ନାହିଁ। ତେଣୁ ବନ୍ୟା ପରିସ୍ଥିତି ସୃଷ୍ଟି ହେବା ପୂର୍ବରୁ ଆପଣମାନେ ଉଚ୍ଚ ଜାଗାକୁ ଚାଲିଯାଆନ୍ତୁ, ସତର୍କ ରୁହନ୍ତୁ, ସଚେତନ ରୁହନ୍ତୁ ଏବଂ ସୁସ୍ଥ ରୁହନ୍ତୁ, ସୁରକ୍ଷିତ ରୁହନ୍ତୁ।

ଦେଖନ୍ତୁ, ଆଜି ହେଉଛି ବିଶ୍ୱ ଜନସଂଖ୍ୟା ଦିବସ। 2023 ଭାରତ ଚୀନକୁ ପଛରେ ପକାଇ ବିଶ୍ୱର ପ୍ରଥମ ଜନବହୁଳ ରାଷ୍ଟ୍ର ହୋଇଛି। ସେ ଦୃଷ୍ଟିରୁ ବିଶ୍ୱ ଜନସଂଖ୍ୟା ଦିବସ ଭାରତ ପାଇଁ ଅଧିକ ଗୁରୁତ୍ୱ ବହନ କରେ। ପ୍ରତିବର୍ଷ ଜୁଲାଇ 11 ବିଶ୍ୱ ଜନସଂଖ୍ୟା ଦିବସ ପାଳନ କରାଯାଏ। ପରିବାର ନିୟୋଜନ ଯୋଜନାର ଗୁରୁତ୍ୱ ବିଷୟରେ ସଚେତନ ସୃଷ୍ଟି କରିବା ଉଦ୍ଦେଶ୍ୟରେ ଏହି ଦିବସ ପାଳନ କରାଯାଏ। ଗୋଟିଏ ରାଷ୍ଟ୍ର ପାଇଁ ଜନବହୁଳ ଆବଶ୍ୟକ ନା ଜନବିହୀନ ଆବଶ୍ୟକ, କେତେ ଜନସଂଖ୍ୟା ରହିବା ଆବଶ୍ୟକ, ଅତ୍ୟଧିକ ଜନସଂଖ୍ୟା ନା କମ୍ ଜନସଂଖ୍ୟା, ଏହା ହିଁ ସୂଚାଇ ଦେଇଥାଏ।

ଥାଏ ଆଜିର ଦିବସ। ଜନବହୁଳ ହେଲେ କି ସମସ୍ୟା ସୃଷ୍ଟି ହୁଏ, ଅତ୍ୟଧିକ ଜନସଂଖ୍ୟା ହେଲେ କିଭଳି ସମସ୍ୟା ସୃଷ୍ଟି ହୁଏ, ଆଉ ଜନସାଧାରଣ ଉପଯୁକ୍ତ ଶିକ୍ଷା, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ମୌଳିକ ସୁବିଧା ପାଇବାରୁ କିଭଳି ବଞ୍ଚିତ ହୁଅନ୍ତି, ସେସବୁର ସଚେତନତା କରିଥାଏ ଏହି ବିଶ୍ୱ ଜନସଂଖ୍ୟା ଦିବସ। ଏ ଦିବସ ପାଳନର ଗୁରୁତ୍ୱପୂର୍ଣ୍ଣ କାରଣଗୁଡ଼ିକ ହେଉଛି ଲିଙ୍ଗଗତ ସମାନତା, ଦାରିଦ୍ର୍ୟ, ମାତୃ ଓ ଶିଶୁ ସ୍ୱାସ୍ଥ୍ୟ ଏବଂ ମାନବିକ ଅଧିକାର ସହ ଜଡ଼ିତ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଲୋକଙ୍କର ଧ୍ୟାନ ଆକର୍ଷଣ କରିବା। ଏଇଭଳି ଚର୍ଚ୍ଚା କରିବା ଯେ ମର୍ଣ୍ଣିଂ ମେଲରରେ, ତା ସହିତ ଶୁଣିବା କିଛି ମିଠା ଗୀତ। ଟ୍ୟୁନ୍ କରିଥାନ୍ତୁ 100.4 ଆକାଶବାଣୀ ଏଫ୍ଏମ୍ ବକଡ଼ ଦିଲ୍ ସେ ଦିଲ୍ ତ।

ଗୋଟେ ବିଶ୍ୱ ପାଇଁ ଗୋଟେ ଉନ୍ନତ ବିକାଶଶୀଳ ବିକଶିତ ରାଷ୍ଟ୍ର ପାଇଁ ନିଶ୍ଚିତ ଭାବେ ଚିନ୍ତାର କାରଣ। ଯେତେବେଳେ 1987 ଦେଖାଗଲା ଯେ ବିଶ୍ୱର ଜନସଂଖ୍ୟା 500 କୋଟି ଅତିକ୍ରମ କରାଯାଇଛି, ଏହା ଲୋକଙ୍କ ମଧ୍ୟରେ ଜନସଂଖ୍ୟାକୁ ନେଇ ସଚେତନ କରିବା ଉଦ୍ଦେଶ୍ୟରେ ଗୋଟିଏ ଚିନ୍ତା କରିବାର ସମୟ ଆସିଥିଲା। କାରଣ ଜନସଂଖ୍ୟାର ଅଚାନକ ବୃଦ୍ଧି ନିଶ୍ଚିତ ସମସ୍ତଙ୍କ ମୁଣ୍ଡବ୍ୟଥାର କାରଣ ସାଜିଥିଲା। ତେଣୁ ଜାତିସଂଘର ରିପୋର୍ଟ କହୁଛି କିଛି ଦେଶର ଜନସଂଖ୍ୟା ଏମିତି ହୋଇଥିଲା ଯାହା ଖୁବ୍ ଶୀଘ୍ର 10 ଅରବ ଅତିକ୍ରମ କରିଯିବ ବୋଲି ଅନୁମାନ କରାଯାଉଥିଲା। ବିଶ୍ୱର ଜନସଂଖ୍ୟା ଏଭଳି ବୃଦ୍ଧି ପାଇବାକୁ ନେଇ ସାରା ବିଶ୍ୱ ଚକିତ ହୋଇଯାଇଥିଲା। ସେଥିପାଇଁ 1999 ଜାତିସଂଘର ବିକାଶ କାର୍ଯ୍ୟକ୍ରମ ଗଭର୍ଣ୍ଣିଂ କାଉନସିଲ୍ ନିଷ୍ପତ୍ତି ନେଇଥିଲା ଯେ ଆମେ ବିଶ୍ୱ ଜନସଂଖ୍ୟା ଦିବସ ପାଳନ କରିବା, ଲୋକଙ୍କ ଭିତରେ ସଚେତନ କରିବା, ଲୋକଙ୍କ ମନ ଭିତରେ ଗୋଟିଏ ଆଶା ଆଣିବା ଯେ ସେମାନେ କିଭଳି ଭାବେ ଜନସଂଖ୍ୟାକୁ ନିୟନ୍ତ୍ରଣ କରିବେ, ଗୋଟିଏ ଦେଶ ପାଇଁ ଯେତିକି ତାର ଭୌଗୋଳିକ ସ୍ଥିତି ତାର ଆୟତନକୁ ଦୃଷ୍ଟିରେ ରଖି ଯେତିକି ମାନବ ସମ୍ବଳ ଆବଶ୍ୟକ ସେତିକି ରଖିବା ଉଚିତ, ସେତିକି ଭିତରେ ନିୟନ୍ତ୍ରଣ କରିବା ଉଚିତ। ତେଣୁ ଜନସଂଖ୍ୟା ନିୟନ୍ତ୍ରଣ ପାଇଁ ଆବଶ୍ୟକ ସମସ୍ତ ପଦକ୍ଷେପ କିଭଳି ଗ୍ରହଣ କରିବେ ସେ ବିଷୟରେ ସଚେତନ କରିବା ଉଦ୍ଦେଶ୍ୟରେ ଏହି ଦିବସ ପାଳନ କରାଯାଇଆସୁଛି।

ବନ୍ଧୁ, ଆମ ଦେଶ ଭାରତର କଥା ବିଚାର କରାଯାଉ। 1951 ମସିହାରେ ଆମ ଦେଶର ଜନସଂଖ୍ୟା ଥିଲା 36 କୋଟି ମାତ୍ର। ଏବେ କେତେ? ଆନୁମାନିକ 147 କୋଟିରୁ ଅଧିକ ହୋଇଗଲାଣି ଭାରତର ଜନସଂଖ୍ୟା।

0: ପରିସ୍ଥିତି ଖରାପ ହେଇଯାଇଛି କିନ୍ତୁ ଆଗରୁ ମୁଁ ଯେତିକି ବି ଚଲେଇଛି ମୁଁ ବହୁତ ମଜା ନେଇଛି ସତ କଥା ସାଇକେଲର
1: ଏବେ ବି ସମୟ ପାଇଲେ ସାଇକେଲ ଟିକେ ଚଲାନ୍ତୁ ଏବେ ବି ସମୟ ପାଇଲେ ସାଇକେଲ ଟିକେ ଚଲାନ୍ତୁ ସେ ସ୍ମୃତିକୁ ଫେରେଇ ଆଣନ୍ତୁ
0: ଚଲେଇ ତ ହବ ଦେଖନ୍ତୁ ଚଲେଇ ତ ହବ କିନ୍ତୁ ସେ ପରିସ୍ଥିତି ଆଉ ନାହିଁ ଟୋଟାଲି ଚାହିଁଲେ ବି ମୁଁ ଚଲେଇ ପାରିବିନି କାରଣ ପରିସ୍ଥିତି ମୋର ଏବେ ଖରାପ ପଡିଯାଇଛି ସାଇକେଲ ଚଲେଇ ପାରିବିନି ଚାହିଁଲେ ବି କିଛି ମଜବୁରୀ ଅଛି କିନ୍ତୁ ଯେତିକି ବି ମୁଁ ଚଲେଇ ଦେଇଛି ସାଇକେଲ ସତ କଥା ସେଇଟା ମାନେ ମୋର ବେଷ୍ଟ ମେମୋରୀ ମାନେ ବେଷ୍ଟ ଡେ କହିଲେ ମାନେ ଅତୃପ୍ତି ହବନି ମାନେ
1: ଠିକ ଅଛି ଆଜି ଆମ ସହିତ ଯୋଡି ହେଲେ କୁହନ୍ତୁ
0: ଖାସ କରି ଯେତେବେଳେ ବର୍ଷା ହଉଥିବ ମୁଁ ରେନକୋଟ ପିନ୍ଧିକି ଯେତେବେଳେ ଯାଉଥିଲି ସାଇକେଲ ଚଲେଇକି ଆମର ପକ୍କା ରାସ୍ତାରେ ବର୍ଷା ହଉଥିବ ମୁଁ ସାଇକେଲ ଚଲେଇକି ଯାଉଥିଲି ମତେ ସେ କଥାରେ ଭାବିଲେ ମତେ ବହୁତ ଖୁସି ଲାଗେ ସତ କଥା
1: ଠିକ ଅଛି ଆଜି ଆମ ସହିତ ଯୋଡି ହେଇକି ନିଜ ମତ ସେୟାର କଲେ ସେଥିପାଇଁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ
0: ଆଜ୍ଞା ରହୁଛି ନମସ୍କାର
1: ନମସ୍କାର ତ ବନ୍ଧୁ ଶୁଣୁଥିଲେ ମଧୁସୂଦନ ଭାଇ କହୁଥିଲେ ପ୍ରକୃତରେ ସେ କିଭଳି ଭାବେ ସାଇକେଲ ସହିତ ତାଙ୍କର ମମତା ଯୋଡ଼ିଥିଲେ ଆଉ ଆଜି ହୁଏତ କୌଣସି ଗୋଟେ ପରିସ୍ଥିତି ପାଇଁ ସେ ସାଇକେଲକୁ ଧରିପାରୁନାହାନ୍ତି କିନ୍ତୁ ସେ ସ୍ମୃତି ତାଙ୍କୁ ସବୁବେଳେ ବି ଆନନ୍ଦ ଦେଉଛି ଖୁସି ଦେଉଛି ସାଇକେଲ ସହିତ ସେ ଅନୁଭୂତି ତାଙ୍କୁ ନିଶ୍ଚିନ୍ତ ଭାବେ ସ୍ମରଣୀୟ କରି ରଖିଛି ପରବର୍ତ୍ତୀ କଲର କିଏ ଅଛନ୍ତି ଦେଖିବା ସେ କ'ଣ କହୁଛନ୍ତି ଆଜିର ଟପିକକୁ ନେଇ କିଏ କହୁଛନ୍ତି କୋଉଠୁ କହୁଛନ୍ତି
2: ଭାଇ ନମସ୍କାର ଜୟ ଜଗନ୍ନାଥ
1: ଜୟ ଜଗନ୍ନାଥ କୁହନ୍ତୁ
2: ମୁଁ କହୁଥିଲି ରାଜେଶ ନାୟକ ଫ୍ରମ ଚର୍ଚିକା ବଜାର ଜଗତସିଂହପୁର
1: ରାଜେଶ ଭାଇ କାର୍ଯ୍ୟକ୍ରମ ସ୍ୱାଗତ କ'ଣ କହିବେ ଟପିକ ସମ୍ପର୍କରେ
2: ଭାଇ ମୁଁ ତ ମାନେ ପିଓର ସାଇକେଲ ଚଢାଳି ଯାହା କହନ୍ତି ଏବେ ବି ମୁଁ ପର ଡେ 25 କିଲୋମିଟର ରନିଂ ମୋର ଅଛି ଆଉ ଦ୍ୱିତୀୟ କଥା ହେଉଛି ମୁଁ ସାଇକେଲ ଶିଖୁଥିଲି କ୍ଲାସ 4 ସେତେବେଳେ ଭାଇ ବହୁତ ଦୁର୍ଘଟଣା ଘଟଣା ଦୁର୍ଘଟଣା ପରେ ମୁଁ ସାଇକେଲ ଶିଖିଛି ଥରେ ମୁଁ ଯାଉଛି ଭାଇ ଦି ଜଣ ବୁଢା ବୁଢୀ ଯାଉଛନ୍ତି ଭାଇ ମୁଁ ତ ହ୍ୟାଣ୍ଡେଲ ହଲ ହଲ ହେଲା ସିଧା ଚଢେଇ ଦେଲି ତାଙ୍କ ଉପରେ ସିଧା ଯାଇ ଗଳି ପଇଲି ଯାଇକିରି ଆଉ ଆଉ ଥରେ ଭାଇ
1: ଏଟା କଣ ପିଲାଦିନ ନା କେବେ ଏଟା ସ୍କୁଲ ସମୟରେ
2: ଜାଣିନି ବର୍ଷା ଦିନ କାଦୁଅରେ ପୁରେଇ ଦେଲି ସାଇକେଲ ସିଧା ଯାଇ ଭାଇ ସେ ପୋଖରୀ ଭିତରେ ପଇଲି ସାଇକେଲ ସହିତ ଆଉ ଥରେ ଦି ଥର ଭାଇ କଣ୍ଟା ଉପରେ ପଡିଛି ଲୋକ ଝାଡା ବସିଥିବେ ତା ଉପରେ ବି ପଡିଛି ବହୁତ ଘଟଣା ଦୁର୍ଘଟଣା ପରେ ଭାଇ ମୁଁ ସାଇକେଲ ଶିଖିଛି ଆଉ ଏବେ ବି ସାଇକେଲ ମୋର ଅଛି ମୁଁ ଦିନକୁ 20-25 କିଲୋମିଟର ଏବେ ବି ରନିଂ କରୁଛି ଆଉ ପୁରା ଫିଟ୍ ଆଣ୍ଡ ଫାଇନ୍ ଅଛି ଆଉ ଆପଣଙ୍କ ପ୍ରୋଗ୍ରାମ ଶୁଣିକି ମୋ ଦିଲ ତ ପୁରା ଗାର୍ଡେନ ଗାର୍ଡେନ ହେଇଗଲା
1: ଏବେ ସାଇକେଲ ଚଲେଇଲା ବେଳେ ସେ ପିଲାଦିନ କଥା ମନେ ପଡୁଛି ନା ନାହିଁ
2: ନିଶ୍ଚିନ୍ତ ମନେ ପଡୁଛି ଆଉ ଲୋକ ଆଜିକାଲି ଭାଇ ସୁସ୍ଥିଆ ହେଇଗଲେଣି ମାନେ ଯଦି ଗୋଟେ ଲାଠି ଯାଉଛନ୍ତି ଗାଡି ବାହାର କରୁଛନ୍ତି
1: ସାଇକେଲ ଚଲେଇବା ନିହାତି ଆବଶ୍ୟକ ସମସ୍ତଙ୍କ ପାଇଁ ସାଇକେଲ ଚଲେଇବା ନିହାତି ଆବଶ୍ୟକ
2: ଆଜ୍ଞା ଭାଇ
1: ରହିଲି ଆଜି କାର୍ଯ୍ୟକ୍ରମ ଭାଗ ନେଇଥିବାରୁ ଆପଣ ବହୁତ ବହୁତ ଧନ୍ୟବାଦ
2: ଜୟ
1: ଜଗନ୍ନାଥ ତ ବନ୍ଧୁ ଶୁଣୁଥିଲେ ରାଜେଶ ଭାଇ ଆମ ସହିତ ଚର୍ଚିକା ବଜାର ଜଗତସିଂହପୁର ଯୋଡ଼ି ହେଇଥିଲେ ସେ କହୁଥିଲେ ତାଙ୍କ ଅନୁଭୂତି ସାଇକେଲକୁ ନେଇ ସେମିତି ଆପଣଙ୍କର କ'ଣ ରହିଛି ଅନୁଭୂତି ଆମ ସହିତ ସେୟାର କରନ୍ତୁ ସାଇକେଲ ଶିଖିବାର ଅନୁଭୂତି ଆମ ସହିତ ସେୟାର କରନ୍ତୁ ଆମ ନମ୍ବର 0671230315 ନମ୍ବରରେ ପରବର୍ତ୍ତୀ କଲର କିଏ ଅଛନ୍ତି ଦେଖିବା ସେ କ'ଣ କହୁଛନ୍ତି ତାଙ୍କ ଅନୁଭୂତିକୁ ନେଇ
3: ହ୍ୟାଲୋ ଶୁଭ ସକାଳ ଜୟଦେବ ଭାଇ ନମସ୍କାର ମୁଁ ରେଡ଼ିଓ ସମ୍ରାଟ ମୁନା ଭାଇ କଟିଲ କନପୁର
1: ମୁନା ଭାଇ କାର୍ଯ୍ୟକ୍ରମ ସ୍ୱାଗତ କରିଛି କଣ କହିବେ ଟପିକ ସମ୍ପର୍କରେ କୁହନ୍ତୁ
3: ପ୍ରଥମ ତ କହିବି କିନ୍ତୁ ତା ପୂର୍ବରୁ ଆପଣଙ୍କ ଆଜି ଅର୍ଘ୍ୟତାଳି ଶୁଭ ସକାଳ ମଣିମେଲୋଡ଼ି ଏତେ ସୁନ୍ଦର ଭାବେ ଉପସ୍ଥାପନ କରିପାରିଲେ ଯାହା ଖୁସି ଲାଗିଲା ବହୁତ ଆନନ୍ଦ ଦେଇଛି ଆପଣଙ୍କ ପ୍ରୋଗ୍ରାମଟା ପୁରା ସନ୍ଧ୍ୟାର ବିନ୍ଦାସ
1: ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ ସକାଳୁ ସକାଳୁ କାର୍ଯ୍ୟକ୍ରମ ଶୁଣିକିରି ଏତେ ସୁନ୍ଦର ପ୍ରଶଂସା
3: ମୁଁ ତ ପ୍ରୋଗ୍ରାମ ସବୁବେଳେ ଶୁଣେ ତାପରେ ଯାଉ ଟପିକ ଆରମ୍ଭରେ ଭାବି ଫିଲ୍ମର ଗୀତ ଥିଲେ ଚାନ୍ଦିକି ସାଇକେଲ ସେ ତ ଆହୁରି ମୋ ଫେଭରେଟ ତ ତାକୁ ଶୁଣିକି ବହୁତ ଖୁସି ବି ଲାଗିଲା ମୋ ଫେଭରେଟ ତ ଆଜି ବତେଇଛନ୍ତି
1: ଏବେ କୁହନ୍ତୁ କଣ ଆପଣଙ୍କର ଅନୁଭୂତି ରହିଛି ସାଇକେଲ
3: ମୁଁ ତ କ୍ଲାସ 4 ପଢିଲା ମୁଁ ସାଇକେଲ ଚଲା ଶିଖିଛି ସମସ୍ତେ ଦିନରେ ଶିଖିଥିଲେ କାରଣ ମୁଁ ଯେତେବେଳେ ଢେଙ୍କାନାଳ ଥିଲି ମୁଁ ରାତିରେ ସାଇକେଲ ଚଲା ଶିଖେ କାହିଁକି ନା ରାତିରେ ପୁରା ରାସ୍ତା ଫାଙ୍କା ହେଇଯାଏ ଗୋଡ଼ ଗଳା ଗୋଟାଏ ଦିନରେ ଭାଇ ମୁଁ ସତକ ମୁଁ ଗୋଟାଏ ଦିନ ଗୋଡ଼ ଗଳା ତାପରେ ସିଟ୍ ଉପରେ ଶିଖିଥିଲି କିନ୍ତୁ ପଢିଛି କିନ୍ତୁ ବହୁତ ଥର କାହିଁକିନା ସାଇକେଲ ଯିଏ ଚଲେଇଛି ସେ ପଢିଛି କିନ୍ତୁ ମୁଁ ପଢିବାଟା ବେଶୀ ମନ ଦୁଃଖ କରେନି ମୁଁ ଆଗ ପଢିଗଲା ପରେ ଆଗ ଉଠି ଦେଖି ମୋ ସାଇକେଲ କଣ ଅବସ୍ଥା ଅଛି କାହିଁକିନା ସେତେବେଳେ ସାଇକେଲ ଏତେ ଆମେ ଭଲ ପାଉଥିଲୁ ନିଜର ଗୋଡ଼ ହାତ ଖଣ୍ଡିଆ ଯାଏ ମନ ଦୁଃଖ ହେଉନି କିନ୍ତୁ ସାଇକେଲ ଯେମିତି କିଛି ନ ହୁଏ ପୋଚିକି ରଖିଦବୁ ତାପରେ ବର୍ଷା ଦିନ ଆସିଲେ ପାଣି କାଦୁଅରେ ସାଇକେଲ ଚଲେଇବା ଟିକେ ମଜା ଲାଗେ ପାଣିରେ କାହିଁକି ପାଣି ଯେତେବେଳେ ଯାଉଥିବ ଅଧିକା ଥିବ ସେ ଜାଗାରେ ସାଇକେଲ ଚଲେଇ ପାଣି ଚିଟା ମାରିବା ବହୁତ ମଜା ଲାଗେ ଆଉ ଟିକେ ଷ୍ଟାଇଲ ମାରିକି ସାଇକେଲ ଚଲେଇ କାହିଁକି ସାଇକେଲ ଆମ ପାଇଁ ସେତେବେଳେ

0: ଗୋଟେ ବାଇକ୍ ଥିଲା, ତାପରେ ଯୋଉ ସାଇକେଲ ରିମ୍ରେ ଯୋଉ ବେଲୁନ ଫୁଲେଇକି ତାକୁ ବାନ୍ଧି ଫଡ଼ ଫଡ଼ ଶୁଭେ, ବହୁତ ମଜା ଲାଗୁଥିଲା ସାଇକେଲ ଚଲେଇବାକୁ। ସାଇକେଲ ଯିଏ ଚଲେଇଛି ସେ ତ ପଡ଼ି ଖଣ୍ଡିଆ ଖବର ହେଇଛି, କିନ୍ତୁ ଆମ ବେଳେ ଖଣ୍ଡିଆ ଖବର ଏତେ ଧ୍ୟାନ ଦଉନଥିଲୁ
1: ସାଇକେଲ ଯଦି କିଛି ନ ହୁଏ। ବାସ୍ ବାସ୍, ବହୁତ ବଢିଆ କଥା କହିଲେ। ହଁ, ସାଇକେଲ ଯତ୍ନ ବହୁତ ନିଆଯାଉଥିଲା, ଏବେ ସେସବୁ ବହୁତ କମିଯାଇଛି ନାଇଁ କି?
0: ଏବେ ବହୁତ କମିଯାଇଛି, ଏବେ ଗାଡି ଯେତିକି ଯତ୍ନ ନଉଛନ୍ତି, କାରଣ ଆମେ ସାଇକେଲ ଏତେ ଯତ୍ନ ନଉଥିଲୁ, ନିଜର ଖଣ୍ଡିଆ ଖବର କିଏ ପଚାରେ, କିନ୍ତୁ
1: ସାଇକେଲ ଯତ୍ନ ନିଆଯାଉଥିଲା। ଯାହା ବଢିଆ କଥା କହିଲେ, ଆମ ସହିତ ଯୋଡ଼ି ହେଲେ, ଆପଣଙ୍କ ମତ ସେୟାର କରିଥିଲେ, ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ।
0: ମା ଗାଁ ପ୍ରାର୍ଥନା କଥା, ଆପଣ ସବୁ ବିନ୍ଦାସ ଖୁସି ଥାନ୍ତୁ, ମା ଶାଳ ଆପଣଙ୍କୁ ଆପଣଙ୍କ ପଇସା ଘଣ୍ଟ ଘଡ଼େ ରଖିଥାନ୍ତୁ। ରହୁଛି ଭାଇ, ନମସ୍କାର।
1: ନମସ୍କାର ଭାଇ। ଭାଇ ଶୁଣୁଥିଲେ, ମୁନା ଭାଇ କହୁଥିଲେ ସାଇକେଲ ଆମେ ପଛେ ଖଣ୍ଡିଆ ଖବର ହଉ, କିନ୍ତୁ ସାଇକେଲ କିଛି ନ ହଉ। ଏଇ କଥା ଥିଲା ସାଇକେଲ ଶିଖିବା ବେଳର କଥା, କାରଣ ସାଇକେଲ ପ୍ରତି ଏତେ ମମତା ଥିଲା, ଏତେ ଭଲ ପାଇବା ଥିଲା, ଏତେ ଆନ୍ତରିକତା ଥିଲା, ସାଇକେଲର କୌଣସି କ୍ଷତି ହେବାକୁ କେହି କେବେ ଦଉନଥିଲେ। ସେଇଥିପାଇଁ ତ ସାଇକେଲ ଶିଖିବା ସହଜ ହେଇପାରୁଥିଲା। ଦେଖିବା ପରବର୍ତ୍ତୀ କଲର କଣ କହୁଛନ୍ତି ଆଜିର ଟପିକକୁ ନେଇ। କିଏ କହୁଛନ୍ତି, କୋଉଠୁ କହୁଛନ୍ତି?
2: ଅଶୋକ ପଣ୍ଡା, ମଧୁପାଟଣା, କଟକ।
1: ଅଶୋକ ବାବୁ କାର୍ଯ୍ୟକ୍ରମ ସ୍ୱାଗତ କରୁଛି, କଣ କହିବେ ଟପିକ ସମ୍ପର୍କରେ?
2: ସାଇକେଲ ତ ମୁଁ ପ୍ରଥମେ ଗୋଡ଼ ଗୋଳେଇକି ଶିଖିଲି, ପଡିକି ଖଣ୍ଡିଆ ଖାବର ବହୁତ ହେଇଛି
1: ଆଜ୍ଞା।
2: ଆଉ ଯେତେବେଳେ ଗୋଡ ପାଇଲା ସିଟ୍ ଉପରେ ଚଲେଇଲି, ମୁଁ ତ ନବମ ଶ୍ରେଣୀରୁ ସାଇକେଲ ନେଇକି ଯାଏ ସ୍କୁଲକୁ। ଆଉ ସାଇକେଲ ଚଲେଇବାର ମଜା ନିଆରା, କିନ୍ତୁ ଖଣ୍ଡିଆ ଖାବର ବହୁତ ହେଇଛି ସାଇକେଲ ଶିଖିଲା ବେଳେ।
1: ଏବେ ସାଇକେଲ ଚଲଉଛନ୍ତି?
2: ଏବେ ଆଉ ସାଇକେଲ ଚଲଉନି, କିନ୍ତୁ ଚଲେଇ ପାରିବି।
1: ଆମ ମନେ ପଡ଼ୁନି ସେ ପିଲାଦିନ କଥା, କେମିତି ସାଇକେଲ ଚଲଉଥିଲେ, କେତେଆଡେ ଯାଉଥିଲେ ସାଇକେଲ ପଡୁ ଯାଇ
2: କଥା ଆଜ୍ଞା ମନେ ପଡେ। ପିଲାବେଳର ଯୋଉ ଖଣ୍ଡିଆ ଖବର ଚିହ୍ନ କଥାରେ କଥାରେ ଅଛି, ଦିନ ଚାଲି ଯାଏ ଚିହ୍ନ
1: ରହିଯାଏ ଆଜ୍ଞା,
2: ଚିହ୍ନ ଏବେ ବି ଅଛି।
1: ହଁ, ସମୟ ପାଇଲେ ଏବେ ବି ଟିକେ ସାଇକେଲ ଚଲାନ୍ତୁ,
2: ମୁଣ୍ଡରେ ଆଣ୍ଠୁରେ ଆଉ ନଳୀ ଗୋଡରେ ଏବେ ବି ସବୁ ଚିହ୍ନ ଅଛି, କଉଣିରେ ଚିହ୍ନ ଅଛି।
1: ସେ ଚିହ୍ନକୁ ମନେ ପକେଇ ଏବେ ବି ଟିକେ ସାଇକେଲ ଚଲାନ୍ତୁ।
2: ଏବେ ଚାହିଁଲେ ଚଲେଇ ପାରିବି, କିନ୍ତୁ ଏବେ ଆଉ ଚଲଉନି ଆଉ।
1: ନାଇଁ, ସାଇକେଲ ଟିକେ ଚଲାନ୍ତୁ, ସାଇକେଲ ବହୁତ ଆମ ଶରୀର ପାଇଁ ବହୁତ ଆବଶ୍ୟକ। ଠିକ ଅଛି, ଆଜି ଆମ ସହିତ ଯୋଡ଼ିଏ ନିଜ ମତ ସେୟାର କରିଥିଲୁ, ଆପଣଙ୍କୁ ବହୁତ
2: ଭଲ ଟପିକ ଆଣିଥିଲେ, ପିଲାଦିନର ସ୍ମୃତିକି ମନେ ପକେଇଦେଲେ, ସେଥିପାଇଁ ଆପଣଙ୍କୁ ଧନ୍ୟବାଦ।
1: ଆପଣଙ୍କୁ ମଧ୍ୟ ଧନ୍ୟବାଦ, ଆପଣ କାର୍ଯ୍ୟକ୍ରମରେ ଭାଗ ନେଲେ, ନିଜର ମତ ସେୟାର କଲେ। ଆଜ୍ଞା, ରଖିଲେ ଆଜ୍ଞା, ନମସ୍କାର। ଶୁଣୁଥିଲେ ବନ୍ଧୁ, ଅଶୋକ ଭାଇ କହୁଥିଲେ ପ୍ରକୃତରେ ପିଲାଦିନର କଥା ସ୍ମରଣୀୟ, ସବୁବେଳେ ହେଇ ରହେ, ସବୁବେଳେ ସ୍ମୃତି ଚିହ୍ନ ହୋଇ ରହିଯାଏ, ସେ ଚିହ୍ନ କେବେ ଲିଭେନି, ସମୟ ଗଡ଼ିଯାଏ ହେଲେ ଚିହ୍ନ ଲିଭେନି। ତ ସାଇକେଲ ଶିଖିବାର ସେମିତି ଏକ ସ୍ମୃତି, ସେ ଅଭୁଲା ସ୍ମୃତି, ଅନେକଙ୍କ ପାଇଁ ଅଭିନ୍ନ ପ୍ରକାର ସ୍ମୃତି। ସାଇକେଲରୁ କିଏ ପଡ଼ିଛି, କିଏ କାହାକୁ କେଉଁଠି ପିଟି ଦେଇଛି, କେଉଁଠି ଖାଲରେ ଗଳି ପଡ଼ିଛି, ଏଇଭଳି ବିଭିନ୍ନ ପ୍ରକାର ଘଟଣା ଘଟିଛି ଯେଉଁମାନେ ସାଇକେଲ ଶିଖିଛନ୍ତି, ପ୍ରଥମେ ପ୍ରଥମେ ନୂଆ ନୂଆ ସାଇକେଲ ଶିଖୁଥିଲେ। ସେମିତି କ'ଣ ରହିଛି ଆପଣଙ୍କର ଅନୁଭୂତି ଆମ ସହିତ ସେୟାର କରନ୍ତୁ। ଦେଖିବା ପରବର୍ତ୍ତୀ କଲର କିଏ ଅଛନ୍ତି, କ'ଣ କହୁଛନ୍ତି ତାଙ୍କର ଅନୁଭୂତି। କିଏ କହୁଛନ୍ତି, କୋଉଠୁ କହୁଛନ୍ତି?
3: ଗୁଡ୍ ମର୍ଣ୍ଣିଂ, ନମସ୍କାର।
1: ନମସ୍କାର,
3: ସନ୍ଧ୍ୟାରାଣୀ ସୁତାର ଫ୍ରମ୍ ପଟ୍ଟାମୁଣ୍ଡି ମତସାଇ।
1: ଆପଣଙ୍କ କାର୍ଯ୍ୟକ୍ରମ ସ୍ୱାଗତ କରୁଛି, କଣ କହିବେ ସାଇକେଲ ଶିଖିବା ସମ୍ପର୍କରେ? ଶିଖିଛନ୍ତି ସାଇକେଲ?
3: ହଁ, ସାଇକେଲ ଶିଖିଛି, ସ୍କୁଲ ବେଳେ ସାଇକେଲ ଚଲାଏ, ଆଉ କେତେଥର ଖଣ୍ଡିଆ ଖବର ବି ହେଇଛି ପଡିକି।
1: ପ୍ରଥମ ଯୋଉଦିନ ଶିଖିଲେ ସାଇକେଲ, ସେଦିନର ଅନୁଭୂତିଟା କୁହନ୍ତୁ।
3: ପ୍ରଥମ ଯୋଉଦିନ ସାଇକେଲ ଶିଖିଲି, ଗୋଡ ଗୋଡା ସାଇକେଲ ଶିଖୁଥିଲି, ବାପା ଥୋଇଦେଇଥିବେ ସାଇକେଲ, କେମିତି ସ୍କୁଲ ଆସି ଆଗେ ସାଇକେଲ ଶିଖୁ।
1: ମାନେ କିଏ ସାହାଯ୍ୟ କରିଥିଲା ନା ଆପେ ଆପେ ମନ ମନ ନେଇ ସାଇକେଲ ଚଲେଇଥିଲେ?
3: ସାଙ୍ଗ ମାନେ ଯୋଉ ସାଙ୍ଗ ହେଇକି ଥିବ, କିଏ ଆଗେ ଶିଖିଯିବ ସାଇକେଲ, ଆପେ ଆପେ ଶିଖିଥିଲି। କେତେଥର ବି ନଈ ବନ୍ଧ ତଳକୁ ବି ଗଡି ଯାଇଛି, କଲେଜ ଲାଇଫରେ ବି ସାଇକେଲ ନେଇକି ଯାଉ, କମ୍ପିଟିସନରେ କେତେଥର ନଈ ବନ୍ଧରେ ଆମର ଘାଟ ପାରି ହେଇକି କଲେଜ ଯିବାକୁ ପଡେ, କେତେଥର ବି ପଡିଯାଇଛି ଖଣ୍ଡିଆ ଖବର ଆଇଛି। ଏବେ ବି ମୋର ପ୍ରାକ୍ଟିସ ଅଛି, ବେଳେବେଳେ ମର୍ଣ୍ଣିଂ ୱାର୍କ ଗଲାବେଳେ ଚଣ୍ଡୀ ଛକ ପାଖରେ କେତେବେଳେ କେମିତି ଚଲେଇ ଦିଏ ପୁଅ ସାଇକେଲ।
1: ନୂଆ ନୂଆ ସାଇକେଲ କହିଲେ, କଲେଜ କଥା କହିଲେ, ସାଇକେଲ ନେଇ ଯାଉଥିବ, କିଏ ଗୋଟେ ଆଗରେ ଗୋଟେ ପଶିଗଲା କି ଧାମୁଡ଼ି ପଡିଯିବେ ସାଙ୍ଗେ ସାଙ୍ଗେ।
3: ଟାଉନ ଉପରେ ବହୁତ ଭିଡ ହେଇଯାଏ, କେତେ ଥର ପଡିଯାଇଛି ଖଣ୍ଡିଆ ଖବର, କେତେ ବିଗିଡା ବି ଶୁଣିଛି,
1: ଗାଳି ଶୁଣିବାକୁ ବି ପଡିଛି।
3: ଆଉ ଗୋଟେ ସାଙ୍ଗକୁ କହିଲି ବସ୍ ବୋଲିକି, ସେ ସାଇକେଲ ନେଇନଥିଲା, କଲେଜରୁ ବାହାରିଥିଲି, କହିଲା ମୁଁ ବସିକି ଯିବି, ମତେ ଟିକେ ସାହାଯ୍ୟ, ମୁଁ କହିଲି ହଁ ବସ୍। ସିଏ ଭାବିଲା ଯେ ବସ୍ ଗଲା ପରେ ମୁଁ ତାକୁ ବସେଇବି ବୋଲି।

0: ମୁଁ କହୁଛି ବସିଛି ବୋଲି ମତେ ଜଣା ନାହିଁ ପ୍ଲେନ ରାସ୍ତା ନା ପିଚୁ ରାସ୍ତା ଆଉ ମତେ ଜଣା ନାହିଁ ମୁଁ ତାକୁ ମୁଁ ଭାବୁଛି ମୁଁ ତାକୁ ବସେଇଛି ମାନେ ସ୍ପିଡ଼ରେ ଚଲେଇ ଆସେ ଆଉ ଗୋଟେ ସାଙ୍ଗ ପାଖକୁ ଆସିଲେ ସେ ଯେତେବେଳେ ପଚାରିଦେଲା ଆଉ ଜଣେ ସାଙ୍ଗ କୁଆଡେ ଗଲା
1: ସେ ନାଇଁ
0: ପୁଣି ରିଟର୍ନ କଲି ରିଟର୍ନ ଯାଇକି ତା ପାଖକୁ ଗଲା କହିଲେ ତୁ ପା କହିଲୁ ଯେ ବସ୍ ଗଲା ପରେ ମୁଁ କହିଲି ମୁଁ କହିଲି ବସ୍ ଗଲା ପରେ ବସ୍ ବୋଲି ତ ବସ୍ ଆସିଗଲା ପରେ କାଦୁଅ ରାସ୍ତା ବି ପ୍ରାୟ ଥାଏ ଛୋଟ ରାସ୍ତାରେ ଆମେ କ୍ରସ୍ କରି କେମିତି କଲେଜ ପହଞ୍ଚିବୁ କେତେ ଥର ବି ପଡ଼ିଛୁ କାଦୁଅ ପୁରା ଖଣ୍ଡିଆ ଗାବରେ ହେଇକି ଏବେ ସବୁ ଅନୁଭୂତି
1: ମାଟି ରାସ୍ତା ବି ଥିଲା ସେତେବେଳେ
0: ଆଜି ଭଲ ପ୍ରୋଗ୍ରାମ ଭଲ ଭଲ ଗୀତ ଦେଲେ ବହୁତ ବହୁତ ଧନ୍ୟବାଦ
1: ଆଉ କାର୍ଯ୍ୟକ୍ରମ ଭାଗ ନେଇଥିବାରୁ ଆପଣଙ୍କୁ ବି ବହୁତ ବହୁତ ଧନ୍ୟବାଦ ରହିଲା ନମସ୍କାର ମଧୁ ଶୁଣିଲେ କହୁଥିଲେ ଭଉଣୀ କହୁଥିଲେ ସନ୍ଧ୍ୟାରାଣୀ ଭଉଣୀ ସତରେ ଗୋଟେ ନିଆରା ଅନୁଭୂତି ନିଆରା ସ୍ମୃତି ସେଥିରେ ସାଇକେଲ ସହିତ ଆମର ଜଡ଼ିତ ହୋଇ ରହିଛି ଅତୀତର କଥା ସେ ପିଲାଦିନର କଥା ସାଇକେଲ ଶିଖିବାର କଥା କେତେ ପଡ଼ିଛି କେତେ ଖଣ୍ଡିଆ ହେଇଛି କେତେ ଖାଲକୁ ବିଲକୁ ଗଡ଼ିଯାଇଛି ନାଳକୁ ଖସି ପଡ଼ିଛି କିନ୍ତୁ ତା ଭିତରେ ସାଇକେଲ ବି ଚଲେଇଛି ଘରେ ପହଞ୍ଚିଛି ଆଜି ବି ସେ ସାଇକେଲର କଥା ଆମକୁ ଅନେକ ପିଲାଦିନର କଥାକୁ ମନେ ପକାଇ ଦିଏ ତ ଏମିତି ବନ୍ଧୁ କଥା ହେବା ସାଇକେଲକୁ ନେଇ ଆପଣଙ୍କ ସମ୍ପର୍କ ଆମର ସମ୍ପର୍କ ଆଉ ତା ପୂର୍ବରୁ ଏବେ ଆସନ୍ତୁ ଗୋଟେ ନେଇଯିବା ମ୍ୟୁଜିକାଲ ବ୍ରେକ୍

0: ବନ୍ଧୁ,
1: ସେ ତ ଏମିତି ସାଥିଟିଏ, ସବୁବେଳେ ଆମ ସାଥିରେ ଥାଏ, ସବୁବେଳେ ଆମକୁ ସୁଖରେ ଦୁଃଖରେ ସବୁ କ୍ଷେତ୍ରରେ ସାହାଯ୍ୟ କରେ। ସେ ହେଉଛି ଆମର ପ୍ରିୟ ସାଇକେଲ, ଯାହାକୁ ଶିଖିବାର ଗୋଟେ ସ୍ମୃତି ଥିଲା, ଗୋଟେ ଅନୁଭୂତି ଥିଲା। ସାଇକେଲ ଧରିବାକୁ, ସାଇକେଲ ଗଡ଼େଇବାକୁ, ପିଲାଦିନେ ସାଇକେଲ ଚଲେଇବାକୁ ଯେଉଁ ଆନନ୍ଦ, ଯେଉଁ ଖୁସି, ଯେଉଁ ଶିଖିବାର ମୁହୂର୍ତ୍ତ, ତାହା ସବୁବେଳେ ସ୍ମରଣୀୟ। ସେଇ ସ୍ମରଣୀୟର କଥା ଆମ ସହିତ ସେୟାର କରନ୍ତୁ। ସାଇକେଲ ଶିଖିବାର ସେଇ ସ୍ମୃତି ଅନୁଭୂତି ଆମ ସହିତ ସେୟାର କରନ୍ତୁ। କଲ୍ କରନ୍ତୁ 06712303153 ନମ୍ବରରେ। ଦେଖିବା ବର୍ତ୍ତମାନ ଜଣେ କଲର ଯୋଡ଼ି ହେଇଛନ୍ତି, ସେ କ'ଣ କହୁଛନ୍ତି ତାଙ୍କ ପିଲାଦିନର ସାଇକେଲ ଶିଖିବାର ସ୍ମୃତିର କଥା। କିଏ କହୁଛନ୍ତି, କୋଉଠୁ କହୁଛନ୍ତି?
2: ମମତା ମହାପାତ୍ର କହୁଛି, ଜଗତସିଂହପୁରରୁ।
1: ଆପଣଙ୍କ କାର୍ଯ୍ୟକ୍ରମ ସ୍ୱାଗତ କରୁଛି, କ'ଣ କହିବେ ଟପିକ ସମ୍ପର୍କରେ?
2: ଧନ୍ୟବାଦ ଆପଣଙ୍କୁ। ଆଉ ଆପଣ ରଖିଛନ୍ତି ସାଇକେଲ ଶିଖିଲା ବେଳର, ପିଲାବେଳର ଅନୁଭୂତି।
1: ଆଜ୍ଞା, ପ୍ରଥମ ସାଇକେଲ ଶିଖିବାର ଅନୁଭୂତି।
2: ବଡ ସାଇକେଲରେ ଶିଖୁଥିଲି, ଗୋଡ ଗଳା ଶିଖି ଯାଇଥିଲି, କିଛି ଅସୁବିଧା ହେଇନଥିଲା। କିନ୍ତୁ ଯେତେବେଳେ ସିଟ୍ ଉପରେ ବସି ଶିଖିଲି, ଗୋଡ ଟିକେ ଭଲ କିଛି ପାଉନଥାଏ, ତଥାପି ଟାଣିକିରି ବଢ଼ଉଥାଏ, ନୂଆ ନୂଆ ଶିଖି ସିଟ୍ରେ ବସି ଚଲଉଥାଏ। ଆମ ଗାଁରେ ଘର ହଉଛି ଗୋଟେ ସାଇଡ୍ରେ ସିଧା, ରାସ୍ତାଟା ମାଟି ରାସ୍ତା ଥିଲା, ସେତେବେଳେ ରାସ୍ତାଟା ଆଗ ପଟେ ସିଧା। ତାପରେ ସେତେବେଳେ ସମସ୍ତଙ୍କ ଘରେ ବଳଦ ଗାଇଥିଲି, ଆମ ସାଇଡ୍ ଘର ଯିଏ ତାଙ୍କ ବଡ ବଡ ବଳଦ ଦାଣ୍ଡ ପଟେ ବନ୍ଧାନ୍ତି ରାସ୍ତା କରୁ। ମୁଁ ସିଟ୍ରେ ବସି ଏମିତି ଗଡେଇ ଚାଲିଗଲା ବେଳକୁ ମୋ ସାନ ଭଉଣୀ ଥିଲା ମୋ ଆଗରେ, ଏପଟପଟେ ହେଇଗଲା, ମୋ ବାଲାନ୍ସ ରହିଲାନି। ମୁଁ ଯେତେବେଳେ ଭୁସ୍କିରି ବାଁ କଡକୁ ପଡିଗଲି, ମାନେ ଯୋଉ ପଟେ ଗୋରୁ ମୁଁ ସେଇ ପଟକୁ ପଡିଗଲି, ବଳଦ ଭଡ଼ ଭଡ଼ ଭଡ଼ ଉଠିଗଲେ। ଯେତେବେଳେ ଉଠିଗଲେ ଗୋଟିଏ ବଡ ବଳଦର ଖୁରା ମୋ ବା ପାଦ ଉପରେ ରହିଗଲା, ସେ ମାନେ ଉଠିଗଲା। ଯେତେବେଳେ ଉଠିଗଲା ମୋ ପାଦ ପୁରା ଖଣ୍ଡିଆ ହେଇଗଲା। ସେଇଠୁ କଣ କରେ, ତଥାପି ସାଇକେଲ ଶିଖିବାର ଗୋଟେ ଖୁସି, ତେଣୁ ସେଇ ଖଣ୍ଡିଆ ଗୋଡରେ ମୁଁ ଚଲେଇକିରି ଗଲି। 15-20 meters ଗଲେ ମେନ୍ ରୋଡ୍ଟା, ଆମ ଗାଁରୁ ବାହାରିଗଲି। ମୁଁ କଣ କଲି, ମେନ୍ ରୋଡ୍କୁ ସାଇକେଲ ନେଇ ଚାଲିଗଲି। ଚାଲିଗଲି ଯେତେବେଳେ ମେନ୍ ରୋଡ୍ରେ ସାଇକେଲଟା ଚଲେଇଲି, ସେତେବେଳେ ତ ଲୋକ ଏତେ ନଥିଲେ ରାସ୍ତାରେ, ଆଉ କମ୍ ଲୋକ ଥାନ୍ତି। ମୁଁ ଯେତେବେଳେ ଚଲେଇ ଚଲେଇ ମତେ ଲାଗୁଥିଲା ଯେମିତି ମୁଁ ଆକାଶରେ ଉଡୁଛି, ଏତେ ଖୁସି ଲାଗିଥିଲା ସେଦିନ, ମତେ ଲାଗୁଥିଲା ଯେମିତି ମୁଁ ଆକାଶରେ ଉଡୁଛି।
1: ସେଥିରେ ଗୋଟେ ନିଆର ଅନୁଭୂତି ହଉଛି ସାଇକେଲ ଶିଖିବା, ଯେତେବେଳେ ପୁରା ଆମେ ସିଟ୍ ଉପରେ ବସିଯିବା, ଆଉ ଆପେ ଆପେ କାର ମାନେ ସାହାଯ୍ୟ ସମର୍ଥନ ନ ନେଇକି ଚଲେଇବା, ସେ ଖୁସି ସତରେ ଆକାଶରେ ଉଡିଲା ଭଳି ଲାଗେ।
2: ଆଜ୍ଞା, ବହୁତ ମେନ୍ ରୋଡ୍ରେ ଚଲେଇଲାକୁ ବହୁତ ଖୁସି ଲାଗିଲା, କାରଣ ଗାଁରେ ତ ମାଟି ରାସ୍ତା, ସେଇଟା ପିଚୁ ରାସ୍ତା, ବଢିଆ ଲାଗୁଥାଏ। ଆଉ ଏବେ ସେ କଥା ମନେ ପଡ଼େ, ଯେତେବେଳେ ଛୋଟ ଛୋଟ ପିଲାମାନେ ଆମ ଦାଣ୍ଡରେ ଚଲଉଛନ୍ତି, ଧଳେଇ ରାସ୍ତା ହେଇଗଲାନି, ଛୋଟ ଛୋଟ ପିଲା ଚଲଉଛନ୍ତି, ସେ ଛୋଟବେଳା କଥା ସବୁ ମନେ ପଡ଼ିଯାଉଛି।
1: ଯାହା ଆଜି ଆମ ସହିତ ଯୋଡ଼ି ଆପଣଙ୍କର ପିଲାଦିନର କଥା, ସ୍ମୃତି ଅନୁଭୂତିର କଥା କହିଲେ, ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ।
2: ଧନ୍ୟବାଦ,
1: ହଁ, ରହିଲେ ଆଜ୍ଞା, ନମସ୍କାର। ତ ବନ୍ଧୁ, ଶୁଣୁଥିଲେ ମମତା ଭଉଣୀ କହୁଥିଲେ, ପ୍ରକୃତରେ ପିଲାଦିନର କଥା ଏକ ନିଆରା ଅନୁଭବର କଥା, ସେ ଅନୁଭବକୁ କେବେ ବି ଭୁଲିବାର ନୁହେଁ। ଦେଖିବା ପରବର୍ତ୍ତୀ କଲର କିଏ ଅଛନ୍ତି, କଣ କହୁଛନ୍ତି ଆଜିର ଟପିକକୁ ନେଇ। କିଏ କହୁଛନ୍ତି, କୋଉଠୁ କହୁଛନ୍ତି? ନମସ୍କାର, ଶୁଭ ସକାଳ, କିଏ କହୁଛନ୍ତି?
3: ପ୍ରଶାନ୍ତ କହୁଥିଲି, ରାଜହଂସ କଟକରୁ।
1: ପ୍ରଶାନ୍ତ, ଆପଣଙ୍କ କାର୍ଯ୍ୟକ୍ରମ ସ୍ୱାଗତ କରୁଛି, କଣ କହିବେ ଟପିକ ସମ୍ପର୍କରେ?
3: ବହୁତ ସୁନ୍ଦର ଟପିକ, କିନ୍ତୁ ଏଇ ସାଇକେଲ ଯୋଉ କହିଲେ ନା, ଏ ସାଇକେଲ ଚଲେଇବାର ଅନୁଭୂତି, ଭାଇ ଆପଣ ଯୋଉ ମ୍ୟୁଜିକ ବୋଲେ ଇଏରେ ରଖିଥିଲେ, ସେ ବଡ ପରିବାର ଉପରେ ଚର୍ଚ୍ଚା କରିଥିଲେ, ଆମର ଟିକେ ବଡ ପରିବାର ଥିଲା ଏବଂ ସାଇକେଲ ଆମ ପାଇଁ ସ୍ୱପ୍ନ ଥିଲା। ଆଉ ଯଦି ବାପାଙ୍କ ସାଇକେଲ ଯଦି ଥିଲା, ସେ ତାଙ୍କ ସମୟ ଭିତରେ ଯାଇକି ଶିଖିବ, ଆଉ ପୁଣି ଆଣିକି ସମୟ ପୂର୍ବରୁ ଆଣିକି ରଖିବ, ଆଉ କିଛି ଖରାପ ଜିନିଷ ନ ହବ, ନହେଲେ ସିଏ ବାହାରକୁ ଯିବେ। ଆଉ ସେଇ ସମୟ ଭିତରେ ଭାଇ, ଘରରୁ ହାଇସ୍କୁଲ ରେ ଦୂରତା ଥିଲା 2.5 kilometers, ଚାଲି ଚାଲିକି ଯିବାକୁ ପଡୁଥିଲା। ଯଦି କିଏ ସାଇକେଲରେ ଯୋଉ ଅନ୍ୟମାନେ ଯାଉଥିଲେ, ତାଙ୍କୁ ଯଦି କହିବୁ ନାଇଁ ମୋ ସାଇକେଲ ଭଲ।

0: ମନା କରୁଥିଲେ ଏତେ ଖରାପ ଲାଗୁଥିଲା। ତାପରେ ବଡ ଭାଇଙ୍କର ବାହାଘର ହେଲା, ତାଙ୍କ ଶ୍ୱଶୁର ଘରୁ ଗୋଟେ ପୁରୁଣା ସାଇକେଲ ଟେ ଆସିଲା। ଆଉ ସେଇ ସାଇକେଲ ରେ ଆମେ ଦି ଭାଇ ଅଢେଇ କିଲୋମିଟର ମାନେ ସ୍କୁଲ ଯାଉ ଏବଂ ଅନେକ ଥର ପଡିଛୁ ଏବଂ ଆମ ଘର ବି ନଦୀ ବନ୍ଧ ସାଇଡ୍ ରେ ବହୁତ ଥର ତଳକୁ ବି ଗଡିଛୁ, ଗୋଡ ହାତ ଖଣ୍ଡିଆ ହେଇଛି, କିନ୍ତୁ ସେ ଅନୁଭୂତିରେ ବହୁତ ଆନନ୍ଦ ଥିଲା ଭାଇ।
1: ପିଲାଦିନ ସେ ଗୋଟେ ନିଆର ଅନୁଭୂତି, ଗୋଟେ ବଢିଆ କଥାଟା କହିଲେ। ସାଇକେଲ ମଧ୍ୟ ବହୁତ ବହୁତ ଧନ୍ୟବାଦ। ଆଜି ଆମ ସହିତ ଯୋଡି ନିଜ ମତ ସେୟାର କଲେ ଆପଣଙ୍କୁ, ସେଥିପାଇଁ ବହୁତ ବହୁତ ଧନ୍ୟବାଦ।
0: ଆପଣଙ୍କ ମହାପ୍ରଭୁଙ୍କ ଉପରେ ଚର୍ଚ୍ଚା ବି ବହୁତ ଉଚ୍ଚ କୋଟିରେ ଥିଲା।
1: ଧନ୍ୟବାଦ ଶୁଣିଥିବାର କାର୍ଯ୍ୟକ୍ରମ ରଖୁଛି ଭାଇ।
0: ନମସ୍କାର।
1: ହଁ ବନ୍ଧୁ, ଦିନେ ସାଇକେଲ ଥିଲା ଯୌତୁକ ସାମଗ୍ରୀ। ହଁ, ସାଇକେଲ ପାଇଁ ମଧ୍ୟ ଲାଇସେନ୍ସ କରିବାକୁ ପଡୁଥିଲା। ଖାଲି ସେମିତି ସାଇକେଲଟିଏ ମିଳୁନଥିଲା। ସେ ସାଇକେଲ କେତେ ଥିଲା ଉପକାରୀ, ସେ ସାଇକେଲ କେତେ ଥିଲା ଜରୁରୀ, କେତେ ଥିଲା ମୂଲ୍ୟବାନ। ଘରର ସାଇକେଲ ଥିଲା କେବଳ ମୁରବୀ ହାତରେ, କାରଣ ମୁରବୀ ଦୂର ଜାଗାକୁ ଯିବେ, ତାଙ୍କ କର୍ମକ୍ଷେତ୍ରକୁ ଯିବାକୁ ହେଲେ ସାଇକେଲଟିଏ ଲୋଡ଼ା। ପିଲାମାନଙ୍କ ହାତରେ ତ ସାଇକେଲ ପଡ଼ିବା କଷ୍ଟକର ବ୍ୟାପାର, ସେଥିପାଇଁ ମୁରବୀଙ୍କ ଅନୁପସ୍ଥିତିରେ ମାଙ୍କୁ କହି କେମିତି ଲୁଚେଇ ଚରେଇ ଟିକେ ସାଇକେଲଟେ ନେଇଯାଇ ଚଲେଇବାକୁ ପଡ଼ୁଥିଲା। ଆଉ ସେତେବେଳେ ଆମକୁ କଣ୍ଡିସନ ଥିଲା, ସାଇକେଲ ଚଲଉଛ ଯେମିତି କିଛି ଖରାପ ନ ହୁଏ, ଯେମିତି ନଉଛ ସେମିତି ପଚି ପାଚି ଆଣି ଥୋଇବ। କାରଣ ଘରର ମୁରବୀ, ସେ ବାପା ହୁଅନ୍ତୁ, ଦାଦା ହୁଅନ୍ତୁ, ଜେଜେ ହୁଅନ୍ତୁ, ସେମାନେ କୁଆଡ଼େ ଯିବେ ଯଦି ଯେମିତି ସାଇକେଲ ଖରାପ ନ ହେଇଥିବ, ଲିକ୍ ହେଇନଥିବ କି ଅନ୍ୟ କୌଣସି ଅସୁବିଧା ହେଇନଥିବ। ଏଇଭଳି କଣ୍ଡିସନରେ ଆମକୁ ସାଇକେଲ ମିଳୁଥିଲା। ଆଉ ସାଇକେଲ ନେଇ କେମିତି ଟିକେ ଗଡ଼େଇବା, ତାର ଗୋଡ଼ ଗୋଳେଇ ଶିଖିବା, କିମ୍ବା ସିଟ୍ ଉପରେ ବସିବା, ସିଟ୍ ଉପରେ ବସି ଯେତେବେଳେ ଚଲେଇ ଯାଉ ନା, ସେତେବେଳେ ସେ ଯେଉଁ ଖୁସି ଆନନ୍ଦ କହିବାର ନଥିଲା। ସତରେ ଗୋଟେ ନିଆରା ଅନୁଭବ, ନିଆରା ଅନୁଭୂତି ଥିଲା ଏଇ ସାଇକେଲ ଚଲାର ପିଲାଦିନ। ଦେଖିବା ପରବର୍ତ୍ତୀ କଲର କିଏ ଅଛନ୍ତି, କଣ କହୁଛନ୍ତି ଆଜିର ଟପିକକୁ ନେଇ। କିଏ କହୁଛନ୍ତି, କୋଉଠୁ କହୁଛନ୍ତି?
2: ଆରେ ମୁଇଁ ବସିଥିଲେ ସାଇକେଲ କେତେ ଲାଗୁଛି ଭଲ, ମୁଇଁ ବସିଥିଲେ ସାଇକେଲ କେତେ ଲାଗୁଛି ଭଲ, ଆରେ ହାତ ଧରିଛି ହିନ୍ଦିଲ, ହାତ ଧରିଛି ହିନ୍ଦିଲ, ଆର ପଜାଡ଼େ ପଜାଡ଼େ ବସିଥିସନ୍ ମୋର ଜୟଦେବ ଦାଦା, କେତେ ଲାଗୁଛି ଭଲ, କେତେ ଲାଗୁଛି ଭଲ, ଧୀରେ ଧୀରେ ମୋର ଚଢି ଯାଉଛି ପାଇଡଲ, ଧୀରେ ଧୀରେ ମୋର ଚଢି ଯାଉଛି ପାଇଡଲ, ଆରେ ଗୁଡ଼େ ମାରିଛି କେତେ ସୁନ୍ଦର ଚପଲ ଚପଲ, ଆର ସେ ଅଜେଶ ସାଙ୍ଗେ ଜୟଦେବ ଦାଦା ବସିଥିଲେ ସାଇକେଲ, କେତେ ଲାଗୁଛି ଭଲ, ଜୟଦେବ ଦାଦା ଜୁହାର
1: ଜୁହାର ଜୁହାର ଦାଦା। ଆଉ ସାଇକେଲ ଚଲେଇ ଚଲେଇ ପହଞ୍ଚିଗଲ ବଲାଙ୍ଗୀର ରୁ ଆସିକିରି ଆମର ଏଠି ନାଇଁ କଟକରେ। କୁହନ୍ତୁ କେମିତି ଅଛନ୍ତି? ଆପଣଙ୍କୁ କାର୍ଯ୍ୟକ୍ରମ ସ୍ୱାଗତ କରୁଛି, କଣ କହିବେ କୁହନ୍ତୁ। ଆଉ ଟପିକ ସମ୍ପର୍କରେ ଏବେ ସାଇକେଲ ଚଲାଉଛନ୍ତି? ଯୋଉଦିନ ସାଇକେଲ ପ୍ରଥମ ଶିଖିଥିଲେ ସେଇଦିନର କଥା ଟିକେ କୁହନ୍ତୁ।
2: ମୁଇଁ ତ 2002
1: ସାଇକେଲ
2: ମାନେ ଶିଖିଛି।
1: 2010-11 ସାଇକେଲ ଥିଲା ନା କାଠରୁ ଆଣିକି ଶିଖୁଥିଲେ? ଘରେ ଥିଲା ପଢିଛନ୍ତି ସାଇକେଲରୁ? ନ ପଡିଲେ ସାଇକେଲ ଶିଖି ହବନି ନାଇଁ, ଗୋଟେ ନିଆରା ସେତେବେଳେ ଥିଲା ଅନୁଭୂତି, ନ ପଡିଛି ଯିଏ ସେ ସାଇକେଲ ଶିଖି ପାରିବନି। ଯାହା ହଉ, ବହୁତ ବଢିଆ କଥା କହିଲେ, ସୁନ୍ଦର କବିତା ମାଧ୍ୟମରେ ସାଇକେଲ ର କଥା କହିଲେ, ଆମ ସହିତ ଯୋଡି ରହିଲେ, ବହୁତ ବହୁତ ଧନ୍ୟବାଦ। ହଁ ଜୁହାର। ତ ଶୁଣୁଥିଲେ ବନ୍ଧୁ ସହଦେବପଟ କହୁଥିଲେ, ଅଗର ବଙ୍ଗମୁଣ୍ଡା ବଲାଙ୍ଗୀରରୁ କହୁଥିଲେ, ସେ ସୁନ୍ଦର କଥାଟି କହିଲେ ସାଇକେଲକୁ ନେଇ। ତ ଏବେ ପରବର୍ତ୍ତୀ କଲର ଦେଖିବା ସେ କଣ କହୁଛନ୍ତି ସାଇକେଲକୁ ନେଇ। କିଏ କହୁଛନ୍ତି, କୋଉଠୁ କହୁଛନ୍ତି?
3: ହ୍ୟାଲୋ ଭାଇ ନମସ୍କାର, ଜୟ ଜଗନ୍ନାଥ, ଜୟଦେବ ଭାଇ
1: ନମସ୍କାର, ଜୟ ଜଗନ୍ନାଥ, କିଏ କହୁଛନ୍ତି କୁହନ୍ତୁ?
3: ଭାଇ ମୁଁ ପ୍ରଫୁଲ୍ଲ ପ୍ରଧାନ କହୁଥିଲି କୁଆଁରପାଳ ମାଣ।

0: ପ୍ରଫୁଲ୍ଲ ଭାଇ କାର୍ଯ୍ୟକ୍ରମ ସ୍ୱାଗତ କରୁଛି, କଣ କହିବେ ଟପିକ ସମ୍ପର୍କରେ କୁହନ୍ତୁ।
1: ଭାଇ ସାଇକେଲ ତ ପିଲାଦିନ ଆମର ତ ଯିବା ରାସ୍ତା ଅଛି ରାଜ ରାସ୍ତା, ଆମର ତ ସାଇକେଲ ନଥିଲା ଭାଇ, ଆମର ସାଇକେଲ ଆଣନ୍ତି ମାର୍କେଟ ଯାଆନ୍ତି ଯାଆନ୍ତି ଆଉ ଗୁରୁବାର ସେ
0: ଆସନ୍ତି
1: ମାଆଙ୍କୁ ରଖିକି ରହେ ଆଉ ସାଇକେଲ ଟିକେ
0: ଶିଖିକି
1: ଶିଖିଗଲି ଆଉ ନଳୀ ଗୋଡ ଖଣ୍ଡିଆ ହେଇଛି ଅଛି
0: ସାଇକେଲ ସୁରକ୍ଷିତ ରହ। ଏବେ ସାଇକେଲ ଚଲଉଛନ୍ତି ଭାଇ? ଏବେ ସାଇକେଲ ଚଲଉଛନ୍ତି
1: ଭାଇ? ଏବେ ଯୋଡ଼ିଏ ସାଇକେଲ ଅଛି, ଡେଲି ତ ସାଇକେଲ ଗୋଟେ କିଲୋମିଟର ଦୁଇ କିଲୋମିଟର ଚାଲୁଛି, ଏବେ ବି ଦେଖିବା କହିବେ ଭାଇ ଡବଲ ସାଇକେଲ ନେଇଯିବି ଦଶ କିଲୋମିଟର ଯାଇପାରିବି,
0: ଯାହା ହଉ ଖୁବ ସୁନ୍ଦର କଥା କହିଲେ, ଆପଣ ପିଲାଦିନର କଥା କହିଲେ, ଆପଣଙ୍କ ଅନୁଭୂତିର କଥା କହିଲେ, ଆଜି ଆମ ସହିତ ଯୋଡି ହେଇଥିବାରୁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ।
1: ଧନ୍ୟବାଦ ଭାଇ, ରହିଲି,
0: ନମସ୍କାର। ତ ବନ୍ଧୁ, ସାଇକେଲ ସହ ସମ୍ପର୍କ ଗୋଟେ ନିଆରା ସମ୍ପର୍କ, ସେ ସମ୍ପର୍କ ଯିଏ ଜାଣିଛି ଚଲେଇଛି ସେ ହିଁ ଜାଣିଛି ସାଇକେଲ ଶିଖିବାର ସେ ଯୋଉ ଅନୁଭୂତି, ଯୋଉ ଖୁସି, ଯୋଉ ଆନନ୍ଦ, ସେଥିରେ ଗୋଟେ ନିଆରା ଆପଣ ଦେଖିବା। ପରବର୍ତ୍ତୀ କଲର କିଏ ଅଛନ୍ତି, କଣ କହୁଛନ୍ତି ସାଇକେଲ ଶିଖିବାକୁ ନେଇ ତାଙ୍କର ଅନୁଭୂତି? କିଏ କହୁଛନ୍ତି, କୋଉଠୁ କହୁଛନ୍ତି? ଏଇ କଲର୍ଙ୍କ ନମ୍ବରଟି ସହିତ ସଂଯୋଗ କଟିଯାଇଥିଲା, ଫଳରେ ଆମେ ଲିସନର୍ଙ୍କ ସହିତ ଯୋଡ଼ି ହେଇପାରିନଥିଲୁ। ପରବର୍ତ୍ତୀ କଲର କିଏ ଅଛନ୍ତି ଦେଖିବା, ସେ କଣ କହୁଛନ୍ତି ଆଜିର ଟପିକ୍ ନେଇ। କିଏ କହୁଛନ୍ତି, କୋଉଠୁ କହୁଛନ୍ତି?
2: ନମସ୍କାର
0: ଭାଇ, ନମସ୍କାର। ଉର୍ମିଳା କାର୍ଯ୍ୟକ୍ରମକୁ ସ୍ୱାଗତ କରୁଛି, କଣ କହିବେ ଟପିକ୍ ସମ୍ପର୍କରେ କୁହନ୍ତୁ। ସାଇକେଲ ଚଲେଇଛନ୍ତି? ପଢିଛନ୍ତି କେତେ ଥର କୁହନ୍ତୁ?
2: ସେଇ ଫାଷ୍ଟ ଫାଷ୍ଟ ଚଲେଇଲା ବେଳେ ପଡିଛି ବହୁତ ଥର, ଯାହାକି ଗୋଡ ହାତ ଖଣ୍ଡିଆ ହେଇଯାଇଛି। କଥା ଅଛି, ଛାତ ନ ଖାଇଲେ ପାଠର ରାସ୍ତାଟା ଦେଖାଯାଏନି, ସେମିତି ନ ପଡିଲେ ସାଇକେଲ ଶିଖିବାର ମଜାଟା ନଥାଏ।
0: ଉର୍ମିଳା ବାବୁ ବଡ ସାଇକେଲ ଶିଖିଥିଲେ ନା ଏଇ ଲେଡିଜ ସାଇକେଲ?
2: ନା ନା, ବଡ ସାଇକେଲ ସେତେବେଳେ ତ ଲେଡିଜ ସାଇକେଲ ନଥିଲା ଏତେ। ମାନେ ଯୋଉ ବାପା ମାନେ ଯୋଉ ସାଇକେଲ ଚଲାନ୍ତି ସେଇ ସାଇକେଲ ଚଲେଇବାକୁ ବହୁତ ଆଗ୍ରହ ଥାଏ ଆଉ ଖୁସି ଲାଗିଥାଏ, ଯେତେବେଳେ ସେ କାମ ସାରିକି ସାଇକେଲ ଟିକେ ଥୋଇଥାଏ ଆମେ ତା ଭିତରେ ଖସିକି ନେଇକି ପଳେଇଥାଉ। ଆଉ ସ୍କୁଲରେ ବି ଖେଳ ଯୋଉ କୋଚ୍ ଭାଗ ନିଆଯାଏ
0: ସାଇକେଲ
2: ସ୍ଲୋରେ ସେକେଣ୍ଡ ହେଇଛି, ରନିଂରେ ଫାର୍ଷ୍ଟ ହେଇଛି।
0: ଆରେ ବାପ ରେ ବାପ, ଏବେ ସାଇକେଲ ଚଲେଇ ପାରିବେ?
2: ନିଶ୍ଚିନ୍ତ।
0: ଆରେ ବାପ ରେ, ଭାଇନାଙ୍କୁ ସାହାଯ୍ୟ କରିବେ,
2: ବସେଇକି ବି ନେଇପାରିବି,
0: ଭାଇନାଙ୍କୁ ସାହାଯ୍ୟ କରିବେ ନିଶ୍ଚିନ୍ତ।
2: ନିଶ୍ଚିନ୍ତ, କାହିଁକି ନା ଶିଖିଥିଲେ ସବୁ ଜିନିଷଟା ତମ ସୁବିଧା ଅସୁବିଧାର କାମରେ ଆସିଥାଏ।
0: ଭାଇନାଙ୍କୁ ଆଉ କିଛି ଅସୁବିଧା ହବନି, ସାଇକେଲ ଶିଖିଛନ୍ତି ମାନେ ଆପଣ କିଛି ଅସୁବିଧା ହବନି।
2: ଗୋଟେ କଥା ଅନୁତାପ କରୁଛନ୍ତି
0: କାହିଁକି
2: ନା, ମଝିରେ ମୁଁ ଗୋଟେ ଥର କହିଲି ମୁଁ ଗୋଟେ ଗାଡି କିଣିଦବା ଆଉ ତମେ ତ ପଳଉଛ କ୍ଷୀର ପାଇଁ, ଆଉ ସୁବିଧା ଅସୁବିଧା ବେଳକୁ ଦରକାର ହବ। ଭାଇନା କହିଲେ ବହୁତ, ତୁ କଣ ଗାଡି ଚଲେଇ, ତୋର କଣ କାମ ଅଛି, ତୁ ଗାଡି ନେଇକି ଯିବୁ?
0: କହିଲେନି ସାଇକେଲ କହିଥାନ୍ତି, ସେ କିଣିଦେଇଥାନ୍ତେ।
2: ଶୁଣନ୍ତୁ, ତାପରେ ଏଇନେ ଭାବୁଛନ୍ତି ସେତେବେଳେ କହିଥିଲେ ମୁଁ ବର୍ତ୍ତମାନ କିଣିଦେଇଥିଲେ ଭଲ ହେଇଥାନ୍ତା, ମତେ ଟିକେ ହାଲକା ମିଳିଥାନ୍ତା, ଯୋଉ କାମଟା ପଡୁଛି ତୁ ଏନେ କରିଦେଇଥାନ୍ତ। ମତେ ଯେତେବେଳେ କହିବେ ଏବେ କିଣିବା, ମୁଁ ନାଇଁ ନାଇଁ ନାଜ ମାଡିବ, ଆଉ ଏନେ କିଣିବା ଦରକାର ନା, ତୁ ତ ସେ ଗୋଟେ ୱାର୍ଡ ଜାଣିଛୁ, ମୁଁ ତତେ କହିଥିଲି ସେଇଆକୁ ମତେ କହିବୁ ଆଉ।
0: ଯା ହଉ, ଆଜି ଆମ ସହିତ ଯୋଡି ହେଲେ, ବହୁତ ସୁନ୍ଦର କଥାରେ କହିଲେ ଯେ ସାଇକେଲ ଶିଖିବାର ସେ ଅନୁଭୂତି।
2: ନିଶ୍ଚିତ, ସେ ସାଇକେଲ ଶିଖିବାର ବି ମାନେ ଲାଞ୍ଚ ଦେଇକି ଶିଖିବାକୁ ପଡୁଛି, ଯେତେବେଳେ ପୁଅ ମାନେ ମାନେ ଶିଖିଥିବେ ସେମାନଙ୍କୁ ରିକ୍ୱେଷ୍ଟ କରିବାକୁ
0: ପଡିଥିଲା,
2: ଛଣା ଛଣି ଜିନିଷ ଆଉ ଚକୋଲେଟ୍ ହରିକା ଦେଇକି ତାଙ୍କୁ ଅନୁରୋଧ କରିକି ହିଁ ଶିଖିବାକୁ ପଡିଥିଲା। ଯାହା ହଉ, ଧନ୍ୟବାଦ ଦେବି, ସିଏ ସହଯୋଗ କରିଥିବାରୁ ମୁଁ ଆଜି ଶିଖିପାରିଛି, ଆଉ ଶିଖିକି ବି ସ୍କୁଲରେ ନାଁ ରଖିପାରିଛି, ସାର୍ଟିଫିକେଟ୍ ବି ଏବେ ମୋ ପାଖରେ ବି ଥୁଆ ହେଇଛି।
0: ରଖିଥାନ୍ତି ସେ ସାର୍ଟିଫିକେଟ୍ ନିଶ୍ଚିନ୍ତ ଭାବେ, ସେଟା ନାଇଁ ଗୋଟେ ସ୍ମରଣୀୟ କଥା ସାଇକେଲ ଶିଖିବା।
2: ଯେତକ ଗିଫ୍ଟ ବି ମିଳିଥିଲା ସିଏ ବି ଅଛି, ସେତେବେଳେ ସାବୁନ କ୍ଲାସ ପ୍ଲେଟ ପେନ୍ ଏଗୁଡା ସବୁ ସେଗୁଡା ଅଛି ସାଇକେଲ ମୋ ପାଖରେ ବି।
0: ଯାହା ବାଜି ଆମ ସହିତ ଯୋଡି ହେଇକରି ନିଜର ମତ ସେୟାର କରିଥିଲେ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ,
2: ରଖିଲେ
0: ନମସ୍କାର। ଆଜ୍ଞା, ଶୁଣୁଥିଲେ ବନ୍ଧୁ, ସାଇକେଲ ଖାଲି ଶିଖିବା ନୁହେଁ, ସାଇକେଲ ଶିଖିବା ଆଉ ସାଇକେଲକୁ ନେଇଥିବା ଅନୁଭୂତି, ଯୋଉ ସ୍ମୃତି ଅନୁଭୂତି, ସ୍ମରଣୀୟ ମୁହୂର୍ତ୍ତ, ସାଇକେଲକୁ ନେଇ ସ୍କୁଲ କ୍ରୀଡ଼ାରେ ଭାଗ ନେବା, ସ୍ଲୋ ସାଇକେଲ ହଉ, ରନିଂ ହଉ, ପୁଣି ପୁରସ୍କାର ଜିତିବା, ଏସବୁ ଭିତରେ ସାଇକେଲ ଗୋଟେ ନିଆରାପଣ ନିହାର।

0: ଖୁସି ନିଆର ଆନନ୍ଦ ଆଣିଦିଏ। ତ ବନ୍ଧୁ ଏମିତି କ'ଣ ରହିଛି ଆପଣଙ୍କର ଅନୁଭୂତି, ଆମ ପାଖରେ ସମୟ ଆଉ ଖୁବ୍ କମ୍, ତା ଭିତରେ ଯେଉଁମାନେ ଯୋଡ଼ି ହେବେ ସେମାନଙ୍କର ନିଶ୍ଚିନ୍ତ ମତ ନେବା। ଦେଖିବା ପରବର୍ତ୍ତୀ କଲର କିଏ ଅଛନ୍ତି, କ'ଣ କହୁଛନ୍ତି, କିଏ କହୁଛନ୍ତି, କୋଉଠୁ କହୁଛନ୍ତି?
1: ଜୟ ମା ସାରଳା।
0: ଜୟ ମା ସାରଳା, କୁହନ୍ତୁ।
1: ନମସ୍କାର ଭାଇ।
0: ଆଜ୍ଞା ନମସ୍କାର।
1: ମୁଁ ରେଡିଓ ବନ୍ଧୁ ସାରଳା ଭାଇ ସାରଳା ମନ୍ଦିର କଣ୍ଠାପଡ଼ାରୁ କହୁଛି।
0: ଆପଣଙ୍କୁ କାର୍ଯ୍ୟକ୍ରମ ସ୍ୱାଗତ କରୁଛି ସାରଳା ଭାଇ। କ'ଣ କହିବେ, ଟପିକ ସମ୍ପର୍କରେ କୁହନ୍ତୁ।
1: ଧନ୍ୟବାଦ ଜୟଦେବ। ମୁଁ 84 ମସିହାରେ ସାଇକେଲ ଶିଖିଲି।
0: ଆଜ୍ଞା।
1: କିନ୍ତୁ ନିଜର ସାଇକେଲ ହେଲା 90 ମସିହାରେ। ହ୍ୟାଲୋ।
0: ଆଜ୍ଞା ଆଜ୍ଞା କୁହନ୍ତୁ।
1: ମୁଁ ସେତେବେଳେ କଟକ ରହୁଥିଲି ଭାଇ। ମୁଁ କଟକ, ମୋ ସାଇକେଲ ସବୁବେଳେ ଚିପଚିପ ପୁରା, ଗୋଟାଏ ବି ଧୂଳି ହେଲେ ମାନେ ସାଙ୍ଗେ ସାଙ୍ଗେ ପୋଛିଦେଲି, ଆଉ ସିଟ୍ ଚିରିଗଲା ମାନେ ସାଙ୍ଗେ ସାଙ୍ଗେ ସିଟ୍ କି ମାନେ ପେଡାଲ ଖଟଖଟ ହେଲେ ନୂଆ ପେଡାଲ ପକଉଥିଲି।
0: ସତରେ ସେ ସାଇକେଲ ସହିତ ଗୋଟେ ନିଆରା ଭାବ ଥିଲା ସତରେ
1: ଭାଇ। ଟିକେ ଶୁଣନ୍ତୁ, ମୁଁ

0: ମୋ ସାଇକେଲ ସବୁବେଳେ ଚିପ୍ ଚିପ୍ ପୁରା ଗୋଟାଏ ବି ଧୂଳି ହେଲେ ମାନେ ସାଙ୍ଗେ ସାଙ୍ଗେ ପୋଛିଦେଲି, ଆଉ ସିଟ୍ ଚିରିଗଲା ମାନେ ସାଙ୍ଗେ ସାଙ୍ଗେ ସିଟ୍ କି ମାନେ ପେଡାଲ ଖଟଖଟ ହେଲେ ନୂଆ ପେଡାଲ ପକଉଥିଲି।
1: ସତରେ ସେ ସାଇକେଲ ସହିତ ଗୋଟେ ନିଆରା ଭାବ ଥିଲା ସତରେ
0: ଭାଇ। ଟିକେ ଶୁଣନ୍ତୁ, ମୁଁ କଟକରେ ବାଦାମବାଡ଼ି ରହୁଥିଲି, ସେତେବେଳେ ମୁଁ ଚୌଦ୍ୱାର ପଳାଏ, ବାଳି ପଳାଏ, ଭୁବନେଶ୍ୱର ଯାଇଛି, ପୁରୀ ଯାଇଛି, ଢେଙ୍କାନାଳ ଯାଇଛି, କେନ୍ଦ୍ରାପଡ଼ା ଯାଇଛି
1: ସାଇକେଲରେ।
0: ଆଜ୍ଞା ଆଜ୍ଞା, ଆଉ ଯେତେବେଳେ ଗାଁକୁ ଆସିଲି 2000 ମସିହାରେ ଆଉ ଜଗତସିଂହପୁର ଜିଲ୍ଲାରେ ଆଜ୍ଞା ମୁଁ ସବୁ ସାଇକେଲରେ ଯାଏ, ମାନେ ନାଉଗାଁ ଆପଣ କାକଟପୁର ଶାରଳା ମନ୍ଦିରରୁ 45 କିଲୋମିଟର ସେଠୁ ବି ଯାଏ, ପୁରୀ ଆଜ୍ଞା ହଉଛି 105 କିଲୋମିଟର ଏଠୁ ସେଠିକି ବି ଯାଏ, ଏରସମା ହଉଛି 22 କିଲୋମିଟର। ମୁଁ ଟୋଟାଲ ଥାଇ ଆଉ ମୁଁ ମାନେ କୌଣସି ଗାଡି ଚଲାଇବା ମତେ ଭଲ ଲାଗେ ନାହିଁ।
1: ଏବେ ବି ସାଇକେଲ ଚଲଉଛନ୍ତି?
0: ଦୁଃଖର ବିଷୟ, 2022ରେ ମୋର ସାଇକେଲ ଚଲା ଭାଇ ଲାଷ୍ଟ ହେଇଗଲା, ଆଇ ସାଇଟ୍ ଖରାପ ହେଇଗଲା।
1: ଓହୋ,
0: ମୁଁ ଜୟଦେବ ଭାଇ ବହୁତ ଜାଗା ମାନେ କଟକ ଥିଲା ପରେ ଚୌଦ୍ୱାର ଟାଙ୍ଗି ମାନେ ବହୁତ ମାନେ ଆପଣ ଇଏ କରେ, ମୁଁ ଲଙ୍ଗ ଯିବ ମତେ ଭଲ ଲାଗେ, ପାଣି ବୋତଲ ଗାମୁଛା ଆଉ ରେଡି ଘଟି ପସ୍ତବ ବ୍ୟାଗରେ, କିନ୍ତୁ ଦୁଃଖର ବିଷୟ ଭାଇ ଆଉ ଯାଇପାରିବି।
1: ଯାହା ହଉ, ଆଜି ଆମ ସହିତ ଯୋଡି ହେଇକି ଆପଣ ଆପଣଙ୍କର ପିଲାଦିନର କଥା ସାଇକେଲ
0: ଏବେ ଚଲାନ୍ତୁ, ସମସ୍ତେ
1: ଚଲେଇବା ନିହାତି
0: ଦରକାର, ଗାଡି କମେଇକି ସାଇକେଲ ଚଲା, ନିଜ ଶରୀର ଏବଂ ପରିବେଶ ବି ଭଲ ହବ। ଆଜ୍ଞା,
1: ଆଜି ଆପଣ ଆମ ସହିତ ଯୋଡି ହେଇ ନିଜ ମତ ସେୟାର କରିଥିଲେ, ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ।
0: ରହିଲି, ଜୟ ମା ଶାରଳା,
1: ଜୟ ମା ଶାରଳା, ନମସ୍କାର। ତ ବନ୍ଧୁ, ଶୁଣୁଛନ୍ତି ତ ସାଇକେଲ ଚଲେଇ ସେ କେତେ ଦୂର ଯାଇପାରୁଥିଲେ, କେତେ କଥା କେତେ ଦୂର ପର୍ଯ୍ୟନ୍ତ ସାଇକେଲ ଚଲେଇ ପାରୁଥିଲେ ମଧ୍ୟ, କିନ୍ତୁ ଆଜି ପରିସ୍ଥିତି ଯୋଗୁଁ ଚଲେଇ ପାରୁନଥିଲେ, କିନ୍ତୁ ସେ ଅତୀତର କଥା, ସେ ସ୍ମୃତି, ସାଇକେଲ ତାଙ୍କୁ ନିଶ୍ଚିତ ଭାବେ ତାଙ୍କ ସହିତ ଜଡ଼ିଏ ରଖିଛି। ପରବର୍ତ୍ତୀ କଲର ଦେଖିବା କିଏ ଅଛନ୍ତି, କୋଉଠୁ କୋଉଠୁ କହୁଛନ୍ତି, କିଏ କହୁଛନ୍ତି, କୋଉଠୁ କହୁଛନ୍ତି?
2: ହ୍ୟାଲୋ ଭାଇ, ନମସ୍କାର।
1: ନମସ୍କାର,
2: ମୁଁ ଚୌପଡ଼ା କଟକରୁ କହୁଥିଲି, ମୋହିନୀ ବେହେରା।
1: ଆପଣଙ୍କୁ କାର୍ଯ୍ୟକ୍ରମ ସ୍ୱାଗତ କରୁଛି, କଣ କହିବେ ଟପିକ ସମ୍ପର୍କରେ କୁହନ୍ତୁ।
2: ସାର, ମୁଁ ତ ସାଇକେଲ କେବେ ଚଲେଇନି, ଗଡେଇଛି ନା ଚଲେଇ ପାରେନି, ସାଇକେଲ ଚକାଠି ମୁଁ ଚଲାଏ।
1: ଚକାଠି? ଯୋଉ ଖାଲି ଚକା?
2: ହଁ, ଚକାଠି ବାରି ଧରିକି ମୁଁ ଚକ ଚଲାଇକି ଯାଏ।
1: ହଁ, ସିଏ ତ ଗୋଟେ ନିଆରପଣ। ହଁ,
2: ହାତକୁ ମୁଁ ହାତକୁ ଗଲା ସୁଦ୍ଧା ବି ମୁଁ ସେ ଚକ ନ ଧରିଲେ ମୁଁ ହାତକୁ ଯାଏ ନାହିଁ, ଚକ ଯେତେବେଳେ ଗଡେଇ ଗଡେଇ ଶୀଘ୍ର ଯିବି ମୁଁ ସିଧା ସିଧା ହାତରେ ପହଞ୍ଚିଯାଏ। କିନ୍ତୁ ଦିନକର କଥା, ହାତକୁ ଯାଇଥିଲି, ସେ ହାତରେ ଗୋଟେ ବମ୍ ଫୁଟିଲା, ସେ ଗଡୁଆ ମାନେ ଫୁଟେଇଲେ, ମୁଁ ଯୋଉ ସଉଦା ପତ୍ର ଏପଟ ବ୍ୟାଗ ସେପଟ ବ୍ୟାଗ ଧରିଥାଏ, ସେଠୁ ଚକଟା କଣ କରିଛି ମୁଁ ତାକୁ ନେଇକି ଧରିଛି, ମତେ କହିଲା ଆରେ ଚକଟାକୁ ଥୋଇନୁ ନା, ସେ ମୋ ସାଇକେଲ, ମୁଁ ତାକୁ ଏମିତି ଥୋଇଦେବି ହେଲା। ମୁଁ ତାକୁ କଣ କରିଛି ରଖିଦେଇକି ଗୋଟେ ବଡରେ ଲୁଚେଇଦେଇକି ବୋଲି କାହାକୁ ନେଇଯିବ, ଲୁଚେଇଦେଇକି ତାକୁ ଥୋଇଦେଇକି ହାତରେ ପହଞ୍ଚିଲି, ସଉଦା ପତ୍ର କିଣା କିଣି କଲି, କିନ୍ତୁ ସେଠୁ ମୁଁ ସେଠୁ ପନିପରିବା ଏମିତି ସବୁ ତାଳ ପତ୍ର ନେଇକି ଆଣିଲୁ, ଆମ ବାପା ସେଠୁ ପହଞ୍ଚିଲେ ଖୋଜୁଥିଲେ, ଲୋକ ସବୁ ଭିଡ ଭିତରେ ମାନେ କିଏ କୁଆଡେ ଯାଉଛନ୍ତି କିଛି ଠିକ୍ ସେଇଟା ନାହିଁ, ସେଠୁ ମୁଁ ବ୍ୟାଗଟା ଧରିଛି, ସେଠୁ ଏ ହାତରେ ବ୍ୟାଗ ସେ ହାତରେ ବ୍ୟାଗ, ଚକୁଟା କଣ କରୁଛି ଆଉ ଗଡେଇ ପାରୁନି, ଆଉ ଧରିଛି ହାତରେ ଚକଟାକୁ ଧରିଛି, ବାପା ସେଠୁ ଅଧ ଭାତରେ ପହଞ୍ଚିଲେ, ଯେମିତି ପହଞ୍ଚିଲେ ମୁଁ ବାପାଙ୍କୁ କହିଲି ବାପା ଗୋଟେ ତମେ ଗୋଟେ ବ୍ୟାଗ ନେଇଯାଅ, ମୁଁ ଗୋଟେ ବ୍ୟାଗ ନେଇଯିବି, ଆଉ ମୋ ସାଇକେଲ ଟାକୁ ମୁଁ ନେବି, ଆଉ ମୁଁ ମୋର ଯିବି ଆଉ ହେଲା। ବାପା ସେ ବାପାଙ୍କ ହାତରେ ସେ ବ୍ୟାଗ ଧରାଇଦେଲି, ଏଠୁ ମୁଁ କଣ କରିଛି ଗୋଟେ ବ୍ୟାଗ ଧରିଲି, ଆଉ ଗୋଟେ ଚକ ଚଲେଇ ଗଲା, ଚାଲି ଚାଲି ଚଲି ଚଲି ଘରକୁ ଏଇଠୁ ଆଇଲି ଆଉ। ମଜା କଥା ସାର କହିଲେ, ଅନୁଭୂତି କଥା,
1: ଭିନ୍ନ ପ୍ରକାର ସାଇକେଲ ନାଇଁ କାଇଁ ବଡ ସାଇକେଲ ଚଲଉ ନାହାନ୍ତି?
2: ନାଇଁ ନାଇଁ ସାର, ମୁଁ ଗଡେଇ ପାରେନି କି ମୁଁ ଚଲେଇ ପାରେନି, ମତେ
1: ଡର ଲାଗେ, ଆଜି ବି ସାଇକେଲ ପ୍ରତି ଡର ରହିଛି,
2: ଚକାଟା ମୋର ଜୀବନ ଥିଲା।
1: ବାସ ବାସ ବାସ,
2: ହଁ, ମୁଁ ଚକ ନ ଚଲେଇଲେ ମୁଁ ଯୋଉ ଟିକେ ଯାହା ଦରକାର ହବ ମତେ ଯିଏ କଣ ପଠେଇବା ପାଇଁ, ମୁଁ ମୋ ଚକା ଦିଏ, ମୁଁ ଯିବି ଚକା ଖଣ୍ଡେ ବାଡି ଖଣ୍ଡେ ଧରିକି ଚଲେଇଲେ ମୁଁ ଧାଇ ଧାଇ ପହଞ୍ଚିଯାଏ ହାତରେ।
1: ବାସ ବାସ, ବଢିଆ କଥା କହିଲେ, ଯାହା ହଉ ଆମ ସହିତ ଯୋଡି ହେଇ ଗୋଟେ ସ୍ମୃତି ଅନୁଭୂତିର କଥା କହିଥିବାରୁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ, ରଖୁଛି,
2: ନମସ୍କାର।
1: ତ ବନ୍ଧୁ, ଏମିତି ସାଇକେଲ ସହିତ ଗୋଟେ ଭିନ୍ନ ପ୍ରକାର ରୁଚି, ଭିନ୍ନ ପ୍ରକାର ସମ୍ପର୍କ ସମସ୍ତଙ୍କର ଜଡ଼ିତ ହୋଇ ରହିଛି, ପିଲାଦିନର କଥା, ସେ ସାଇକେଲ ଚଲେଇବାର କଥା, ଭିନ୍ନ ପ୍ରକାର ସାଇକେଲରେ। ତ ଦେଖିବା ପରବର୍ତ୍ତୀ କଲର କିଏ ଅଛନ୍ତି, କଣ କହୁଛନ୍ତି, କିଏ କହୁଛନ୍ତି, କୋଉଠୁ କହୁଛନ୍ତି?
3: ନମସ୍କାର, ମୁଁ ସାଇ କହୁଛି, ବେଲପଡାରୁ।
1: ସାଇ, ସାଇକେଲ ଚଲଉଛ?
3: ଆଜ୍ଞା, ଏବେ ବି ଚଲଉଛି, ଗାଡି ଶିଖିଲା ପରେ ବି ମୁଁ ସାଇକେଲ ମଝିରେ ମଝିରେ ନଉଛି, କାହିଁକି ନା ସେଇଟା ନ ଚଲେଇଲେ ଖରାପ ହେଇଯିବ।
1: ଖାଲି ଖରାପ ହେଇଯିବ ବୋଲି ସାଇକେଲ ଚଲଉଛ ନାଇଁ, ତାକୁ ନ ଚଲେଇଲେ ଆପଣଙ୍କ ଶରୀର ଖରାପ ହେଇଯିବ ଯେ।
3: ଆଜ୍ଞା, ମୁଣ୍ଡ मुंड भी खराब है जो साइकिल छोटो साइकिल भी आज जाएंगे रखी छी सेटा को
4: चला चला सब बड़े हां
3: सेटा को पची पची रखी छी ता

0: ସେଇଟା ବି ଅଛି।
1: ନିଶ୍ଚିନ୍ତ ସାଇକେଲ ଚଲାଓ। ଆଉ ସାଇକେଲ ଚଲେ କେତେ ବାଟ ଯାଇଛ, କୋଉ ଜାଗା ଯାଇଛ?
0: ଆମେ ତ ଏମିତି ଥରେ ସାଙ୍ଗ ମାନେ ଛୋଟ ହେଇଥିଲୁ ସେଇ ଟାଇମରେ ସାଙ୍ଗ ମାନେ ମିଶିକିରି ଛତିଆ ପଳେଇ ଯାଇଥିଲୁ। ଘରେ ଆମକୁ କୁଆଡେ ଗଲୁ ଆମେ କହିକି ଯାଇନଥିଲୁ, ଏମିତି ଆମେ ଚଲଉ ଚଲଉ ପଳେଇ ଯାଇଥିଲୁ ବୁଲି ବାଲିକିରି। ସନ୍ଧ୍ୟା ଯେମିତି ହେଲା ସମସ୍ତେ ବ୍ୟସ୍ତ ହେଲେ, କୁଆଡେ ଗଲେ ଖୋଜା ଖୋଜି ବି କଲେ।
1: ଆମେ
0: ଆସିକି ଯେତେବେଳେ ପହଞ୍ଚିଲୁ ବହୁତ ପାଟି ଶୁଣିଥିଲୁ। ତାପରେ ମୁଁ ଯେତେବେଳେ ଶିଖୁଥିଲି ତ ସେତେବେଳେ କଣ ହେଇଥିଲା ନା, ମୋ ବାପା ତାଙ୍କ ସାଇକେଲ ତାଙ୍କର ମୁଁ ଜମା ନିଏ ନା, କାହିଁକି ନା ସେ ପାଟି କରିବେ, ତାଙ୍କର ଯଦି କଣ ଖରାପ ହେଇଯିବ। ମୁଁ ସେଇଥିପାଇଁ କଣ କରେ, ମୋ ଜେଜେଙ୍କ ସାଇକେଲ ନେଇଯାଏ। ଯେତେବେଳେ ଘରେ ସମସ୍ତେ ଶୋଇ ପଡିଥାନ୍ତି ଖରାବେଳ ଟାଇମରେ, ସେଇ ଟାଇମରେ ନେଇକି ଯାଏ। ଏମିତି ମୁଁ କଣ କରେ, ଯୋଉଠି ଗଡାଣିଆ ଜାଗା ଥାଏ ସେଇଠି ମାନେ ବସିଯାଏ, ତଳକୁ ଗଡେଇ ଦିଏ। ଏମିତି କରେ ଦିନେ ଗଲାନି, ମୁଁ ନେଇକି ଯାଇଛି, ବାପା ଆଡେ ଯାଉଛନ୍ତି। ତ ମୁଁ ଯେତେବେଳେ ଦେଖିଦେଲି ବାପାଙ୍କୁ, ଦେଖିବେ ବହୁତ ପାଟି କରିବେ। ମୁଁ କଣ କହିଲି, ଗୋଟେ ଗଛ ପଛରେ ଲୁଚିଗଲି। ମୁଁ କହିଲି ମୁଁ ସିନା ଲୁଚିଯିବି, ହେଲେ ସାଇକେଲ ଟାକୁ ତ ଦେଖିଦେବେ। ତାପରେ ସେଠି ଦେଖିଲି, ଚାରିଆଡକୁ ଚାହିଁଲି କୋଉଠି କିଛି ଥିବ ଯଦି ସାଇକେଲ ଟାକୁ ଲୁଚେଇବି। ଗୋଟେ ଛୋଟ ପୋଖରୀ ଥିଲା, ମୁଁ ତା ଭିତରକୁ ସାଇକେଲ ଟା ପକେଇଦେଲି। ଆଉ ସେତେବେଳେ ଏତେ ଛୋଟ ହେଇଥିଲି ଯେ ତା ଭିତରୁ କାଢିବାକୁ ମୋର ଆଉ ସାହସ ପାଇଲାନି, ବହୁତ ପାଣି ଥିଲା। ଆଉ ମୁଁ କଣ କରିବି, ଘରକୁ ଯଦି ସାଇକେଲ ନ ନେଇକି ଆସିବି, ଘରେ ଯେତେବେଳେ ଖୋଜିବେ ସମସ୍ତେ ଜାଣିଯିବେ ମୁଁ ହିଁ ନେଇଥିବି, କାହିଁକିନା ଆଉ କିଏ ତମ ଘରେ ବଡ ସାଇକେଲ ଟା। ତ ମୁଁ କଣ କରିବି, ତାପରେ ଜେଜେଙ୍କୁ ଆସିକି କହିଲି, କହିଲି ମୁଁ ଏମିତି ସାଇକେଲ ନେଇଥିଲି ଆଉ ବାପାଙ୍କୁ ଦେଖିକି ଡରରେ ପୋଖରୀରେ ପକେଇ ଦେଇଛି।
1: ଜେଜେ
0: କାଢିକି ଆଣିଲେ, ବାପା ଯେତେବେଳେ ଜାଣିଲେ ପାଟି କଲେ।
1: ବହୁତ ସୁନ୍ଦର ଅନୁଭୂତି ଅଛି, ସାଇକେଲ ଟାକୁ ନେଇ ପୋଖରୀ ଭିତରେ ପକେଇ ଦେଇଥିଲ ନାଇଁ? ସିଏ ଖୋଜିଲା ବେଳକୁ ସାଇକେଲ ନଥିବ ଆଉ, ତାପରେ ଆସିଲେ ଗାଳି ଆଉ ନା କଣ? ବହୁତ ସୁନ୍ଦର କଥା।
0: ମାଙ୍କଡକୁ ମତେ ବହୁତ ଡର, ମାଙ୍କଡ କଣ କରିଥିଲା ମାନେ ମୁଁ ବହୁତ ସ୍ପିଡ ରେ ଚଲାଏ ସାଇକେଲ, ଗାଡି ଟିକେ ସ୍ଲୋ ଚଲାଏ, ହେଲେ ସାଇକେଲ ରେ ପୁରା ପବନ। ମୁଁ ଏମିତି ଆସିଛି, ମାଙ୍କଡ ଡେଇଁକିରି କେମିତି କଣ ବସି ଯାଇଛି ପଛରେ, ମୁଁ ଜାଣିପାରିନି। ସେଠୁ ମତେ ଜଣେ ଜେଜେ କହିଲେ, ଆରେ ତୁ କଣ ମାଙ୍କଡ ତାକୁ ବସେଇକି ନଉଛୁ, ଖେଳୁଛି ବୋଧେ ମିଛରେ କହୁଛନ୍ତି ଆଉ। ମୁଁ ଯେତେବେଳେ ପଛକୁ ଚାହିଁଛି ଆଉ କଣ କରିବି, ମାଙ୍କଡକୁ ତ ମତେ ବହୁତ ଡର ଲାଗେ। ଆଉ ସାଇକେଲ ଯଦି ଏପଟ ସେପଟ ବି କରିଦେବି ପଡିବି। ଆଉ ମୁଁ ଯାଉଛି, ସେ ଯୋଉଠି ଓହ୍ଲେଇକି ଯିବ ଯିବ, ଭଗବାନଙ୍କ ଦୟାରୁ ମତେ ସେଦିନ କାମୁଡି ନଥିଲା କି କିଛି କରିନଥିଲା, ସେ ତାର ତା ବାଟରେ ପଳେଇଲା।
1: ସେ ବସିକି ଯାଉଥିଲା, ଦେଖୁଥିଲା ସାଇ ମତେ ବସେଇକି ନେଇପାରୁଛୁ କି ନାଇଁ, ନାଇଁ ସାଇ ତାକୁ ସୁନ୍ଦର ଅବସ୍ଥା ନଥିଲା।
0: ଏବେ ଯେବେ ବି ଦେଖୁଛି କୋଉଠି ମାଙ୍କଡ ଥିବ, ମୁଁ ଟିକେ ଚାରିଆଡକୁ ଚାହିଁକି ଯାଉଛି।
1: ବାସ ବାସ, ବହୁତ ବହୁତ ଧନ୍ୟବାଦ, ସୁନ୍ଦର ସ୍ମୃତିର କଥା କହିଲେ, ଆମ ସହିତ ଯୋଡି ହେଲେ, ଆଜି ନିଜ ମନର କଥା କହିଲେ, ସେଥିପାଇଁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ।
0: ଧନ୍ୟବାଦ, ରହିଲି, ନମସ୍କାର।
1: ନମସ୍କାର। ତ ବନ୍ଧୁ, ଶୁଣିଲେ ତ ସାଇ କହୁଥିଲେ ବେଲପଡାରୁ, କେତେ ସୁନ୍ଦର କଥା, ସାଇକେଲ ସହିତ କେତେ ସୁନ୍ଦର ଅନୁଭୂତି। ସାଇକେଲ ଚଲେଇଲା ବେଳେ ତାଙ୍କ ପଛରେ ମଧ୍ୟ ମାଙ୍କଡ ବସି ଯାଉଥିଲେ, ସେ ଜାଣିପାରୁନଥିଲେ, ବଢିଆ ଅନୁଭୂତିର କଥା କହିଲେ। ଆପଣମାନେ ମଧ୍ୟ ସେମିତି ଅନୁଭୂତିର କଥା କହିପାରିବେ। ସମୟ ଶେଷ ହେବାକୁ ଯାଉଛି, ଅଳ୍ପ ସମୟ ଅଛି, ଦେଖିବା ଆଜିର ଲାଷ୍ଟ କଲ୍ଟା ନେଇଯିବା, କିଏ କହୁଛନ୍ତି ଦେଖିନେବା। କିଏ କହୁଛନ୍ତି, କୋଉଠୁ କହୁଛନ୍ତି?
2: ନମସ୍କାର
1: ଭାଇ, କୃପା ସିନ୍ଧୁ ଭାଇ କୁହନ୍ତୁ।
2: ବଢିଆ ସୁନ୍ଦର ଟପିକ ଗୋଟେ ଆଣିଛନ୍ତି
1: ଆଜ୍ଞା,
2: ମାନେ ପିଲାଦିନର ସାଇକେଲ ଚଲେଇବା ଗୋଟେ ଯୋଉ ଅନୁଭୂତି।
1: ଆଜ୍ଞା ଆଜ୍ଞା ଭାଇ,
2: ମାନେ ସେତେବେଳେ ସାଇକେଲ ଚଲେଇବା ଗୋଟେ ରଜା ଚଲେଇଲା ଭଳିଆ ଲାଗେ ଗୋଟେ, କାହିଁକିନା ତାର ଗୋଟେ ନିଜର ଗୋଟେ ନିଜର ଗୋଟେ ପର୍ସନାଲିଟି ଭଳିଆ, ପୁରା ସାଇକେଲ ଟିପଟପ୍ ହେଇଥିବ, ପୁରା ଚକା ରିମ୍ ସବୁ ନୂଆ। ମାନେ ମେଟ୍ରିକ ପାସ୍ କଲା ପରେ ମତେ ସାଇକେଲ ମିଳିଥିଲା, ବାପା କିଣି ଦେଇଥିଲେ ମୋ ପାଇଁ। ଆଉ ଯେତେବେଳେ ସାଇକେଲ ଶିଖିଲି, ପୁରୁଣା ସାଇକେଲ ଶିଖିଲି, ସାଇକେଲ ଶିଖୁ ଶିଖୁକା ଗୋଟେ କେନାଲରେ ଗଳି ପଡିଥିଲି
1: ଆଜ୍ଞା।
2: ଆଉ ସାଇକେଲ ଗୋଟେ ସ୍କୁଲରେ ଚୋରି ହେଇଗଲା, ଆଉ ଗୋଟେ ସାଇକେଲ କଲେଜରେ ଚୋରି ହେଇଗଲା। ବାଲେଶ୍ୱରରେ ଆମର ପିଇସା ରହନ୍ତି, ତାଙ୍କ ଘରକୁ ଥରେ ଯାଇଥିଲୁ, ସେଠୁ ମାନେ ସାଇକେଲରେ ମୟୂରଭଞ୍ଜ ଯାଇଥିଲୁ, ମାନେ 55 କିଲୋମିଟର ଚଲେଇକି ଗଲା, ମାନେ 55 କିଲୋମିଟର ମୁଁ ଚଲେଇକି ଆଇଲି 55 କିଲୋମିଟର
1: ଗୋଟେ ସୁନ୍ଦର ଅନୁଭୂତିର କଥା। ସତରେ ସାଇକେଲ ର ସେ ସ୍ମୃତି କେବେ ଭୁଲିବାର ନୁହେଁ।
2: ସବୁ ରବିବାର ମୁଁ ସାଇକେଲ ଚଲଉଛି।
1: କୋଉଠି କୋଉ ଯାଇ ଚଲେଇକି ଯାଉଛନ୍ତି?

0: ଆମର କଳିଙ୍ଗ ଷ୍ଟୁଡିଓରୁ ବାହାରିବ ସେପଟେ ଯାଇ କୋଳଥିଆ ପର୍ଯ୍ୟନ୍ତ ନହେଲେ ସୌଭାଗ୍ୟ ନଗର ପର୍ଯ୍ୟନ୍ତ ଡାଗମରା ଏଠିକି
1: ସାଇକେଲ କେବେ ଆସନ୍ତୁ ଦେଖା ହବ ଆଉ ଖଣ୍ଡଗିରି ଛକରେ ଆଉ ରହିଲେ ଆଜ୍ଞା ଆପଣଙ୍କ ଆଜି ଆମ ସହିତ ଯୋଡି ହେଇଥିବାରୁ ବହୁତ ବହୁତ ଧନ୍ୟବାଦ ରହିଲେ ଆଜ୍ଞା ନମସ୍କାର ତ ବନ୍ଧୁ ଶୁଣିଲେ ସାଇକେଲକୁ ନେଇ କେତେ ଅନୁଭୂତି କେତେ ମିଠା କଥା ତ ଯେଉଁମାନେ ଆମ ସହିତ ଯୋଡ଼ି ହେଲେ ସାଇକେଲକୁ ନେଇ ନିଜର ସ୍ମୃତି ଅନୁଭୂତି ବଖାଣିଲେ ସମସ୍ତଙ୍କୁ ବହୁତ ବହୁତ ଧନ୍ୟବାଦ ଏଇଠି ଶେଷ କରୁଛୁ ଆଜିର ଡାଇଲି ଲାଇଭ୍ ଚିଟ୍ଚାଟ୍ କାର୍ଯ୍ୟକ୍ରମ ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ହେଉଛି ରେନ୍ବୋ ଏସ୍ଏମ୍ଏସ୍ ଆପଣମାନଙ୍କ ମନପସନ୍ଦର ଗୀତର କାର୍ଯ୍ୟକ୍ରମ ରେନ୍ବୋ ଏସ୍ଏମ୍ଏସ୍ ଯେଉଁଥିରେ ଆପଣମାନେ ନିଜ ପସନ୍ଦର ଗୀତ ଶୁଣିବା ପାଇଁ ଆମକୁ ଏସ୍ଏମ୍ଏସ୍ ମାଧ୍ୟମରେ ଅନୁରୋଧ କରିପାରିବେ ହ୍ୱାଟ୍ସଆପ୍ ମେସେଜ୍ ମାଧ୍ୟମରେ ଅନୁରୋଧ କରିପାରିବେ ସେଥିପାଇଁ ଆପଣ ଆମକୁ ମେସେଜ୍ କରିପାରିବେ ମେସେଜ୍ କରିବା ପାଇଁ ଆମ ନମ୍ବରଟି ହେଲା 09495963210 ଆପଣଙ୍କ ମୋବାଇଲ୍ରେ ଟାଇପ୍ କରନ୍ତୁ FMRC ସ୍ପେସ୍ ଦିଅନ୍ତୁ ନିଜ ନାଁ ଲେଖନ୍ତୁ ଠିକଣା ଲେଖନ୍ତୁ ଯେଉଁ ଗୀତଟି ଶୁଣିବାକୁ ଚାହୁଁଛନ୍ତି ସେ ଗୀତର ପ୍ରଥମ ଧାଡ଼ି ଲେଖନ୍ତୁ ଆଉ ତାହା କେଉଁ ଫିଲ୍ମ ବା ଆଲବମ୍ର ତାହା ଲେଖି ଆମ ନିକଟକୁ ପଠାଇ ଦିଅନ୍ତୁ ଆମ ଏସ୍ଏମ୍ଏସ୍ ନମ୍ବର ହେଲା 09495963210 ଆମକୁ ହ୍ୱାଟ୍ସଆପ୍ରେ ମଧ୍ୟ ମେସେଜ୍ କରିପାରିବେ ହ୍ୱାଟ୍ସଆପ୍ ନମ୍ବର ହେଲା 8895254200

ବନ୍ଧୁ ଆମ ପାଖରେ ବହୁତ ଗୁଡ଼େ ମେସେଜ ପହଞ୍ଚିଗଲାଣି, ଆପଣଙ୍କର ଅନେକ ଗୁଡ଼େ ମେସେଜ। ପରବର୍ତ୍ତୀ ମେସେଜଟି ଦେଇଛନ୍ତି ସମୀର ସସ୍ମିତା ଖଟୁଆ ନରସିଂହପୁର କେନ୍ଦ୍ରାପଡ଼ାରୁ, ପ୍ରେମାନନ୍ଦ ମହାପାତ୍ର ରାମଚନ୍ଦ୍ରପୁର ଦୁର୍ଗାପୁର ବାଙ୍କୀ କଟକରୁ, ଡମ୍ବରୁଧର ରଥ ଶର୍ମା ସୁରକ୍ଷା ସହାୟ ସହଯୋଗ ଭବନ ସେକ୍ଟର 13 ସିଡିଏ କଟକରୁ, ସୁନିତା ପୃଷ୍ଟି ମନୋଜ ପୃଷ୍ଟି ଗୋପପୁର ନିଶ୍ଚନ୍ତ କୋଇଲି କଟକରୁ, ନାରାୟଣ ପ୍ରଧାନ ବି ବ୍ରହ୍ମପୁର ବୁଗୁଡ଼ା ଗଞ୍ଜାମରୁ, ପ୍ରେମଜୀ ଭାଇ ଭାରତୀୟ ପ୍ରେମଜୀ କମ୍ୟୁନିକେସନ ସିଡିଏସ୍ ସେକ୍ଟର 7 ମର୍କତନଗର କଟକରୁ। ଆପଣ ସମସ୍ତଙ୍କ ପାଇଁ ପହଞ୍ଚାଇ ଦେଉଛୁ କାର୍ଯ୍ୟକ୍ରମର ଏଇ ଗୀତଟି।

କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟି ଶୁଣିବାକୁ ଚାହିଁଛନ୍ତି ଦିଲୀପ ନାୟକ ପାରାଦୀପରୁ, ସମ୍ପତ ଅଭିମାନପୁର ବଡମ୍ବା କଟକରୁ, ରମେଶ ଚନ୍ଦ୍ର ସାହୁ ଓକମା ଭାପୁର ଢେଙ୍କାନାଳରୁ, ହାଲୋ ଭାଇ ସେୟାନ ଆଠଗଡ଼ରୁ, ହିତେନ୍ଦ୍ର ଦାସ ଆସାମରୁ। ତ ଶୁଣିଛୁ ଆପଣଙ୍କ ପସନ୍ଦର ଏଇ ଗୀତଟି।

ପରବର୍ତ୍ତୀ ମେସେଜ୍ଟି ଶୁଣିବାକୁ ଚାହିଁଛନ୍ତି ସାବିତ୍ରୀ ରାଉଳ ସୁଧୁ ଷଡ଼ଙ୍ଗୀରୁ। ପରବର୍ତ୍ତୀ ମେସେଜ୍ ଆସିଛି କଳ୍ପନା ମହାନ୍ତି ସୋମ ପ୍ରକାଶ ଭରତ ଚନ୍ଦ୍ର ନାୟକ ସିଡିଏ ସେକ୍ଟର 6 କଟକରୁ। ଆଭାସ ସେନ, ରୋହିତ ସେନ, ଦୀପକ କୁମାର, ରାଜକୁମାର ଭରଦ୍ୱାଜ, ବିମଲ ଶ୍ରୀବାସ୍ତବ, ମନୀଷ ଶର୍ମା, ଅଲିସା ଆପା, ତମାନ୍ନା ରେଡ୍ଡି, ଟାଟା ଷ୍ଟିଲ୍ କଳିଙ୍ଗନଗରରୁ। ଶୁଣି ଦେଉଛୁ ଆପଣଙ୍କୁ ଆପଣଙ୍କ ପସନ୍ଦର ଗୀତଟି।

କାର୍ଯ୍ୟକ୍ରମର ପରବର୍ତ୍ତୀ କେତୋଟି ଶୁଣିବାକୁ ଚାହିଁଛନ୍ତି ଅଭିଚାରୀ ସାହୁ କଟକରୁ, ଆହୁରି ମୋତେ ରାଜେନ୍ଦ୍ର ନନା ନୂଆଗାଁ କଟକରୁ, ଟିକି ଟିକି ମିକି ଟୁକୁନା ମାଣିଆବନ୍ଧ ସନ୍ତରାଇଲି ବଡ଼ମ୍ବାରୁ ଶୁଣି ଦେଇଛୁ ଆପଣଙ୍କ ଆପଣଙ୍କ ପସନ୍ଦର ଏ ଗୀତଟିଏ।

କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତ ଶୁଣିବାକୁ ଚାହିଁଛନ୍ତି ସମୀର ସଙ୍ଗୀତା ପଣ୍ଡା ତେଲଙ୍ଗାପେଣ୍ଠ କଟକରୁ। ଆହୁରି ମଧ୍ୟ ଆଉ ଅନୁରୋଧ ଆସିଛି ହେମନ୍ତ କୁମାର ମହାରଣା ସୁଭଦ୍ରାପୁର ଉତ୍ତମପୁର କଟକରୁ। ଶୁଣି ଦେଉଛୁ ଆପଣଙ୍କ ପସନ୍ଦର ଏ ଗୀତଟି।

କାର୍ଯ୍ୟକ୍ରମ ପରବର୍ତ୍ତୀ ଗୀତ ଶୁଣିବାକୁ ଚାହିଁଛନ୍ତି ଘାସିରାମ ପ୍ରଧାନ, ସୁଚିତ୍ରା ସାହୁ, ଦେବଦତ୍ତ ପ୍ରଧାନ, ସୁଫଳା ପ୍ରଧାନ, ସୁସୁଡ଼ା ଅନୁଗୁଳରୁ। ଆପଣଙ୍କ ପସନ୍ଦର ଗୀତଟି ନିଶ୍ଚିନ୍ତ ଭାବେ ଆପଣଙ୍କ ପାଖରେ ପହଞ୍ଚାଇଦେବୁ। ଗୀତଟି ଶୁଣିବାକୁ ମଧ୍ୟ ଚାହିଁଛନ୍ତି କୃପା ସିନ୍ଧୁ କବି ଭୁବନେଶ୍ୱରରୁ, ଆହୁରି ମଧ୍ୟ ସୁଚିତ୍ରା ସେନାପତି ଶହୀଦନଗର ଭୁବନେଶ୍ୱରରୁ, ଚୈତନ୍ୟ ଚାନ୍ଦ ପ୍ରଫୁଲ୍ଲ ପ୍ରଧାନ ମାଣିଆବନ୍ଧରୁ, ବାବନ ଚନ୍ଦ୍ର ପାଲ, ମମତା ପାଲ, କିଶୋରନଗର କଟକରୁ। ଶୁଣି ଦେଉଛୁ ଆପଣଙ୍କ ପସନ୍ଦର ଏଇ ଗୀତଟିକୁ।

କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତ ଶୁଣିବାକୁ ଚାହିଁଛନ୍ତି ପ୍ରଭାତ ବଳିଆର ସିଂ ଚନ୍ଦନ ଟୁନି ବାଙ୍କି କଲେଜ ବାଙ୍କିରୁ, ଦୁର୍ଗାପ୍ରସାଦ ଦଳେଇ ପାରେଶ୍ୱର ସାହି ଯୋବ୍ରା।

କାର୍ଯ୍ୟକ୍ରମ ପରବର୍ତ୍ତୀ ଗୀତଟି ଶୁଣିବାକୁ ଚାହିଁଛନ୍ତି ଉର୍ମିଳା ନିର୍ମଳା ପ୍ରତ୍ୟୁଷ ପ୍ରଭାକର ସେକ୍ଟର 11 CDA କଟକରୁ ଶୁଣେଇ ଦେଉଛୁ ଆପଣଙ୍କୁ ଆପଣଙ୍କ ପସନ୍ଦର ଏହି ସୁନ୍ଦର ଗୀତଟି। ତ ଆପଣଙ୍କର ଗୋଟେ ସୁନ୍ଦର ମେସେଜ ଆସିଛି, ଜୟଦେବ ଭାଇ ନମସ୍କାର, ସବୁ ଷ୍ଟାଫ ମାନଙ୍କୁ ନମସ୍କାର, ସବୁ ଶ୍ରୋତା ମାନଙ୍କୁ ଗୁଡ୍ ମର୍ଣ୍ଣିଂ। ସାଇକେଲ ଚଲା ଶିଖିବା ଆଉ ଚଲେଇବାକୁ ନେଇ ସ୍ମୃତି ଅନୁଭୂତି ଏହି ଟପିକ ରହିଥିଲା ଆଜିର ଲାଇଭ ଡାଇଲିନ ଚିଟ୍ଚାଟ୍ କାର୍ଯ୍ୟକ୍ରମରେ। ଏଥିରେ କଲ୍ କରିଥିବା ଶ୍ରୋତାମାନେ ତାଙ୍କ ନିଜ ସାଇକେଲ ଚଲା ବିଷୟରେ କହିଲେ, କଲ୍ କରିଥିବା

କାର୍ଯ୍ୟକ୍ରମ ପରବର୍ତ୍ତୀ ଗୀତ ଶୁଣିବାକୁ ଚାହିଁଛନ୍ତି ଭାଟପାଡ଼ା ଛତିଶଗଡ଼ରୁ ହୀରାମଣି ବର୍ମା, ପାରସମଣି ବର୍ମା, ପୁଷ୍ପେନ୍ଦ୍ରମଣି ବର୍ମା, ନିଖିଲେନ ବର୍ମା ଶୁଣିଛୁ ଆପଣଙ୍କୁ ଆପଣଙ୍କ ପସନ୍ଦର ଏହି ଗୀତଟି।

ଶ୍ରୋତା ବନ୍ଧୁ, ସମୟ ସରି ଆସିଲାଣି। ଆମ ପାଖରେ ଅନେକ ଗୁଡ଼ିଏ ମେସେଜ ଅଛି, ଆଉ ଦୁଇଟି ଗୀତ ଆମେ ବଜେଇବା। ତ ମୁଁ ପଢି ଦଉଛି ଯେଉଁମାନଙ୍କର ମେସେଜ ରହିଲା ସେମାନଙ୍କ ଅନୁରୋଧର ଗୀତ ଆମ ପାଖରେ ଅଛି। ମାମା ମିଶ୍ର ଭୁବନେଶ୍ୱରରୁ ଦେଇଛନ୍ତି ମେସେଜ, ସେ ଶୁଣିବାକୁ ଚାହିଁଛନ୍ତି ଗୋଟେ ସୁନ୍ଦର ମିଠା ଗୀତଟିଏ। ରାଜେଶ, ରିତିକା, ମନୀଷା ନାୟକ ଚର୍ଚିକା ବଜାର ଜଗତସିଂହପୁରରୁ ମଧ୍ୟ ମେସେଜ ଦେଇଛନ୍ତି, ସେ ଶୁଣିବାକୁ ଚାହିଁଛନ୍ତି। ମୁନା ପଣ୍ଡା କୋଟିଲ ଜଗତସିଂହପୁରରୁ, ଜଲିଲ ଖାନ ସିମରନ ନିମଚୌଡ଼ି କଟକରୁ ମଧ୍ୟ ଶୁଣିବାକୁ ଚାହିଁଛନ୍ତି। ପ୍ରମୋଦ କୁମାର ସାହୁ ଡିଏସ୍ଆଇ କାଦୁଆପଡ଼ା ଜଗତସିଂହପୁର ମଧ୍ୟ ଶୁଣିବାକୁ ଚାହିଁଛନ୍ତି। ଆମ ପାଖରେ ଏତିକି ମେସେଜ ଆମ ପାଖରେ ପହଞ୍ଚିଥିଲା, ଆପଣ ସମସ୍ତଙ୍କ ପାଇଁ ଶୁଣି ଦେଉଛୁ ବ୍ୟାକ୍ ଟୁ ବ୍ୟାକ୍ ଏଇ ଦୁଇଟି ଗୀତ।

ସମସ୍ତେ ନିଜ ନିଜ କାମ ଆରମ୍ଭ କରିସାରିଛେ, ତାରି ଭିତରେ ସବୁଥର ଭଳି ଆପଣଙ୍କୁ ଆଜି ବି ଅନୁରୋଧ ରହିବ କି ଯଦି ଆମକୁ ଶୁଣି ଶୁଣି ଆପଣ ଆପଣଙ୍କ ଗନ୍ତବ୍ୟ ସ୍ଥଳକୁ ଯାତ୍ରା କରୁଛନ୍ତି, ତାହେଲେ ନିହାତି ଭାବରେ ଗୋଟିଏ ସୁରକ୍ଷିତ ଯାତ୍ରା ଆପଣ କରନ୍ତୁ। ଏବଂ ତାପରେ ଯେତେବେଳେ ଆପଣ ନିଜ ସେଫ୍ଟି ପ୍ରତି ବିଶେଷ ଭାବରେ ଧ୍ୟାନ ରଖିବା ସହିତ ସାମ୍ନାରେ ଯାଉଥିବା ଲୋକଙ୍କ ପ୍ରତି ମଧ୍ୟ ଦୟାବାନ ହୁଅନ୍ତୁ। ଟୁ ହ୍ୱିଲର୍ରେ ଯାଉଥିଲେ ହେଲମେଟ୍ ଏବଂ ହେଲମେଟ୍ର ବେଲ୍ଟ ବାନ୍ଧି ରଖନ୍ତୁ। ଫୋର୍ ହ୍ୱିଲର୍ରେ ଯାଉଥିଲେ ସିଟ୍ ବେଲ୍ଟ ବାନ୍ଧିବା ପାଇଁ ଜମା ବି ଭୁଲନ୍ତୁ ନାହିଁ। ଆରମ୍ଭ ହୋଇଯାଏ ଦ ସୋ କଳାକାର, ଯେଉଁଥିରେ ଆମେ ସେଇ ଦିଗଜ କଳାକାରମାନଙ୍କ ବିଷୟରେ କଥା ହୁଏ ଯେଉଁମାନଙ୍କର ଆମକୁ

వెల్కమ్ బ్యాక్. ట్యూన్ వచ్చింది 100.4 ఆకాశవాణి ఎఫ్ఎం రెయిన్బో గటకు. సంగ డిపి వచ్చి అప్పటి కోసం అయితే అండ్ సోషాలజీ కళాకార్ তবে বন্ধু আজ কলাকার আমি কথা হচ্ছে বলিউড জুনিয়র বচ্চন মানে অভিষেক বচ্চন বিষয়ে. তবে 2000 ক্যারিয়ার আরম্ভ করতে জুনিয়র বচ্চন অভিষেক ক্যারিয়ার আরম্ভ এবে পর্যন্ত অনেক ফিল্ম সে ভেটি নিজ ফ্যান্স মানুষ ତାଙ୍କ ଚଳଚ୍ଚିତ୍ରଗୁଡ଼ିକ ମଧ୍ୟରୁ ୟୁବା ହମ୍ ତୁମ୍ ଧୂମ୍ ବଣ୍ଟି ଅର୍ ବବ୍ଲି ସରକାର କଭି ଅଲବିଦା ନା କହନା ଗୁରୁ ଝୁମ୍ ବରାବର ଝୁମ୍ ଦୋସ୍ତାନା ଦିଲ୍ଲୀ ସିକ୍ସ ପା ଆଦି ଅନ୍ୟତମ ଚଳଚ୍ଚିତ୍ର. ସେହିପରି ରାବନ ଗେମ୍ ବୋଲ ବଚ୍ଚନ ଧୂମ୍ ଥ୍ରୀ ହାପି ନ୍ୟୁ ଇୟର ହାଉସଫୁଲ ଥ୍ରୀ ବବ୍ ବିଶ୍ୱାସ ଭଳି ଅନେକ ଚଳଚ୍ଚିତ୍ର ମଧ୍ୟ ସେ ନିଜ ଫ୍ୟାନ୍ସ ମାନଙ୍କୁ ଭେଟି ଦେଇଛନ୍ତି ଆଉ ଏଥିରେ ନିଜ ଅଭିନୟର ଝଲକ ଦେଖାଇଛନ୍ତି. ନିଜ ହାଇଟ୍ ଏବଂ ଗୁଡ୍ ଲୁକିଂ ଚେହେରା ସାଙ୍ଗକୁ ସବୁ ଚରିତ୍ରରେ ନିଜକୁ ଖାପ ଖୁଆଇ ନିଜର ଏକ ସ୍ୱତନ୍ତ୍ର ଫ୍ୟାନ୍ ବେସ୍ ତିଆରି କରିପାରିଛନ୍ତି ଅଭିଷେକ ବଚ୍ଚନ.

ଫ୍ରେଣ୍ଡ ଶୋ ଚାଲିଛି କଳାକାର ଆଜି ଆମେ କଳାକାରରେ କଥା ହଉଛେ ଅଭିଷେକ ବଚ୍ଚନଙ୍କ ବିଷୟରେ ତେବେ ଅଭିଷେକ ବଚ୍ଚନଙ୍କ ବିଷୟରେ ଯଦି କହିବି ବ୍ୟକ୍ତିଗତ ଜୀବନରେ ମଧ୍ୟ ସେ ଅତ୍ୟନ୍ତ ଶାନ୍ତ ସ୍ୱଭାବର 2007 ସେ ବଲିଉଡ୍ର ପ୍ରଖ୍ୟାତ ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟଙ୍କୁ ବିବାହ କରିଥିଲେ ଉଭୟଙ୍କର ଗୋଟିଏ ଝିଅ ମଧ୍ୟ ଅଛି ସବୁବେଳେ ଶାନ୍ତ ରହି ସବୁକିଛି ଅନୁଶୀଳନ କରିବାକୁ ଆଉ ଜୀବନରେ ସବୁବେଳେ ଠିକ୍ ଭୁଲକୁ ଥଣ୍ଡା ମନରେ ସଲ୍ୟୁସନ୍ ବାହାର କରିବାକୁ ସେ ନିଜ ଫ୍ୟାନ୍ସମାନଙ୍କୁ ଉପଦେଶ ଦିଅନ୍ତି ନିଜର ନମ୍ର ବ୍ୟକ୍ତିତ୍ୱ ଏବଂ ନିରନ୍ତର ପରିଶ୍ରମ ତାଙ୍କୁ ଆଜି ବଲିଉଡ୍ରେ ଜଣେ ଲୋକପ୍ରିୟ କଳାକାର ଭାବରେ ପରିଚୟ ଦେଇଛି

ଆଜି କଳାକାରରେ ଆମେ କଥା ହଉଥିଲେ ଅଭିଷେକ ବଚ୍ଚନଙ୍କ ବିଷୟରେ। ତେବେ ଅଭିଷେକ ବଚ୍ଚନ ଜଣେ ଅତ୍ୟନ୍ତ ନମ୍ର ଏବଂ ଶାନ୍ତ ସ୍ୱଭାବର କଳାକାର ଏବଂ ସେ ନିଜ ପରିଶ୍ରମ ଏବଂ ନିଜର ନିଷ୍ଠା ବଳରେ ଆଜି ବଲିଉଡ଼ର ଜଣେ ଆଗଧାଡ଼ିର କଳାକାର ଭାବରେ ନିଜର ପରିଚୟ ସୃଷ୍ଟି କରିପାରିଛନ୍ତି। ଏବେ ତ ସମୟ ହେଇଛି କଳାକାର ଶୋକୁ ଏଇଠି ୱାଇଣ୍ଡ ଅଫ୍ କରିବା ପାଇଁ ପଡ଼ିବ। କାର୍ଯ୍ୟକ୍ରମ ଶେଷ କରିବା ପୂର୍ବରୁ ଶୁଣି ନିଅନ୍ତୁ ଏଇ ସୁନ୍ଦର ଗୀତଟି, କେବଳ ଆଉ କେବଳ ଆପଣଙ୍କ ପାଇଁ।

ୱେଲକମ୍ ବ୍ୟାକ୍ ବନ୍ଧୁ ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକକୁ ଡିପି ଅଛି ଆପଣଙ୍କ ସହିତ ଆରମ୍ଭ ହୋଇଯାଇଛି ସେଇ ସମୟ ଯେଉଁ ସମୟରେ ଆମେ ଶୁଣେ ପୁରୁଣା ଚଳଚ୍ଚିତ୍ରର ଗୀତ ସହିତ ଶୁଣେଇଦେଉଛି ଆପଣଙ୍କୁ କିଛି ସୁନ୍ଦର ସୁନ୍ଦର ପୁରୁଣା ହିନ୍ଦୀ ଚଳଚ୍ଚିତ୍ରର ଗୀତ କୁଆଡେ ବି ଯାଆନ୍ତୁନି ଟ୍ୟୁନ୍ କରି ରଖିଥାନ୍ତୁ 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ କହୁଥାନ୍ତୁ ଦିଲ୍ ସେ ଦିଲ୍ ତକ୍

0: ଅନୁ ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକକୁ ଶୁଣୁଛନ୍ତି କେତୋଟି ପୁରୁଣା ହିନ୍ଦୀ ଚଳଚ୍ଚିତ୍ର ଗୀତ ପରବର୍ତ୍ତୀ ଗୀତ ଏଇ ବିଜ୍ଞାପନ ବିରତି ପରେ
1: ପ୍ରଭୁ ଏ ମାସରେ ବି ଏତେ ଇଲେକ୍ଟ୍ରି ବିଲ୍ କେମିତି ଦେବି
2: ଆରେ ରାଜୁ ଭାଇ ପିଏମ୍ ସୂର୍ଯ୍ୟଘର ଯୋଜନାର ୟୁଏଲ୍ଏ ମଡେଲ ଥାଉ ଥାଉ ତୋର ଏତେ ଚିନ୍ତା କାହିଁକି ଯେ ମୁଁ ତ ମୋ ଘରେ ସୋଲାର ଲଗେଇ ଦେଲିଣି ବିଜୁଳି ବିଲ୍ ଟେନସନରୁ ମୁଁ ପୁରା ମୁକ୍ତି
1: ସତରେ ଭାଇ
2: ହଁ ଭାଇ ମାତ୍ର 1875 ଟଙ୍କାରେ ପୁଣି ଏଥିରେ ବାର୍ଷିକ 5000 ଟଙ୍କା ପର୍ଯ୍ୟନ୍ତ ବିଜୁଳି ବିଲ୍ରେ ସଞ୍ଚୟ ହେବ ତା ସହ 5 ଯାଏ ମେଣ୍ଟେନାନ୍ସ ଖର୍ଚ୍ଚ ବି ନାହିଁ
1: ଆଜ୍ଞା ହଁ
2: ଆଜି ହିଁ ଅଧିକ ସୂଚନା ପାଇଁ ନିକଟସ୍ଥ ବିଦ୍ୟୁତ କାର୍ଯ୍ୟାଳୟ ଅଥବା 1800345718 ଯୋଗାଯୋଗ କରନ୍ତୁ

ୱେଲକମ୍ ବ୍ୟାକ୍ ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକକୁ ଦେବୀ ପ୍ରସାଦ ଅଛି ଆପଣଙ୍କ ସହିତ ବନେଇକି ରଖିଛି ଆପଣଙ୍କ ଦିଲ୍ ସେ ଆମ ଦିଲ୍ ତକ୍ର କନେକ୍ସନ୍।

ପୁଣି ଥରେ ସେଇ ସେଫ୍ଟି କଥା ମନେ ପକେଇଦେବି। ଯଦି କେଉଁ ସ୍ଥାନକୁ ଯାଉଛନ୍ତି ଏବଂ ଆମକୁ ତା ସହିତ ଶୁଣୁଛନ୍ତି ତାହେଲେ ଆପଣଙ୍କୁ ଅନୁରୋଧ, ଆପଣ ଫୋର୍ ହ୍ୱିଲର୍ରେ ଯାତ୍ରା କରୁଥିଲେ ନିହାତି ଭାବରେ ସିଟ୍ ବେଲ୍ଟ ବାନ୍ଧିବା ସହିତ ଯଦି ଟୁ ହ୍ୱିଲର୍ରେ ଯାତ୍ରା କରୁଛନ୍ତି ତାହେଲେ ହେଲମେଟ୍ ପିନ୍ଧି ହେଲମେଟ୍ର ବେଲ୍ଟକୁ ଭଲ ଭାବେ ବାନ୍ଧନ୍ତୁ, ସୁରକ୍ଷିତ ଯାତ୍ରା କରନ୍ତୁ। ବନ୍ଧୁ, ବର୍ଷା ଦିନ ଆରମ୍ଭ ହୋଇଯାଇଛି, ତା ସହିତ ଖରା ବି ଟିକେ ଟିକେ କିଛି କିଛି ସ୍ଥାନରେ ବର୍ତ୍ତମାନ ସୁଦ୍ଧା ହେଉଛି। ତେଣୁ ସବୁଠୁ ସେଫ୍, ଆପଣ ନିଜ ସାଙ୍ଗରେ ଯଦି କୌଣସି ସ୍ଥାନକୁ ବାହାରକୁ ଯାଉଛନ୍ତି ତାହେଲେ ନିଜ ସହିତ ରେନକୋଟ୍ ଏବଂ ଛତା ନିହାତି ନିଅନ୍ତୁ, କାରଣ କୌଣସି ସମୟରେ ବି ବର୍ଷା ହେବାର ସମ୍ଭାବନା ଅଛି। ତେବେ ବନ୍ଧୁ, ଆରମ୍ଭ ହୋଇଯାଇଛି କିଛି କଥା କିଛି ଗୀତ। ସୋ ଯେଉଁଥିରେ ଆମେ ଢେର ସାରା କଥା ହୁଏ, ଢେର ସାରା ଗୀତ ବି ଶୁଣେ, ପୁରା ଘଣ୍ଟା

ସୋ ଆରମ୍ଭ କରିବା କିନ୍ତୁ ଆଜି ସୋ ଆରମ୍ଭ କରିବାରୁ ପୂର୍ବରୁ ଆପଣଙ୍କୁ ଶୁଣି ଦଉଛି ସୁନ୍ଦର ଗୀତଟି ଓନ୍ଲି ଅନ୍ 100.4 ଆକାଶବାଣୀ FM ରେନ୍ବୋ କଟକ।

0: ମାସକୁ ମାସ ବିଦ୍ୟୁତ ବିଲ୍ ବଢିବାରେ ଲାଗିଛି, ଭାରି ଅସୁବିଧା ହେଲାଣି।
1: ହଁ, ଯେ ହେଲେ କରିବା କଣ, ଘରେ ନାନା କାମ ରହୁଛି, ଗରମ ବି ସମ୍ଭାଳି ହଉନି।
2: ମାମା କଣ ହେଲା, ଏତେ ଚିନ୍ତାରେ କାହିଁକି ଅଛ?
0: କିଛି ନାହିଁ ଲୋ ମା, ଏଇ କରେଣ୍ଟ ବିଲ୍ କଥା ଭାବୁଥିଲି। ଆଉ କହ, ମୋ ମାମାର ପଢାପଢି କେମିତି ଚାଲିଛି?
2: ଭଲ ଚାଲିଛି ବାପା। ଆଜି ସ୍କୁଲରେ ଆମ ସାର୍ PM ସୂର୍ଯ୍ୟ ଘର ଯୋଜନା ବିଷୟରେ କହୁଥିଲେ। ଘରେ ସୋଲାର ପ୍ୟାନେଲ ଲଗାଇଲେ ପ୍ରତି ମାସରେ 300 ୟୁନିଟ୍ ପର୍ଯ୍ୟନ୍ତ ବିଦ୍ୟୁତ୍ ବିଲ୍ ବଞ୍ଚାଇ ପାରିବା। ଆଉ ସରକାର ଏଥିରେ 3 kW ପାଇଁ 1,38,000 ଟଙ୍କାର ସବସିଡି ମଧ୍ୟ ଦେଉଛନ୍ତି।
1: ହଁ ସତେ, ଲକ୍ଷେରୁ ଅଧିକ ସବସିଡି।
2: ହଁ ମାମା, ସଞ୍ଚୟ ବି ସୁବିଧା ବି।
0: ଆସୁନ 1800345678 କିମ୍ବା 1912 ରେ କଲ୍ କରି ଏଇ ଯୋଜନା ବିଷୟରେ ଅଧିକ ବୁଝିବା।

ତେଣୁ ବନ୍ଧୁ, ଦୁନିଆରେ ସବୁଠାରୁ ବଡ କଷ୍ଟ କାମ କଣ ଜାଣିଛନ୍ତି? ସବୁଠୁ ବଡ କଷ୍ଟ କାମ ହଉଛି ସେଇ ପ୍ରେମକୁ ଲୁଚେଇବା ଯୋଉ ପ୍ରେମରେ ଆପଣ ପଡିଯାଇଛନ୍ତି। କାରଣ ଆପଣ ପ୍ରେମରେ ପଡିଥିଲେ ଅଜାଣତରେ କରୁଥିବା ଆପଣ ଯତ୍ନ, ଚିନ୍ତା ଆଉ ବ୍ୟସ୍ତତା ସବୁକିଛି ମଣିଷ ମନ ଭିତରର ସବୁ ଭାବନାକୁ ଜାହିର କରିଦିଏ। ଯେଉଁଠି ପ୍ରେମ ଥାଏ ସେଠି ଅଦ୍ଭୁତ ଉତ୍ସାହ ଅନୁଭବ ହୁଏ। ସେଇ ଖୁସି ଆଉ ଏକ୍ସାଇଟମେଣ୍ଟ ମଣିଷର ପର୍ସନାଲିଟିରେ ଗୋଟିଏ ନୂଆ ଚେଞ୍ଜ ଆଣେ, ଯାହା ଅନ୍ୟମାନଙ୍କୁ ସହଜରେ ପାରି ହୋଇପଡ଼େ। ପ୍ରେମ ଗୋଟିଏ ନଈ ପରି, ନଈକୁ କିଏ କେତେ ବନ୍ଧ ବାଡ଼ ଦେଇ ରଖିଲେ ବି ତାହା ସମୟକ୍ରମେ ସବୁ ବନ୍ଧ ବାଡ଼ ଭାଙ୍ଗି ଦେଇଥାଏ ଆଉ ସାମ୍ନାକୁ ଆସିଯାଇଥାଏ।

କିଛି ସମୟ ପୂର୍ବରୁ ଆମେ କଥା ହଉଥିଲେ ବନ୍ଧୁ, ପ୍ରେମ ଲୁଚେନି, ସତ କଥା। ପ୍ରେମ ଆପଣ ଯେତେ ଲୁଚାନ୍ତୁ, ଯେତେ ଯାହା ବି କରିଦିଅନ୍ତୁ, ପ୍ରେମ ଲୁଚିକି ରହିପାରିବନି। କେତେ ଲୋକ ବି କୁହନ୍ତି ମୁହଁ ନ ଖୋଲି କିଛି ନ କହିବା ପର୍ଯ୍ୟନ୍ତ କେହି କିଛି ଜାଣିପାରିବେ ନାହିଁ। କିନ୍ତୁ ମନେ ରଖନ୍ତୁ, ପ୍ରେମରେ ଯେଉଁ ସାଇଲେନ୍ସ ଆପଣ ନିଜ ପାଖରେ ମେଣ୍ଟେନ୍ କରି ରଖନ୍ତି, ସେଇ ସାଇଲେନ୍ସ ହିଁ ସବୁଠାରୁ ବଡ଼ ପ୍ରୁଫ କି ଆପଣ ପ୍ରେମରେ ପଡ଼ିଛନ୍ତି। ଦୁଇ ଜଣ ଭଲ ପାଉଥିବା ମଣିଷ, ଯେତେବେଳେ ଆପଣ ବି କେବେ କେବେ ଫିଲ୍ କରିଥିବେ କି ଯେତେବେଳେ ସେମାନେ ସାଙ୍ଗରେ ଥାନ୍ତି, ସେତେବେଳେ ସେମାନଙ୍କ ଭିତରେ କଥାବାର୍ତ୍ତା ନଥିଲେ ବି ଶାନ୍ତ ଏବଂ ଗଭୀର ଆବେଗ ଥାଏ, ଯାହା ଅନ୍ୟମାନଙ୍କୁ ସ୍ପଷ୍ଟ ଅନୁଭବ ହୋଇଯାଏ। କାରଣ ପ୍ରେମର ଭାଷା ନୀରବ ହେଲେ ବି ତାକୁ ଲୁଚେଇବା ଅସମ୍ଭବ ଅଟେ। ସମସ୍ତେ ପ୍ରାୟ ଭାବନ୍ତି କି ପ୍ରେମ ଗୋଟିଏ ଏମିତି ଜିନିଷ ଯାହାକୁ ଆମେ ଲୁଚି ରଖିଦେଇପାରିବା, କିନ୍ତୁ ଆମେ ସମସ୍ତେ ଜାଣି ରଖିବା ଉଚିତ କି ପ୍ରେମ ଏକ ଏମିତି ନଦୀ ଯାହା କୌଣସି ବି ବନ୍ଧ ବାଡ଼ ମାନେନି। ଦିନେ ନା ଦିନେ ସେଇ ସବୁ ବନ୍ଧ ବାଡ଼ ସୀମାକୁ ଭାଙ୍ଗି ସେ ସମସ୍ତଙ୍କ ସାମ୍ନାକୁ ଆସେ ଆଉ କହିଦିଏ ପ୍ରେମର ସେଇ ମିଠା ମିଠା ପରିଭାଷା, ସମସ୍ତଙ୍କ ସାମ୍ନାରେ ବୟାନ କରେ ନିଜ ପ୍ରେମକୁ।

ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକକୁ ସୋ ଚାଲିଛି କିଛି କଥା କିଛି ଗୀତ କିଛି କଥା କିଛି ଗୀତରେ ଆମେ କଥା ହଉଥିଲେ କି ପ୍ରେମକୁ ଲୁଚେଇ ରଖିବା ଅସମ୍ଭବ ଅଟେ ପ୍ରେମକୁ ଲୁଚେଇ ରଖିବାକୁ ଆମେ ସଂଘର୍ଷ କରୁ ଏହା ମନକୁ କେବଳ କ୍ଲାନ୍ତ କରେ କିନ୍ତୁ ଏହାଠାରୁ ଭଲ ପ୍ରେମକୁ ସ୍ୱୀକାର କରିବା ଯେଉଁ ପ୍ରେମ ଲୁଚି ରହେ ନା ସେଇ ପ୍ରେମ ହିଁ ଆମ ଜୀବନକୁ ଏକ ଲମ୍ବା ରାସ୍ତାରେ ନେଇଚାଲେ ପ୍ରେମକୁ ଲୁଚାଇ ରଖିବା ପରିବର୍ତ୍ତେ ତାକୁ ସମ୍ମାନ ଦେବା ଏବଂ ସେଇ ଅନୁଭବକୁ ଜୀବନସାରା ନିଜ ସହିତ ବଞ୍ଚିବା ତେବେ ସାଥୀ ବର୍ତ୍ତମାନ ସମୟ କିଛି କଥା କିଛି ଗୀତ କାର୍ଯ୍ୟକ୍ରମ ଏଇଠି ଶେଷ କରିବାକୁ ପଡ଼ିବ କିନ୍ତୁ ତା ପୂର୍ବରୁ ଆପଣଙ୍କୁ ଶୁଣି ଦେଉଛି ଏହି ସୁନ୍ଦର ଗୀତଟି କିନ୍ତୁ ଗୀତ ପୂର୍ବରୁ ଆପଣଙ୍କ ପାଇଁ ଏକ ବିଜ୍ଞାପନ ବିରତି

0: ଘର ଖର୍ଚ୍ଚ ପାଇଁ ପଇସା ଦିଅ ହଜବେଣ୍ଡ ଜୀ।
1: ଇଏ ସୌଦାର 15,000, ପରିବାର 2,000।
0: ଆଉ ଲାଇଟ ବିଲ୍
1: ଏବେ ଜିରୋ ପଇସା କେମିତି ଦେବି?
0: ଓହୋ, ଭୁଲି ଯାଇଥିଲି, ଏବେ ତ ସୋଲାର ପ୍ୟାନେଲ ଲାଗି ଯାଇଛି ନା, ତାହେଲେ ଯୋଉ 4,000 ବଞ୍ଚିଲା ସେଥିରେ ସପିଂ କରାଯାଉ।
2: ନିଶ୍ଚୟ ପିଏମ୍ ସୂର୍ଯ୍ୟ ଘର ମୁଫ୍ତ ବିଜୁଳି ଯୋଜନା ଯୋଡି ହେବା ପାଇଁ ଭିଜିଟ୍ କରନ୍ତୁ pmsuryaghar.gov.in।

ୱେଲକମ୍ ବ୍ୟାକ୍ ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକକୁ ବର୍ତ୍ତମାନ ଶୁଣନ୍ତୁ ପ୍ରାୟୋଜିତ କାର୍ଯ୍ୟକ୍ରମ ଏନ୍ସିଇଆର୍ଟି